ଆକାଶବାଣୀ କଟକ ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ ମାସ ତିନି ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 25 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣେଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

0: ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
2: ପ୍ରଚାର କରୁଛୁ ବିଶେଷ ବନ୍ଦନ କାର୍ଯ୍ୟକ୍ରମ।
3: ମହାପ୍ରଭୁଙ୍କ ଆଜି ପ୍ରସିଦ୍ଧ ସୁନା ବେଶ। ଏହା ମହାପ୍ରଭୁଙ୍କ ବଡ଼ ଚଢ଼ଉ ବେଶ, ରାଜରାଜେଶ୍ୱର ବେଶ ବା ରାଜା ବେଶ ଭାବେ ମଧ୍ୟ ପ୍ରସିଦ୍ଧ। ନବଦିନ ବ୍ୟାପୀ ରଥଯାତ୍ରାର ପରିସମାପ୍ତି ପରେ ରଥାରୂଢ଼ ଅବସ୍ଥାରେ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ରାତ୍ରକାଳରେ ଅନୁଷ୍ଠିତ ହୋଇଥାଏ ଏହି ବେଶ। ଏ ଜାତିର ଅଧୀଶ୍ୱର ଭାବରେ ଓ ସକଳ ଐଶ୍ୱର୍ଯ୍ୟର ଅଧିକାରୀ ଭାବରେ ଶ୍ରୀଜୀଉ ଏହି ସୁନାବେଶ ଲାଗି ହୁଅନ୍ତି। ଅତ୍ୟନ୍ତ ଅନୁପମ ଏ ବେଶ। ମୁଣ୍ଡରେ ରତ୍ନ କିରଟ, କାନରେ ସୁବର୍ଣ୍ଣ କୁଣ୍ଡଳ, ନାକରେ ନୋଥ ନାକଚଣା, ସୁବର୍ଣ୍ଣ ଖଚିତ ଶ୍ରୀପୟର ଏବଂ ଶ୍ରୀଭୁଜ ଓ ଗଳାରେ ମଣିମାଣିକ୍ୟ ଖଚିତ ରତ୍ନ ଅଳଙ୍କାରରେ ଭୂଷିତ ହୁଅନ୍ତି ତିନି ବିଗ୍ରହ। ଏହି ବେଶରେ ତ୍ରିମୂର୍ତ୍ତିଙ୍କ ଦର୍ଶନ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ ରହିଛି।

ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ ଉପରେ ନାନାଦି ସୁବର୍ଣ୍ଣ ଅଳଙ୍କାରରେ ମଣ୍ଡିତ ତିନି ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ଆତୁର ଭକ୍ତଗଣ କେତେ ଆଶା ନେଇ ଆସିଥାନ୍ତି ଅନେକ ଦୂରରୁ ଶ୍ରୀକ୍ଷେତ୍ର ପୁରୀଧାମକୁ। ପ୍ରଭୁଙ୍କର ନବଘନ ସୁନ୍ଦର ମୂରତି ଦର୍ଶନ କଲେ ନେତ୍ର ହେବ ପବିତ୍ର, କ୍ଷୟ ହେବ ସମସ୍ତ ପାପ, ମୁକ୍ତିଲାଭ କରିବ ମାନବ ଜନ୍ମରୁ, ଜୀବନ ହେବ ତାର ସାର୍ଥକ।

ଯାତ୍ରା ପ୍ରିୟ ପ୍ରଭୁ ଜଗନ୍ନାଥ, ତେଣୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବରଷ ସାରା ଅନୁଷ୍ଠିତ ହୋଇଥାଏ ଅନେକ ଯାନୀ ଯାତ୍ରା। କଥାରେ ଅଛି ବାର ମାସରେ ଜଗନ୍ନାଥଙ୍କର ତେର ଜାତ। ତେବେ ସମସ୍ତ ଯାତ୍ରା ମଧ୍ୟରେ ସାର ହେଉଛି ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା, କାରଣ ଏହି ଅବସରରେ ପ୍ରଭୁ ବାହାରି ଆସନ୍ତି ଶ୍ରୀମନ୍ଦିର ଭିତରୁ ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦର୍ଶନ ଦେଇଥାନ୍ତି ସଭିଙ୍କୁ। ଏହି ଯାତ୍ରା ସମୟରେ ସେ ପାଲଟି ଯାଆନ୍ତି ମଣିଷମାନଙ୍କ ମଧ୍ୟରେ ମଣିଷଟିଏ, ହୋଇଯାଆନ୍ତି ଗଣଦେବତା। ବଡ଼ ବିଚିତ୍ର ସେ ଠାକୁର, କଳା ବଦନକୁ ରଙ୍ଗା ଅଧର, ଅତି ମନୋରମ, ଅତି ସୁନ୍ଦର।

ହେ ପ୍ରଭୁ ବଳିଆର ଭୁଜ, ହେ ପ୍ରଭୁ କଳାପଦନ କଳା ଠାକୁର, ତୁମେ ହିଁ ମୋର ସର୍ବସ୍ୱ, ତୁମେ ହିଁ ମୋର ସ୍ୱର୍ଗ, ତୁମେ ହିଁ ମୋର ମର୍ତ୍ତ୍ୟ, ତୁମେ ହିଁ ମୋର ଗତି ମୁକ୍ତିଦାତା, ତୁମେ ହିଁ ମୋର ଆଦି, ତୁମେ ହିଁ ମୋର ଅନ୍ତ, ତୁମେ ହିଁ ତ ବିଜୟ କରିଛ ମୋର ଏହି ହୃଦୟ ସିଂହାସନରେ, ଏ ଦେହ ତୁମରି ଦେଉଳ, ତୁମରି ପଥର ମୋ ପଥିକଟିଏ, ଏ ଜୀବନ ମୋର ତୁମରି ସେବାରେ ହିଁ ବିତୁ ପ୍ରଭୁ, ତୁମରି ପୂଜାର ଫୁଲଟିଏ ହୋଇ ଲାଗିପାରିଲେ ମୋ ଜୀବନ ସାର୍ଥକ ହେବ।

ଗୀତପ୍ରିୟ ପ୍ରଭୁ ରସିକ ନାଗର କାଳିଆ ଠାକୁର ପ୍ରତି ରାତିରେ ନିଦ୍ରା ଯିବା ପୂର୍ବରୁ ଗୀତ ଗୋବିନ୍ଦରୁ ପଦଟିଏ ନ ଶୁଣିଲେ ଆଖିକୁ ତାଙ୍କର ଆସେନା ନିଦ। ଉତ୍କଳର ପ୍ରସିଦ୍ଧ କବି ଶ୍ରୀ ଜୟଦେବଙ୍କ ବିରଚିତ।

ରଚିତ ଗୀତ ଗୋବିନ୍ଦ। ଧନ୍ୟ ସେ କବି, ଧନ୍ୟ ସେ ଗ୍ରନ୍ଥ, ଯେଉଁ ଗ୍ରନ୍ଥରୁ ପଦୀଟିଏ ଶୁଣିବା ପାଇଁ ଏତେ ଆତୁର ପ୍ରଭୁ କଳାଶ୍ରୀମୁଖ। ଭକ୍ତ ମୁହଁରୁ ଗୀତ ଗୋବିନ୍ଦ ଶୁଣିଲେ ପ୍ରଭୁ ହୁଅନ୍ତି ଅତ୍ୟନ୍ତ ପ୍ରୀତ, ଆଉ ଢାଳି ଦିଅନ୍ତି ଅଶେଷ କରୁଣାର ବାରି।

ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ମାନିଥିଲେ ସାଗରିକା ମହାନ୍ତି, ବିନୋଦ ବିହାରୀ ପଣ୍ଡା,

0: ଅନୁସୂୟା ରାୟ, ଶରତ କୁମାର ନାୟକ ଏବଂ ସଙ୍ଗୀତା ପଣ୍ଡା। ଗୀତ ରଚନା ଗୌର ପଟ୍ଟନାୟକ, ଦୁର୍ଗାଚରଣ ପଟ୍ଟନାୟକ, ବୃନ୍ଦାବନ ଜେନା, ମିଶ୍ର ସତ୍ୟନାରାୟଣ ଓ ପ୍ରଫୁଲ୍ଲ କୁମାର ଜେନା। ଆଲେଖ୍ୟ ଏବଂ ଉପସ୍ଥାପନା ସତ୍ୟସ୍ମିତା ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଶ୍ରୀ ରାମକୃଷ୍ଣ ପରମହଂସ କହିଛନ୍ତି, ସକଳ ଘଟେ ନାରାୟଣ। ଏହି ଉକ୍ତି ଅନୁସାରେ ବାଘ ଭିତରେ ଈଶ୍ୱର ଅଛନ୍ତି ସତ, ହେଲେ ବାଘ ମୁହଁକୁ ଯିବା ଉଚିତ ନୁହେଁ। ମନ୍ଦ ଲୋକଙ୍କ ଭିତରେ ଈଶ୍ୱର ଅଛନ୍ତି ସତ, ହେଲେ ସେମାନଙ୍କ ସଙ୍ଗରେ ସାଙ୍ଗ ହେବା ଉଚିତ ନୁହେଁ। ବାଘ ଓ ମନ୍ଦ ଲୋକ ଉଭୟ ବିପଦର କାରଣ।

ମହର୍ଷି ଦୟାନନ୍ଦ ସରସ୍ୱତୀ କହିଛନ୍ତି, ଯେଉଁ ମନୁଷ୍ୟ ଧନବନ୍ତ, ବିଦ୍ୱାନ, ସତ୍ୟବାଦୀ, ନିର୍ଭୀକ, ଜିତେନ୍ଦ୍ରିୟ, ସେମାନେ ସୌଭାଗ୍ୟଶାଳୀ ଅଟନ୍ତି। ସେମାନଙ୍କୁ ପ୍ରତି କ୍ଷେତ୍ରରେ ଧର୍ମ ରକ୍ଷା କରନ୍ତି। ସେ ପୁଣି କହିଛନ୍ତି, ପ୍ରତ୍ୟେକ ମନୁଷ୍ୟ ଅନନ୍ୟ ଚିତ୍ତ ହୋଇ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବା ବାଞ୍ଛନୀୟ, କାରଣ ଯେଉଁମାନେ ପ୍ରେମଭକ୍ତି ସହକାରେ ପରମେଶ୍ୱରଙ୍କର ଉପାସନା କରନ୍ତି, ସେମାନଙ୍କୁ ଅନ୍ତର୍ଯ୍ୟମୀ ପରମେଶ୍ୱର ମୋକ୍ଷ ରୂପକ ସୁଖ ପ୍ରଦାନ କରିଥାନ୍ତି।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ରଜତ କର।
1: ଆଜି ପ୍ରଭୁ ରଥରେ ଏଠି ସେ ଏକାଦଶୀ କରିବେ। ପ୍ରଭୁ ଜଗନ୍ନାଥ କରୁଥିବା ଏକାଦଶୀ ବଡ଼ ଏକାଦଶୀ ଭାବେ ପାଳିତ ହୁଏ। ଏହି ଏକାଦଶୀ ସଧବାମାନେ ମଧ୍ୟ କରିପାରିବେ। ପୁରୀରେ ଅନ୍ୟ ଏକାଦଶୀମାନଙ୍କରେ ବ୍ରତୀମାନେ ମହାପ୍ରସାଦ ଖାଇଥାନ୍ତି। ଆଜି କିନ୍ତୁ ପ୍ରଭୁ ରଥରେ ଥିବାରୁ ମହାପ୍ରସାଦ ହେବ ନାହିଁ। ପ୍ରଭୁଙ୍କ ପାଖରେ ଫଳମୂଳ ଭୋଗ ହେତୁ ବ୍ରତୀମାନେ ଫଳମୂଳ ଖାଇବେ। ଆଜି ଏକାଦଶୀର ବୈଶିଷ୍ଟ୍ୟ ହେଲା ପ୍ରଭୁ ଚାରି ମାସ ପାଇଁ ଶୟନ କରିବେ। ଆଜିଠାରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ପୂର୍ଣ୍ଣପ୍ରଦ ଚାତୁର୍ମାସ୍ୟା ପାଳିତ ହେବ। ଯୋଗୀ ମୁନି ଓ ଋଷିମାନେ ବହୁକାଳରୁ ଏହି ଚତୁର୍ମାସ୍ୟା ସମୟରେ ଶ୍ରୀକ୍ଷେତ୍ର ଆଗମନ କରି କଷ୍ଟସାଧ୍ୟ ଜପ ଧ୍ୟାନ ଓ ତପସ୍ୟା କରନ୍ତି। ମହାପୁଣ୍ୟପ୍ରଦ ତୀର୍ଥରାଜ ସମୁଦ୍ରରେ ସ୍ନାନ ପରେ ପ୍ରଭୁଙ୍କ ଦର୍ଶନ କରି ସ୍ଥୂଳ ଭାବରୁ ସେମାନେ ସୂକ୍ଷ୍ମ ଭାବନା ମଧ୍ୟରେ ବୁଡ଼ି ରହିବା ସାଧନ କରନ୍ତି। ଏହି ସମୟରେ ମଧ୍ୟ ମଞ୍ଚ ବା ପଲଙ୍କରେ ଶୟନ କରିବା ବର୍ଜନୀୟ। ଆମିଷ ମହୁ ପର ଅନ୍ନ ଭୋଜନ ପୋଟଳ ମୂଳା ବାଇଗଣ ବ୍ୟବହାର ଏହି ସାଧନା ସମୟରେ ନିଷିଦ୍ଧ। ଶାଗ ଦହି ବିରି ଡାଲି ବିରି ଜାତୀୟ ଖାଦ୍ୟ କ୍ଷୀର ସାଧକ ବର୍ଜନ କରିବେ। ମୂଳ କଥା ହେଲା ବିଳାସ ବ୍ୟସନ ତ୍ୟାଗ କରି ଜୀବନ ଧାରଣ ପାଇଁ ଆହାର ଗ୍ରହଣ ସହିତ ସାଧନା କରିବେ ସାଧୁ ଓ ସାଧକମାନେ। ଏହି ସମୟ ମଧ୍ୟରେ ସେମାନେ ହବିଷ କରିବେ। ତୈଳ ଲେପନ ଦିବାନିଦ୍ରା ମିଥ୍ୟା ବାକ୍ୟ ବର୍ଜନୀୟ। ଚାରି ମାସ ନ ହେଲେ ମଧ୍ୟ କେବଳ କାର୍ତ୍ତିକ ମାସରେ ହବିଷ କରିବା ବିଧି। ଆଜିଠାରୁ ପବିତ୍ର ଚତୁର୍ମାସ୍ୟା ଆରମ୍ଭ। ଏହି ଏକାଦଶୀ ଦିନ ପ୍ରଭୁ ରଥରେ ବିଜେ କରୁଥିଲା ବେଳେ ଯେଉଁମାନେ ପ୍ରଭୁଙ୍କର ଶୟନ ଉତ୍ସବ ଦର୍ଶନ କରନ୍ତି ସେମାନଙ୍କ ପାଇଁ ମୁକ୍ତି ସୁଲଭ ବୋଲି ସ୍କନ୍ଦ ପୁରାଣ କହନ୍ତି। ରଥ ଉପରେ ପ୍ରଭୁଙ୍କର ଶୟନୋତ୍ସବ ପାଳିତ ହେଲେ ମଧ୍ୟ ଭକ୍ତବୃନ୍ଦ ଏହାକୁ ଦେଖିବା ପାଇଁ ଇଚ୍ଛୁକ ନୁହନ୍ତି ବା ବ୍ୟଗ୍ର ହୋଇପାରନ୍ତି ନାହିଁ। ଏହାର କାରଣ ହେଲା ସୁନାବେଶ ବହୁ ପ୍ରଚାରିତ ଶୟନୋତ୍ସବ ନୁହେଁ। ଆଜି ରାତିରେ ପ୍ରଭୁଙ୍କ ସିଂହାସନର ଉତ୍ତର ଦିଗରେ ଥିବା ତିନି କ୍ଷୁଦ୍ର ସ୍ୱର୍ଣ୍ଣ ପ୍ରତିମା ଅଳଙ୍କାର ଓ ପୁଷ୍ପମଣ୍ଡିତ ହୋଇ ତିନି ଦିଅଙ୍କ ସମ୍ମୁଖୀନ ହେବେ ଓ ଫେରିଯାଇ ଉତ୍ତର ଘରେ କ୍ଷୁଦ୍ର ଶଯ୍ୟାରେ ଶୟନ କରିବେ। ଶୟନ ପ୍ରତିମା ଭାବେ ବିଜେ କରିଥିବା ପ୍ରତିମା ହେଲେ ଅନନ୍ତ ବାସୁଦେବ ରୂପୀ ବଳଭଦ୍ର, ଭଗବତ ବାସୁଦେବ ରୂପୀ ଜଗନ୍ନାଥ ଓ ସୁଭଦ୍ରା ରୂପୀ ଭୁବନେଶ୍ୱରୀ। ଚତୁର୍ମାସ୍ୟା ଓ ଅଣସର ସମୟରେ ଜଗନ୍ନାଥ ଅନନ୍ତ ଶୟନ ମୂର୍ତ୍ତି ରୂପେ ପରିକଳ୍ପିତ। ଅନନ୍ତ ଶୟନରେ ବିଜେ ହୋଇଥିଲା ବେଳେ ପ୍ରଭୁଙ୍କ ନିଦ୍ରାଭଙ୍ଗ କଲେ ନିଜେ ଯୋଗ ମାୟା, ସେ ନିଦ୍ରା ରୂପିଣୀ ଭୁବନେଶ୍ୱରୀ। ନିଦ୍ରାଭଙ୍ଗ ପରେ ପ୍ରଭୁ ମଧୁ ଓ କୈଠବ ଦତ୍ତକୁ ବିନାଶ କଲେ। ଏହି ସମୟରେ ଅର୍ଥାତ୍ ଏହି ଚତୁର୍ମାସ୍ୟାରେ ମଧୁସୂଦନ ମନ୍ତ୍ର ଜପ ନୃସିଂହ ମନ୍ତ୍ର ଜପ ପାଇଁ ନିର୍ଦ୍ଦେଶ ଅଛି। ଜପ ମନ୍ତ୍ର ହେଲା ନମଃ କୃଷ୍ଟାୟ ହରୟେ କେଶବାୟ ନମୋ ନମଃ ନମସ୍ତୁ ନରସିଂହାୟ ବିଷ୍ଟବେ ପାପ ଜିଷ୍ଣବେ। ନୃସିଂହ ମନ୍ତ୍ରରେ ହିଁ ଜଗନ୍ନାଥଙ୍କର ପ୍ରତିଷ୍ଠା ହୋଇଛି। ଜଗନ୍ନାଥ ମୁଖ୍ୟତଃ ଭକ୍ତପ୍ରିୟ ନୃସିଂହ। ଗଙ୍ଗବଂଶ ସମୟରେ ବୋଧହୁଏ ସୁନାବେଶ ନଥିବାରୁ ସ୍କନ୍ଦ ପୁରାଣରେ ଏ କଥାର ଉଲ୍ଲେଖ ନାହିଁ। ରାଜ୍ୟ ଜୟ କରି ଗଜପତି କପିଳେନ୍ଦ୍ର ବହୁ ସ୍ୱର୍ଣ୍ଣାଳଙ୍କାର ଦେଇଥିବାରୁ ବର୍ଷ ସାରା ସୁନାବେଶ ହେଉଛି ବିଭିନ୍ନ ଭାବରେ। ଆଜି ରାତିରେ ରାଜରାଜ ବେଶ ହୋଇ ତ୍ରିମୂର୍ତ୍ତି ସ୍ୱର୍ଣ୍ଣାଳଙ୍କାର ମଣ୍ଡିତ ହେବେ। କର ଚରଣ କର୍ଣ୍ଣହୀନ ନିରାକାର ପ୍ରଭୁ ଆଜି ସେହିସବୁ ସୁବର୍ଣ୍ଣରେ ଭୂଷିତ ହେବାରୁ ଆକାର ଓ ନିରାକାରର ସମନ୍ୱୟ ଘଟିଛି। କିରୀଟ ଉଡିଆଣୀ କଦମ୍ବମାଳି ଘାଗଡ଼ାମାଳି ଭଳି ବହୁ ଭାବରେ ସୁବର୍ଣ୍ଣ ମଣ୍ଡିତ ହେବେ। କଣ୍ଠି ହରିଡ଼ା ଓ ବାହାଡ଼ାମାଳି ସହ ଭୂଷିତ ହେବେ ସ୍ୱର୍ଣ୍ଣ ନିର୍ମିତ ଚକ୍ର ଓ ରୌପ୍ୟ ନିର୍ମିତ ଶଙ୍ଖରେ। ଅତି ମହାର୍ଘ ଓ ଦର୍ଶନୀୟ ପ୍ରଭୁଙ୍କର ଦୁର୍ଲଭ ସୁନାବେଶ।
0: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ରଜତ କର। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 106ତମ ଭାଗ।

ମୈତ୍ରେୟ କହୁଛନ୍ତି ଯେ ଭଗବାନ ଧ୍ରୁବଙ୍କୁ ମୃତ୍ୟୁ ପରେ ଧ୍ରୁବ ଲୋକରେ ରହିବା ପାଇଁ ବର ଦେଲେ। ଶିଶୁମାର ଚକ୍ରରେ ତାଙ୍କର ରହିଲା ପୂର୍ଣ୍ଣ ଅଧିକାର। ଧ୍ରୁବଙ୍କୁ ବର ଦେଇ ଭଗବାନ ଅନ୍ତର୍ହିତ ହୋଇଗଲେ। ଧ୍ରୁବ 3600 ବର୍ଷ ବଞ୍ଚିବାର ବର ଲାଭ କରି ଘରକୁ ଫେରିଆସନ୍ତେ ତାଙ୍କୁ ଆଦରରେ ପିତା କୋଳ କରିନେଲେ।

0: ଶେଷ ହେଲା ଅଦିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 106ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦ ରାଉତରାୟ, ମନ୍ମଥ ମିଶ୍ର, ଆଶାମୁକୁଲ ବାରିକ ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ବୁଣିବା ଅବସ୍ଥାରେ ଥିଲେ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସାନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମ ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛରୁ ଗଛ ମଧ୍ୟରେ 10 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ଆଖୁ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଥିଲେ ଯଦି ଏହା 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମର ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ ଓ ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2 କିମ୍ବା 3ଟି ଆଖୁ ଗଛକୁ ତଳର ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଅମୃତଭଣ୍ଡା ଲଗାନ୍ତୁ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ମିଟର ଦୂରତାରେ 0.5:0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ବ୍ୟବହାର କରନ୍ତୁ। କନ୍ଦମୂଳ ଲଗାଇବା ପାଇଁ ଗୌରୀ, ଭୁବନ ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ଅଟେ। ଏହିସବୁ କିସମ ଚୟନ କରି କନ୍ଦମୂଳ ଲଗାନ୍ତୁ। ଶୁଖିଲା ପାଗରେ କନ୍ଦମୂଳର ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନରେ ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ଼ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷାଦିନ ପାଇଁ 15-20 ସେଣ୍ଟିମିଟର ଉଚ୍ଚ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ, ମୂଳସାର, ଉପର ମାଟି ଦେଇ 3-4ଟି ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50-80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ NPK ସାର ଦିଅନ୍ତୁ। ସମସ୍ତ ସାର ମଧ୍ୟରୁ କେବଳ ଅଧା ଯବକ୍ଷାରଜାନ 30 ଦିନ ବେଳକୁ ଦିଅନ୍ତୁ। ଏହାକୁ ଛାଡ଼ି ସମସ୍ତ ଫସ୍ଫରସ୍ ସାର ଓ ସମସ୍ତ ପଟାସ୍ ଏବଂ ଅଧା ଯବକ୍ଷାରଜାନ ସହିତ ଖତକୁ ମୂଳସାର ଭାବେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2ଟି ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ। ବାଇଗଣ ଫସଲ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ବାଇଗଣ ଗଛକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯାଉଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ।

0: ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ତିନି ରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାହୁଡ଼ା ଯାତ୍ରାର ପ୍ରଥମ ଦିନରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କୁ ରଥାରୂଢ଼ କରାଯାଇଛି। ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ରଥ ଟଣା ହେବ। ଗତକାଲି ବାହୁଡ଼ା ଧାଡ଼ି ପହଣ୍ଡି ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା। ରଥଯାତ୍ରା ସମୟରେ ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୁରୀ ରେଳଷ୍ଟେସନରେ ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ସ ସୁରକ୍ଷା ପ୍ଲାଟଫର୍ମ ଡିଏସ୍ସି ଅର୍ଜୁନ ମୁତୟନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇପାରିଛି। ସୁନାବେଶ ଏବଂ ଅଧରପଣା ଲାଗି ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଏଥିଲାଗି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4ଟି ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10ଟି କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଟିଏ କହିଛି। ଯୁବପିଢ଼ିଙ୍କ ମଧ୍ୟରେ ସମାଧାନମୂଳକ ନେତୃତ୍ୱର ବିକାଶ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ୟଙ୍ଗ୍ ଇଣ୍ଡିଆ ପାର୍ଲାମେଣ୍ଟର ଉଦ୍ଘାଟନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ ଯୁବ ନେତୃତ୍ୱଙ୍କୁ ସମାଜ ଓ ଦେଶର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ ସମବାୟ ମଧ୍ୟରେ ସମନ୍ୱୟ କାର୍ଯ୍ୟକ୍ରମ ଅଧୀନରେ ସମସ୍ତ ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ଓ ନୂତନ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 35ଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ କରାଯାଇଥିବାବେଳେ 160 ଜଣ ଦୁଗ୍ଧଚାଷୀଙ୍କ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଟଳ ମାର୍କେଟ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେଲେ ବ୍ୟବସ୍ଥିତ ଓ ସ୍ଥାୟୀ ବ୍ୟବସାୟିକ ଭିଭିଭୂମିର ବିକାଶ ଘଟିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲା ନିର୍ବାଚନ ଅଧିକାରୀ, ଭୋଟର ପଞ୍ଜୀକରଣ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲା ସଭାପତିମାନଙ୍କ ସହ ଅନୁଷ୍ଠିତ ବୈଠକରେ ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଶ୍ରୀମତୀ ପଣ୍ଡା ଆଲୋଚନା କରିଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ଶିଶୁ ଅଧିକାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏକ ପ୍ରଚାର ରଥ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ବାର୍ତ୍ତା ମଧ୍ୟ ପ୍ରଚାର କରିଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଝଣ୍ଡୁ କୁମାର ପୁରୁଷ ଭାରୋତ୍ତୋଳନରେ କାଂସ୍ୟ ପଦକ ଜିତିଛନ୍ତି। ଭାରତର ଝଣ୍ଡୁ କୁମାର 190 କିଲୋଗ୍ରାମ ବର୍ଗରେ ଏହି ସଫଳତା ହାସଲ କରିଛନ୍ତି। ପାଣିପାଗ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ବୁଡ଼ିଯିବାର ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କ

0: ପାଖରେ କହିଛନ୍ତି ଡାକ୍ତର ଶରତଚନ୍ଦ୍ର ଦାସ।
1: ଆଜି ଜୁଲାଇ ମାସ 25 ତାରିଖ ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ

0: ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ କଟକ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବୁଡ଼ିଯିବାର ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା ସମ୍ପର୍କରେ କହିଛନ୍ତି ଡାକ୍ତର ଶରତ୍ଚନ୍ଦ୍ର ଦାସ।
2: ଆଜି ଜୁଲାଇ ମାସ 25 ୱାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ। ଜଳରେ କିମ୍ବା କୌଣସି ତରଳ ପଦାର୍ଥରେ ବୁଡ଼ିଗଲେ ତରଳ ପଦାର୍ଥ ବା ଜଳ ଆମ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ, ଫଳରେ ଆମେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ ନାହୁଁ। ଆମର ପ୍ରଶ୍ୱାସରେ ଅମ୍ଳଜାନ ଫୁସ୍ଫୁସ୍ ଦେଇ ଶରୀରରେ ପ୍ରବେଶ କରେ ଓ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରକ୍ତ ମାଧ୍ୟମରେ ପ୍ରବାହିତ ହୁଏ ଓ ଅଙ୍ଗାରକାମ୍ଳ ନିଶ୍ୱାସରେ ଶରୀରରୁ ବାହାରି ଆସେ, ଯାହାଫଳରେ ଶରୀରର ପ୍ରତ୍ୟେକ କୋଷ ଅମ୍ଳଜାନ ପାଇପାରନ୍ତି। ଅମ୍ଳଜାନ ଅଭାବରେ ମଣିଷ ବଞ୍ଚିପାରେ ନାହିଁ। ଜଳରେ ବୁଡ଼ିଯିବା ଫଳରେ ଜଳ ଶ୍ୱାସନଳୀ ଦେଇ ଫୁସ୍ଫୁସ୍ରେ ପ୍ରବେଶ କରେ ଓ ଅମ୍ଳଜାନ ଶରୀର ମଧ୍ୟକୁ ଯାଇପାରେ ନାହିଁ, ଫଳରେ ମସ୍ତିଷ୍କ ଅମ୍ଳଜାନ ପାଇପାରେ ନାହିଁ, ସେଣ୍ଟ୍ରାଲ ଆନକ୍ସିଆ ହୋଇ ମୃତ୍ୟୁ ଘଟେ। ପ୍ରତିବର୍ଷ ବିଶ୍ୱରେ 2,36,000 ଲୋକଙ୍କର ମୃତ୍ୟୁ କେବଳ ଜଳରେ ବୁଡ଼ିବା ଯୋଗୁଁ ହୋଇଥାଏ। ଏସବୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଜୁଲାଇ 25 ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବୁଡ଼ି ନ ଯିବା ପାଇଁ ସଚେତନତା ଦିବସ ଭାବରେ ପାଳନ କରୁଅଛି। ଏହାର ମୂଳ ଲକ୍ଷ୍ୟ ହେଲା ଏଭଳି ମୃତ୍ୟୁକୁ ଏଡ଼ାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଓ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ଏ ବିଷୟରେ ସଚେତନ କରାଇବା। ଏ ଜୀବନ ଆମର ଓ ଏହାକୁ ରକ୍ଷା କରିବା ଆମର ଦାୟିତ୍ୱ। ଏ ସମାଜ ଆମର, ଏ ସମାଜକୁ ସୁନ୍ଦର କରି ଗଢ଼ି ତୋଳିବା ଓ ସମସ୍ତଙ୍କ ମୁଖରେ ହସ ଫୁଟାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ। ବୁଡ଼ିଯିବା ଫଳରେ ଯେଉଁ ମୃତ୍ୟୁ ଘଟେ ସେଥିରେ ଛୋଟ ପିଲା ଯାହାର ବୟସ 1 ବର୍ଷରୁ 14 ବର୍ଷ ସେମାନଙ୍କର ସଂଖ୍ୟା ଅଧିକ। ତେଣୁ ଭାବିଲେ ଦେଖି ସେ ପରିବାର ଅବସ୍ଥା କ'ଣ ହୋଇନଥିବ। ଆସନ୍ତୁ ଦେଖିବା ବୁଡ଼ିଯିବା ପରେ କ'ଣ ହୁଏ। ବୁଡ଼ିଯିବା ପରେ 3 ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାକୁ ମିଳେ। ପ୍ରଥମତଃ ଉଦ୍ଧାର ହେବା ପରେ ଲୋକ ସମ୍ପୂର୍ଣ୍ଣ ଭଲ ହୋଇଯାଏ ବା ପୂର୍ବ ଅବସ୍ଥାକୁ ଫେରିଆସେ। ଦ୍ୱିତୀୟରେ ବୁଡ଼ିଯିବା ପରେ ଓ ଉଦ୍ଧାର ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ, ତାକୁ ଆମେ ଲଙ୍ଗ୍ ଲାଷ୍ଟିଂ ହେଲ୍ଥ ପ୍ରୋବ୍ଲେମ୍ ବୋଲି କହୁ। ଉଦାହରଣ ସ୍ୱରୂପ ଫୁସ୍ଫୁସ୍ରେ ପାଣି ଜମା ହୋଇ ରହିବା ଇତ୍ୟାଦି। ତୃତୀୟରେ ଉଦ୍ଧାର ପରେ ବ୍ୟକ୍ତିର ମୃତ୍ୟୁ ଘଟେ। ତେଣୁ ଏସବୁକୁ ଲକ୍ଷ୍ୟ ରଖି ଡ୍ରାଉନିଂକୁ 5 ବିଭକ୍ତ କରାଯାଇଅଛି। 1 ନିୟର ଡ୍ରାଉନିଂ, ଗୋଟିଏ ଲୋକ ବୁଡ଼ିଯିବା ପରେ ତାକୁ ଉଦ୍ଧାର କରାଗଲା ଓ ତାପରେ ଚିକିତ୍ସା କରାଯାଇ ତାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯାଇ ପାରିଲା। ନିୟର ଡ୍ରାଉନିଂରେ ବୁଡ଼ିଯାଇଥିବା ଲୋକର ମୃତ୍ୟୁ ହୁଏ ନାହିଁ। 2 ଡ୍ରାଏ ଡ୍ରାଉନିଂ, ଏଥିରେ ଦେଖାଯାଏ ଲୋକର ଶ୍ୱାସନଳୀରେ ବା ଫୁସ୍ଫୁସ୍ରେ ପାଣି ପଶି ନାହିଁ, କେବଳ ପାଣି ତାର ଖାଦ୍ୟ ନଳୀରେ ପଶିଛି, କାରଣ ଖାଦ୍ୟନଳୀ ଆଗକୁ ଶ୍ୱାସନଳୀ ଅଛି। ପାଣି ପଶିବା ବେଳେ ଶ୍ୱାସନଳୀ ଆପେ ଆପେ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥାଏ। 3 ଫ୍ରେଶ୍ ୱାଟର ଡ୍ରାଉନିଂ, ସ୍ୱଚ୍ଛ ପାଣିରେ ବୁଡ଼ିଯିବା ଫଳରେ ଶ୍ୱାସନଳୀରେ ସ୍ୱଚ୍ଛ ପାଣି ପ୍ରବେଶ କରି ଫୁସ୍ଫୁସ୍ରେ ପହଞ୍ଚେ ଓ ରକ୍ତରେ ମିଶେ, ଯାହାଫଳରେ ରକ୍ତର ସାନ୍ଦ୍ରତାରେ ପରିବର୍ତ୍ତନ ଘଟେ ଓ ରକ୍ତର ଆବଶ୍ୟକ pH ରହେ ନାହିଁ, ଫଳରେ ମୃତ୍ୟୁ ହୁଏ। 4 ସଲ୍ଟ ୱାଟର ଡ୍ରାଉନିଂ, ସମୁଦ୍ରରେ ବୁଡ଼ିଗଲେ ଲୁଣିଆ ପାଣି ଫୁସ୍ଫୁସ୍ ଦେଇ ରକ୍ତରେ ମିଶେ ଓ ରକ୍ତ ସଞ୍ଚାଳନ ଧୀର ହୋଇଯାଏ, ଏଥିରେ ମଧ୍ୟ ହୃତ୍ପିଣ୍ଡରେ ଆଘାତ ହୁଏ ଓ ମୃତ୍ୟୁ ଘଟେ। 5 ସେକେଣ୍ଡାରୀ ଡ୍ରାଉନିଂ, ଉଦ୍ଧାର ପରେ ଲୋକ ପୂର୍ବାବସ୍ଥାକୁ ଫେରିଆସେ, ହେଲେ ତାର ରକ୍ତରେ ମିଶିଥିବା ଜଳ ରକ୍ତ ସଞ୍ଚାଳନରେ ପ୍ରଭାବ ପକାଏ, ଫଳରେ ସେ ଲୋକର 72 ପରେ ମୃତ୍ୟୁ ହୁଏ। ତେଣୁ ଏହାକୁ ସେକେଣ୍ଡାରୀ ଡ୍ରାଉନିଂ କୁହାଯାଏ। ଏବେ ଆସନ୍ତୁ ଦେଖିବା ଆମେ କ'ଣ ସତର୍କତା ଅବଲମ୍ବନ କଲେ ଏଥିରୁ ରକ୍ଷା ପାଇପାରିବା। 1 ଯଦି ପହଁରା ଶିଖିବା ତେବେ ଚାରିପଟ ଆବଦ୍ଧ ଥିବା ଜଳରେ ପହଁରିବା। 2 ଏହାକୁ ତଦାରଖ କରିବା ପାଇଁ ପହଁରା ଜାଣିଥିବା ଜଣେ ବୟସ୍କ ଲୋକ ରହିବା ଆବଶ୍ୟକ। 3 ପହଁରିବାର କୌଶଳ ଶିଖିଥିବା ଆବଶ୍ୟକ, ପହଁରା ନ ଶିଖି ଗଭୀର ଜଳକୁ ଯିବା ନାହିଁ। 4 ଲାଇଫ୍ ଜ୍ୟାକେଟ୍ ବ୍ୟବହାର କରି ପହଁରିବା, ନିଶାଦ୍ରବ୍ୟ ସେବନ କରି ଆଦୌ ପହଁରିବା ନାହିଁ। ଉଦ୍ଧାର ପରେ CPR ଅର୍ଥାତ୍ କାର୍ଡିଓ ପଲ୍ମୋନାରୀ ରେସସିଟେସନ୍ ର ଉପଯୋଗ କରିବା, ସେ ବିଷୟରେ ଜାଣିବା ଆବଶ୍ୟକ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜିଥିରେ ବିଷୟ ଥିଲା ବୁଡ଼ିଯିବାରୁ ଉଦ୍ଧାର କରାଯାଇଥିବା ବ୍ୟକ୍ତିର ଚିକିତ୍ସା। ଏ ସମ୍ପର୍କରେ କହିଲେ ଡାକ୍ତର ଶରତ୍ଚନ୍ଦ୍ର ଦାସ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆର ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା ଏନ୍ଟିଏ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 ଜଣ କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନରେ ଝଣ୍ଡୁ କୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜେନେରାଲ ମ୍ୟାନେଜର ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କରିଛି। କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ ମଧ୍ୟ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ କହିଛି। ଚୁକ୍ତିଭିତ୍ତିକ 4 ଜେନେରାଲ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପ୍ରଥମ ପର୍ଯ୍ୟାୟରେ ପଦବୀରେ ନିଯୁକ୍ତି 3 ପାଇଁ ରହିବ। ପରୀକ୍ଷା କେନ୍ଦ୍ର ନେଟୱାର୍କ ଏବଂ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରର ଦାୟିତ୍ୱ ସେମାନଙ୍କ ଉପରେ ରହିବ ବୋଲି ଏନ୍ଟିଏ ସୂଚନା ଦେଇଛି। ପ୍ରଥମଥର ପାଇଁ ଏନ୍ଟିଏରେ ଯୁବ ବୃତ୍ତିଗତ ନିୟୋଜିତ ହେବେ। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଏଥିମଧ୍ୟରୁ କିଛି ଅଧିକାରୀଙ୍କ ବିରୋଧରେ ଅପରାଧିକ କାର୍ଯ୍ୟକଳାପ ଅଭିଯୋଗ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଟିଏ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତାଙ୍କ ପ୍ରସାରିତ ଭିଡ଼ିଓ ଉପରେ ପ୍ରତିକ୍ରିୟା ଓ ପରାମର୍ଶ ଦେଇଥିବାରୁ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମୋଦି ଏଭଳି ବିପୁଳ ସମର୍ଥନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
2: ମେରେ ଯୋ ଭିଡ଼ିଓ ପୋଷ୍ଟ କିୟା ଥା ଉସକୋ ଜିସ୍ ପ୍ରକାର ସେ ଆପନେ ରିସ୍ପଣ୍ଡ କିୟା ସକାରାତ୍ମକ ସୁଝାଅ ଦିଏ ଥ୍ୟାଙ୍କ୍ସ ଟୁ ଏଭ୍ରିବଡି ୟେ ଆପକା ପ୍ୟାର ବନା ରହେଗା ହମାରା ନାତା ଔର ଅଧିକ ସକ୍ରିୟତା ସେ ଜୁଡ଼ତା ରହେଗା ଥ୍ୟାଙ୍କ୍ ୟୁ।
1: ଏହି ଭିଡ଼ିଓଟି ଏପର୍ଯ୍ୟନ୍ତ 303 ନିୟୁତରୁ ଅଧିକ ଥର ଦେଖାଯାଇଛି। ପୋଷ୍ଟ ହେବାର ପ୍ରଥମ 24 ଘଣ୍ଟା ମଧ୍ୟରେ ସବୁଠାରୁ ଅଧିକ ଦର୍ଶକ ଏହାକୁ ଦେଖିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରୋମାନିଆର ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ଅଫ୍ ଇକୋନୋମିକ୍ ଷ୍ଟଡିଜ୍ ପକ୍ଷରୁ ସମ୍ମାନଜନକ ଡକ୍ଟର ହେନୋରିସ୍ କୌସା ଉପାଧି ପ୍ରଦାନ କରାଯାଇଛି। ଭାରତ ରୋମାନିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ସେବା, ଶିକ୍ଷା ଓ ସାମାଜିକ ସମାବେଶୀକରଣ ପ୍ରତି ଅଙ୍ଗୀକାରବଦ୍ଧତା ସ୍ୱରୂପ ରାଷ୍ଟ୍ରପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ସମ୍ମାନ ଗ୍ରହଣ କରି ରାଷ୍ଟ୍ରପତି ଏହାକୁ 140 ଭାରତୀୟଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଦ୍ୱିପାକ୍ଷିକ ବନ୍ଧୁତ୍ୱକୁ ଏହା ପ୍ରତିଫଳିତ କରୁଛି। ଶିକ୍ଷାକୁ ତାଙ୍କ ଜୀବନର ଏକ ପରିବର୍ତ୍ତନକାରୀ ଶକ୍ତି ଭାବେ ବର୍ଣ୍ଣନା କରି ରାଷ୍ଟ୍ରପତି ତାଙ୍କ ଜୀବନଯାତ୍ରା ଉପରେ ଆଲୋକପାତ କରିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନର ଯୁଗରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ଚାରାରୋପଣ କରିବା ସହ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସିଜେପି ପ୍ରତିନିଧି ମଣ୍ଡଳୀ ସହ ନୂଆଦିଲ୍ଲୀରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ସରକାରଙ୍କ ପକ୍ଷରୁ ଏହି ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଗତକାଲିଠାରୁ ଏହି ବୈଠକ ଜାରି ରହିଛି। ଗତକାଲିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି ଆଲୋଚନା ଅବସରରେ ସିଜେପି ପ୍ରତିନିଧି ମଣ୍ଡଳୀଙ୍କ ଦାବିକୁ ସରକାର ଧୈର୍ଯ୍ୟର ସହ ବିଚାର କରିଛନ୍ତି। ସିଜେପି ପକ୍ଷରୁ 3 ମୁଖ୍ୟ ଦାବି ଉପସ୍ଥାପନ କରାଯିବା ସହ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ

0: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ଲାହୁଲ ସ୍ପିତି ଜିଲ୍ଲା ଅନ୍ତର୍ଗତ ଉଦୟପୁର କିଲ୍ଲାର ସଡ଼କ ପଥରେ କାଡୁନାଲ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ବଡ଼ ପଥର ଖଣ୍ଡ ଖସିପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଗାଡ଼ିଟିରେ ଥିବା ଡ୍ରାଇଭରଙ୍କୁ ମିଶାଇ ସମସ୍ତ 13 ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ, ସ୍ଥାନୀୟ ପୁଲିସ୍, ସୀମା ସଡ଼କ ସଂଗଠନ ଏବଂ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ତୁରନ୍ତ ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଠାକୁର ସୁଖବିନ୍ଦର ସିଂହ ସୁଖୁ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଲଦାଖର ଦ୍ରାସରେ କାର୍ଗିଲ୍ ଯୁଦ୍ଧ ସ୍କାରକୀର 27ତମ କାର୍ଗିଲ୍ ବିଜୟ ଦିବସ ପାଳନ ନେଇ ପ୍ରସ୍ତୁତି ଶେଷ ହୋଇଛି। ଅପରେସନ୍ ବିଜୟକୁ ସ୍କରଣ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। 1999 କାର୍ଗିଲ୍ ଯୁଦ୍ଧ ସମୟରେ ପ୍ରାଣବଳି ଦେଇଥିବା ସୈନିକଙ୍କ ସାହସ ଏବଂ ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲାମୋଚେନ୍ ଭ୍ୟୁ ପଏଣ୍ଟରେ ଯୁଦ୍ଧ ସଂସ୍କୃତି, ବିଶ୍ୱନାଥନ୍ ଷ୍ଟାଡିୟମ୍ରେ ଗୌରବମୟ ସଂସ୍କୃତି, ବିଜୟଭୋଜ ଏବଂ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଆଜି ସୌର୍ଯ୍ୟ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହେବ। ଏଥିରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକ ଏବଂ ଶହୀଦଙ୍କ ନିକଟ ସମ୍ପର୍କୀୟ, ବରିଷ୍ଠ ସେନା ଅଧିକାରୀ ଏବଂ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏକତ୍ରିତ ହେବେ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେନାଟଫ୍ରେ ପୁଷ୍ପମାଲ୍ୟ ଅର୍ପଣ, ଆଭାସୀ ୱାକ୍ଥ୍ରୁ ପୋର୍ଟାଲ୍ ଉଦ୍ଘାଟନ କରିବା ସହ ସମାବେଶକୁ ସେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ଆଜି ସକାଳୁ ମଙ୍ଗଳାଳତୀ, ମୈଲମ ଏବଂ ତଡ଼ପ ଲାଗି ଆଦି ନୀତି ରଥ ଉପରେ କରାଯିବ। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ବାହୁଡ଼ା ଯାତ୍ରାରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପଲୀଳା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ତିନିରଥରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛନ୍ତି। ଗତକାଲି ନନ୍ଦିଘୋଷ ରଥ ଶ୍ରୀନର ସମ୍ମୁଖରେ ପହଞ୍ଚବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୋଜାମ୍ବିକ୍ ପତାକାଧାରୀ ଏଲ୍ପିଜି ବାହୀ ଜାହାଜ ଦିଶାରେ ଥିବା ସମସ୍ତ 28 ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ଇରାନ୍ର ଆଞ୍ଚଳିକ ଜଳସୀମାରେ ଏହି ଜାହାଜ ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ଏହି ସୂଚନା ପ୍ରଦାନ କରିଛି। ତେବେ ଦିଶା ଉପରେ ଆକ୍ରମଣ ଘଟଣାକୁ ଦୂତାବାସ ସ୍ୱୀକାର କରିଛି। କ୍ରୁ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ ନେଇ ଦୂତାବାସ ପକ୍ଷରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦୂତାବାସ କହିଛି। ଅନ୍ୟପକ୍ଷରେ କୃଷ୍ଣସାଗରରେ ବାଣିଜ୍ୟିକ ଜାହାଜ ଏମ୍ଭି ଓମର୍ଫି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ଭାରତ କହିବା ସହ ସୁରକ୍ଷାକୁ ସୁନିଶ୍ଚିତ କରିବା ନେଇ ସମସ୍ତ ଅଂଶୀଦାରଙ୍କୁ ଆହ୍ୱାନ ଦେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ବିବୃତ୍ତି ଅନୁଯାୟୀ ଗତ 18 ତାରିଖରେ କୃଷ୍ଣସାଗରରେ ରୁଷ ଆଞ୍ଚଳିକ ଜଳସୀମାରେ ହୋଇଥିବା ଏହି ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇବା ସହ ଅନ୍ୟ 2 ଜଣ ସୁରକ୍ଷିତ ଥିବା ଜଣାପଡ଼ିଛି। ସେହିଭଳି ଗତ 19 ତାରିଖରେ ୟୁକ୍ରେନ୍ର ଓଡ଼ିଶା ବନ୍ଦରରୁ ବାହାରିଥିବା ଅନ୍ୟ ଏକ ବାଣିଜ୍ୟ ଜାହାଜ ଏମ୍ଭି ଗୋଲ୍ଡେନ୍ ଲିଓ ଉପରେ ମଧ୍ୟ ହୋଇଥିବା ଆକ୍ରମଣ ନେଇ 4 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଏଭଳି ଆକ୍ରମଣ ଘଟଣାକୁ ଭାରତ ଦୃଢ଼ ନିନ୍ଦା କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛି। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ 20 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍କରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା 2026ରେ ଝଣ୍ଡୁକୁମାର ଭାରତ ପାଇଁ ପ୍ରଥମ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନ ପ୍ରତିଯୋଗିତାରେ ଶ୍ରୀ କୁମାର ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ବର୍ଗରେ ନାଇଜେରିଆ ସ୍ୱର୍ଣ୍ଣପଦକ ହାସଲ କରିଥିବାବେଳେ ଇଂଲଣ୍ଡ ରୌପ୍ୟ ପଦକ ପାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଆଜି ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 wicket ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ରେ ଭାରତ 126 ରନ୍ର ବିଜୟ ଲକ୍ଷ୍ୟକୁ 13 over 2 balls ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 19 balls ଚିତ୍ତାକର୍ଷକ 50 runs ସଂଗ୍ରହ କରିଥିଲେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବରିଷ୍ଠ ବୃତ୍ତିଗତ ପଦବୀରେ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଜାରି କଲା ଏନ୍ଟିଏ। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସଂସ୍ଥାରୁ ବହିଷ୍କୃତ ହେଲେ 47 କର୍ମଚାରୀ। ରାଷ୍ଟ୍ରପତିଙ୍କୁ ବୁଚାରେଷ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ହେନରିସ୍ କୌସା ଉପାଧି ପ୍ରଦାନ। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 13 ମୃତ୍ୟୁ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ରଥ ଉପରେ ଶ୍ରୀଜୀଉଙ୍କ ହେବ ସୁନାବେଶ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଝଣ୍ଡକୁମାର ଭାରତ ପାଇଁ ହାସଲ କଲେ ପ୍ରଥମ ପଦକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ନମସ୍କାର ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ସ୍ୱାଗତ। ଚଳିତ ବର୍ଷର ଘୋଷଯାତ୍ରା ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ। ବାହୁଡ଼ାରେ ଗୁଣ୍ଡିଚା ମନ୍ଦିରରୁ ଫେରି ଆସିଛନ୍ତି ଠାକୁରମାନେ, ତଥାପି ବଡ଼ଦାଣ୍ଡରେ ରଥ ଉପରେ ଅଛନ୍ତି। ଆଜି ସୁନାବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ଏବେ ବି ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଭକ୍ତ ବଡ଼ଦାଣ୍ଡରେ ରହିଛନ୍ତି ସେହି ଶ୍ରଦ୍ଧା, ପ୍ରେମ ଆଉ ପ୍ରାଣର ପ୍ରିୟତମ ଠାକୁରଙ୍କୁ ଦେଖିବା ପାଇଁ। ବର୍ଷ ସାରା ଅନେକ ଥର ଠାକୁରମାନେ ସୁନାବେଶ ହୁଅନ୍ତି, କିନ୍ତୁ ରଥ ଉପରେ ହେଉଥିବା ରାଜରାଜେଶ୍ୱର ବେଶ ସବୁଠାରୁ ବେଶୀ ଗୁରୁତ୍ୱ ବହନ କରେ ସମସ୍ତଙ୍କ ପାଇଁ। ଏ ସମ୍ପର୍କରେ ଅଧିକ କିଛି କହନ୍ତି ସାହିତ୍ୟିକ ତଥା ଜଗନ୍ନାଥ ସଂସ୍କୃତି ପ୍ରେମୀ ଡକ୍ଟର ଅନିରୁଦ୍ଧ ମହାନ୍ତି।
1: ମନ୍ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ସୃଷ୍ଟିର ମୂଳାଧାର, ସର୍ବକାରଣ କାରଣ, ପରମ ପାବନ ପରମ ବ୍ରହ୍ମ ଜଗତର ନାଥ ଶ୍ରୀ ଜଗନ୍ନାଥ ସମଗ୍ର ମାନବ ଜାତିର ପରମାରାଧ୍ୟ ଅଟନ୍ତି। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସେ ସମସ୍ତଙ୍କର ସର୍ବମୟ କର୍ତ୍ତା। ଜଗତର ପତିତ ମାନଙ୍କୁ ଉଦ୍ଧାର କରିବା ନିମିତ୍ତ ସେ ବର୍ଷକରେ ଥରେ ବଡ଼ଦାଣ୍ଡର ବିଜେ କରନ୍ତି। ଏହା ତାଙ୍କର ପରମ ପାବନ ପତିତ ପାବନ ଯାତ୍ରା ନାମରେ ଅଭିହିତ। ଏହି ଯାତ୍ରାର ଅନ୍ୟ ନାମ ହେଲା ଘୋଷ ଯାତ୍ରା, ନବଦିନାତ୍ମକ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ଆରବ ମଣ୍ଡପ ଯାତ୍ରା, ଦଶାବତର ଯାତ୍ରା, ମହାଦେବୀ ମହୋତ୍ସବ ତଥା ଅନ୍ତର୍ବେଦୀ ମହୋତ୍ସବ। ରକ୍ତଯାତ୍ରାର ପ୍ରକୃତ ସମୟ 12 ଦିନ, ଅର୍ଥାତ୍ ଆଷାଢ ଶୁକ୍ଳ ଦ୍ୱିତୀୟା ଠାରୁ ଆଷାଢ ଶୁକ୍ଳ ତ୍ରୟୋଦଶୀ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ। ଏହି ଅବଧିରେ ଦିଅମାନେ ରତ୍ନବେଦୀ ତ୍ୟାଗ କରି ଆରବ ମଣ୍ଡପରେ ବିଜେ କରିବା, ପୁଣି ବାହୁଡ଼ ଯାତ୍ରା ଅନୁଷ୍ଠିତ ହୋଇ ନୀଳାଦ୍ରି ବିଜେ କରିବା ମଧ୍ୟରେ ନାନା ନୀତି ଅନୁଷ୍ଠିତ ହୁଏ। ଦଶମୀରେ ବାହୁଡ଼ ଯାତ୍ରା, ଆଷାଢ ଶୁକ୍ଳ ଏକାଦଶୀ ଦିନ ତିନିରଥ ସିଂହ ଦ୍ୱାର ନିକଟରେ ଉପବେଶନ କରିଥାନ୍ତି। ଏହି ଦିନ ରଥ ଉପରେ ବିଜେ ହୋଇଥିବା ତିନି ଦିଅଙ୍କର ରାଜବେଶ ଅନୁଷ୍ଠିତ ହୁଏ। ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ରାଜବେଶ। ଏହି ବେଶର ଅନ୍ୟ ନାମ ହେଲା ବଡ଼ ଚଢ଼ଉ ବେଶ। ଏହି ବେଶରେ ଦିଅମାନେ ମଣ୍ଡିତ ହୋଇ ଅପରୂପ ଶୋଭାଶ୍ରୀ ଧାରଣ କରନ୍ତି। ଯେଉଁ ଅଳଙ୍କାରରେ ବିଭୂଷିତ ହୋଇ ଦିଅମାନେ ଚାତୁର୍ଯ୍ୟମାନେ ଦିଶନ୍ତି, ସେମାନେ ହେଲେ ତ୍ରିପୟର, ହସ୍ତ, କର୍ଣ୍ଣକୁଣ୍ଡଳ, ସୁବର୍ଣ୍ଣଚିତା, କମରପଟି, ହରିଡ଼ାମାଳ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ବ୍ୟାଘ୍ରଲକ୍ଷୀ, ଫଳମୂଷଣ ପ୍ରଭୃତି। ଏହି ରାଜବେଶ ଦିଅମାନେ ରତ୍ନ ସିଂହାସନରେ ବିରାଜିତ ଥିଲା ବେଳେ ଚାରିଥର ଅନୁଷ୍ଠିତ ହୁଏ ବର୍ଷ ମଧ୍ୟରେ। କେବଳ ଥରେ ତ୍ରିମନ୍ଦିର ବାହାରେ ରଥାରୂଢ଼ ସମୟରେ ଯେଉଁମାନେ ରାଜବେଶ କୁହନ୍ତି। ତ୍ରିମନ୍ଦିର ମଧ୍ୟରେ ଯେଉଁମାନଙ୍କର ସୁବର୍ଣ୍ଣ ବେଶ ଦର୍ଶନ କରିବା ବହୁ ଭକ୍ତଙ୍କ ଭାଗ୍ୟରେ ସମ୍ଭବ ହୁଏ ନାହିଁ। ମାତ୍ର ରଥାରୂଢ଼ ଯେଉଁମାନଙ୍କର ତେମନ୍ଦ ସ୍ୱର୍ଗ ଦର୍ଶନରେ ବହୁ ସଂଖ୍ୟକ ଭକ୍ତ ଭାବାବେଗରେ ତଦ୍ଭବ ହେଉଛନ୍ତି। ଅତ ଉଲ୍ଲେଖ କରାଯାଇପାରେ ଯେ ତ୍ରିମୂର୍ତ୍ତି ଦେଓଙ୍କର ସୁନାବେଶ ସବୁ ରାଜବେଶ ସୁନାବେଶ ଅଟେ। ମାତ୍ର ସବୁ ସୁନାବେଶ ରାଜା

ଉତ୍ପନ୍ନ ହୁଏ ଏକାଦଶୀ ରାତ୍ରିରେ ରାଜର ସମଲମ ମୂଲ୍ୟମ ହେବା ପରେ ପରବର୍ତ୍ତୀ ନୀତି ବଡ଼ସିଂହାର ଭୋଗ ଶେଷ ହୁଏ ଏବଂ ତାପରେ ପରିସରରେ ଏକାଦଶୀ ନୀତି ସମ୍ପାଦିତ ହୁଏ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ତତ୍ତ୍ୱ ଅସୀମ ମହତ୍ତ୍ୱ ଅବର୍ଣ୍ଣ ଯାହାକୁ ବର୍ଣ୍ଣନା କରିବାକୁ ସାଧାରଣ ମଣିଷ ବା କେତେକ ମାତ୍ର କରିବ। ଜୟ ଶ୍ରୀଜଗନ୍ନାଥ।

0: ଆଜି ଜୁଲାଇ ମାସ 25 ତାରିଖରେ ପାଳିତ ହେଉଛି ୱାର୍ଲ୍ଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବିଶ୍ୱ ପାଣିରେ ବୁଡ଼ିଯିବା ନିବାରଣ ଦିବସ। ଆମେ ଜାଣୁ ଭୂପୃଷ୍ଠରେ ସମୁଦାୟ ତିନି ଭାଗରୁ ଅଧିକ ଜଳ ଆଉ ମାତ୍ର ଏକ ଭାଗ ସ୍ଥଳ। ଏହି ସ୍ଥଳ ଭାଗରେ ବାସ କରୁଥିବା ସବୁଠାରୁ ଉନ୍ନତ ପ୍ରାଣୀ ହେଲେ ମଣିଷ। ସମୁଦ୍ର ନଦୀ ଝରଣାର ପ୍ରଖର ଜଳସ୍ରୋତ ଏମିତିକି ପୋଖରୀ ଗାଡ଼ିଆ ସବୁ ପ୍ରକାର ଜଳାଶୟମାନଙ୍କ ସହିତ ମଣିଷମାନେ ଜଡ଼ିତ। ଏସବୁ ଭିତରେ କାର୍ଯ୍ୟ କରୁଥିଲା ବେଳେ ପାଣିରେ ବୁଡ଼ିଯିବା ଘଟଣା ମଧ୍ୟ ଦେଖାଯାଇଥାଏ। କାର୍ଯ୍ୟ ତ ନିଶ୍ଚୟ କରିବାକୁ ପଡ଼ିବ, କିନ୍ତୁ ସଚେତନତାର ସହିତ। ଏଥିପାଇଁ କିପରି ସଚେତନ ହେବା ଦରକାର, ଆଜି ଦିବସ ପାଳନର ଏହା ହିଁ ଲକ୍ଷ୍ୟ। କିପରି ବୁଡ଼ି ନଯିବ, ଯଦି କିଏ ପାଣିରେ ବୁଡ଼ିଗଲା ତାକୁ ଉଦ୍ଧାର କରିବା ଓ ପ୍ରାଥମିକ ଚିକିତ୍ସା କିପରି କରାଯିବ ସେହି ସମ୍ପର୍କରେ ଯତ୍ନବାନ ହେବା ପାଇଁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଦିବସ ପାଳନର ବିଷୟବସ୍ତୁ ହେଉଛି ପରିସ୍ଥିତିକୁ ବଦଳାଇବା ପାଇଁ ଏକତ୍ରିତ ହୁଅନ୍ତୁ। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ କେତେଗୁଡ଼ିଏ ଶୃଙ୍ଖଳା ମାନିବାକୁ ପଡ଼ିବ। ଜଳାଶୟର ଗଭୀରତା ଜାଣିବା, ପାଣି ସୁଅକୁ ନ ଯିବା, ଗାଧୋଇଲା ବେଳେ ସଚେତନ ରହିବା, କୌଣସି ବାତ କିମ୍ବା ରୋଗାକ୍ରାନ୍ତ ଲୋକଙ୍କୁ ପାଣିକୁ ଯିବା ପାଇଁ ଦେବା ନାହିଁ, ସମ୍ବେଦନଶୀଳ ପୋଲ ବା ଯୋଗାଯୋଗ ମାଧ୍ୟମକୁ ପରଖିବା, ବୃଦ୍ଧ ବୃଦ୍ଧା ଓ ଶିଶୁମାନଙ୍କୁ ଜଳାଶୟ ନିକଟକୁ ଏକୁଟିଆ ଯିବାକୁ ଦେବା ନାହିଁ, ବାତ୍ୟା ବନ୍ୟା ସମୟରେ ମାଛ ଧରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରିବା, ଏମିତି ଅନେକ କଥାକୁ ଆଖି ଆଗରେ ରଖିଲେ ଏହି ପ୍ରକାର ସମସ୍ୟା ଦୂରୀଭୂତ ହେବା ଅସମ୍ଭବ ନୁହେଁ। ଆସନ୍ତାକାଲି ଆମ ରାଜ୍ୟର ପ୍ରସିଦ୍ଧ କବି, ସମାଜ ସଂସ୍କାରକ, ସାମ୍ବାଦିକ, ରାଜନେତା, ସ୍ୱାଧୀନତା ସଂଗ୍ରାମୀ, ଆଦର୍ଶବାଦୀ ବ୍ୟକ୍ତିତ୍ୱ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ତିରୋଧାନ ଦିବସ। 1956 ମସିହା ଜୁଲାଇ ମାସ 26 ତାରିଖରେ ସେ ପରଲୋକ ଗମନ କରିଥିଲେ। 1886 ମସିହା ଅକ୍ଟୋବର 26 ତାରିଖରେ ପୁରୀ ଜିଲ୍ଲାର ବାଣପୁର ନିକଟସ୍ଥ ଶ୍ରୀନିବାସପୁର ଶାସନ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଲିଙ୍ଗରାଜ ମିଶ୍ର ଓ ମା ଅପ୍ସରା ଦେବୀ। କାର୍ଯ୍ୟକ୍ରମରେ ତାଙ୍କ ସମ୍ପର୍କରେ ଅଧିକ କିଛି କହିଛନ୍ତି ସଂସ୍କୃତି ପ୍ରେମୀ ଡାକ୍ତର ରବି ରଞ୍ଜନ ସାହୁ।
1: ପଣ୍ଡିତ ଗୋଦାବରୀଶ ମିଶ୍ର ସେ ଜଣେ ଆଦର୍ଶ ଖ୍ୟାତନାମା କବି, ଶିକ୍ଷାବିତ ଓ ଦେଶ ସେବକ ଭାବରେ ପରିଚିତ। ସେ ବହୁ କାବ୍ୟ, କବିତା, ନାଟକ ଇତ୍ୟାଦି ରଚନା କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କର ଉଦ୍ୟମ ପ୍ରତିଷ୍ଠିତ ହୋଇଥିଲା। ଗୋଦାବର୍ଷ ମିଶ୍ରଙ୍କର ନିଜସ୍ୱ ବାଲ୍ୟ ଶିକ୍ଷା ସମାପ୍ତ ପରେ ପୁରୀ ଜିଲ୍ଲା ସ୍କୁଲରେ ପାଠ ପଢ଼ିଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଏହାପରେ 1910 ମସିହାରେ ସ୍ନାତକ ଏବଂ କଲିକତା ବିଶ୍ୱବିଦ୍ୟାଳୟରେ 1912 ମସିହାରେ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଥିଲେ। 1928 ଗୋପବନ୍ଧୁଙ୍କ ଦେହାନ୍ତ ପରେ ଗୋଦାବର୍ଷ ମିଶ୍ର ସମାଜ ଖବରକାଗଜର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ 1919-1955 ପର୍ଯ୍ୟନ୍ତ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରୁଥିଲେ। ଉତ୍କଳ ସମ୍ମିଳନୀ ସହ ଜଡ଼ିତ ଥିଲେ। ସେବା ହିଁ ଥିଲା ତାଙ୍କ ଜୀବନର ବୃତ୍ତି। ଓଡ଼ିଶାର ପ୍ରଥମ ଶିକ୍ଷାମନ୍ତ୍ରୀ ଗୋଦାବରୀଶ ମିଶ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟର ଥିଲେ ଜଣେ ଆଦର୍ଶ ଶିକ୍ଷକ। ଗୋଦାବରୀଶ ମିଶ୍ର କେବଳ ଜଣେ ଶିକ୍ଷକ ନଥିଲେ, ସେ ଥିଲେ ଜଣେ ସୁସାହିତ୍ୟିକ, ସମାଜ ସୁଧାରକ ଏବଂ ଭଲ ମଣିଷ ପରି ଗଢ଼ି ତୋଳିବାରେ ସେ ଥିଲେ ପ୍ରେରଣାର ଉତ୍ସ।
0: ଆସନ୍ତାକାଲି ଜୁଲାଇ ମାସ 26 ତାରିଖ କାର୍ଗିଲ ବିଜୟ ଦିବସ। 1999 ମସିହା ଜାମ୍ମୁ କାଶ୍ମୀରର ଉଚ୍ଚ ପାର୍ବତ୍ୟ ଭୂମି କାର୍ଗିଲ ଜିଲ୍ଲାର ପର୍ବତ ଶିଖରରେ ଥିବା ପାକିସ୍ତାନୀ ସେନାଙ୍କୁ ସେମାନଙ୍କ ଅଧିକୃତ ସ୍ଥାନରୁ ସମ୍ପୂର୍ଣ୍ଣ ରୂପେ ତଳି ଦେଇଥିଲେ ଭାରତୀୟ ସେନା। ଏଥିପାଇଁ ଏହି ଯୁଦ୍ଧରେ ଲଢ଼ିଥିବା ସୈନିକଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଜୁଲାଇ ମାସ 26 ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଉଛି ଆମ ଦେଶରେ। କାର୍ଗିଲ ଜିଲ୍ଲାରେ ପାକିସ୍ତାନୀ ସେନାର ଅନୁପ୍ରବେଶକୁ ଭାରତ

ଗୁପ୍ତଚର ବିଭାଗ ଜାଣିଲା ପରେ ସେହି ବର୍ଷ ମେ ମାସରେ ଆରମ୍ଭ ହୋଇଥିଲା ଯୁଦ୍ଧ। ପ୍ରାୟ ଦୁଇ ମାସ ଧରି ଭାରତୀୟ ସେନା ଅପରେସନ୍ ବିଜୟ ମାଧ୍ୟମରେ ଜବାବ ଦେଇଥିଲେ ପାକିସ୍ତାନୀ ଅନୁପ୍ରବେଶକାରୀ ସୈନ୍ୟଙ୍କୁ। ବହୁ କଷ୍ଟ ସହିଥିଲେ ସେମାନେ। ପ୍ରତିକୂଳ ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଯୁଦ୍ଧ କରି ଶତ୍ରୁ ସେନା ମାଡ଼ି ବସିଥିବା ସମସ୍ତ ପୋଷ୍ଟକୁ ଭାରତର ନିୟନ୍ତ୍ରଣକୁ ଫେରାଇ ଆଣିଥିଲେ। ଏହି ଯୁଦ୍ଧରେ 527 ଜଣ ଭାରତୀୟ ଯବାନଙ୍କ ପ୍ରାଣ ଚାଲିଯାଇଥିଲା। ଆଜିର ଏହି ଦିବସରେ ଆମେ ମନେ ପକାଇବା ସେମାନଙ୍କର ତ୍ୟାଗ ଆଉ ବଳିଦାନକୁ। ଭାରତର ଏକତା ଏବଂ ସାର୍ବଭୌମତ୍ୱକୁ ସବୁବେଳେ ଅଲଙ୍ଘନୀୟ ରଖିବା ପାଇଁ ଚେଷ୍ଟା କରିବା। ଆଜି ସେହି ଅମର ଶହୀଦମାନଙ୍କୁ ହୃଦୟରୁ ଗଭୀର କୃତଜ୍ଞତାପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଏଥିସହିତ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବୈଜନ୍ତୀମାଳା ହରିଚନ୍ଦନ। ଆକାଶବାଣୀ କଟକ, ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ଓଡ଼ିଆ ଯୁକ୍ତାକ୍ଷର ଓ ଉଚ୍ଚାରଣ। ଆଲୋଚନା କରିଛନ୍ତି ଡକ୍ଟର ସଦାନନ୍ଦ ନାୟକ।
1: ଠିକ୍ କହନ୍ତୁ, ଠିକ୍ ଲେଖନ୍ତୁ ପରିପ୍ରେକ୍ଷୀରେ ଓଡ଼ିଆ ଯୁକ୍ତାକ୍ଷରକୁ ବିଚାର କଲେ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିବାକୁ ହୁଏ। କେଉଁଠି ଓଡ଼ିଆ ଯୁକ୍ତାକ୍ଷର ଏକ ନିୟମକୁ ଅବଲମ୍ଘନ କରେ ନାହିଁ ତ କେଉଁଠି ଉଚ୍ଚାରଣ ସମ୍ପୂର୍ଣ୍ଣ ଭିନ୍ନ, କେଉଁଠି ଲୋଡ଼ା ବର୍ଣ୍ଣ ଓ ବନାନର ସଂସ୍କାର ତ କେଉଁଠି ଲୋଡ଼ା ଶିକ୍ଷା। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଆମ ଭାଷାରେ ଏପରି ବିବିଧତା ରହିବା ଆଦୌ ସ୍ୱାଭାବିକ ନାହିଁ। ଓଡ଼ିଆ ଭାଷାରେ ତ ଯଥା ଶାନ୍ତ, ତ ଯଥା ସପ୍ତ, ତ ଯଥା ଉକ୍ତ, ସ୍ତ ଯଥା ହସ୍ତ ଇତ୍ୟାଦି ଯୁକ୍ତାକ୍ଷରରେ ଗୋଟିଏ ବର୍ଣ୍ଣ ତଳେ ଓଡ଼ିଆ ସଂଖ୍ୟା ଦୁଇ ପରି ଚିହ୍ନଟିଏ ଦିଆଯାଏ, ତାହା ତ ଫଳା। ଅର୍ଥାତ୍ ଏହି ଚିହ୍ନ ବା ସଂକେତଟି ଯେଉଁ ବର୍ଣ୍ଣ ତଳେ ରହେ ତାହା ମୂଳ ବର୍ଣ୍ଣ ସହ ତ ସଂଯୁକ୍ତ ହୋଇ ଉଚ୍ଚାରିତ ହୁଏ, ଯଥାନ୍ତ, ତ, ତ, ସ୍ତ ଇତ୍ୟାଦି। କିନ୍ତୁ ଚିହ୍ନଟି ରଣ ତଳେ ରହିଲେ ବା ଣ ସହିତ ସଂଯୁକ୍ତ ହୋଇ ତ ନ ହୋଇ ଡ ହୋଇଥାଏ, ଯଥା ମୁଣ୍ଡ, କୁଣ୍ଡ, ଚଣ୍ଡ ଇତ୍ୟାଦି। ଏହା ଶିକ୍ଷାର୍ଥୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ। କାନ୍ଥ, ସୁସ୍ଥ, ମନ୍ଥନ, ସ୍ଥଳ ଇତ୍ୟାଦି ଶବ୍ଦରେ ଥିବା ସ୍ଥ ଓ ଥ ବର୍ଣ୍ଣର ନିମ୍ନ ଭାଗରେ ପ୍ରଦତ୍ତ ଚିହ୍ନଟି ଥର ଧ୍ୱନିମୂଲ୍ୟ ବହନ କରେ, କିନ୍ତୁ ସେହି ଚିହ୍ନଟି ତାଲବ୍ୟ ସ ତଳେ ରହିଲେ ତାହା ଛ ଭାବରେ ଉଚ୍ଚାରିତ ହୁଏ, ଯଥା ଉଚ୍ଛେଦ୍ୟ। ଅର୍ଥାତ୍ ସେ ସମାନ ଚିହ୍ନର ଧ୍ୱନିମୂଲ୍ୟ ଏଠାରେ ଛ, ଗୋଟିଏ ଚିହ୍ନ ଏଠାରେ ଦୁଇଗୋଟି ଧ୍ୱନିମୂଲ୍ୟ ବହନ କରୁଅଛି, ଏହା ବିଜ୍ଞାନସମ୍ମତ ନୁହେଁ। ଓଡ଼ିଆ ବର୍ଣ୍ଣମାଳାରେ ଅବର୍ଗ୍ୟ ବ ବୋଲି ଗୋଟିଏ ଅକ୍ଷରର ପ୍ରଚଳନ ରହିଥିଲା, ଏବେ ବି କେତେକ ବର୍ଣ୍ଣ ଶିକ୍ଷା ପୁସ୍ତକରେ ତାହା ଦୃଷ୍ଟିଗୋଚର ହୁଏ। ତାହାର ସାଙ୍କେତିକ ଚିହ୍ନଟି ଯେଉଁ ବର୍ଣ୍ଣ ସହିତ ସଂଯୁକ୍ତ ହୁଏ ତାହା ସହିତ ୱ ଧ୍ୱନିର ମିଶ୍ରଣ ଘଟାଇଥାଏ, ଯଥା କ୍ୱ, ଖୁ, ଗୁ, ଘୁ ଇତ୍ୟାଦି। ଏହା ବ ଫଳା ନାମରେ ମଧ୍ୟ ନାମିତ। ସେହି ସମାନ ଚିହ୍ନଟି ମ ସହିତ ସଂଯୁକ୍ତ ହେଲେ ଆଉ ଓ ଉଚ୍ଚାରିତ ନ ହୋଇ ବ ହୋଇଥାଏ, ଯଥା ଆମ୍ବ, ଶିମ୍ବ, କମ୍ବଳ ଇତ୍ୟାଦି। ଏହାକୁ ବୈଚିତ୍ର୍ୟ ବା ବ୍ୟତିକ୍ରମ ବୋଲି କହିବା ଛଡ଼ା ଆମ ପାଖରେ ଆଉ ଅନ୍ୟ କୌଣସି ଉପାୟ ନାହିଁ। ଓଡ଼ିଆ କ୍ଷ ଅକ୍ଷରଟି ଧ୍ୱନି ଦୃଷ୍ଟିରୁ କ ଓ ମୂର୍ଦ୍ଧନ୍ୟ ସ ଯୋଗରେ ସୃଷ୍ଟ। ଓଡ଼ିଆ ଉଚ୍ଚାରଣରେ ଏହା କେତେବେଳେ ଖ ତ କେତେବେଳେ ଖ ଯୋଗ ଇୟ ଫଳା ହୋଇ ଉଚ୍ଚାରିତ ହୁଏ, ଯଥା କ୍ଷମା, କ୍ଷତି, କ୍ଷଣ, ଅକ୍ଷର ଇତ୍ୟାଦି। ସମ୍ପ୍ରତି ଯୁବପିଢ଼ି ଏହାକୁ କ୍ଷ ଭାବରେ ଉଚ୍ଚାରଣ କଲେଣି। ପିଲାମାନଙ୍କୁ ପ୍ରଥମରୁ ଶିକ୍ଷା ଦେଲେ ଏହି ବର୍ଣ୍ଣ ସମସ୍ୟାକୁ ଦୂର କରାଯାଇପାରନ୍ତା। ଜ୍ଞ ଆଉ ଗୋଟିଏ ଅକ୍ଷର ଯାହାର ଓଡ଼ିଆ ଉଚ୍ଚାରଣ ହେଉଛି ଗ ଯୋଗ ୟ ଫଳା ଓ ଚନ୍ଦ୍ରବିନ୍ଦୁ। ପ୍ରାଚୀନ ପୋଥରେ ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ୱାର ଦିଆଯାଉଥିବାର ଦେଖିବାକୁ ମିଳେ। ବାସ୍ତବରେ ଏହା ଜ ଯୋଗ ଞ ଉଚ୍ଚାରଣ ହେବା କଥା। ତ ଉତ୍ପାଦନ, କ ଉତ୍କଳ, ଥ ଉତ୍ଥାନ ପରି କେତେକ ସଂଯୁକ୍ତ ବର୍ଣ୍ଣ ଓଡ଼ିଆରେ ପ୍ରଚଳିତ। ଏଥିରେ ତ ସହିତ ପ, କ ଓ ଥର ସଂଯୋଗ ଘଟିଥାଏ। ଏହି ପର୍ଯ୍ୟାୟର ଗୋଟିଏ ବର୍ଣ୍ଣ ହେଉଛି ସ, ଯାହାକି ତ ଯୋଗ ସ ହୋଇ ଉଚ୍ଚାରିତ ହେବା କଥା, କିନ୍ତୁ ବର୍ତ୍ତମାନ ଏହା ଛରେ ପରିଣତ ହୋଇଗଲାଣି, ଯଥା ଉତ୍ସବ, ବାତ୍ସଲ୍ୟ, ବଛା ଇତ୍ୟାଦି। ଉଚିତ ଶିକ୍ଷା ମାଧ୍ୟମରେ ଏ ସମସ୍ୟାକୁ ଦୂର କରାଯାଇପାରିବ। କୃଷ୍ଣ, ବିଷ୍ଣୁ ପରି କେତେକ ଶବ୍ଦରେ ଥିବା ଷ୍ଣ ଯୁକ୍ତାକ୍ଷରରେ ମୂଳ ଅକ୍ଷର ସହିତ ଓଡ଼ିଆ ଓ ପରି ସାଙ୍କେତିକ ଚିହ୍ନଟି ଦିଆଯାଏ, ଯାହା

0: ବାସ୍ତବରେ ହେଉଛି ଅଣଫଳା। ଏହି ସାଙ୍କେତିକ ଚିହ୍ନ କେତେବେଳେ ନ ପରି ତ କେତେବେଳେ ଟ ପରି ଉଚ୍ଚାରିତ ହେଲାଣି, ଯଥା କୃଷ୍ଣ ବିଷ୍ଣୁ କୃଷ୍ଣ ବିଷ୍ଣୁ ଇତ୍ୟାଦି। କେବଳ ସେତିକି ନୁହେଁ, ଏହା ନ ତଳେ ରହିଲେ ତୁ ଭାବରେ ଉଚ୍ଚାରିତ ହେଉଛି, ଯଥା କିନ୍ତୁ। ଏପରି ବିବିଧତା ବର୍ଜନୀୟ ନିଶ୍ଚୟ। ଅଣ ତଳେ ସେ ସମାନ ଚିହ୍ନ ରହି ଅଣର ଆଦୌ ଦ୍ୱିତ ବର୍ଣ୍ଣ ଅଣଅଣ ସୃଷ୍ଟି କରେ ନାହିଁ, ବରଂ ଦୁଇ ଗୋଟି ଣ ମିଶି ଣରେ ପରିଣତ ହୋଇଯାଇଥାନ୍ତି, ଯେପରି ସ୍ୱର୍ଣ୍ଣ କର୍ଣ୍ଣ ବର୍ଣ୍ଣ ଚୂର୍ଣ୍ଣ ଇତ୍ୟାଦି। ଓଡ଼ିଆ ଯୁକ୍ତାକ୍ଷରରେ ଦେଖାଯାଉଥିବା ଏହି ପଠନ ଲିଖନଗତ ଭେଦ ସମ୍ପ୍ରତି ଠିକ୍ କହନ୍ତୁ ଠିକ୍ ଲେଖନ୍ତୁ ଯୁଗରେ କେତେ ସଂସ୍କାରର ଅପେକ୍ଷା ରଖେ ତା ଆପଣମାନେ ବିଚାର କରିବେ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ଓଡ଼ିଆ ଯୁକ୍ତାକ୍ଷର ଓ ଉଚ୍ଚାରଣ। ଆଲୋଚନା କରିଥିଲେ ଡକ୍ଟର ସଦାନନ୍ଦ ନାୟକ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ, ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଏବଂ ଶ୍ୟାମାମଣି ଦେବୀ। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ପ୍ରଥମେ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର।

ପୁରାଣ ଓ ଶାସ୍ତ୍ରମାନଙ୍କରେ ଦେବଦେବୀମାନଙ୍କର ବିଶେଷ ରୂପର ବର୍ଣ୍ଣନାତ୍ମକ ଅଭିବ୍ୟକ୍ତି ଦେଖିବାକୁ ମିଳିଥାଏ। ରାମ, କୃଷ୍ଣ, ବାମନ, ନୃସିଂହ, ଶିବ ଆଦି ଦେବତାଙ୍କର ନିର୍ଦ୍ଦିଷ୍ଟ ବେଶ ତଥା ରୂପାତ୍ମକ ସଙ୍କେତର କଥା କିଏ ବା ନ ଜାଣେ। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ପ୍ରକାରର ରୀତି ଓ ସେବା ପୂଜା ଦୃଷ୍ଟିରୁ ଦୈନିକ ନୀତି ନିର୍ଘଣ୍ଟରେ ତାଙ୍କର ସ୍ନାନାନ୍ତେ ବେଶର ପ୍ରଚଳନ ଅଛି। ଏପରିକି ଦୈନିକ ନୀତି ଅନୁସାରେ ବେଶ

ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କର ଅନେକ ପର୍ବପର୍ବାଣି ଅବସରରେ ରାଜାଧିରାଜ ବେଶ ହୋଇଥାଏ। ଏହାକୁ ସୁନାବେଶ କୁହାଯାଏ। ତେବେ ଏହି ବେଶ ମହୋତ୍ସବ ଅବକାଶରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ରଥ ଉପରେ ଅନୁଷ୍ଠିତ ସୁନାବେଶ ହେଉଛି ପ୍ରଧାନ ଓ ଆକର୍ଷଣୀୟ। ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତି ସବୁ ସମ୍ପନ୍ନ ହେବା ପରେ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବହୁ ଚର୍ଚ୍ଚିତ ସୁନାବେଶ। ପ୍ରଭୁଙ୍କର ଅନ୍ୟାନ୍ୟ ଅନେକ ବେଶରେ ମାଧୁର୍ଯ୍ୟର ଲାବଣ୍ୟ ଝରି ପଡ଼ୁଥିବା ବେଳେ ସୁନାବେଶରେ ସମସ୍ତ ଐଶ୍ୱର୍ଯ୍ୟାତ୍ମକ ବେଶଗୁଡ଼ିକଠାରୁ ସର୍ବାଧିକ ଐଶ୍ୱର୍ଯ୍ୟ ପ୍ରକାଶିତ ହୋଇଥାଏ।

0: ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ସକଳ ଐଶ୍ୱର୍ଯ୍ୟଯୁକ୍ତ ଅଥବା ସମସ୍ତ ଐଶ୍ୱର୍ଯ୍ୟର ମୂଳ ଉତ୍ସ। ତାଙ୍କର ସୁନାବେଶ କାଳରେ ଏହି ଭାବ ପ୍ରକଟିତ ହୋଇଥାଏ। ତେଣୁ ଶ୍ରୀଜୀଉମାନଙ୍କର ସୁନାବେଶ ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଆଲୋଚନା କରିବାକୁ ଆମ ସହିତ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର।
1: ଅତ୍ୟନ୍ତ ପ୍ରାଚୀନ ସମୟରୁ ରଥଯାତ୍ରା ଅବସରରେ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ସୁନାବେଶ ଅନୁଷ୍ଠିତ ହୋଇଆସୁଅଛି। ଏହି ସୁନାବେଶକୁ ମଧ୍ୟ ବଡ଼ତେଡ଼ୁ ବେଶ ନାମରେ ସୁପରିଚିତ ହୋଇଛି। ବଡ଼ତେଡ଼ୁ ବେଶ ସମ୍ପର୍କରେ ଯାହା ଜଣାଯାଇଛି ଯେ 1460 ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦେବୀ ମା ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହସ୍ତି ପୃଷ୍ଠରେ ବିପୁଳ ଧନରତ୍ନ ଲଦି ଉତ୍କଳକୁ ଆଗମନ ପୂର୍ବକ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଶ୍ରୀବିଗ୍ରହମାନଙ୍କୁ ଉତ୍ସର୍ଗ କରିଥିଲେ। ଏତେ ବିପୁଳ ପରିମାଣର ମୂଲ୍ୟବାନ ରତ୍ନାଳଙ୍କର ଭଣ୍ଡାରରେ ଜମା ହେବା ଦେଖି ବଡ଼ତେଡ଼ୁ ସେବକ ଶ୍ରୀ ଛାମୁରେ ଜଣାଇଥିଲେ ଯେ ରତ୍ନ ସିଂହାସନ ଉପରେ ବର୍ଷ ମଧ୍ୟରେ ଅନୁଷ୍ଠିତ ସକଳ ବେଶ ସମସ୍ତ ବର୍ଗର ଜନତା ଦର୍ଶନ ଲାଭ କରିବାର ସୁଯୋଗ ପାଇପାରୁ ନାହାନ୍ତି। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ରଥଗୁଡ଼ିକ ସିଂହଦ୍ୱାରଠାରେ ପହଞ୍ଚିବା ପରେ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁମାନଙ୍କୁ ସର୍ବସମକ୍ଷରେ ସୁନାବେଶରେ ଭୂଷିତ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ତେଡ଼ୁ ସେବକଙ୍କ ଆଗ୍ରହ ତଥା ଅନୁରୋଧ କ୍ରମେ ସେହିଦିନଠାରୁ ସୁନାବେଶ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେତେବେଳେ 138 ପ୍ରକାର ରତ୍ନ ଖଚିତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ନିର୍ମାଣ କରି ପ୍ରଥମେ ଆଷାଢ଼ ଶୁକ୍ଳ ବଡ଼ ଏକାଦଶୀ ଦିନ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଏହି ମନମୁଗ୍ଧକର ସୁନାବେଶ କରାଇଥିଲେ। ତେଣୁ ଏହି ସୁନାବେଶ ବଡ଼ତେଡ଼ୁ ବେଶ ନାମରେ ବିଦିତ ହୋଇଆସୁଛି।

କୁହାଯାଇଥାଏ। ଦଶହରା ଦିନ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ, ତାହାକୁ ମଧ୍ୟ ରାଜବେଶ କୁହାଯାଏ। କୁମାର ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏତଦ୍ ବ୍ୟତୀତ ଆଉ ଦୋଳ ପୂର୍ଣ୍ଣମୀ ଦିନ ସୁନାବେଶ ହୋଇଥାଏ, ପୌଷ ପୂର୍ଣ୍ଣମୀ ଦିନ ମଧ୍ୟ ସୁନାବେଶ ହୋଇଥାଏ। ଏହି ଭେଷଗୁଡ଼ିକ ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ, କିନ୍ତୁ ମହାପ୍ରଭୁଙ୍କର ରଥ ଉପରେ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଅନୁଷ୍ଠିତ ବଡ଼ତଡ଼ୁ ବେଶ ସାଧାରଣତଃ ଠାକୁରମାନଙ୍କର ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ସରିବା ପରେ ଆରମ୍ଭ ହୋଇଥାଏ। ଏହି ଭେଷରେ ମେକଅପ୍ ନିଯୋଗ, ପୁଷ୍ପାଳକ, ଖୁଣ୍ଟିଆ ସେବକ ସଂଶ୍ଲିଷ୍ଟ ହୋଇଥାନ୍ତି। ରଥ ଉପରେ ଏହି ସେବକମାନଙ୍କ ସହିତ ଦୈତାପତିମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥାନ୍ତି। ଏଥିରେ ମେକଅପ୍ ନିଯୋଗ ଗୋଷ୍ଠୀଗତ ଭାବେ ସମସ୍ତ ପ୍ରାୟ ତାଙ୍କର 20-25 ଜଣ ମେକଅପ୍ ସେବକ ଏଥିରେ ସଂଶ୍ଲିଷ୍ଟ ହୋଇଥାନ୍ତି। ଏତଦ୍ବ୍ୟତୀତ ଦୈତା ନିଯୋଗର ମଧ୍ୟ ଦୈତାପତିମାନେ, ବାଡ଼ଗ୍ରାହୀ ଦୈତାପତିମାନେ ମଧ୍ୟ ରହିଥାନ୍ତି। ବାଡ଼ଗ୍ରାହୀ ଦୈତାଙ୍କ ବ୍ୟତୀତ ଏଥିରେ ଭିତର୍ଛ, ତାପରେ ତଳୁଛ, ପାଳିଆ ପୁଷ୍ପାଳକ, ଏମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ଭେଷ ସମୟରେ।

ମେକାପ ନିଯୋଗର ସମସ୍ତ ଭାଗରି ତାଙ୍କର ଯେତେ ଜଣ ଅଛନ୍ତି ସମସ୍ତେ ବିଭିନ୍ନ ରତ୍ନଳଙ୍କାର ମାନ ସେମାନେ ହାତରେ ଧରି ଆସିଥାନ୍ତି ରଥ ଉପରକୁ। ରଥ ଉପରେ ବଡ଼ ବଡ଼ ତାଟ ବା ଚାଙ୍ଗୁଡ଼ା ପଡ଼ିଥାଏ, ସେଥିରେ ଏହି ସ୍ୱର୍ଣ୍ଣ ଅଳଙ୍କାର ଗୁଡ଼ିକ ସବୁ କନା ଦେହରେ କୁଡ଼ିଆ ହୋଇ ଆସିଥାଏ। ଯେଉଁ ଅଳଙ୍କାର ଗୁଡ଼ିକ ସେଗୁଡ଼ିକ ଆସି ତାଟରେ ଆଗ ରଖାଯାଇଥାଏ। ସୁନାବେଶ ସାମଗ୍ରୀ ଗୁଡ଼ିକ ଆସି ଯେତେବେଳେ ରଥ ଉପରେ ରଖାଯାଏ ସେତିକିବେଳେ ଭିତରଛ ମହାପାତ୍ର ଜଗନ୍ନାଥଙ୍କ ବାଡ଼ରେ, ତଳଛ ମହାପାତ୍ର ବଳଭଦ୍ରଙ୍କ ବାଡ଼ରେ ଓ ପାଳିଆ ପୁଷ୍ପାଳକ ସୁଭଦ୍ରାଙ୍କ ବାଡ଼ରେ ଏଇଟା ରହିଥାନ୍ତି। ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ପୁଷ୍ପ ଅଳଙ୍କାର ଲାଗି କରାଇ ବେଶ କରିଥାନ୍ତି। ଏବଂ ଯେଉଁ ଅଳଙ୍କାର ସବୁ ଲାଗି ହେଉଛି ସେଥିରେ ବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ପୋଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଧାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୁଷଳ ତାଙ୍କର ଆୟୁଧ, ବାହାଡ଼ାମାଳି, ବାଘନଖିମାଳି, ସେବତୀମାଳି, ତ୍ରିଖଣ୍ଡିକାଟିରେ ଭୂଷିତ କରାଯାଉଥିଲା ବେଳେ ଦେବୀ ସୁଭଦ୍ରାଙ୍କୁ କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଡ଼ଗି ଦୁଇଟି ଓ ସେବତୀମାଳିରେ ସଜ୍ଜିତ କରାଯାଉଛି। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣଚକ୍ର, ରୌପ୍ୟର ଶଙ୍ଖ, ସ୍ୱର୍ଣ୍ଣଚକ୍ର ଏବଂ ରୌପ୍ୟ ଶଙ୍ଖ ଏ ତାଙ୍କର ଆୟୁଧ ଅଟେ, ହରିଡ଼ା କଦମ୍ବମାଳି, ବାହାଡ଼ାମାଳି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟିରେ ସଜ୍ଜିତ କରାଯାଇଥାଏ। ବାସ୍ତବିକ ଶ୍ରୀବିଗ୍ରହମାନେ ବିଭିନ୍ନ ପାଟବସ୍ତ୍ର ଆଉ ଏଇ ଯେଉଁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଉଥିବାରୁ ଏହା ବେଶ୍ ଯେତିକି ରମଣୀୟ ସେତିକି ମଧ୍ୟ ପୁଣ୍ୟପ୍ରଦ ଅଟେ।

ସମଗ୍ର ବିଶ୍ୱର ଅଧୀଶ୍ୱର ରାଜଧିରାଜ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିବିଧ ବେଶକୁ ଲକ୍ଷ୍ୟ କଲେ ତାଙ୍କର ମହାନୁଭବତା, ଉଦାରତା, ପ୍ରେମମୟତା, ସହୃଦୟତା ତଥା ଐଶ୍ୱର୍ଯ୍ୟଶାଳୀତାର ପରିଚୟ ମିଳିଥାଏ। ବିଭିନ୍ନ ବେଶରେ ନିଜକୁ ସଜାଇ ତଦ୍ଗତ ଚେତନାରେ ଭକ୍ତଜନ ମନକୁ ହଜାଇ ଦିଅନ୍ତି ତାଙ୍କରି ସତ୍ତା ମଧ୍ୟରେ। ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ବିହ୍ୱଳ ହୁଏ, ଉଚ୍ଚକିତ ହୁଏ ଏବଂ ମନ, ପ୍ରାଣ, ଆତ୍ମା ସବୁକିଛି ପ୍ରଭୁଙ୍କ ଚରଣ କମଳରେ ସମର୍ପି ଦିଏ।

ଠାକୁରଙ୍କର ଏଇ ଭେଷ ଥାଇ ସନ୍ଧ୍ୟା ଧୂପ ହୋଇଥାଏ ଏବଂ ସନ୍ଧ୍ୟା ଧୂପରେ ଯେଉଁ ଆଳତୀ ହୋଇଥାଏ, ଧୂପ ପରେ ଯେଉଁ ଆଳତୀ, ସେଇ ଭୋଗ ଏବଂ ଆଳତୀ କରାଯାଇଥାଏ ଏବଂ ପ୍ରାୟ 7-8 ଘଣ୍ଟା ଧରି ଶ୍ରଦ୍ଧାଳୁ ଜନତା ସେମାନେ ରଥ ସମ୍ମୁଖ ଭାଗ ଦେଇ ସୁନା ଭେଷ ଦର୍ଶନ କରିଥାନ୍ତି ଏବଂ ସନ୍ଧ୍ୟା ଧୂପକୁ ମଧ୍ୟ ଦେଖିଥାନ୍ତି। ସନ୍ଧ୍ୟା ପରେ ଯେଉଁ ଧୂପର ସମୟର ଯେଉଁ ଆଳତୀ, ତାକୁ ମଧ୍ୟ ଦର୍ଶନ କରି ନିଜକୁ ସେମାନେ କୃତାର୍ଥ ମଣିଥାନ୍ତି।

ଶ୍ରୀମନ୍ଦିରର ପୂର୍ବ ଦିଗରେ ଥିବା ସିଂହଦ୍ୱାରଟି ମନ୍ଦିର ପ୍ରବେଶର ପ୍ରଧାନ ପଥ। ପ୍ରବେଶ ପଥର ଦୁଇ ପାର୍ଶ୍ୱରେ ଦୁଇଟି ପ୍ରକାଣ୍ଡକାୟ ପାଷାଣ ସିଂହ ରହିଥିବାରୁ ଏହାର ନାମ ସିଂହଦ୍ୱାର। କିନ୍ତୁ ଏହି ସିଂହ ଯୁଗଳ ହିଁ ସିଂହଦ୍ୱାରର ଏକମାତ୍ର ବିଶେଷତ୍ୱ ନୁହନ୍ତି। ଦ୍ୱାର ସମ୍ମୁଖରେ ଥିବା ଦୁଇ ଯୋଡ଼ା ଜୟ ବିଜୟ ମୂର୍ତ୍ତି, ସିଂହଦ୍ୱାର ସଂଲଗ୍ନ ଗୁମୁଟ ବା ମୁଖଶାଳାରେ ସଂଯୁକ୍ତ ଲକ୍ଷ୍ମୀ ବିଗ୍ରହ, ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀ, ଏପରିକି ପିତ୍ତଳ ପାତିଆଯୁକ୍ତ ଦରଜାରେ ମଧ୍ୟ ବୈଶିଷ୍ଟ୍ୟ ବିଦ୍ୟମାନ। ଜଗନ୍ନାଥଙ୍କ ଦୁଇ ଦ୍ୱାରପାଳ ଜୟ ବିଜୟ ନାମରେ ପରିଚିତ ଏବଂ ଚତୁର୍ହସ୍ତ ବିଶିଷ୍ଟ ଦ୍ୱାରପାଳ ଦ୍ୱୟ ଉର୍ଦ୍ଧ୍ୱହସ୍ତରେ ଧରିଥାନ୍ତି ଶଙ୍ଖ ଓ ଚକ୍ର, ଆଉ ନିମ୍ନହସ୍ତ ଯୁଗଳରେ ଧରିଥାନ୍ତି ଗଦା ଓ ଜପାମାଳ। ଦଶାବତାର ଭାସ୍କର୍ଯ୍ୟ ଶ୍ରେଣୀର ଆହୁରି ଉପରକୁ ରହିଛି ଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି, ଦେବୀ ପଦ୍ମାସନରେ ଉପବିଷ୍ଟା, ଠିକ୍ ମନ୍ଦିର ବେଢ଼ା ମଧ୍ୟରେ ଥିବା ଲକ୍ଷ୍ମୀ ମନ୍ଦିରର ବିଗ୍ରହ ଭଳି। ମନ୍ଦିରର ଏହି ମୁଖ୍ୟ ଦ୍ୱାର ଗୋଟିଏ ଦୁଇ ଫାଳିଆ ପିତ୍ତଳ ପାତିଆଯୁକ୍ତ ଦରଜା ଦ୍ୱାରା ବନ୍ଦ କରାଯାଏ। ଦରଜାର ଉଚ୍ଚତା ପ୍ରାୟ 15 ଫୁଟ। କବାଟ ଫାଳ ଦ୍ୱୟର ଓସାର 3 ଫୁଟରୁ ସାମାନ୍ୟ ଅଧିକ। ବାଁ ପଟ ପତିତ ପାବନ ସମ୍ମୁଖ କବାଟ ଫାଳରେ ଗୋଟାଏ ଦ୍ୱାର ମଧ୍ୟରେ ଦ୍ୱାର ବା ଛୋଟ ଦ୍ୱାରଟିଏ ରହିଛି, ଯାହାକୁ ଚୋରାଦ୍ୱାର ମଧ୍ୟ କୁହାଯାଏ। ସିଂହଦ୍ୱାର ଦରଜାର ପିତ୍ତଳ ଚାଦର ଉପରେ ମଧ୍ୟ ରହିଛି ଶଙ୍ଖ ଆଉ ଚକ୍ରର ଧାତବ ଅନୁକୃତି।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ଏକାନବେତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କେଶବ ଚନ୍ଦ୍ର ସାହୁ, ଅରବିନ୍ଦ ମୁଦୁଲି ଏବଂ ବନ୍ଦିତା ରାୟ। ବର୍ଣ୍ଣନା ବସନ୍ତ ମହାନ୍ତି। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି
3: ଫସିଲା। ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ।

ବନ୍ଧୁ, ପ୍ରାଚୀନ କାଳରୁ ମଣିଷ ଧରିତ୍ରୀକୁ ସମ୍ମାନ ଦେଇଆସୁଛି, କାହିଁକିନା ହଜାର ହଜାର ବର୍ଷ ତଳେ ମଣିଷ ଅନୁଭବ କରିଥିଲା ଯେ ଏ ବଣ, ପାହାଡ଼, ପର୍ବତ ଘେରା ମାଟି କେବଳ ଏକ ସ୍ଥୂଳପିଣ୍ଡ ନୁହେଁ, ଏହା ଭିତରେ ଏକ ସୂକ୍ଷ୍ମ ସତ୍ତା ଜୀବନ୍ତ ଅଛି, ଯିଏ ଆମ ସମସ୍ତଙ୍କୁ ପାଳନ କରୁଛି, ପୋଷଣ କରୁଛି। ସିଏ ହେଉଛି ଧରିତ୍ରୀ। ଏ ଧରିତ୍ରୀ ଆମ ମା, ତାରି କୋଳରେ ଆମ ସମସ୍ତଙ୍କର ଜନ୍ମ, ତାର ମାଟି ପାଣି ପବନରେ ଆମ ଶରୀର ଗଢ଼ା, ବଞ୍ଚିବାର ସବୁ ଉପାଦାନ ସେ ଯୋଗାଇଛି। ଯୁଗ ଯୁଗ ଧରି ସମସ୍ତ ଜୀବଜଗତ, ମାନବ ସମାଜ ପାଇଁ ଯୋଗାଇ ଆସିଛି ବଞ୍ଚିବାର ରାହା।

ସତରେ ପ୍ରକୃତି ସାଥିରେ ଆମ ଜୀବନ, ତାକୁ ଛାଡ଼ି ଏ ମଣିଷ ଯିବ ବା କୁଆଡ଼େ? ପ୍ରକୃତିର ପ୍ରତିଟି ଉପାଦାନ ଆମ ପାଇଁ ଲୋଡ଼ା। ବନ୍ଧୁ, ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ। ଜଳ ବିନା ପୃଥିବୀ ପୃଷ୍ଠରେ ପ୍ରାଣୀ, ବୃକ୍ଷଲତା, ମନୁଷ୍ୟ ତିଷ୍ଠିବା ଅସମ୍ଭବ। ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ। ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ। ଜଳ ଅଛି ତ ଜୀବନ ଅଛି। ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଜଳ ଏକାନ୍ତ କାମ୍ୟ। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡ଼ା।

ସତରେ ବନ୍ଧୁ, ଜଳକୁ ବାଦ ଦେଇ ଜୀବନର ଅସ୍ତିତ୍ୱ ନାହିଁ। ପ୍ରାଣୀ ହେଉ କି ଉଦ୍ଭିଦ, ପ୍ରତ୍ୟେକ ସଜୀବର ବଞ୍ଚି ରହିବା ଲାଗେ ଜଳ ପ୍ରଥମ ଉପାଦାନ। କାହିଁ କେଉଁ କାଳରୁ ଜଳକୁ ଜୀବନ ବୋଲି କୁହାଯାଇଛି? ଜଳ ହେଉଛି ସଭ୍ୟତାର ବିକାଶ ନିମିତ୍ତ ସର୍ବାଧିକ ପ୍ରାକୃତିକ ସମ୍ପଦ। ଶରୀର ଆବଶ୍ୟକ କରୁଥିବା ଛଅଟି ଉପାଦାନ ମଧ୍ୟରୁ ଜଳ ଅନ୍ୟତମ ପ୍ରଧାନ ଉପାଦାନ। ଶରୀର ପାଇଁ ଏହାର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ।

ବନ୍ଧୁ, ଜଳ ହେଉଛି ଜୀବନର ମୂଳ ଆଧାର, ଏକଥା ସତ। ଜଳ ବିନା ପୃଥିବୀରେ କୌଣସି ପ୍ରାଣୀ କିମ୍ବା ଉଦ୍ଭିଦ ବଞ୍ଚିପାରିବେ ନାହିଁ, ଏକଥା ମଧ୍ୟ ସତ୍ୟ। ମଣିଷର ଦୈନନ୍ଦିନ ଜୀବନରେ ପାନୀୟ, ରୋଷେଇ, କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଏ ସମସ୍ତ କ୍ଷେତ୍ରରେ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜଳକୁ ସାବଧାନତାର ସହ ବ୍ୟବହାର ନ କଲେ ଦୁର୍ଘଟଣା, ରୋଗ ଓ ପରିବେଶ ପ୍ରଦୂଷଣ ଭଳି ଅନେକ ସମସ୍ୟା ସୃଷ୍ଟି ହେବ। ତେଣୁ ଜଳ ପ୍ରତି ସାବଧାନତା ଅବଲମ୍ବନ କରିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ।

ବନ୍ଧୁ, ଆମ ସମସ୍ତଙ୍କ ଜୀବନ ଜଳ ଉପରେ ନିର୍ଭର କରେ, କିନ୍ତୁ ଏହି ଜଳ ଅସାବଧାନତା କାରଣରୁ ଅନେକ ସମୟରେ ମୃତ୍ୟୁ ଓ ଦୁର୍ଘଟଣାର କାରଣ ମଧ୍ୟ ପାଲଟିଯାଏ। ପ୍ରତିବର୍ଷ ବର୍ଷା ଋତୁରେ ବନ୍ୟା, ନଦୀର ପ୍ରଖର ସ୍ରୋତ, ପୋଖରୀ ଏବଂ ବଡ଼ ବଡ଼ ଜଳାଶ୍ରୟରେ ବୁଡ଼ି

ଫଳରେ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି। ଏହିସବୁ ଦୁର୍ଘଟଣାଗୁଡ଼ିକର ମୁଖ୍ୟ କାରଣ ହେଉଛି ଅସାବଧାନତା, ଅଜ୍ଞାନତା, ହେୟଜ୍ଞାନ କରିବା, ତା ସହିତ ସୁରକ୍ଷା ନିୟମକୁ ଅବହେଳା କରିବା, ଯେଉଁଥିପାଇଁ ଦୁର୍ଘଟଣା କ୍ଷଣିକ ମଧ୍ୟରେ ଘଟିଯାଏ ଆଉ ଠିକ୍ ସମୟରେ ସାହାଯ୍ୟ ନ ମିଳିଲେ ମଣିଷ ମୃତ୍ୟୁମୁଖରେ ବି ପଡ଼ିପାରେ।

ବନ୍ଧୁ, ପାଣିରେ ଘଟୁଥିବା ଦୁର୍ଘଟଣାର ଅନେକ କାରଣ ରହିଛି। ଏଇ ଯେମିତି ଛୋଟ ପିଲାଙ୍କୁ ଏକାକୀ ପୋଖରୀ କିମ୍ବା ନଦୀକୁ ଯିବାକୁ ଦେବା, ପହଁରିବା ନ ଜାଣି ଗଭୀର ପାଣିକୁ ଯିବା, ବର୍ଷା ସମୟରେ ପ୍ରବଳ ସ୍ରୋତକୁ ଅବହେଳା କରିବା, ମଦ୍ୟପାନ କରି ପାଣିରେ ପ୍ରବେଶ କରିବା, ଡଙ୍ଗାରେ ଅଧିକ ଲୋକ ବସିବା ଏବଂ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ବ୍ୟବହାର ନ କରିବା, ଏସବୁ ଦୁର୍ଘଟଣାର କାରଣ ଅଟେ। ଏହି ଜଳ ଦୁର୍ଘଟଣା ସବୁ କେବଳ ଜଣେ ବ୍ୟକ୍ତିଙ୍କ ଜୀବନକୁ ନୁହେଁ, ସମଗ୍ର ପରିବାରକୁ ପ୍ରଭାବିତ କରେ। ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ସେ ପରିବାରକୁ ଆର୍ଥିକ ଓ ମାନସିକ ସ୍ତରରେ ଅନେକ କଷ୍ଟ ଦିଏ। ଶିଶୁମାନଙ୍କ ମୃତ୍ୟୁ ସମାଜ ପାଇଁ ଆଉ ପରିବାର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ବନ୍ଧୁ, ଜୀବନର ପ୍ରତିଟି କ୍ଷେତ୍ରରେ ଆମକୁ ସାବଧାନ ରହିବା ନିହାତି ଜରୁରୀ, କିନ୍ତୁ ପାଣିରେ ଏହାର ଆବଶ୍ୟକତା ବହୁତ ବେଶୀ। ଜଳ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଆମକୁ କେତୋଟି ଉପାୟ ଅବଲମ୍ବନ କରିବାକୁ ପଡ଼ିବ ବା ସାବଧାନ ରହିବାକୁ ହେବ। ପ୍ରଥମେ, ଛୋଟ ପିଲାଙ୍କୁ କେବେ ବି ଏକାକୀ ନଦୀ, ପୋଖରୀ କିମ୍ବା କୂଅ ପାଖକୁ ଯିବାକୁ ଦିଅନ୍ତୁ ନାହିଁ। ପହଁରିବା ନ ଜାଣି ଗଭୀର ପାଣିରେ ପ୍ରବେଶ କରନ୍ତୁ ନାହିଁ। ବର୍ଷା ଋତୁରେ ବନ୍ୟାପାଣି କିମ୍ବା ପ୍ରଖର ସ୍ରୋତକୁ ଅତିକ୍ରମ କରିବାର ଚେଷ୍ଟା ବି କରନ୍ତୁ ନାହିଁ। ଡଙ୍ଗା କିମ୍ବା ନୌକାରେ ଯାତ୍ରା କରିବା ସମୟରେ ନିଶ୍ଚିତ ଭାବେ ଜୀବନ ରକ୍ଷାକାରୀ ଜ୍ୟାକେଟ୍ ପିନ୍ଧନ୍ତୁ। ସତର୍କ ସୂଚନାର ନିୟମକୁ ଓ ପ୍ରଶାସନର ନିର୍ଦ୍ଦେଶକୁ ମାନନ୍ତୁ। ପାଣିରେ ବା ପାଣି ନିକଟରେ ଦୌଡ଼ାଦୌଡ଼ି କରିବା, ଖେଳିବା କିମ୍ବା ମଜା କରନ୍ତୁ ନାହିଁ। ବିଶେଷ ଭାବରେ ବନ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ଯାଆନ୍ତୁ ଏବଂ ଉଦ୍ଧାରକାରୀ ଦଳର ପରାମର୍ଶକୁ ମାନନ୍ତୁ।

ବନ୍ଧୁ, ଯେତେବେଳେ ଦୁର୍ଘଟଣା ଘଟୁଛି ବା ଦୁର୍ଘଟଣା ସମୟରେ କ'ଣ କରିବା ଉଚିତ, ଆମମାନଙ୍କର କ'ଣ ଦାୟିତ୍ୱ ରହିବ ସେ ସମୟରେ? ଯଦି କେହି ପାଣିରେ ବୁଡ଼ିଯାଉଛନ୍ତି ବା ବୁଡ଼ିଯିବାର ଆପଣ ଦେଖୁଛନ୍ତି, ତେବେ ନିଜେ ପହଁରିବା ନ ଜାଣିଥିଲେ ପାଣିକୁ ଡେଇଁବା ଉଚିତ ନୁହେଁ। ତୁରନ୍ତ ସାହାଯ୍ୟ ପାଇଁ ଅନ୍ୟକୁ ଡାକନ୍ତୁ। ତା ସହିତ ଦଉଡ଼ି, ବାଉଁଶ କିମ୍ବା ଭାସୁଥିବା ବସ୍ତୁ ସାହାଯ୍ୟରେ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତୁ। ଉଦ୍ଧାର ପରେ ତୁରନ୍ତ ଚିକିତ୍ସା କରିବାର ବ୍ୟବସ୍ଥା କରନ୍ତୁ କିମ୍ବା ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ। ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଜଣଙ୍କର ଜୀବନ ନିଶ୍ଚିତ ଭାବରେ ବଞ୍ଚିଯାଇପାରିବ।

ହଁ ବନ୍ଧୁ, ଜୀବନର ଅର୍ଥ ଅଗ୍ନି ପରୀକ୍ଷା, ପ୍ରତିଟି ମୁହୂର୍ତ୍ତ ବି ଅଗ୍ନି ପରୀକ୍ଷା। କିନ୍ତୁ ଏ ପରୀକ୍ଷାରେ ଆମକୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ, କାହିଁକିନା ଏ ମଣିଷ ଜୀବନ ହେଉଛି ଅମୂଲ୍ୟ। ଏ ଜୀବନକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ବ୍ୟକ୍ତି ଓ ସମାଜର ଦାୟିତ୍ୱ। ପୃଥିବୀରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଜଳରେ ବୁଡ଼ି ମୃତ୍ୟୁବରଣ କରୁଛନ୍ତି, ବିଶେଷକରି ଶିଶୁ କିଶୋର ଯୁବବର୍ଗ ଏହି ଦୁର୍ଘଟଣାର ଅଧିକ ଶିକାର ହେଉଛନ୍ତି। ଏ ଦୁଃଖଦ ଘଟଣାକୁ ରୋକିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଜଳ ସୁରକ୍ଷା ବିଷୟରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ 25 ତାରିଖକୁ ବିଶ୍ୱ ବୁଡ଼ିଯିବା ନିବାରଣ ଦିବସ ଭାବେ ପାଳନ କରାଯାଏ। ବିଶ୍ୱ ବୁଡ଼ିଯିବା ନିବାରଣ ଦିବସ କେବଳ ଗୋଟିଏ ଦିବସ ପାଳନ ନୁହେଁ, ବରଂ ଜୀବନ ରକ୍ଷାର ଏକ ସଂକଳ୍ପ। ସଚେତନତା, ସତର୍କତା, ପହଁରିବାର ଶିକ୍ଷା ଏବଂ ସୁରକ୍ଷାର ନିୟମର ପାଳନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଯାଇପାରିବ। ତେବେ ଆସନ୍ତୁ ଜଳକୁ ସମ୍ମାନ କରିବା, ସୁରକ୍ଷା ନିୟମକୁ ମାନିବା ଏବଂ ବୁଡ଼ିଯିବା ଦୁର୍ଘଟଣାକୁ ରୋକିବା। ଏହା ହିଁ ବିଶ୍ୱ ବୁଡ଼ିଯିବା ନିବାରଣ ଦିବସ ପାଳନର ପ୍ରକୃତ ଉଦ୍ଦେଶ୍ୟ ହୋଇପାରିବ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ପଣବନ୍ଦୀ, ରଚନା ଆନନ୍ଦ ଚନ୍ଦ୍ର ପହି, ପ୍ରଯୋଜନା ଦୁର୍ଗା ମାଝି। ନାଟକ ପଣବନ୍ଦୀ।
1: ଏମିତି ଆସି ତା ଯାଉଥା ବୁଝିଲୁ, ଯା ଯା ଯା ଆରାମରେ ବାବା, ମାଗଣା ମାଗଣା କିଛି ଦିନ ଜେଲ ହାବା, ଖାଇଯା ଖାଇଯା।
2: ହେ ପ୍ରଭୁ, କୁଆଡେ ମତେ ଭର୍ତ୍ତି କରୁଛ ତମକୁ ହିଁ ଜଣା। ଆଜି ପୁଣି ସେଇ 4 ନମ୍ବର କୋଠରୀ। ଆରେ ବା, କଣ ଏ ପୁଅକୁ ତୋର ଏତେ ସ୍ନେହ ଯେ ପୁଣି ଟାଣି ଆଣିଲୁ? ଯିବାଡ଼େ ଯା, ସାଥିର କିନ୍ତୁ ଅଭାବ ନାହିଁ। କଣ କିଛି ହଲଚଲ ନାହିଁ? ଏଟା ମୁର୍ଦ୍ଦାରଟା ନା କଣ? ରକ୍ଷା, ଓ ଭାଇନା, ଶୋଇପଡ଼ିଲ ନା କଣ?
3: କଣ ହେଲା କଣ ହେଲା?
2: ନାଇଁ ନାଇଁ, ସେମିତି କିଛି ନୁହଁ। ଏଠି ଆମର ଯେତେବେଳେ ଏଣ୍ଟ୍ରି ହୁଏ, ଗୋଟେ ଧମାକାଦାର ସ୍ୱାଗତ ହୁଏ। ଏତେ ଥଣ୍ଡା, ମାନେ ଥଣ୍ଡା
3: ସ୍ୱାଗତ। କି ସ୍ୱାଗତ ତମର କରିବି କହିଲ? ତମେ ତ ଏମିତି ବହୁତ ଖୁସି ଥିବା ବେଳେ ଜଣାପଡୁଛ।
2: ଆରେ ଭାଇ, ଆମର ଖୁସି କଣ ଆଉ ଦୁଃଖ କଣ, କିଛି ଫରକ ନାହିଁ। ଏଇଟା ପରା ମୋର ଘର, ଆଉ ଦୁଃଖ କାହିଁକି ଲାଗିବ? କଥା ଗୁଡାକ ମୋର ବୋଧେ ଭଲ ଲାଗୁନି ତମକୁ। ଠିକ ଅଛି ଭାଇ, ହେଲେ କଥା କଣ କି, ରହିବା ଗୋଟାଏ ଜାଗାରେ, ଖାଇବା ବି ଏଇଠି, ଟିକେ ଭାବ ଦୋସ୍ତି ହେଲେ ସମୟଟା କଟିଯାଏ।
3: ହଁ

0: ତା ଅବଶ୍ୟ ସତ କଥା ବାବା।
1: ଆଚ୍ଛା, ଏଇଟା ତମର ପ୍ରଥମ ଏଣ୍ଟ୍ରି ନା?
0: ହଁ ହଁ, ପ୍ରଥମ ଥର।
1: କ'ଣ ଚୋରି ଡକାୟତି ନା ଆଉ କିଛି? ଆରେ କହିଲେ ମନ ହାଲୁକା ହେଇଯିବ, ବୁଝିଲ ଭାଇ? ମୋର କିଛି ମନେ ନାହିଁ କେତେ ଥର ୟା ଭିତରକୁ ଆସିଲେଣି। ଏଇ ସେଇ କୋଠରୀ ନମ୍ବର 4 ଜାଣିଛ? ପ୍ରଥମ ଥର ଯେତେବେଳେ ୟା ଭିତରେ ପଶିଥିଲି, ମୋର ଠିକ୍ ମନେ ଅଛି, ମତେ ଭାରି ଡର ଲାଗୁଥିଲା ୟା ଭିତରେ ପଶିବାକୁ। ଭାବିଲି ୟା ଭିତରେ କ'ଣ ଅଛି, କିଏ ଅଛି, ଏମାନେ ବାଡ଼େଇବେ, ମାରିବେ, ପିଟିବେ। ଡରି ଡରି ମୋ ରକ୍ତ ଶୁଖି ଯାଇଥିଲା। ହେଲେ
0: ଆରେ ଏଇଟା ତ ରାଜଉଆସ,
1: ଏଇଠି ଭାଇନା।

0: ବିଚିତ୍ର ଜୀବ ହାବୁଡ଼ରେ ମଣିଷ ପଡ଼ିଲା। ମୁଁ ବକି ବକି ଚାଲିଛି, ଲୋକଟା ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଲାଣି। ଦେଶର ଲୋକ ଇଏ ସନ୍ଧ୍ୟାବେଳୁ ଘୁଙ୍ଗୁଡ଼ି, ସତରେ କ'ଣ ରାତି ବେଶୀ ହେଇଗଲାଣି ନା କ'ଣ? ଆମର ସନ୍ଧ୍ୟା କ'ଣ ଆଉ ରାତି ବା କ'ଣ? ଉଠ କହିଲେ ଉଠିଲୁ, ବସ୍ କହିଲେ ବସିଲୁ, ଦିନକୁ ରାତି କହିଲେ ହୁଁ, ରାତିକୁ ଦିନେ କହିଲେ ହୁଁ, ସବୁ ସମାନ। ଓ ପ୍ରଭୁ, ତୁଇ ହିଁ ଭରସା। ଭାଇନା, କାଲି ତ ପଚାରି ପଚାରି ଥକିଗଲି, ମୁହଁ ଖୋଲିଲନି, ମୁଁ ବକ୍ ବକ୍ ହଉଛି, ତମେ ଶୋଇପଡ଼ିଲ, ଆମକୁ କ'ଣ ଏତେ ଘୃଣା ନା କ'ଣ?
1: ଆରେ ନା ନା ନା, ସେମିତି କିଛି ନୁହେଁ। ଘୃଣା କାହିଁ କରିବି କହିଲ? ମୁଁ ବି ତ ତମମାନଙ୍କ ପରି ଜଣେ ନା।
0: ମୁଁ ଜାଣିସାରିଲିଣି ଆପଣ କିଏ।
1: ଆରେ ମୋତେ ହଠାତ୍ ତମେରୁ ଆପଣ ବୋଲି କାହିଁକି ଡାକୁଛ?
0: ନାଇଁ ଆଜ୍ଞା, ଅନ୍ୟ କଏଦୀମାନଙ୍କ ଠାରୁ ଶୁଣିଲି ଆପଣ ଜଣେ ଡାକ୍ତର। ମୋ ମୁଣ୍ଡରେ ଏପର୍ଯ୍ୟନ୍ତ ପଶୁନି ଆପଣ କେମିତି ୟା ଭିତରେ ପଶିଲେ, ଶୁଣିବା ବେଳଠୁ ମନଟା ଛଟପଟ ହଉଛି ଜାଣିବାକୁ।
1: ବୁଝିଲ ବାବା, ସେସବୁ ଭାଗ୍ୟ।
0: ଆପଣ କ'ଣ ଭାଗ୍ୟରେ ବିଶ୍ୱାସ କରନ୍ତି?
1: ଆଗେଇ ତ କରୁନଥିଲେ, ଏବେ କିନ୍ତୁ ଧାରଣା ପୂରାପୂରି ବଦଳିଗଲାଣି। ଲାଗୁଛି ଭାଗ୍ୟ ଅଛି, ନହେଲେ ମୁଁ ଏବେ ଏଠି କାହିଁ ଥାନ୍ତି।
0: ଆପଣ କ'ଣ ସତରେ ଜଣେ ଡାକ୍ତର?
1: ହଁ, ମୁଁ ଜଣେ ସର୍ଜନ, ସେ ଏକ ଲମ୍ବା କାହାଣୀ।
0: ଆପଣ ଯଦି କିଛି ନ ଭାବନ୍ତି, କାହିଁକି କେଜାଣି ଶୁଣିଲା ବେଳୁ ମନଟା ଛଟପଟ ହଉଛି ଟିକେ ଜାଣିବାକୁ।
1: କ'ଣ କହିବି ଭାଇ, ସେଦିନର କଥା ମନେ ପଡ଼ିଗଲେ।
0: କ'ଣ ହେଇଥିଲା ଡାକ୍ତର ବାବୁ?
1: ଡାକ୍ତର ବାବୁ, ହଁ, ସେମାନେ ବି ମୋତେ ଡାକ୍ତର ବାବୁ ବୋଲି ଡାକୁଥିଲେ। ଜଣେ ଭଲ ସର୍ଜନ ଭାବରେ ମୋର ସେ ଅଞ୍ଚଳରେ ଖୁବ୍ ନାଁ ଥିଲା। ଏତେ କମ୍ ବୟସରେ ଏତେ ଖ୍ୟାତି କେହି ବି ପାଇନଥିଲେ। କିନ୍ତୁ ଜାଣିଛ, ସେଦିନ ଜଣେ ରୋଗୀର ପେଟ ଅପରେସନ୍ ହେଉଥିଲା, ସବୁ ଶେଷ ହୋଇଯାଇଥିଲା, ହଠାତ୍ କରେଣ୍ଟ ଚାଲିଗଲା। ବ୍ୟାକ୍ଅପ୍ ପାଇଁ ଜେନେରେଟର ବି ଥିଲା, କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅପରେଟର ସାଙ୍ଗେ ସାଙ୍ଗେ ଜେନେରେଟର ଷ୍ଟାର୍ଟ କରିପାରିଲାନି। ବିରକ୍ତ ହେଇ ମୁଁ ଅପରେସନ୍ ଥିଏଟର ବାହାରକୁ ଚାଲି ଆସିଲି, ଆଉ ୟାରି ଭିତରେ ବାକି ନର୍ସିଂ ଆସିଷ୍ଟାଣ୍ଟମାନେ ଟର୍ଚ୍ଚ ଆଲୁଆରେ ଷ୍ଟିଚିଂ କରିବା ଆରମ୍ଭ କରିଦେଇଥିଲେ। ଆଗେ ଅପରେସନ୍ରେ ସମସ୍ତେ ସାହାଯ୍ୟ କରନ୍ତି, କିନ୍ତୁ
0: କ'ଣ ହେଲା ଡାକ୍ତର ବାବୁ, ସେ ରୋଗୀ କ'ଣ ମରିଗଲା?
1: ଆରେ ନା ନା, ଭୁଲରେ ନର୍ସିଂ ଷ୍ଟାଫ୍ ମାନେ ଗୋଟେ ଛୋଟ କଇଁଚି ତା ପେଟରେ ଛାଡ଼ିଦେଲେ।
0: ହେ ଭଗବାନ, ତାହେଲେ ତ ପେଟ କଟିଯାଇଥିବ।
1: ଶୁଣ ବାବା, ଆଉ ସେଇଥିପାଇଁ ବାରମ୍ବାର ତା ପେଟରେ ଯନ୍ତ୍ରଣା ହେଲା, ତାକୁ ସେମାନେ ଭୁବନେଶ୍ୱର ନେଇ ଗୋଟେ ବଡ଼ ହସ୍ପିଟାଲରେ ଦେଖେଇଲେ। ଏକ୍ସରେ କରିବା ପରେ ଏଇ କଥା ଜଣାପଡ଼ିଗଲା।
0: ବାପରେ,
1: ଖାଲି ସେତିକି ନୁହେଁ, ସେମାନେ ମୋ ନାଁରେ କେସ୍ କରିଦେଲେ।
0: ହେଲେ ଏଥିରେ ଆପଣଙ୍କର କି ଦୋଷ?
1: ନା ନା, ସବୁ ଦୋଷ ମୋର। ମୋର କୌଣସି ପରିସ୍ଥିତିରେ ଅପରେସନ୍ ଟେବୁଲ ଛାଡ଼ିବାର ନଥିଲା। ଅପରେସନ୍ର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ମୋର। ବହୁତ ବଡ଼ ଭୁଲ ହେଇଗଲା
0: ଡାକ୍ତର ବାବୁ। ମୋ ହିସାବରେ ତ ଆପଣ ଆପଣଙ୍କର କାମ କରିସାରିଥିଲେ, ଆଉ ଭୁଲ ରହିଲା କୋଉଠି?
1: ମସ୍ତ ବଡ଼ ଭୁଲ ବାବା, ସେ କଥା ତମେ କେବେ ବୁଝିପାରିବନି। ସମସ୍ତଙ୍କ ଦାୟିତ୍ୱ ଭିନ୍ନ।
0: ଶେଷରେ କ'ଣ ହେଲା?
1: ମୁଁ ହିଁ ଦୋଷୀ ସାବ୍ୟସ୍ତ ହେଲି।
0: ସେମାନେ କ'ଣ ଖସିଗଲେ, ଆଉ ଆପଣ କିଛି ନ କରି ଫସିଗଲେ?
1: ନା ନା ନା, ସବୁ ଦୋଷ ମୋର। ସେମାନଙ୍କ ଉପରେ ଦୋଷ ଲଦି ମୁଁ ଶାନ୍ତି ପାଇପାରି ନଥାନ୍ତି। ସବୁ କିଛି ଦୋଷକୁ ମୁଁ ନିଜର ବୋଲି ମାନିନେଲି। ଭାବିଲି ଏଇଟା ହିଁ ମୋ ଦାୟିତ୍ୱହୀନତାର ଶାସ୍ତି, ମୋର ପ୍ରାୟଶ୍ଚିତ ଦରକାର ଥିଲା।
0: ଆପଣଙ୍କ ଭଳି ଆମେ ହେଲେ ତ ଆମର କାମ ପୁରା ବୁଡ଼ିଯିବ, ଆପଣମାନେ ଅଲଗା ପ୍ରକାରର ଲୋକ।

0: ଦିନେ କହିଲା,
1: ଶଙ୍କର, ଏ ଶଙ୍କର, ଏ ବାପାର ପିଇବାକୁ ପଇସା ନାହିଁ, ପୁଅର ପାଠ ପଢା ହଉଛି, ହଁ ପଢିକି ଆଶା ବାବୁ ମାନଙ୍କର ପାଠ ପଢା ପଠା ତାକୁ ପଠା ପଠା ତାକୁ ଜରି ଗୋଟେଇବାକୁ ଚାହୁଁଛେ, ଘରକୁ ଦି ପଇସା ଆଣୁ ବୁଝିଲ।
2: ବାସ୍, ତାର ପିଇବା ପାଇଁ ପଇସା କମ୍ ପଡିଗଲା ବୋଲି ତମ ପାଠ ପଢାରେ ଡୋରି ଲାଗିଗଲା।
0: ମତେ ଗୋଟେ ଅଖା ଧରେଇଦେଲା ମୋ ମା, ପଠେଇଦେଲା ଅନ୍ୟ ବସ୍ତି ପିଲା ସାଙ୍ଗେ ପ୍ଲାଷ୍ଟିକ ଆଉ ପଲିଥିନ ଗୋଟେଇବାକୁ। ଦିନ ସାରା ବୁଲି ବୁଲି ବସ୍ତେ ପ୍ଲାଷ୍ଟିକ ବୋତଲ ଆଉ ପଲିଥିନ ନେଇ ଘରକୁ ଫେରିଲି। ଦାଣ୍ଡ ଖଟରେ ମୋ ବାପା ବସିଥିଲା, ବସ୍ତା ଯାକୁ ଖୋଲି ପାଟି କଲା।
1: ଆରେ ମୂର୍ଖ, ଏ ପ୍ଲାଷ୍ଟିକ ବୋତଲ ବିକିଲେ କେତେ ପଇସା ହବ? ଦିନ ଯାକ ବୁଲିଲୁ ଆଣିଛୁ ପାଞ୍ଚଟା ଟଙ୍କାର ବୋତଲ।
2: ଆଚ୍ଛା, ତମକୁ ତ ପଠେଇଥିଲେ ସେଇଆ ଆଣିବାକୁ, ଅସୁବିଧା କୋଉଠି ହେଲା?
0: କହିଲା,
1: ଆଉ କିଛି ମିଳିଲାନି? ଆରେ କାହା ବାସନ କୁସନ, କାହା ଚପଲ ବାଟରେ ମନ୍ଦିର ମିଳିଲାନି? ମନ୍ଦିର କାହା ଘର ଆଗରେ କିଛି ଚପଲ ନଥିଲା, ଦେଖାଯାଉନି ତ ଦେଖିଲେ?
2: ତମକୁ ଚୋରି କରିବାକୁ କହିଲା ତା ମାନେ?
0: ସେଇଦିନଠୁ ମୁଁ ଆରମ୍ଭ କରିଦେଲି ଚୋରି କରିବା। ଏ କାମରେ କେତେବେଳେ ଯେ ବଡ଼ ହେଇଗଲି ଜାଣିପାରିଲିନି।
2: ବଡ଼ ଦୁଃଖର କଥା,
0: ବାପା ମୋତେ ଭଲ କଥା କହିବା ଆରମ୍ଭ କରିଦେଲା, ବାଡ଼ାବାଡ଼ି କମ୍ ହେଇଗଲା ଆଉ ମୋର ସାହସ ବି ବଢ଼ିଗଲା। ଏମିତି ମୋବାଇଲ ଝାମ୍ପିବା ଆରମ୍ଭ କରିଦେଲି, ଦିନେ ଝାମ୍ପୁ ଝାମ୍ପୁ ଧରା ପଡ଼ିଗଲି। ଯାହା ତ ସେମାନେ ପିଟିଲେ ପିଟିଲେ ଥାନାରେ ଦେଇଦେଲେ, ତାପରେ କେତେ କଥା, ଶେଷରେ ମୋତେ ବାଳ ସୁଧାର କେନ୍ଦ୍ରକୁ ପଠାଇ ଦିଆଗଲା। ବାଳ ସୁଧାର କେନ୍ଦ୍ରକୁ ଦେଖି ଦୁଃଖ ଯେତିକି ଲାଗିଲାନି, ତାଠୁ ଅନେକ ବେଶୀ ଖୁସି ଲାଗିଲା। ଭଙ୍ଗା ଘର, ବାପାଠୁ ଗାଳି ଆଉ ମାଠୁ ଗାଳି ଖାଇ ଅଧା ପେଟରେ ଶୋଇବା ଅପେକ୍ଷା ବାଳ ସୁଧାର କେନ୍ଦ୍ର ମୋତେ ସ୍ୱର୍ଗ ଭଳି ଲାଗିଲା।
2: ତା ମାନେ ତମେ ତାପରେ ସେ କାମ ଛାଡ଼ିଦେଲ ନା କ'ଣ?
0: ମୁଁ ଯେତେବେଳେ ଫେରିଲି, ମୋ ସାଥିରେ ଆଉ କେହି ସାଙ୍ଗ ହେଲେନି, ସମସ୍ତେ ଏଡ଼େ ଏଡ଼େ ଆଖିରେ ଅନେଇଲେ। ଯାହାକୁ ଦେଖିଲେ ମୋତେ ଲାଗିଲା ଯେମିତି ମୋ ବିଷୟରେ କଥା ହେଉଛନ୍ତି। ତାପରେ ବାପା କେତେବେଳେ ମୋତେ ହୋଟେଲରେ ରଖିଲା ତ କେତେବେଳେ କୋଉ ଗ୍ୟାରେଜରେ।
3: ଶୁଣ, ଆଜି ହୋଟେଲରୁ କ'ଣ ଆଣିଲୁ? ନା ଖାଲି ଗେଳିକି ପଳେଇ ଆଇଲୁ? ବଢିଆ କଲୁ।
1: ଆରେ ବଦମାସ, ବାପା ମା କ'ଣ ଖାଇବେ? ତୋ ତଣ୍ଟିଟା ଚିପିଦେବି, ମୋ ତଣ୍ଟିଟା ସକାଳୁ ଶୁଖିଲା ଅଛି, ଯା ବୋତଲ ଆଣିବେ, ଯା ବୋତଲ ନେଇକି।
0: ଏମିତି କାମ କରି ମାଡ଼ ଖାଇ ଗାଳି ଖାଇ ଦିନ କଟିଗଲା ମୋର। କିନ୍ତୁ ବସ୍ତିରେ ମୋର କେହି ସାଙ୍ଗ ନଥାନ୍ତି। ଦିନେ ସନ୍ଧ୍ୟାବେଳେ ଆମ ବସ୍ତି ପୋଲ ପାଖରେ ମୁଁ ଏକା ବସିଥାଏ। ଆଉ ତିନି ଚାରିଟା ଟୋକା ଆସିଲେ, ମୋ ସାଥିରେ କଥା ହେଲେ, ମୋତେ ସେମାନଙ୍କ କଥା ଭାରି ଭଲ ଲାଗିଲା। ସେତେବେଳକୁ ତ ଆମ ବସ୍ତିର ପିଲାମାନେ ମୋତେ ଅଲଗା କରିଦେଇଥିଲେ, ତେଣୁ ସେମାନେ ମୋତେ ବହୁତ ଭଲ ଲାଗିଲେ, ମୋତେ ଦୋସ୍ତ ବୋଲି କହିଲେ। ଆସ୍ତେ ଆସ୍ତେ ସେମାନଙ୍କ ସାଥିରେ ମୋର ଦୋସ୍ତି ବେଶ୍ ଜମି ଆସିଲା। ଭାବିଲି, ଯାହା ହଉ କିଛି ସାଙ୍ଗ ତ ମିଳିଗଲେ।
2: ଆଚ୍ଛା କହିଲୁ ଶଙ୍କର, ସେମାନେ ପ୍ରକୃତରେ କିଏ?
0: ସେମାନେ ଗୋଟେ ଗୋଟେ ଭୟଙ୍କର ପ୍ରାଣୀ, ବୁଝିପାରିଲିନି, ଅଜାଣତରେ ପଡ଼ିଗଲେ ତାଙ୍କ ହାବୁଡ଼ରେ, ମୋତେ ତାଙ୍କ ଗ୍ରୁପରେ ସାମିଲ କରିଦେଲେ, କିଛି ନ କରିବି ଜେଲ୍ ଗଲି।
2: ଜେଲ୍ ଗଲ?
0: ହଁ, ମୋତେ ସେମାନେ ଗାଡ଼ିରେ ବସେଇ ନେଇଗଲେ, ବ୍ୟାଙ୍କରେ ପଶି ଚୋରି କଲେ, ଆଉ ଧରା ପଡ଼ିଲି ମୁଁ। ଶେଷରେ ମୋ ବାପା ଭଳିଆ ଜେଲ୍କୁ ଯିବାକୁ ପଡ଼ିଲା ମୋତେ। ସେ ଠିକ୍ ଜାଣିଥିଲା ଏ ଜେଲ୍ କ'ଣ ଆଉ କେତେ ଆରାମ, ଚିନ୍ତା ନାହିଁ, ଅର୍ଥ ନାହିଁ, ଦୋସ୍ତଙ୍କର ଅଭାବ ନାହିଁ। ବୁଝିଲେ ଡାକ୍ତର ବାବୁ, ଏ ଜେଲ୍ ଆମକୁ ଘର ଭଳିଆ ଲାଗେ, ଆପଣ ଠିକ୍ ଲକ୍ଷ୍ୟ କରିଥିବେ। ଆସିଲାବେଳେ ମୁଁ ବେଶ୍ ଖୁସି ଥିଲି, ଦୁଃଖ କ'ଣ ପାଇଁ, ଆଉ କାହା ପାଇଁ, କିଛି ଚିନ୍ତା ନାହିଁ। ହେଲେ ଏମିତି କାମରେ ମୁଁ ପଶିଥିଲି ଯେ ଆଉ ବାହାରି ପାରିଲିନି।
2: ଆଚ୍ଛା କହିଲ ଶଙ୍କର, ତମକୁ ଯଦି ଏ କାମ ଭଲ ଲାଗୁନଥିଲା ବାହାରି ଆସିଲନି?
0: ଆପଣମାନଙ୍କ ଭଳି ଆମ ସାଙ୍ଗ ନୁହନ୍ତି ଆଜ୍ଞା, ଏ କାମରେ ଯିଏ ପଶିଲା ବାହାରିବା ମହା ମୁସ୍କିଲ। କେତେଥର ମୁଁ ଚେଷ୍ଟା କରିଛି ହେଲେ ପାରିଲିନି, ଏମାନେ ମୋ ଗୋଡ଼ ଦୁଇଟାକୁ ଏମିତି ଜାବୁଡ଼ି ଧରିଥାନ୍ତି ଯେ ମୁକୁଳିବା ମୁସ୍କିଲ।
2: ତମେ ପୁଣି ସେମାନଙ୍କୁ ସାଙ୍ଗ ବୋଲି କେମିତି କହିପାରୁଛ?
0: କି ସାଙ୍ଗ, ସବୁ ଗୋଟେ ଗୋଟେ ଭୟଙ୍କର ପ୍ରାଣୀ, ଗୋଖର ସାପ, କାହାକୁ ବିଶ୍ୱାସ କରିବେ? ମୋତେ ତ ଲାଗୁଛି ଏ ଦୁନିଆଟା ସେଇଆ। ଏଇ ଆପଣ ଦେଖୁନାହାନ୍ତି, ଜେଲରୁ ଫେରିବା ପରେ କିଏ ଭଦ୍ରଲୋକ ହେଲାଣି ନା ଚୋରି ଛାଡ଼ିଲାଣି।
2: ସତ କଥା ଶଙ୍କର, ଏତେ ଆରାମ ଯଦି ମିଳିଯିବ ତାହେଲେ।
0: ସେଇ ଅନ୍ଧାର ଭିତରୁ ଗୋଟେ ଦୁଇଟା ଆମ ଗ୍ରୁପରୁ ଖସି ପଳେଇବାକୁ ଭାବୁଥିଲେ, ହେଲେ ତାଙ୍କ ହାତରେ ପିସ୍ତଲ, ଆଗରୁ ହୁସିଆର କରିଦେଇଥାନ୍ତି ଯେ ଖସିଯିବାକୁ ଚେଷ୍ଟା କଲେ ଗୁଳି ମାରିଦେବେ। ଜୀବନକୁ କାହାର ଲୋଭ ନାହିଁ ଆଜ୍ଞା, ତା ଛଡ଼ା କ'ଣଟା ବା ଅସୁବିଧା ହେଉଛି ଯେ ଆମର।

0: ମଝିରେ ମଝିରେ ଏମାନେ ଆମକୁ ଚୋରି କରିବାକୁ ପଠାନ୍ତି, ସେଥିରୁ କିଛି ଆମ ଭଳିଆ ମାର୍କାଦିଆ ଟୋକାଙ୍କୁ ସେମାନେ ଟ୍ରେଣ୍ଡ କରନ୍ତି। ଏମାନଙ୍କର ଗୋଟେ ଗ୍ରୁପ ଅଛି ଟପ୍ ସିକ୍ରେଟ, ଯାହା ମିଳେ ଅଧା ଅଧା, ଫିଫ୍ଟି ଫିଫ୍ଟି, ଧରା ପଡ଼ିବାର ଭୟ ନାହିଁ। ଡର କାହାକୁ, ଆମେ ସବୁ ଗୋଟେ ଗୋଟେ ଖେଳ ନା, ଆମର କ'ଣ ଅଛି, ବେଶୀ ଭାବିବାକୁ ବେଳ ନାହିଁ। ମନ ଖରାପ ହେଲେ ମୁଣ୍ଡେ ପକେଇଦେଲେ କାମ ସରିଲା, ଏମିତି ଦିନେ କୋଉ ଦିନ ଉପରକୁ ଟିକେଟ୍ ହେଇଯିବ। ଏଇଠି ଡାକ୍ତର ବାବୁ, ଆମମାନଙ୍କର ଆୟୁଷ ବେଶୀ ନାହିଁ ଯେ, ମୋର କେତେଟା ସାଥୀ ଆଗରୁ ଗଲେଣି, କିଏ ପୋଲିସ ଗୋଳିରେ ତ କିଏ ନିଜ ଗ୍ରୁପ ଲୋକଙ୍କର ଛୁରା ମାଡ଼ରେ, ଆମର କ'ଣ ଅଛି, ଯେତେ ଶୀଘ୍ର ଉପରକୁ ଚାଲିଗଲେ ସମସ୍ତଙ୍କୁ ଆରାମ।
1: ରେ ନାଇଁ ନାଇଁ ନାଇଁ, ଏମିତି କାହିଁ ଭାବୁଛ ଶଙ୍କର, ଜାଣିଛ କେତେ ଜନ୍ମ ପରେ ତମେ ମଣିଷ ଜନ୍ମ ପାଇଛ, ଆଉ କ'ଣ ପାଇବ,
0: ମଣିଷ ଜନ୍ମ ନେଇ କ'ଣ କରିବେ ଆଜ୍ଞା।
1: ନାଇଁ ଶଙ୍କର, ଏ ଜନ୍ମ ଆଉ କେବେ ବି ମିଳିବନି, ଏତେ ସୁନ୍ଦର ଚେହେରା ପାଇଛ, ଦେଖିଲ ଏତେ ସୁନ୍ଦର ପୃଥିବୀକୁ ତମେ ଆସିଛ, ଏମିତି ହତାଶା କାହିଁକି, ଜୀବନକୁ ଭଲ ପାଇବା ଶିଖ, ନିଜକୁ ଭଲ ପାଇବା ଶିଖ, ଦେଖିବ ଖୁବ୍ ଭଲ ଲାଗିବ।
0: କ'ଣ ଆଉ ନିଜକୁ ଭଲ ପାଇବେ ଆଜ୍ଞା, ଆଉ ମୋ ଭିତରେ କ'ଣ ବା ବାକି ଅଛି।
1: କହିଲ ଶଙ୍କର, ଅନ୍ୟକୁ କେବେ ଭଲ ପାଇପାରିଛ, ଥରୁଟିଏ କାହାକୁ ଭଲ ପାଇକି ଦେଖ ନା, ପୃଥିବୀଟା କେତେ ସୁନ୍ଦର ଲାଗିବ, କେବେ କାହାକୁ ସତରେ ଭଲ ପାଇଛ। ଚୁପ୍ ରହିଲ ଯେ, ତମର ନିରବତା ପ୍ରକୃତରେ ବହୁତ କିଛି କଥା କହୁଛି, କ'ଣ ଧୋକା ନା ପ୍ରତାରଣା?
0: ନା ଡାକ୍ତର ବାବୁ, ଧୋକା ମୁଁ ମୋ ସାଥିରେ କରୁଛି, ତା ଭଳି ଗୋଟେ ସରଳ ଝିଅର ଜୀବନ ନେଇ ଖେଳୁଛି ମୁଁ, ସେ କ'ଣ ଜାଣେ ଦୁନିଆ ବିଷୟରେ, ବିଚାରି।
1: ସେ ପୁଣି କିଏ ଶଙ୍କର?
0: ସେ ଗୌରୀ, ଆମ ବସ୍ତିର ନିରୀହା ଝିଅଟିଏ।

0: ଶଙ୍କରେଇ ଶଙ୍କରେଇ
1: କଣ ହେଲା?
0: ଆରେ ମାଉସୀ ମଉସା ଅଛନ୍ତି
1: ନା?
0: କୁଆଡେ ଗଲେ?
1: ମା ଯାଇଛି ମଲ ବୁଲି, ବାପା ଯାଇଛି ଅଫିସ କୁ।
0: ଯା, ତତେ ଆଉ କିଛି ପଚାରିବିନି, ସବୁବେଳେ ଖାଲି ଓଲଟା କଥା।
1: ଆରେ ତୁ ତ ଠିକ ଜାଣିଛୁ, ମା ଯାଇଛି କଲୋନୀ କୁ କାହା ଘରେ ବାସନ ମାଜିବାକୁ, ଆଉ ବାପା ଯାଇଛି ଇଟା ଭାଟିକୁ, ପଚାରୁଛୁ କାହିଁକି?
0: ସେମାନେ ଥିଲେ କଣ ଆସିଥାନ୍ତି ନା କଣ? ଯା, ତୋ ସାଥିରେ ଆଉ କଥା ହେବିନି।
1: ଆରେ ଶୁଣ ଶୁଣ, ସେ ଟିଫିନ ଡବାଟା ଦେଇକି ପଳା, ମତେ ଭୋକ ଲାଗିଲାଣି ପରା।
0: ମୁଁ ପରା ଠିକ ଜାଣିଥିଲି ପେଟରେ ତୋର ମୂଷା ଦୌଡୁଥିବ ବୋଲି।
1: ଏଇ କଣ ଆଣିଛୁ କହିଲୁ?
0: ଚକୁଳି।
1: ହା, ଆରେ ବା, ଦେ ଦେ ଦେ ଦେ ଦେ, ଭାରି ଭୋକ ଲାଗିଲାଣି।
0: ଏତେ ଯଦି ଭୋକ ଲାଗୁଛି ମତେ ଘରଣୀ କରିକି ରଖୁନୁ, ସବୁଦିନେ ଚକୁଳି ଖାଆନ୍ତୁ।
1: ହେରି ବାପରେ, ତୋ ଭଳି ଚଣ୍ଡି କୁ କିଏ ସମ୍ଭାଳିବ?
0: ମୁଁ ଯାଉଛି, ବସ ଥା ତୁ। ମୁଁ ଚଣ୍ଡି ନ।
1: ଆରେ ବସ ବସ, ତୁ ପାଖରେ ନ ବସିଲେ ମୁଁ ଖାଇବି କେମିତି କହିଲୁ?
0: ଏତେ ସରାଗ। ଗୋଟେ କଥା କହିବି?
1: କହୁନୁ।
0: କାଲି ବୋଉ କହୁଥିଲା ମୋ ନା ଗୌରୀ କେମିତି ହେଲା।
1: କେମିତି ହେଲା, କେମିତି ହେଲା?
0: ମୁଁ ଯେତେବେଳେ ଜନ୍ମ ହେଲି ନା, ମୋ ବୋଉ ପାଖରେ ତୋ ମା ଥିଲା। ଯେତେବେଳେ ଝିଅ ହେଇଛି ବୋଲି ଜାଣିଲା, କହିଲା ଆକୁ ମୁଁ ବୋହୁ କରିବି, ୟା ନା ଗୌରୀ ଦିଅ, ମୋ ପୁଅ ଶଙ୍କର ଆଉ ଇଏ ଗୌରୀ।
1: ଆଚ୍ଛା, ତୋ ହାତ ଧରିବା ପାଇଁ ମୁଁ କୈଳାସ ପର୍ବତରୁ ପଳେଇ ଆସିଥିଲି,
0: ନହେଲେ ନାଇଁ।
1: ଆରେ ରାଗୁଛୁ କାହିଁକି ଏମିତି କହିଲୁ?
0: ଜାଣିଛୁ ତୋ ନା ଶଙ୍କର କାହିଁକି ମାଉସୀ ଦେଲା କି ଜାଣି? ଶଗଡ଼ ଦେଇଥିଲେ ଭଲ ହେଇଥାନ୍ତା।
1: କଣ କହିଲୁ?
0: ଶଗଡ଼, ଶଗଡ଼ ଜାଣିଲୁ, ଶଗଡ଼ ଭଳିଆ ତୁ ଗଡୁଛୁ, ଆଜି ଅଛୁ କାଲି ନାହିଁ। ଆଚ୍ଛା କହିଲୁ, ତୁ ମଝିରେ ମଝିରେ କୁଆଡୁ ପଳେଇ ଯାଉଛୁ, କେତେବେଳେ ଦି ମାସ, କେତେବେଳେ ଛଅ ମାସ, କୁଆଡେ ଯାଉଛୁ ତୁ?
1: ମୁଁ? ଆରେ ମୋର ସେମିତିଆ କାମ ନା, ବେଳେ ବେଳେ ଭିତରକୁ ଯିବାକୁ ପଡେ।
0: ଆରେ ଭିତରେ ନୁହେଁ ମ, ମୁଁ ପ୍ରାୟ ବାହାର କଥା କହୁଛି।
1: ମାନେ ସେଇ ଏକା କଥା, ଭିତର ବାହାର ଏମିତି ଲାଗି ରହିଛି, ସେ କାମଟା ସେମିତିଆ ପରା।
0: ଆରେ କି କାମ ତୁ କରୁଛୁ କେ ଜାଣି? ତୁ ସେ କାମ ଛାଡି ଆଉ ଅଲଗା କାମ କରନ୍ତୁ ନୁ, ସବୁବେଳେ ମୋ ପାଖେ ଥାନ୍ତୁ।
1: ହୋ, ଏଠି ରହି କଣ ଗୌରୀ ତାଣ୍ଡବ କରିବେ?
0: ଯା, ମୁଁ ଯାଉଛି, କେବେ ହେଲେ ବି ଟିକେ ଭଲ କଥା ହବନି ମୋ ସାଙ୍ଗରେ, କେମିତି କଥା ହେବ? ଆଖି ତ ଆଉ କାହା ଉପରେ ଅଛି।
1: କାହା ଉପରେ?
0: ମୁଁ କଣ ଜାଣିନି, ସବୁ ଜାଣିଛି ମୁଁ, ତୋ ନଜର ନୟନି ଉପରେ ମୁଁ କଣ ଜାଣିନି ଭାବୁଛୁ, ସେଥିପାଇଁ ସେ ଟୋକେ କହୁଥିଲା।
1: କଣ କହୁଥିଲା? ନୟନି,
0: ତୁ କୁଆଡେ ହିରୋ ଭଳିଆ ଦେଖାଯାଉଛୁ।

0: ଆରେ ବା, ମତେ ଜଣା ନାହିଁ, ଦେଖିଲୁ ସିଏ ସିନା କହିଲା ବୋଲି, ମୁଁ ତ ଭାବୁଥିଲି ମୁଁ ଗୋଟେ ମଇଁଷି ବୋଲି।
1: ମଇଁଷି ନୁହେଁ, ଅରଣା ମଇଁଷି।
0: ହଉ ହେଲା ହେଲା, ତୋ ଆଖିରେ ସିନା ଅରଣା ମଇଁଷି, ହେଲେ ତା ଆଖିରେ ତ ମୁଁ ବହୁତ ବଡ ହିରୋ। ସତରେ ତା ଆଖି ଦିଟା ବହୁତ ସୁନ୍ଦର ହେଇଥିବ, ସେଇଥିପାଇଁ ତ ମୁଁ ତାକୁ ମାନେ ହିରୋ ଭଳିଆ ଦେଖାଯାଉଛି ନା। ତା ଗଳାଟା ବି ତ ପୁରା କୋଇଲି ଭଳିଆ ହେଇଥିବ, ନା ନା କୋଇଲି ନୁହେଁ, ପୁରା ବଇଁଶୀର ସୁର ଭଳିଆ। ସେଇ ସୁରରେ ସେ ଯେତେବେଳେ ମତେ ହିରୋ ବୋଲି କହୁଥିବ, କି ସୁନ୍ଦର ଶୁଣାଯାଉଥିବ।
1: ଆଉ ଟିକେ ଇଆଡେ ଦେଖିଲୁ,
0: କଣ
1: ମୋ ହାତ ଦିଟା କେମିତି
0: ହେଇଛି? ମତେ ମାରିଦେବୁ ନା କଣ?
1: ହିରୋଇନ୍ର ସୁର ହଉଛି, ହିରୋଇନ୍ ଭଳିଆ ଦିଶୁଛି।
0: ମାରିଦେଲେ ମୁଁ ଭଲ ଥିଲି, ମତେ ସମସ୍ତେ ଚୋର ବନେଇ ଦେଲେ।
2: ଶଙ୍କର,
3: କଣ ହେଲା, କଣ ହେଲା, କଣ ସ୍ୱପ୍ନ ଦେଖିଲ ନା କଣ?
0: ଡାକ୍ତରବାବୁ, ଗୌରୀ ଆସିଥିଲା, ସିଏ ବି ମତେ କହୁଛି ମୁଁ ଚୋର, ମୁଁ ଚୋର, ମୁଁ ଚୋର ନୁହେଁ ଡାକ୍ତରବାବୁ, ମୁଁ ଚୋର ନୁହେଁ।
3: ଓହୋ, ତମେ ଚୋର ନୁହଁ, ଶୋଇପଡ଼ିଲ ଶଙ୍କର, ଶୋଇପଡ଼। ମଣିଷ ମାତ୍ରେ ହିଁ ଭଲ ଆଉ ମନ୍ଦର ସମ୍ମିଶ୍ରଣ, ସୃଷ୍ଟିରେ କୌଣସି ଶକ୍ତି ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହେଁ, କି କୌଣସି ଶକ୍ତି ସମ୍ପୂର୍ଣ୍ଣ ଦୋଷଯୁକ୍ତ ନୁହେଁ।
0: ଏଥିରେ କିନ୍ତୁ ମୁଁ ସହମତ ନୁହେଁ ଡାକ୍ତର ବାବୁ।
3: କାହିଁକି?
0: ଏଇଟା ତ ସତ ନୁହେଁ। ମୋ ବାପାର ଗୋଟେ ଭଲ ଗୁଣ କହିଲେ ଦେଖି, ମୁଁ ହୋସ୍ ପାଇବା ଦିନଠୁ ଦେଖୁଛି ମାଆକୁ ପିଟୁଥିଲା, ନିଶା ଖାଇ ସାଇ ପଡ଼ିଶାଙ୍କ ସହିତ ଝଗଡ଼ା କରୁଥିଲା, କାହାକୁ ବି ଛାଡ଼ୁନଥିଲା, ତାଠି କୋଉ ଭଲ ଗୁଣ ଥିଲା କହିଲେ ଡାକ୍ତର ବାବୁ?
3: ଏମିତି ହେଇଯାଏ ବେଳେବେଳେ, ଗୁଡ଼ାଏ ଲୋକର ଖରାପ ଗୁଣ ଗୁଡ଼ାକ ସେଇଟା ହିଁ ଖାଲି ଆମକୁ ଦେଖାଯାଏ, ଆଉ ଆମେ ତାକୁ ବହୁତ ଖରାପ ବୋଲି କହିଦେଉ। ବୁଝିଲ ଶଙ୍କର, ହୁଏତ ତାର କିଛି ଭଲ ଗୁଣ ଆମେ ଦେଖିପାରୁନୁ।
0: ଭଲ ଗୁଣ? ତା ଦେହର ବୁନ୍ଦା ବୁନ୍ଦା ରକ୍ତରେ ପାପ।
3: ଆଚ୍ଛା କହିଲ, ତମକୁ ଏଠିକି କେବେ ଦେଖିବାକୁ ଆସନ୍ତି?
0: ହଁ ଆସନ୍ତି, କାଲି ପରା ମୋ ବାପା ଆସିଥିଲେ।
3: କାହିଁକି ଆସିଥିଲେ କହିଲ? କଣ ତମେ ତାକୁ ରୋଜଗାର କରି ପଇସା ଦେବ ବୋଲି ନା କଣ? ତାର ବି ମନ ଅଛି, ବାପର ହୃଦୟ ଅଛି, ଜାଣିଛ, ସେ ଖାସ ଧାଇଁ ଆସିଥିଲା ତା ପୁଅର ଖବର ନେବାକୁ।
0: ଆଉ ଧାଇଁ ଆସିଲେ କଣ ହବ? ପୁଅ କଣ ପୁଅ ହେଇଅଛି? ସବୁ ତ ସାରିଦେଲା ବାପା, ସବୁ ତ ସାରିଦେଲା, ଶଙ୍କରକୁ ସେ ମାରିଦେଲା ପୁରା।
3: କଣ ହେଲା, କଣ ହେଲା ତୁମର ଶଙ୍କର?
0: ଏଠିକି ମୁଁ ଆସିଲି କେମିତି? ମୁଁ ତ ଅନ୍ୟ କୋଠି କାମ କରିଥାନ୍ତି, କିଛି ନହେଲେ ତ ମୂଲ ଲାଗିପାରିଥାନ୍ତି।
3: ଦେଖ, ଏବେ ବି ସମୟ ଅଛି, ଭାବନା ଯେ ସବୁକିଛି ସରିଯାଇଛି ବୋଲି।
0: ଆଉ କଣ ଅଛି ଡାକ୍ତର ବାବୁ, ଆଉ କଣ ଅଛି? ଆମମାନଙ୍କର ଭାଗ୍ୟ ସେୟା, ଜନ୍ମ ହେବାଠୁ ଦୁଃଖ, ଏ ଦୁଃଖର ଶେଷ କୋଉଠି ହେବ କି ଜାଣି?
3: ବୁଝିବାକୁ ଚେଷ୍ଟା କର ଶଙ୍କର, ସୁଖ ଆଉ ଦୁଃଖ ୟାକୁ ନେଇକି ତ ଜୀବନ, ଏମିତି କେହି ନାହିଁ ଯାହାର ଜୀବନରେ କେବେ ବି ଦୁଃଖ ଆସିନି। ହଁ, ସମୟକୁ ଅପେକ୍ଷା କରିବାକୁ ପଡ଼େ, ଏମିତି ହତୋତ୍ସାହ ହେଲେ ଚଳିବ?
0: କେମିତି ହବନି ଡାକ୍ତର ବାବୁ, ମତେ ତ ସବୁଆଡ଼ ଖାଲି ଅନ୍ଧାର ଦେଖାଯାଉଛି।
3: ନା ନା, ସେଇଟା ତୁମର ଚିନ୍ତାଧାରା, ଏ ଚିନ୍ତାଧାରାକୁ ତମକୁ ପୂରାପୂରି ବଦଳେଇବାକୁ ପଡ଼ିବ।
0: କଣ ବା ବଦଳେଇ ପାରିବି ଆଉ?
3: ଯେମିତି ତମେ ସଜା କାଟୁଛ ସେମିତି ମୁଁ ବି ସଜା କାଟୁଛି, କିନ୍ତୁ ଆମ ଦୁଇ ଜଣଙ୍କର ସଜାକୁ ନେଇ ଦୁଇ ପ୍ରକାର ଅଲଗା ଅଲଗା ଚିନ୍ତା।
0: ସଜା ତ ସଜା, ଏଥିରେ ଚିନ୍ତା କଣ ଆଉ ରହିଲା?
3: ସଜାକୁ ତୁମେ ମଜା ବୋଲି ଭାବୁଛ, ଆଉ ମୁଁ ସଜାକୁ ଭୋଗି ନିଜକୁ ସଜାଡ଼ିବାକୁ ଚେଷ୍ଟା କରୁଛି।
0: ଠିକ କଥା ଡାକ୍ତର ବାବୁ, ଏଇଟା ହିଁ ମୋର ଆଉ ଆପଣଙ୍କ ଭିତରେ ତଫାତ। ଗୋଟେ କଥା କହିବି ଡାକ୍ତର ବାବୁ?
3: କୁହ କୁହ।
0: ଆପଣଙ୍କ ସହ ଭେଟ ହେଲା ପରେ ମତେ ଗୋଟେ ଅନ୍ୟ ପ୍ରକାରର ଅନୁଭୂତି ଆସୁଛି। ଆଗେ ଯେଉଁ କାମଗୁଡ଼ାକ ମୁଁ ଗର୍ବରେ କରୁଥିଲି, ଆସ୍ତେ ଆସ୍ତେ

0: ମୋର ସେସବୁ କାମକୁ ବି ଘୃଣା ଲାଗୁଛି। ଆପଣଙ୍କ କଥା, ଆପଣଙ୍କ ବ୍ୟବହାର, ଆପଣଙ୍କ ଚାଲିଚଳନ ମୋତେ ଗୋଟେ ଅଲଗା ଜାଗାକୁ ନେଇଯାଉଛି। ଆପଣ ଦେବତୁଲ୍ୟ, ଆପଣ ମୋ ଆଖିରେ ସାକ୍ଷାତ ଠାକୁର।
1: ଜମା ନୁହେଁ ଶଙ୍କର, ମୁଁ ତ ତମରିମାନଙ୍କ ଭଳି ଗୋଟେ ମଣିଷ।
0: ନା ନା ନା, ମୋର ଇଚ୍ଛା ହେଉଛି ମୁଁ ଏମିତି ଆପଣଙ୍କଠୁ ଶୁଣୁଥାନ୍ତି, ଆଉ ଆପଣଙ୍କ ପାଖେ ପାଖେ ଥାନ୍ତି।
1: ହୁଏତ ମୋ ଖରାପ ଗୁଣ ତମେ କେବେ ବି ଜାଣିନା। ଆଗରୁ କହିଥିଲି ନା, ଏବେ ବି କହୁଛି, ସମସ୍ତଙ୍କ ପାଖେ ଖରାପ ଗୁଣ ଆଉ ଭଲ ଗୁଣ ଥାଏ। ଯିଏ ଯାହାର ଆଶ୍ରା ନେଲା ସେହି ଗୁଣ ତାର ବିକଶିତ ହେଲା। ଯଦି ତମେ ତମର ଭଲ ଗୁଣଗୁଡ଼ିକୁ ବଢ଼େଇବାକୁ ଚାହିଁବ, ବୁଝିଲ, ଖରାପ ଗୁଣ ଆପେ ଆପେ ଦୂରେଇଯିବ।
0: ଡାକ୍ତର ବାବୁ, ଆପଣଙ୍କ ସାଙ୍ଗେ ମୋର ଆଗରୁ କାହିଁକି ଦେଖା ହେଲାନି?
1: ଶଙ୍କର, ହୁଏତ ପ୍ରକୃତ ସମୟ ଆସିନଥିଲା। ଆଜି ମୋ କଥା ତମେ ଶୁଣୁଛ, ଯଦି ଆଗେ ଦେଖା ହେଇଯାଇଥାନ୍ତା ହୁଏତ ତମେ ମୋତେ ଗାଳି ଦେଇଥାନ୍ତ।
0: ଏମିତି କଥା ମୋ କାନ କେବେ ଶୁଣିନଥିଲା, କେବେ ବି ଶୁଣିନଥିଲା।
1: ଭଗବାନ ତୁମକୁ ଜଣେ ଭଲ ଲୋକ କରି ପଠେଇଥିଲେ, ଆଉ ତମେ କୁସଙ୍ଗରେ ପଡ଼ି ତାକୁ ଖରାପ କରିଦେଲ। ଛାଡ଼, ପଛ କଥା ଯେତେ ଶୀଘ୍ର ଭୁଲିଯିବ ସେତେ ଭଲ। ତାଙ୍କରି ଉପରେ ଭରସା ରଖ, ସବୁ ଠିକ୍ ହେଇଯିବ। ଶଙ୍କର, ସବୁକିଛି ତାଙ୍କର ହିଁ ଲୀଳା, ସେଇଠି ମନ ଲଗେଇ ଦିଅ।
2: ଶାନ୍ତନୁ ଚୌଧୁରୀ,
1: ଆଜ୍ଞା
2: ଆସ, ତମର ସଜା ସରିଯାଇଛି, ଆଜି ତମକୁ ଜେଲରୁ ଖଲାସ ମିଳିବ।
0: ଡାକ୍ତରବାବୁ, ଆଜି ଆପଣଙ୍କ ସଜା ସରିଗଲା, ମୋତେ ଟିକେ ଆଗରୁ ସୁରାଗ ବି ଦେଲେନି।
1: ମୁଁ ଜାଣିଥିଲି ଶଙ୍କର, ମୁଁ ଜାଣିଥିଲି ଆଜିକାଲି ଭିତରେ ମୋ ସଜା ସରିଯିବ ବୋଲି। ତମେ କଣ ମନ ଦୁଃଖ କରୁଛ?
0: ନା ଡାକ୍ତର ବାବୁ, ମୋତେ ତ ଖୁସି ଲାଗିବା କଥା, କାହିଁକି କେଜାଣି ଖବରଟା ଶୁଣି ଛାତି ଭିତରଟା ହାଣି ହେଇଯାଉଛି। ଆପଣ ଚାଲିଯିବେ, ଭାରି କଷ୍ଟ ହେଉଛି। ନା ନା, ମୋତେ କାହିଁ କଷ୍ଟ ହେବ? ଆପଣ ଯାଆନ୍ତୁ, ଆପଣଙ୍କ ବନ୍ଧୁ ବାନ୍ଧବ, ଭାଇ ଭଉଣୀ, ବାପା ମା ସବୁ ଅନେଇ ବସିଥିବେ।
1: ମନ ଦୁଃଖ କରୁନା ଶଙ୍କର, ଠାକୁର ଏସବୁ କାହିଁକି କରନ୍ତି ସେ କଥା ଖାଲି ତାଙ୍କୁ ହିଁ ଜଣା। ଦେଖ, ସବୁକିଛି ଠିକ୍ ହେଇଯିବ, ତୁମର ବି ଆଉ କିଛି ଦିନ ଗଲେ ସଜା ସରିଯିବ, ଆଉ ତମେ ବି ତମ ଘରକୁ ଫେରିଯିବ।
0: ନା ଡାକ୍ତର ବାବୁ, ମୁଁ ଏଠୁ ମୁକୁଳିଲେ ଆଉ ଘରକୁ ଯିବିନି।
1: କାହିଁକି, ଏ କଣ କହୁଛ?
0: କାଲି ରାତି ସାରା ମୁଁ ଖାଲି ଆପଣଙ୍କ କଥା ଭାବୁଥିଲି। ହଁ ଡାକ୍ତର ବାବୁ, ଏଠୁ ସିଧା ପୁରୀ ଚାଲିଯିବି, ଜଗନ୍ନାଥଙ୍କ ଆଗରେ ସାଷ୍ଟାଙ୍ଗ ପଡ଼ିଯିବି, କହିବି ପ୍ରଭୁ ପେଟ ଚାଖଣ୍ଡକ ଯେତେବେଳେ ଦେଇଛ ବୁଦ୍ଧି ବି ଦିଅ, ଆଉ ଠାକୁରେ ଯେଉଁ ବୁଦ୍ଧି ଦେବେ ତାହିଁ କରିବି, କାହା କଥା ଶୁଣିବିନି, ସେ କାଳିଆ ଉପରେ ସବୁ ଛାଡ଼ିଦେବି।
1: ଠିକ୍ କହିଛ ଶଙ୍କର, ତମକୁ ସେଇ କାଳିଆ ହିଁ ବାଟ ଦେଖେଇବେ, ଆଉ ତୁମେ ପୁରାପୁରି ଭଲ ମଣିଷଟିଏ ହେଇପାରିବ।

ଶେଷ ହେଲା ନାଟକ ପଣବନ୍ଦୀ। ନାଟକର ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ବାପା ବିଭୂତିଭୂଷଣ ମହାନ୍ତି, ସୀମାତ୍ରୀ ବ୍ରଜମୋହନ ସାହୁ, ଶେଷାତ୍ରୀ ଉମାକାନ୍ତ ମହାନ୍ତି, କିଡ଼ନାପର ହୈନନ୍ଦିତ ମହାନ୍ତି, ଅଳକା ବର୍ଷା ପଟ୍ଟନାୟକ। ରଚନା ଆନନ୍ଦଚନ୍ଦ୍ର ପହି, ପ୍ରଯୋଜନା ଦୁର୍ଗା ମାଝୀ, ସହଯୋଗିତା କ୍ରିଷ୍ଣ ମହାନ୍ତି।

ଆକାଶବାଣୀ କଟକ ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରଚାର କରୁଛୁ ପଣ୍ଡିତ ଯଶରାଜ ଏବଂ ଶ୍ରୁତି ସାଦଲିକରଙ୍କ ଶାସ୍ତ୍ରୀୟ ଗାୟନ। ପ୍ରଥମେ ଶିଳ୍ପୀ ପଣ୍ଡିତ ଯଶରାଜ, ସେ ପରିବେଷଣ କରିଛନ୍ତି ରାଗ ଭଟିୟାର।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କମ୍ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢ଼ିଆ।
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଅଭୁଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଆରତୀ ମିଶ୍ର, ସେ ଗାଇଛନ୍ତି ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ରଚନା।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଆରତୀ ମିଶ୍ର ଏବଂ ଇତିଶ୍ରୀ ଦାସ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରସାର କରୁଛୁ ପାଲା। ପରିବେଷଣ କରିଛନ୍ତି ବସନ୍ତ କୁମାର ରଥ ଏବଂ ସାଥୀ ଶରତ ଚନ୍ଦ୍ର ରଥ, ଅରିକ୍ଷିତ ପଣ୍ଡା, ମନ୍ଦରଧର ମହାନ୍ତି ଏବଂ ନିରଞ୍ଜନ ରଣା।

ଦେବଗୁରୁ ବୃହସ୍ପତିଙ୍କର ପୁତ୍ର କଚ ପିତାଙ୍କର ଆଦେଶରେ ଦାନବ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ନିକଟକୁ ବିଦ୍ୟା ଶିକ୍ଷା କରିବା ପାଇଁ ମର୍ତ୍ତ୍ୟପୁରରେ ପହଞ୍ଚିଲା। ମର୍ତ୍ତ୍ୟପୁରରେ ସେ ଆଜି ଗୋଟିଏ ମନୋହର ଆଶ୍ରମ ଦେଖୁଛି। ବିଶ୍ରବ୍ଦ ହରିଣୀ ଆଚରନ୍ତିଆ ଚକିତା ଦେଶାଗତ ପ୍ରତ୍ୟା ବୃକ୍ଷ ପୁଷ୍ପ ଫଳେଇ ସମୃଦ୍ଧ ବିଟପା ସର୍ବ।

ପଚ ଲକ୍ଷ କଲା ହରିଣଗଣ ବିଶ୍ରଦ୍ଧ ଭାବରେ ଚରୁଛନ୍ତି ବୃକ୍ଷ ସମୂହ ଫଳ ପୁଷ୍ପ ଭରା ଆଶ୍ରମସ୍ତ ଗାଭୀ ଗୁଡିକ କପିଳ ବର୍ଣ୍ଣ ଆଉ ମଧ୍ୟ ଅନେକ ସ୍ଥାନରେ ଯଜ୍ଞ ଧୂମ ଶିଖା ଉଠୁଛି ତନ୍ମଧ୍ୟରେ ଜଣେ ତପସ୍ୱୀଙ୍କୁ ଦେଖି କଚ ତାଙ୍କର ପଦ ତଳେ ପ୍ରଣିପାତ କଲା ପଦ ଧୂଳି ନେଇ ମସ୍ତକରେ ଲଗେଇଲା ଏହି ସମୟରେ ତପସ୍ୱୀ ପଚାରିଲେ କିଏ ବାବୁ

ଆଶ୍ରମରେ ପାଠ ପଢିବୁ କେତେ ଗୁଡିଏ ନୀତି ଶିକ୍ଷା ମାନିବାକୁ ହବ ହନୁମାନଜୀ ମହାନାଟକରେ ଗୋଟିଏ ଶ୍ଳୋକ ଲେଖିଲେ ବାଞ୍ଚା ସଜନ ସଙ୍ଗମେ ପରଗୁଣେ ପ୍ରୀତି ଗୁରୁ

କୁ ଦର୍ଶନ କରିବା ସମୟରେ ଦେବଯାନୀ ଅନ୍ତରେ ସ୍ୱାମୀ ରୂପରେ ବରଣ କରିନେଲା। ସ୍ତ୍ରୀ ଯେଭଳି ସ୍ୱାମୀର ସେବା କରେ, ଦେବଯାନୀ ମଧ୍ୟ ଗୃହିଣୀ ପରି ସେବା କରିବାକୁ ଲାଗିଲା। କଚ ଫୁଲ ତଳେ ମାଧବୀ ଲତା।

ରାକ୍ଷସ ଶିଶୁ ମାନଙ୍କ ସହିତ କଚ ଶୁକ୍ରାଚାର୍ଯ୍ୟଙ୍କ ନିକଟରେ ପାଠ ପଢୁଛି। ଦିନକର ଦାନବ ରାଜା ବୃଷପ୍ରଭା ପହଞ୍ଚିଗଲେ। ଅଦ୍ଭୁତ ଯୁବକକୁ ଦେଖି ବାଳକ ମାନଙ୍କୁ ପଚାରିଲେ, ଜାଣିପାରିଲେ ସେ ମର୍ତ୍ତ୍ୟପୁରର ସନ୍ତାନ ନୁହେଁ, ସ୍ୱର୍ଗପୁର ଦେବଗୁରୁ ବୃହସ୍ପତିଙ୍କର ପୁତ୍ର। ହଠାତ୍ ଚମକି ପଡିଲେ, ଶୁଣି ଚମ

ଦଶ ପ୍ରଭା ରାଜା ଚିନ୍ତା କଲେ ଛଳେ ବଳେ କୌଶଳେ ଗୁପ୍ତଚରକୁ ବିନାଶ କରିବାକୁ ହେବ, ତା ନହେଲେ ଶିବ ବ୍ରହ୍ମା ଅଜ୍ଞାନ୍ତ ଆଜି ମୃତ ସଞ୍ଜୀବନୀ ମନ୍ତ୍ରକୁ ଅପହରଣ କରି ସ୍ୱର୍ଗକୁ ନେଇଯାଇପାରେ। ଏଣୁ ରାକ୍ଷସ ଶିଶୁମାନଙ୍କୁ ଏକତ୍ରିତ କଲେ, ତାଙ୍କୁ ନିର୍ଦ୍ଦେଶ ଦେଲେ, ଉପଯୁକ୍ତ ସମୟରେ ଏକାନ୍ତରେ ଦେଖି କଚ୍ଛକୁ ବିନାଶ କରିବାକୁ ହେବ। ରାକ୍ଷସ ଶିଶୁମାନେ ଅପେକ୍ଷା କରିଛନ୍ତି। ପ୍ରତ୍ୟେକ ଦିନ ଭଳି କଚ୍ଛ ପୁଷ୍ପ ଚୟନ କରିବାକୁ ଏବଂ ଗାଭୀମାନଙ୍କୁ ଚାରଣ କରିବା ପାଇଁ ଦୂର ଜଙ୍ଗଲକୁ ଯାଏ। ଦିନେ ପ୍ରଭାତ ସମୟରୁ ଗାଭୀମାନଙ୍କୁ ଚରାଇବାକୁ ବାହାରିଛି। ଏହି ସମୟରେ ଦେବଯାନୀ ବାରଣ କଲା, କଚ୍ଛ ଭାଇ

ଜ୍ଞାନୀ ର ବାରଣ କୁ ନ ଶୁଣି କଚ ଆଶ୍ରମର ଗାଭୀ ଗୁଡିକ ନେଇ ଦୂର ଜଙ୍ଗଲକୁ ଚାଲିଗଲା। ଏହି ସମୟରେ ରାକ୍ଷସ ଶିଶୁ ମାନେ ମାୟା କଲେ କଚକୁ ମାରିବା ପାଇଁ। ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ବାବାଜୀ, ଗୋଟିଏ ରାକ୍ଷସ ଶିଶୁ ମାୟାରେ ହେଲା ମନ୍ଦାର ବୃକ୍ଷ, ଅନ୍ୟ ଗୋଟିଏ ରାକ୍ଷସ ଶିଶୁ ଦୁର୍ଗା ରୂପକୁ ଧାରଣ କଲା। କଚ ଜଙ୍ଗଲରେ ବୁଲୁଛି, ଏହି ସମୟରେ ଦେଖିବାକୁ ପାଇଲା।

ବାବାଜୀଙ୍କର ମାୟାକୁ ଜାଣି ନ ପାରି ଶହେଟି ମନ୍ଦାର ପୁଷ୍ପ ଚୟନ କଲା, ଶହେଟି ବିଲ ପତ୍ର ଚୟନ କଲା, ତାକୁ ମାଳଟି ନିର୍ମାଣ କରି ନିକଟରେ ଥିବା ଦୁର୍ଗାଙ୍କର ଗଳାରେ ଦେଇ କଚସ୍ତୁତି କରୁଛି। ଖୁଣ୍ଟୁକଟା ନିବାସୀ ଗୋପୀନାଥ ମିଶ୍ର ଗୋଟିଏ ପଦ ଲେଖିଲେ, ମାଛ ମୁଣ୍ଡ ମାଳିକା କାଳ ରାତ୍ରି କାଳିକା, ଅନ୍ନପୂର୍ଣ୍ଣା ବନ।

ଆଶ୍ରମରେ ଦେବଯାନୀ କାନ୍ଦୁଛି। ଠିକ ଏହି ସମୟରେ ଶୁକ୍ରାଚାର୍ଯ୍ୟ ଋଷି ପହଞ୍ଚିଗଲେ। ଦେବଯାନୀର ଅନ୍ତର କଥାକୁ ଜାଣିପାରି ନିଜେ କଚକୁ ଅନୁସନ୍ଧାନ କରିବାକୁ ଗଲେ। ଅନ୍ଧକାର ରାତି, ନିବିଡ ଜଙ୍ଗଲ ପଥ, ଆଶ୍ରମର ଦୁଇଟି ଶ୍ୱାନ ଯାଇଥିଲା। ହଠାତ୍ ଜମ୍ମୁକ ପାହାଡର ପାଦ ଦେଶରେ ଗୋଟାଏ

ମୁଖ୍ୟ ଶିଶୁମାନେ ଜାଣିପାରିଲେ କଚ ଆଜି ଜୀବଦାନ ପାଇଛି। ପୁନର୍ବାର କଚକୁ ମାରିବା ପାଇଁ ସେମାନେ ଦ୍ୱିତୀୟ ଷଡ଼ଯନ୍ତ୍ରକୁ ଅପେକ୍ଷା କେତେବେଳେ କଚକୁ ଏକାନ୍ତରେ ଦେଖିବେ ତାକୁ ପ୍ରାଣରେ ବିନାଶ କରିଦେବେ। ଏଭଳି କିଛି ଦିନ ଚାଲିଗଲା। ଆଶ୍ରମରେ ବରଦ ଗଣେଶ ପୂଜା ପଡିଲା। ପ୍ରଭାତ ସମୟରେ ସମସ୍ତ ଶିଶୁମାନେ ପୁଷ୍ପ ଚୟନ କରିବାକୁ ଗଲେ। କଚ ମଧ୍ୟ ପୁଷ୍ପ ଚୟନ କରିବାକୁ ଗଲା। ଦୂର ଜଙ୍ଗଲ ଭିତରେ ପୁଷ୍ପ ଚୟନ କରୁଛି ସେ ଚମ୍ପାରଙ୍ଗ ବାଣ।

ଗଣେଶ ପୂଜା ହେବ ପଚା ଆଜି ଆନନ୍ଦରେ ପୁଷ୍ପ ଚୟନ କରୁଛି ହଠାତ ଜଙ୍ଗଲ ଭିତରେ କରୁଣ ଚିତ୍କାର ଶୁଣିବାକୁ ପାଇଲା ପଶ ବିଚାର କଲା ଇ ତ ଗୋଟିଏ ନାୟିକାର କଣ୍ଠ ଶୁଣୁ ଜାଣିପାରିଲାନି ରାକ୍ଷସ ଶିଶୁ ମାନେ ମାୟା କରିଛନ୍ତି ଗୋଟିଏ ରାକ୍ଷସ ଶିଶୁ ବିଧବା ବ୍ରାହ୍ମଣୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନଦୀ ହେଇଛି ଗୋଟିଏ ରାକ୍ଷସ ଶିଶୁ ନୌକା ହେଇଛି ଗୋଟିଏ ରାକ୍ଷସ ଶିଶୁ ମେଘମାଳା ହେଇଛି ପଚକୁ ମାରିବା ପାଇଁ ସେମାନଙ୍କର ଥିଲା ଦ୍ୱିତୀୟ ଷଡ଼ଯନ୍ତ୍ର ନିର୍ଝରିଣୀ।

ଆଜି କଚକୁ ଅଗ୍ନିରେ ପକେଇ ତାର ଭସ୍ମକୁ ମଦ୍ୟ ସହିତ ମିଶ୍ରଣ କରି ଶୁକ୍ରାଚାର୍ଯ୍ୟ ଋଷି ଗୁରୁଦେବଙ୍କୁ ଭେଟିଦେବା ଉଦ୍ଦେଶ୍ୟରେ ଗଣେଶ ପୂଜା ଉପଲକ୍ଷେ ସେଇ ମଦ୍ୟକୁ ଦେଲେ। ଶୁକ୍ରାଚାର୍ଯ୍ୟ ଋଷି ମଦ୍ୟ ପାନ କରି ବସିଛନ୍ତି। ଏଣେ ଆଶ୍ରମର ଶିଶୁମାନେ ଅପେକ୍ଷା କରିଛନ୍ତି କେତେବେଳେ।

ବଚର ବିଳମ୍ବ ହେବା ସତ୍ତ୍ୱେ ଆଜି ଦେବଯାନୀ ଅଚେତ ଅବସ୍ଥାରେ ପଡିଗଲା। ଆଶ୍ରମର ଶିଶୁମାନେ କୋଳାହଳ କଲେ। ଶୁକ୍ରାଚାର୍ଯ୍ୟ ଧ୍ୟାନ ବଳରେ ଜାଣିପାରି କଚକୁ ଆହ୍ୱାନ କଲେ। ନିଜର ଉଦର ଭିତରୁ କଚ ଶବ୍ଦ କଲା। ଶୁକ୍ରାଚାର୍ଯ୍ୟ ଋଷି ପଚାରିଲେ, କଚ ତୁମର ଉଦରକୁ ଗଲୁ କିଭଳି? ସେଇ ସମୟରେ କଚ କହୁଛି, ଗୁରୁଦେବ, ରାକ୍ଷସ ଶିଶୁ ମୋତେ

ଆଉ କାହିଁ କଚ ନାମ କର ଉଚ୍ଚାରଣ ଯେତେବେଳେ ଶୁକ୍ରାଚାର୍ଯ୍ୟରୁ ସେ ଶୁଣିବାକୁ ପାଇଲେ ତାଙ୍କର ସର୍ବାଙ୍ଗ ଶରୀର ଥରିବାକୁ ଲାଗିଲା, ନୟନରୁ ଅଗ୍ନିକଳା ବିସ୍ଫୁରିତ ହେଲା, ଉଦର ଭିତରେ ରହିଛି କଚ ଡାକିଲା, ହେ ନାରାୟଣ ମୋତେ ଆପଣ ସଙ୍କଟରୁ ରକ୍ଷା କରନ୍ତୁ।

ପଚ ଭାଇ, ମୁଁ ତୁମ ସଙ୍ଗତରେ ଯିବି, ସେ ମନ୍ତ୍ର ତୁମର ନିଷ୍ଫଳ ହେବ ଯେ। पच भाषे देव जानी।

ମୁଁ ଏ ମନ୍ତ୍ର ଶିକ୍ଷା ଦେବି ସେ ତାକୁ କାର୍ଯ୍ୟ କରିବ ଦେବଯାନୀ ମୁଁ ତତେ ଅଭିଶାପ ଦେଉଛି ଏତେ କଷ୍ଟରେ ମନ୍ତ୍ର ନେଇ ଯାଉଥିଲି ଆଜି ମୁଁ ଏଇ ଅଭିଶାପ ଦେଉଛି ତୁ ଗୋଟିଏ କ୍ଷତ୍ରିୟକୁ ବିବାହ ହେବୁ ଏତେ କହି

ଆକାଶବାଣୀ କଟକ ପ୍ରଚାର କରୁଛୁ ମଞ୍ଜୁଳ ମଧ୍ୟାହ୍ନ। ଏଥିରେ ଆପଣମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ପସନ୍ଦର ଗୀତ।

ପ୍ରଥମେ ଏସ୍ପେସ୍ ଆମକୁ କରିଛନ୍ତି ଲିଜା ବାଙ୍କିରୁ ଶୁଣିବାକୁ ଚାହିଁଛନ୍ତି ଫର୍ ଚଳଚ୍ଚିତ୍ରର ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଆମକୁ କରିଛନ୍ତି ସୁନୀଲିକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକାଳି ଶଙ୍ଖତରାସ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଜିନା ତେରି ଗଲି ମେ କଥା ଚିତ୍ରରେ ଗୀତଟି ଗାଇଛନ୍ତି କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ।

ପରବର୍ତ୍ତୀ କରିଛନ୍ତି ସୋମନାଥ ସାହୁ ଜିଗ୍ରନ୍ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ୟାସା ସାୱନ କଥାଚିତ୍ରରେ ଗୀତ ଗାଇଛନ୍ତି ସୁରେଶ ୱାଡେକର ଏବଂ ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ରଞ୍ଜନ କୁମାର ଗିଲ୍, କୈଳାଶ ଚନ୍ଦ୍ର ଗିଲ୍, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ବାଉରୀବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଶୁଣିବାକୁ ଯାଇଛନ୍ତି ବାହୁଡ଼ି ବେମୁଁ ଜଗାବଳିଆର ଗୀତଟି ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ବାପି।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ଶୁଣିବାକୁ ଚାହିଁଛନ୍ତି ଦିୱାନା କଥାଚିତ୍ରର ଗୀତ, ଗାଇଛନ୍ତି ବାବୁଲ ସୁପ୍ରିୟ।

ପରବର୍ତ୍ତୀ ଏସ୍ଏମ୍ଏସ୍ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲବେଗ କଥାଚିତ୍ରର ଗୀତ, ଗାଇଛନ୍ତି ଭିକାରୀ ଚରଣ ବଳ ଏବଂ ସାଥୀ।

କାର୍ଯ୍ୟକ୍ରମ ଶେଷରେ ଶେଷ ଏସ୍ଏମ୍ଏସ୍ ଦେଖିବା କରିଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୂଳ ଯାଜପୁରରୁ ଶୁଣିବାକୁ ଚାହିଁଛନ୍ତି ସମର୍ପଣ କଥାଚିତ୍ରରୁ ଗୀତ, ଗୀତଟି ଗାଇଛନ୍ତି ଏସ୍ପି ଗୀତା ଏବଂ ଚିତ୍ତ ଜେନା।

ମଞ୍ଜୁଳ ମଧ୍ୟାହ୍ନରେ ଶୁଣିଲେ ଏସ୍ଏମ୍ଏସ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରର ଗୀତ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ।

0: ଶ୍ରୋତାବନ୍ଧୁ, କୌଣସି ଗୋଟିଏ ସମାଜର ଉନ୍ନତି ନାରୀମାନଙ୍କର ତ୍ୟାଗ, ଉଦ୍ୟମ ଏବଂ ପ୍ରଚେଷ୍ଟା ଉପରେ ବହୁଳ ଭାବରେ ନିର୍ଭର କରିଥାଏ। ସେ ଓଡ଼ିଶା ହେଉ କି ମହାରାଷ୍ଟ୍ର, ଇତିହାସରେ ଏମିତି ଅନେକ ଉଜ୍ଜଳ ଉଦାହରଣ ଆମ ସାମ୍ନାରେ ରହିଛି ଯେଉଁଠାରେ କି ନାରୀମାନଙ୍କର ଅଦମ୍ୟ ଉଦ୍ୟମ ଫଳରେ ପ୍ରତ୍ୟେକ ଜାତି ତା'ର ଇତିହାସକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିପାରିଛି। ଆଜି ଏହି ମର୍ମରେ ଆମର ଏହି କାର୍ଯ୍ୟକ୍ରମରେ ପ୍ରଚାର କରୁଛି ଗୋଟିଏ ଆଲୋଚନା, ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭା। ଆଲୋଚନା କରିଛନ୍ତି ରାଧା ଜଗଲେକର।
1: ନମସ୍କାର, ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ମୁଁ ମହାରାଷ୍ଟ୍ରର ପ୍ରତିଷ୍ଠିତ ଓ ସ୍ୱନାମଧନ୍ୟ କେତେଜଣ ନାରୀଙ୍କ ବିଷୟରେ କିଛି କହିବାକୁ ଚାହୁଁଛି। ଆମେ ଶିବାଜୀ ମହାରାଜଙ୍କ

କର୍ଣ୍ଣାଟକ ସରକାରଙ୍କ ସମସ୍ତ ସ୍କୁଲରେ ସେ କମ୍ପ୍ୟୁଟର ଓ ଲାଇବ୍ରେରୀ ଉପଲବ୍ଧ କରାଇଛନ୍ତି। ହାର୍ଭର୍ଡ ବିଦ୍ୟାପୀଠରେ ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରୀ ଅଫ୍ ଇଣ୍ଡିଆ ନାମକ ଏକ ଗ୍ରନ୍ଥାଳୟ ଆରମ୍ଭ କରିଛନ୍ତି। କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଓ ବେଙ୍ଗାଲୋର ସହର ଏବଂ ଏହାର ପରିସରରେ 10,000 ଶୌଚାଳୟ ଏହି ସଂସ୍ଥା ଦ୍ୱାରା ନିର୍ମାଣ କରାଯାଇଛି। ସୁନାମି ସମୟରେ ତାମିଲନାଡୁ ଏବଂ ଆନ୍ଦାମାନରେ ଇଏ ବିଶେଷ ସେବା କାର୍ଯ୍ୟ ମଧ୍ୟ କରିଥିଲେ। ତାଙ୍କର ଏହି ସଂସ୍ଥା ମହାରାଷ୍ଟ୍ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳର ଲୋକମାନଙ୍କୁ ଅନେକ ସାହାଯ୍ୟତା ପ୍ରଦାନ କରିଛି। ସେ ଅନେକ ପୁସ୍ତକର ରଚୟିତା। ଏହି ପୁସ୍ତକଗୁଡ଼ିକ ମରାଠୀ, କନ୍ନଡ଼ ଏବଂ ଇଂରାଜୀରେ ପ୍ରକାଶିତ। 1995 ତାଙ୍କୁ ବେଷ୍ଟ ଟିଚର ଆୱାର୍ଡ ମିଳିଲା। 2001 ଓଜସ୍ୱିନୀ ପୁରସ୍କାର। 2006 ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଲାଗି ଆର୍କେ ନାରାୟଣ ପୁରସ୍କାର ଓ ସେହି ବର୍ଷରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଗୌରବାନ୍ୱିତ କରିଛନ୍ତି। ସତ୍ୟଭାମା ବିଦ୍ୟାପୀଠରୁ ତାଙ୍କୁ ସମ୍ମାନୀୟ ଡକ୍ଟରେଟ୍ ପଦବୀ ମିଳିଛି। 2021 ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଯେଉଁ ମହିଆସୀ ମହିଳା ଅନାଥଙ୍କ ଲାଗି ସେବା କାର୍ଯ୍ୟ କରୁଛନ୍ତି ସେ ହେଉଛନ୍ତି ଶ୍ରୀମତୀ ସିନ୍ଧୁତାଇ ସପକାଳ। 14 ନଭେମ୍ବର 1947 ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାର ନବରଗାଓ ଗ୍ରାମରେ ତାଙ୍କ ଜନ୍ମ। ଚାହୁଁନଥିଲା ବେଳେ ଝିଅ ଜନ୍ମ ହେଲା ବୋଲି ତାଙ୍କ ନାମ ଚିନ୍ଧି ମାନେ ଫଟାକନା ରଖାଗଲା। ବାଲ୍ୟ ବୟସରେ ସେ ଗାଈ ଚରାଇବା କାମ କରୁଥିଲେ। ଗୋରୁମାନଙ୍କୁ ଚରିବା ପାଇଁ ଛାଡ଼ିଦେଇ ସ୍କୁଲ ଯାଇ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଲେ। 9 ବର୍ଷ ବୟସରେ ତାଙ୍କଠାରୁ 26 ବର୍ଷ ବଡ଼ ଥିବା ଶ୍ରୀହରି ସପକାଳଙ୍କ ସହ ତାଙ୍କର ବିବାହ ହେଲା। ଶାଶୁଘରେ ତାଙ୍କୁ ବହୁତ ଯନ୍ତ୍ରଣା ଦିଆଯାଉଥିଲା। ସକାଳୁ ଉଠି ଶହ ଶହ ଗୋରୁଙ୍କୁ ଚରାଇବା କାମ ସେ କରୁଥିଲେ। ତା ସହ ଗୋବର ଗୋଟାଇବା କାମ ବି କରୁଥିଲେ, କିନ୍ତୁ ତା ପାଇଁ ତାଙ୍କୁ କିଛି ବି ମଜୁରୀ ମିଳୁନଥିଲା। ଏହି ଗୋବରକୁ ଫରେଷ୍ଟବାଲା ନିଲାମ କରୁଥିଲେ। ପ୍ରଥମ ଥର ପାଇଁ ସେ ବିଦ୍ରୋହ କରି ଲଢ଼ାଇ ଆରମ୍ଭ କଲେ। ସେତେବେଳେ ସେ 9 ମାସର ଗର୍ଭବତୀ ଥିଲେ। ଏ ଲଢ଼ାଇ ସେ ଜିତିଲେ, କିନ୍ତୁ ତାହାର ଜବରଦସ୍ତ ମୂଲ୍ୟ ତାଙ୍କୁ ଦେବାକୁ ପଡ଼ିଲା। ଗାଁର ଜମିଦାରକୁ ଫରେଷ୍ଟବାଲାଙ୍କ ପାଖରୁ ଯେଉଁ ପଇସା ମିଳୁଥିଲା ତାହା ବନ୍ଦ ହେଲା। ତେଣୁ ଜମିଦାର ଦମରାଜୀ ଅସତ୍କର ସିନ୍ଧୁତାଇଙ୍କ ପେଟରେ ଥିବା ପିଲା ମୋର ବୋଲି ପ୍ରଚାର ଆରମ୍ଭ କଲେ। ତାଙ୍କ ସ୍ୱାମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା ଓ ଗର୍ଭବତୀ ତାଇଙ୍କୁ ବେଦମ ମାରି ଘରୁ ବାହାର କରି ମୁମୂର୍ଷୁ ଅବସ୍ଥାରେ ଗୁହାଳରେ ଆଣି ଫିଙ୍ଗି ଦେଲେ। ସେଇଠି ତାଙ୍କର ଝିଅଟି ଜନ୍ମ ହେଲା। ସ୍ୱାମୀ ଘରୁ ତଡ଼ି ଦେବାରୁ ଗାଁବାଲା ମଧ୍ୟ ତାଙ୍କୁ ଗାଁରୁ ତଡ଼ିଦେଲେ। ନିଜ ମା ମଧ୍ୟ ତାଙ୍କୁ ଆଶ୍ରୟ ଦେଲା ନାହିଁ। ଛୋଟ ଝିଅକୁ ଧରି ପରଭଣୀ, ନାନ୍ଦେଡ ଓ ମନମାଡ଼ ଷ୍ଟେସନରେ ଓ ରେଲୱେରେ ଭିକ ମାଗିବା ଆରମ୍ଭ କଲେ। ଯାହା ଭିକ ମିଳିଲା ଷ୍ଟେସନରେ ଭିକ ମାଗୁଥିବା ସବୁ ଭିକାରୀମାନଙ୍କ ସାଙ୍ଗରେ ମିଶି ବାଣ୍ଟି କୁଣ୍ଟି ଖାଉଥିଲେ। ସେଇମାନେ ହିଁ 21 ବର୍ଷ ତାଇଙ୍କୁ ସୁରକ୍ଷା ଦେଲେ। ବେଳେବେଳେ ଷ୍ଟେସନରେ ଭିକ ନ ମିଳିଲେ ମଶାଣିକୁ ଯାଇ ଯାହା ମିଳିଲେ ତାହା ଖାଉଥିଲେ। ମଶାଣିରେ ଫୋପଡ଼ା ହେଉଥିବା ଲୁଗାପଟା ପିନ୍ଧୁଥିଲେ। ଶେଷକୁ 1994 ଅନାଥ ପିଲାମାନଙ୍କୁ ସମ୍ଭାଳିବା ପାଇଁ ନିଜ ଝିଅ ମମତାକୁ ଦଗଡ଼ୁ ହଲୱାଇ ସଂସ୍ଥା ମାଧ୍ୟମରେ ଶିକ୍ଷା ଲାଗି ସେବା ସଦନରେ ଦାଖଲ କଲେ ଆଉ ଚିନ୍ଧିରୁ ନିଜ ସିନ୍ଧୁତାଇ ହେଲେ। ପରେ ପୁଣେ ପାଖରେ ପୁରନ୍ଦର ତାଲୁକାରେ କୁମ୍ଭାରବୟନ ଗାଁରେ ଅନାଥ ପିଲାଙ୍କ ପାଇଁ ମମତା ବାଲ ସଦନ ଆରମ୍ଭ କଲେ। ପିଲାମାନଙ୍କ ପାଇଁ ଖାଦ୍ୟ, ଲୁଗାପଟା ଓ ଅନ୍ୟାନ୍ୟ ସୁବିଧା ସଂସ୍ଥା ତରଫରୁ କରାଗଲା। ଏଠାରେ ପଢ଼ୁଥିବା ପିଲାମାନେ ଆର୍ଥିକ ଦୃଷ୍ଟିରୁ କିପରି ସ୍ୱାବଲମ୍ବୀ ହେବେ ସେଥିଲାଗି ତାଙ୍କୁ ମାର୍ଗଦର୍ଶନ ଶିକ୍ଷା ଦିଆଗଲା। ଆର୍ଥିକ ଦୃଷ୍ଟିଆ ସବଳ ହେବା ପରେ ଏହି ଯୁବକ ଯୁବତୀଙ୍କର ଲାଗି ଯୋଗ୍ୟ ସାଥୀ ଖୋଜି ତାଙ୍କ ବିବାହ ଆୟୋଜନ ତାଙ୍କ ସଂସ୍ଥା କରୁଛି। ଆଜି ପର୍ଯ୍ୟନ୍ତ 2000 ପାଖାପାଖି ଅନାଥ ପିଲାଙ୍କ ସେ ମା ହେଲେ। ଏହି ସଂସ୍ଥାରେ ବଢ଼ିଥିବା ପିଲାମାନେ ଆଜି ଓକିଲ, ଇଞ୍ଜିନିୟର, ନର୍ସ ହୋଇ ସୁଖୀ ଜୀବନ ବ୍ୟତୀତ କରୁଛନ୍ତି। ପିଲାମାନେ ନିଜର ନାଁ ସହିତ ସିନ୍ଧୁତାଇ ସପକାଳଙ୍କ ନାଁ ଯୋଡ଼ିଛନ୍ତି। ନିଜ ସଂସ୍ଥା ପ୍ରଚାର ଲାଗି ଓ ନିଧି ସଂକଳନ କରିବା ହେତୁ ସେ ଆମେରିକା ମଧ୍ୟ ଯାଇଥିଲେ। ତାଙ୍କ ସହିତ ସେ ପ୍ରଥମେ ଯେଉଁ ଅନାଥ ପିଲାକୁ ଆଶ୍ରୟ ଦେଇଥିଲେ ସେହି ଦୀପକ ସିନ୍ଧୁତାଇ ସପକାଳଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ସେଠାରେ ଅନ୍ତରାଷ୍ଟ୍ରୀୟ ମରାଠୀ ସାହିତ୍ୟ ସମ୍ମିଳନୀରେ ନିଜ ଭାଷଣ ଓ କାବ୍ୟ ଦ୍ୱାରା ସମାଜକୁ ପ୍ରଭାବିତ କଲେ। ତାଙ୍କ ଭାଷଣରେ ସେ କହିଲେ, ରାସନ ମିଳିବା ପାଇଁ ଭାଷଣ ଦେବା ଜରୁରୀ, ବିଦେଶରୁ ଅନୁଦାନ ମିଳିବା ସହଜ ହେଉ ବୋଲି ସେ ମଦର ଗ୍ଲୋବାଲ ଫାଉଣ୍ଡେସନ ସଂସ୍ଥାର ସ୍ଥାପନା କଲେ। ଆଜି ପର୍ଯ୍ୟନ୍ତ ତାଙ୍କୁ 750 ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ପୁରସ୍କାର ମିଳିଛି। ପଦ୍ମଶ୍ରୀ ସହିତ ସେ ଡକ୍ଟର ବାବାସାହେବ ଆମ୍ବେଦକର ସମାଜଭୂଷଣ ପୁରସ୍କାର 2012 ପାଇଛନ୍ତି। ଏହି ମହିଆସୀ ମହିଳା ଆମ ସମସ୍ତଙ୍କ ପାଇଁ
ପ୍ରେରଣାର ସ୍ରୋତ ହୋଇ ରହିବେ।

ଶୁଣୁଥିଲେ ଆଲୋଚନା ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭା। ଆଲୋଚନା କରିଥିଲେ ରାଧା ଜୋଗଲେକର। ଶ୍ରୋତାବନ୍ଧୁ, ଆପଣମାନେ ଜାଣନ୍ତି ଆମର ଏହି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ମୂଳ ଅଭିପ୍ରାୟ ହେଲା ଆମ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ଭିନ୍ନ ଭିନ୍ନ ଭାଷାଭାଷୀ ଏବଂ ଚଳଣୀର ବ୍ୟକ୍ତିବିଶେଷଙ୍କୁ ପରସ୍କର ସହିତ ସଂଯୁକ୍ତ କରି ରଖିବା ଏବଂ ସେମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣଟିଏ ସୃଷ୍ଟି କରିବା। ସେହି ମର୍ମରେ ଓଡ଼ିଶାକୁ ମହାରାଷ୍ଟ୍ର ସହିତ ଯୋଡ଼ାଯାଇଛି। ଏଣୁ ଆମର ଏହି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ସମୟରେ ମହାରାଷ୍ଟ୍ରର ଲୋକକଳା, ଜୀବନ ଚଳଣୀ, ଖାଦ୍ୟପେୟ ତଥା ସେଠାକାର ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରଭୃତି ଉପରେ ଆଧାରିତ ଆଲୋଚନାମାନ ପ୍ରଚାର କରିଆସିଛୁ। ଆଜି ତ ଆପଣମାନେ ଶୁଣିଲେ ମହାରାଷ୍ଟ୍ରର ଅବିସ୍ମରଣୀୟ ନାରୀ ପ୍ରତିଭାମାନଙ୍କ ସମ୍ପର୍କରେ। ତେବେ ଏଇଠି ଗୋଟିଏ କଥା ଆମେ କହିବାକୁ ଚାହିଁବୁ ଯେ କେବଳ ମହାରାଷ୍ଟ୍ର ବୋଲି ନୁହେଁ, ବରଂ ଆମ ଦେଶର ପ୍ରତ୍ୟେକ ରାଜ୍ୟର ଅଧିବାସୀମାନଙ୍କ ସମ୍ପର୍କରେ ଜାଣିବା, କୌଣସି ନା କୌଣସି ଭାବରେ ସେମାନଙ୍କ ସହିତ ଯୋଡ଼ି ହୋଇ ରହିବା ଦ୍ୱାରା ଆମେ ଦେଶର ଐକ୍ୟକୁ, ଅଖଣ୍ଡତାକୁ ଅତୁଟ ରଖିପାରିବା। କାରଣ ଆପଣ ତ ଜାଣନ୍ତି, ଗୋଟିଏ ଦେଶର ଉନ୍ନତିରେ ସେହି ଦେଶର ଜନସାଧାରଣଙ୍କ ମଧ୍ୟରେ ସଂହତିର ଆବଶ୍ୟକତା କେତେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକାଠି ଥିଲେ ଯାଇ ଆମେ ଗଢ଼ିପାରିବା ଏକ ଭାରତ ଶ୍ରେଷ୍ଠ ଭାରତ।

0: ଆଜିର କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା
1: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001।
0: ତେବେ ଶ୍ରୋତାବନ୍ଧୁ ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ସ୍ୱାଇଁ
1: ଏବଂ ମୁଁ ନିର୍ମାଲ୍ୟ ଓଝା
0: ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: bronze medal after receiving a direct entry into the women's 75kg semi-finals. Para powerlifter Jandu Kumar opened India's medal account with a bronze in the men's heavyweight event, marking the country's first podium finish of the Games. And that is the end of this news bulletin.
1: ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: कस्टमर केयर तरफ़ फोन आसीथिला, कहुथिले तमरो 50,000 रिवार्ड पॉइंट्स एक्सपायर हेइजिबो। ए लिंक पर अथि एपीके डाउनलोड करिनियंतु।
6: ठीक लागुनी, स्कैम भी हेइ पा।

0: ଆକାଶବାଣୀ କଟକ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା,
0: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।

0: ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ଅନେକ ଧନ୍ୟବାଦ, ମୋତେ ଆପଣମାନଙ୍କ କାର୍ଯ୍ୟକ୍ରମକୁ ଆପଣମାନେ ନିମନ୍ତ୍ରଣ କରିଛନ୍ତି ଏବଂ ମୋ ସହିତ କିଛି ସମୟ ଆମେ ଆଳାପରେ ବିତେଇବା ଓଡ଼ିଶାର କଳା ଓ ସ୍ଥାପତ୍ୟ ଉପରେ। ଦେଖନ୍ତୁ, ପ୍ରତ୍ୟେକ ରାଜ୍ୟର ବା ପ୍ରତ୍ୟେକ ଅଞ୍ଚଳର କଳା ସ୍ଥାପତ୍ୟ ନେଇ ଥାଏ ନିଜସ୍ୱ ବୈଶିଷ୍ଟ୍ୟ, ନିଜସ୍ୱ ସ୍ୱତନ୍ତ୍ର କିଛି ରୂପରେଖ। ଆମେ ଯେତେବେଳେ ଓଡ଼ିଶାକୁ ଆସୁଛୁ, ଭାରତବର୍ଷର ପୂର୍ବ ଉପକୂଳଟା ଯେଉଁ, ସେଇଠାରେ ଓଡ଼ିଶା ଗୋଟିଏ ରାଜ୍ୟ ଏବଂ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏହି ରାଜ୍ୟ କିନ୍ତୁ ଅତି ପ୍ରାଚୀନ କାଳରୁ ନିଜର ଅନନ୍ୟ ବୈଶିଷ୍ଟ୍ୟ ପାଇଁ କଳା ସ୍ଥାପତ୍ୟ କୁହନ୍ତୁ, ଲଳିତ କଳା କୁହନ୍ତୁ, ଆପଣଙ୍କର ସାହିତ୍ୟ ଇତିହାସ କୁହନ୍ତୁ, ସବୁଥିରେ କିନ୍ତୁ ନିଜର ଗୋଟିଏ ବୈଶିଷ୍ଟ୍ୟ ସ୍ଥାପନ କରିଛି। କପିଳା ସଂଗୀତରେ ତ ସେଇଥିପାଇଁ କୁହାଯାଇଛି, ଉତ୍କଳସ୍ୟ ସମୋଦେଶ ନାସ୍ତି ନାସ୍ତି ମହିତଳେ। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ଆମେ ଯଦି ଓଡ଼ିଶାକୁ ଦେଖିବା, ତାର ଅନେକଗୁଡ଼ିଏ ବୈଶିଷ୍ଟ୍ୟ ମଧ୍ୟରୁ ଏକ ପ୍ରମୁଖ ବୈଶିଷ୍ଟ୍ୟ ହେଲା ଏହାର କଳା ସ୍ଥାପତ୍ୟ। ଏବଂ କଳା ସ୍ଥାପତ୍ୟ ବିନା ଓଡ଼ିଶାର ନିଜସ୍ୱ ପରିଚିତି ବା ନିଜସ୍ୱ ଅସ୍ମିତାକୁ ଆମେ କେବେ ଚିନ୍ତା କରିପାରୁନା। ଏହା ଓଡ଼ିଶାର ଏମିତି ଗୋଟିଏ ଅଙ୍ଗ, ଓଡ଼ିଶାର ସଂସ୍କୃତିରେ ଏମିତି ଗୋଟିଏ ଅଙ୍ଗ ଯାହାର ବିଷୟରେ ଆମର କିଛି ଧାରଣା ନହେଲେ ଆମେ ଓଡ଼ିଆ ସଂସ୍କୃତିକୁ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବା ନାହିଁ।
0: ଏଇ ଯେଉଁ କଳା ସ୍ଥାପତ୍ୟର ଭାବ ପ୍ରକାଶ ପାଇଁ ଓଡ଼ିଶାର ଶିଳ୍ପୀମାନେ କ'ଣ ସବୁ ଗ୍ରନ୍ଥ ଅଧ୍ୟୟନ କରୁଥିଲେ?
1: ଯେତେବେଳେ କୌଣସି ଶିଳ୍ପୀ ସ୍ଥାପତ୍ୟ କଳାରେ ନିଜକୁ ନିବେଦିତ କରନ୍ତି ବା କୌଣସି କଳା ବିଭବ ସୃଷ୍ଟିରେ ନିଜକୁ ନିମଗ୍ନ କରନ୍ତି, ତାଙ୍କର କିନ୍ତୁ ତା ଆଗରୁ ବିଭିନ୍ନ ଶିଳ୍ପଶାସ୍ତ୍ର ସହିତ ସେମାନେ ପରିଚିତ ହୋଇଥାନ୍ତି। ଆମର ସେ ସମୟର ପ୍ରାଚୀନ ଓ ମଧ୍ୟଯୁଗରେ ଆମେ ଯଦି ଇତିହାସର ପୃଷ୍ଠା ଉଲ୍ଟାଉ, ଆମ ଆଖି ଆଗକୁ ଆସେ ବହୁ ପ୍ରକାର ଶିଳ୍ପଶାସ୍ତ୍ର, ଯେଉଁଗୁଡ଼ିକ ମଧ୍ୟରୁ ଶିଳ୍ପ ପୋଥି, ଆପଣଙ୍କର ଶିଳ୍ପ ସାରଣୀ, ଶିଳ୍ପ ରତ୍ନକୋଷ, ଶିଳ୍ପ ପ୍ରକାଶ, ଦେଉଳ ମାପ ଗୁଣାକାର, ଭୁବନ ପ୍ରଦୀପ, ଭୁବନ ପ୍ରକାଶ, ବାସ୍ତୁଶାସ୍ତ୍ର, ପଦ୍ମକେଶର ଆଦି ଗ୍ରନ୍ଥଗୁଡ଼ିକୁ ଶିଳ୍ପୀମାନେ ସେମାନେ ଏହି ଗ୍ରନ୍ଥଗୁଡ଼ିକୁ ପଢ଼ୁଥିଲେ ଏବଂ ଯେତେବେଳେ ସେମାନେ କୌଣସି ସ୍ଥାପତ୍ୟ କଳା କୁହନ୍ତୁ ବା ଏମିତି ନିର୍ଦ୍ଦିଷ୍ଟ କଳା, ଆପଣଙ୍କ ଚିତ୍ରକଳା କୁହନ୍ତୁ, ସ୍ଥାପତ୍ୟ କଳା, ଭାସ୍କର୍ଯ୍ୟ କଳା, ଯାହା ବି ଆପଣ କରନ୍ତୁ, ସେଥିରେ ଆପଣମାନେ ଦେଖିବେ ଗୋଟେ ନିର୍ଦ୍ଦିଷ୍ଟ ନିୟମ।

ଓଡ଼ିଶାର କଳା ସ୍ଥାପତ୍ୟ ସମଗ୍ର ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ପଟ୍ଟଚିତ୍ର, ତାରକସି କାମ, ପଥର ଖୋଦେଇ କାର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ। ପ୍ରକୃତିର ଅପୂର୍ବ ଶୋଭା ସହିତ ଆମ ରାଜ୍ୟ କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ପାଇଁ ବେଶ୍ ଖ୍ୟାତି ଅର୍ଜନ କରିଛି। ତା ସହିତ ଓଡ଼ିଶାର ମନ୍ଦିର, ଗୁମ୍ଫା, କଳାକୃତି ଆମର ଗୌରବମୟ ଅତୀତର ପରିଚୟ ଦେଇଥାଏ। ହଁ ଭଉଣୀ, ଆଜି ଆଳପରେ ଏହି ଓଡ଼ିଶାର କଳା ଓ ସ୍ଥାପତ୍ୟ ବିଷୟରେ ଆସନ୍ତୁ ଶୁଣିବା ଡକ୍ଟର ସୋମା ଚାନ୍ଦଙ୍କ ସହିତ।

0: ସେମାନେ ଅନୁସରଣ କରୁଛନ୍ତି ଏବଂ ଏଇ ନିର୍ଦ୍ଦିଷ୍ଟ ନିୟମ କୋଉ ଧାତୁରେ ହେବ ଏବଂ ଏଇ ଧାତୁ ପାଇଁ କେତେ କ'ଣ ଦରକାର ସବୁ ସେମାନେ ସେଇ ଶିଳ୍ପ ସମ୍ପର୍କିତ ଗ୍ରନ୍ଥରୁ ଆହରଣ କରୁଥିଲେ ଏବଂ ସେମାନେ ତାକୁ ବାସ୍ତବରେ ରୂପରେଖ ଦେଉଥିଲେ, ଯେଉଁଥିପାଇଁ କି ସେଇ ମୂର୍ତ୍ତିଗୁଡ଼ିକ ବା କଳା ସ୍ଥାପତ୍ୟ ଗୁଡ଼ିକ ଅଧିକରୁ ଅଧିକ ଆକର୍ଷଣୀୟ ହେଉଥିଲା।
1: ଆଜ୍ଞା, ଓଡ଼ିଶାର କଳା ଓ ସ୍ଥାପତ୍ୟର ଐତିହାସିକ ବିକାଶ ସମ୍ପର୍କରେ କିଛି କହିବେ କି? ଆମର ତ ଅନେକ ମନ୍ଦିର ରହିଛି, ଅନେକ କିଛି ଆମର କଳା ସ୍ଥାପତ୍ୟ ରହିଛି।
0: ଆମେ ଯଦି ଓଡ଼ିଶାର ଆମେ ପ୍ରାଚୀନ ଇତିହାସରେ ଆମେ ଦେଖିବାକୁ ପାଇବୁ ଯେ ଅଶୋକଙ୍କର ଯେଉଁ ଥିଲା ଧଉଳି ଅନୁଶାସନ, ଜୌଗଡ଼ ଅନୁଶାସନ, ସେଥିରେ କଳା ବା ଭାସ୍କର୍ଯ୍ୟ କଳାଟା ମୌଳିକ ଅବସ୍ଥାରେ ଥିଲା। କିନ୍ତୁ ଖାରବେଳଙ୍କର ଯେଉଁ ହାତୀଗୁମ୍ଫା ଅନୁଶାସନ ରହିଛି ଆପଣଙ୍କର ଭୁବନେଶ୍ୱର ନିକଟସ୍ଥ ଖଣ୍ଡଗିରି ଉଦୟଗିରି ପର୍ବତରେ, ତାହାର କାନ୍ଥରେ ଯେଉଁ ସବୁ ଖୋଦିତ ଚିତ୍ର, ରାଜଦରବାର ଚିତ୍ର, ନର୍ତ୍ତକୀର ଚିତ୍ର, ବିଭିନ୍ନ ପ୍ରକାର ରାଜ କର୍ମଚାରୀମାନଙ୍କ କର୍ମରତ ଅବସ୍ଥାରେ ଚିତ୍ର, ଏଗୁଡ଼ିକ କିନ୍ତୁ ଆମକୁ ଗୋଟେ ବହୁତ ଭଲ ଧାରଣା ଦିଏ ଯେ ପ୍ରାଚୀନ କାଳରୁ ଆମର ଓଡ଼ିଶାର ଶିଳ୍ପୀମାନେ ସେମାନେ କଳା ସ୍ଥାପତ୍ୟ ସହିତ ପରିଚିତ ଥିଲେ। ଆମର ଆଦ୍ୟ ମଧ୍ୟଯୁଗରେ ଆମେମାନେ ଦେଖୁଛୁ ଯେ ଭୌମକର ଓ ସୋମବଂଶୀ ଶାସନ ସମୟରେ ଧୀରେ ଧୀରେ ଓଡ଼ିଶାର କଳା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସେ ଏବଂ ଏହି ଉଲ୍ଲେଖନୀୟ ପରିବର୍ତ୍ତନରେ ମନ୍ଦିର ସ୍ଥାପତ୍ୟ ଏଇଟା ବିଶେଷ ଭାବରେ ଗୁରୁତ୍ୱ ଲାଭ କରେ। ଏବଂ ଆମେ ଯେତେବେଳେ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଦେଖୁଛୁ ଏହା କିନ୍ତୁ ନିଜସ୍ୱ ଅନନ୍ୟ ବୈଶିଷ୍ଟ୍ୟରେ ଭରା। ଆମର ମନ୍ଦିର ସ୍ଥାପତ୍ୟ ଅନ୍ୟମାନଙ୍କ ଠାରୁ, ଉତ୍ତର ଭାରତ ଠାରୁ, ଦକ୍ଷିଣ ଭାରତ ଠାରୁ ବହୁ ଭାବରେ ଭିନ୍ନ ଏବଂ ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ନିଜସ୍ୱ ନାମ ମଧ୍ୟ ରହିଛି କଳିଙ୍ଗ ମନ୍ଦିର ସ୍ଥାପତ୍ୟ, ଯେଉଁଟାକୁ କୁହାଯାଏ କଳିଙ୍ଗନ୍ ଷ୍ଟାଇଲ୍ ଅଫ୍ ଟେମ୍ପଲ୍ ଆର୍କିଟେକ୍ଚର। ଏବଂ ଏଇ ଯେଉଁ କଳିଙ୍ଗ ମନ୍ଦିର ସ୍ଥାପତ୍ୟ, କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟ, ଏହା କିନ୍ତୁ ଅନନ୍ୟ ଗୋଟେ ଦୃଷ୍ଟିରୁ ଯେଉଁଠି ଶିଳ୍ପୀ ମନ୍ଦିରଟିଏ କରିବା ପୂର୍ବରୁ ବା ସେମାନେ ମନ୍ଦିରର ଯେଉଁମାନେ କରୁଛନ୍ତି ସେମାନେ ମନ୍ଦିରଟାକୁ ଗୋଟିଏ ମଣିଷ ଶରୀର ସହିତ ସେମାନେ ପ୍ରଥମ ତୁଳନା କରିଦିଅନ୍ତି। ମଣିଷ ଶରୀରକୁ ଶାରୀରିକ ଭାବରେ ବାହ୍ୟ ଦୃଷ୍ଟିରୁ ଆମେ ତିନି ଭାଗରେ ବିଭକ୍ତ କରିପାରିବା। ଆପଣଙ୍କର ପ୍ରଥମ ଭାଗ ହେଲା ନିମ୍ନ ଭାଗ, ଅଣ୍ଟା ପାଖରୁ ତଳ ପର୍ଯ୍ୟନ୍ତ, ଅଣ୍ଟା ପାଖରୁ ବେକ ପର୍ଯ୍ୟନ୍ତ ମଧ୍ୟଭାଗ ଏବଂ ବେକ ପାଖରୁ ଆମର ମସ୍ତକଟି ହେଲା ଉପର ଭାଗ।
1: ଆଜ୍ଞା,
0: ସେମିତି ଆମର ଯେତେବେଳେ ମନ୍ଦିରଟିଏ ତିଆରି ହେଉଛି ମନ୍ଦିରର ତଳ ଭାଗ ସେଟା ହେଲା ନିମ୍ନ ଭାଗ। ନିମ୍ନ ଭାଗ କିଛି ମାଟିରେ ରହିଲା, ଅଳ୍ପ ଉଷ ଉପରକୁ ରହିଲା, ତାପରେ ଆସିଯାଉଛି ଜଙ୍ଘ ଭାଗଟା, ତାପରେ ଆସିଗଲା ଆମର ମଧ୍ୟ ଯେଉଁ ଅଣ୍ଟାଟା ବା ମଧ୍ୟଭାଗଟା। ମଧ୍ୟଭାଗଠାରୁ ଅଣ୍ଟା ଠାରୁ ବେକ ପର୍ଯ୍ୟନ୍ତ ସେଇଟା ଯେତେବେଳେ ଆମର ମନ୍ଦିର ରହୁଛି ସେଥିରେ ତାର ଅନେକ ଟେକ୍ନିକାଲ ଟର୍ମ ପ୍ରଯୁକ୍ତିଗତ ନାମ ଅଛି, କନକ ପଗ, ରାହ ପଗ, ଏବଂ ତାକୁ ନେଇ ତାର ନମ୍ବରକୁ ନେଇ ପଞ୍ଚରଥ ଦେଉଳ, ସପ୍ତରଥ ଦେଉଳ, ତ୍ରିରଥ ଦେଉଳ ଏଗୁଡ଼ା କୁହାଯାଏ। ତେଣୁ ଗୋଟେ ନିଜସ୍ୱ ପରିଧି ଭିତରେ ନିଜସ୍ୱ ବୈଶିଷ୍ଟ୍ୟ ଦେଇ କଳିଙ୍ଗର ଶିଳ୍ପୀମାନେ ଯେଉଁ ମନ୍ଦିର ତିଆରି କରିଥିଲେ ତା ଗୋଟେ ଦୃଷ୍ଟିରୁ କହିବାକୁ ଗଲେ ଅନନ୍ୟ ଏପର୍ଯ୍ୟନ୍ତ ମଧ୍ୟ। ଆପଣ ଆରମ୍ଭରୁ ଲିଙ୍ଗରାଜ ଦେଖନ୍ତୁ, ତାପରେ ଆସିଲା ଜଗନ୍ନାଥ, ତାପରେ ଆସିଲେ କୋଣାର୍କ, ଏତେ ତା ପ୍ରଧାନ ମନ୍ଦିର। ଏହା ଛଡ଼ା ମଧ୍ୟ ଆପଣଙ୍କର ଭୁବନେଶ୍ୱରରେ ଯେଉଁଟାକୁ ଆମେ ମନ୍ଦିର ମାଳିନୀ ନଗରୀ କହୁଛୁ ଏତେ ମନ୍ଦିର ଅଛି, ଆପଣଙ୍କର ପରଶୁରାମେଶ୍ୱର, ରାଜରାଣୀ ଟେମ୍ପଲ, ମୁକ୍ତେଶ୍ୱର, ଅନେକ ମନ୍ଦିର ରହିଛି। ଏଗୁଡ଼ା କିନ୍ତୁ ସମସ୍ତେ ନିଜସ୍ୱ ଅନନ୍ୟ ବୈଶିଷ୍ଟ୍ୟ ଭିତରେ ଅଛନ୍ତି। ଖାଲି ମନ୍ଦିର ସୃଷ୍ଟି କରାଯାଇନି, ମନ୍ଦିରକୁ ଆପଣଙ୍କର ସୁସଜ୍ଜିତ କରିବା ପାଇଁ ସେମାନେ ଆମେ ଦେଖୁଛୁ ପାର୍ଶ୍ୱ ଦେବତା ଅଛନ୍ତି, ଅଳସ କନ୍ୟା, ଅଷ୍ଟସଖୀ, ନାଗ ନାଗୁଣୀ, ମକର, ନବଗ୍ରହ, ଅଶ୍ୱ, ଫୁଲଲତା, ଅଳସ କନ୍ୟା, ବୈତାଳ, ଏମିତି ବିଭିନ୍ନ ପ୍ରକାର ମୂର୍ତ୍ତି ଆପଣମାନେ ପାଇବେ। ଏବଂ ଏହି ପ୍ରସଙ୍ଗରେ ମୁଁ ନିଶ୍ଚିତ ଭାବରେ କୋଣାର୍କ ମନ୍ଦିର କଥା କହିବି, କାରଣ ୱାର୍ଲଡ ହେରିଟେଜ୍ ସାଇଟ୍, ଯେଉଁ ବିଶ୍ୱ ଐତିହ୍ୟର ମାନ୍ୟତା ସାରା ବିଶ୍ୱରେ ଅନେକ ଗୁଡ଼ିଏ ଐତିହ୍ୟକୁ ଦିଆଯାଇଛି ଏବଂ ଆମ ଓଡ଼ିଶାରେ ବିଶ୍ୱ ଐତିହ୍ୟର ମାନ୍ୟତା ପାଇଥିବା ମନ୍ଦିର ହେଲା କୋଣାର୍କ ମନ୍ଦିର। ଓଡ଼ିଶାର ଯେଉଁ ମନ୍ଦିର ଗୁଡ଼ିକ ଚାରି ଭାଗରେ ବିଭକ୍ତ କରାଯାଉଥିଲା ଗୋଟିଏ ମନ୍ଦିର, ଯେଉଁଠି ଦେବତା ରହୁଥିଲେ ସେଇଟା ହେଲା ବିମାନ ବା ମୁଖ୍ୟ ଦେଉଳ, ତା ସାମ୍ନାକୁ ସେଟା ହେଲା ଜଗମୋହନ ଯେଉଁଠି ବା ସେଟାକୁ କୁହାଯାଏ ଅଡିଏନ୍ସ ହଲ୍, ଯେଉଁଠି ଦର୍ଶନାର୍ଥୀମାନେ ବସୁଥିଲେ। ଆପଣ ଭାବି ନିଅନ୍ତୁ ଜଗନ୍ନାଥ ମନ୍ଦିର କଥା, ଲିଙ୍ଗରାଜ ମନ୍ଦିର କଥା, ମାନେ ପ୍ରଥମ ଆପଣ ଯେତେବେଳେ

0: ବିମାନ ଜଗମୋହନ ଭୋଗ ମଣ୍ଡପ ନାଟ ମନ୍ଦିର ଗୋଟିଏ ମନ୍ଦିରର ରହିଛି ଚାରିଟି ଅଂଶ। ତେଣୁ ପ୍ରଥମ ଆପଣ ଯେତେବେଳେ ପ୍ରବେଶ କରିବେ ସେଟା ହେଲା ନାଟ ମନ୍ଦିର, ଯେଉଁଠି ଠାକୁରଙ୍କୁ ସନ୍ଧ୍ୟାବେଳେ ହେଉ ବା କୌଣସି ଉତ୍ସବ ଦିନରେ ବିଭିନ୍ନ ପ୍ରକାର ନୃତ୍ୟକଳା ସଙ୍ଗୀତ ତାଙ୍କ ସାମ୍ନାରେ ପରିବେଷଣ କରାହଉଥିଲା। ତାପରେ ପାଖକୁ ଆପଣ ପ୍ରବେଶ କରିବେ ଭୋଗ ମଣ୍ଡପ, ଏଇ ନାଁରୁ ସୂଚିତ ହୁଏ ଯେ ସେଠି ଦେବତାଙ୍କୁ ଭୋଗ ଅର୍ପଣ କରାଯାଏ। ତାପରେ ଆସିଯାଉଛି ଜଗମୋହନ, ଜଗମୋହନରେ ଦର୍ଶନାର୍ଥୀମାନେ ପ୍ରାର୍ଥନା କରନ୍ତୁ ବା ଦେବ ଦର୍ଶନ କରନ୍ତୁ, ସମସ୍ତେ ଜଗମୋହନରେ ହିଁ ରହନ୍ତି। ଏବଂ ଜଗମୋହନରୁ ଭିତରକୁ ପଶିଲେ ମୁଖ୍ୟ ମନ୍ଦିର, ଯେଉଁଠି ଆମର ସେଇ ଅଧିଷ୍ଠାତ୍ରୀ ଦେବ ବା ଦେବୀ ସେ ଥାନ୍ତି, ତା ହେଲା ବିମାନ ବା ବଡ଼ ଦେଉଳ। ତେଣୁ ଉତ୍ତର ଭାରତ ଦକ୍ଷିଣ ଭାରତର ଯେଉଁ ମନ୍ଦିର ଶୈଳୀ ଅଛି, ବେସର, ନାଗର, ଦ୍ରାବିଡ଼, ତାହା ସହିତ ଆମର କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟର କୌଣସି ନାହିଁ, ସମ୍ପର୍କ ନାହିଁ। ଆମର ଗୋଟିଏ ନିଜସ୍ୱ ଶୈଳୀ ଅଛି, ତେଣୁ ସେଇଟାକୁ ଆମେ ଆମର କହିପାରିବା ଓଡ଼ିଶାର ପରିଚିତିର ଗୋଟିଏ ବଳିଷ୍ଠ ଅଂଶ। କୋଣାର୍କ ଚକ୍ର ଆପଣ ଅନେକ ଜାଗାରେ ଦେଖିଥିବେ, କୋଣାର୍କ ମନ୍ଦିରଟା ମୂଳତଃ ଗୋଟିଏ ରଥ ହିସାବରେ ତାକୁ ସୃଷ୍ଟି କରାଯାଇଥିଲା ଏବଂ ସୂର୍ଯ୍ୟଙ୍କର ଯେଉଁ ଅଶ୍ୱ ଯୋଚା ଯାଇଥିଲା, ସୂର୍ଯ୍ୟ ତ ଜାଣନ୍ତି କୋଣାର୍କର ମୁଖ୍ୟ ଦେବତା ଥିଲେ, ସପ୍ତାଶ ରଥ ଧରି ସୂର୍ଯ୍ୟଙ୍କୁ ତା ଭିତରେ ଆରାଧନା କରାଯାଉଥିଲା। ବର୍ତ୍ତମାନ ମୂଳ ମନ୍ଦିର ନାହିଁ, ଯେଉଁଟା ବି ଆମେ ଦେଖୁଛୁ ସେଇଟା ହେଲା କେବଳ ଜଗମୋହନ, କିନ୍ତୁ ତାରି ଭିତରେ ଏମିତି ସ୍ଥାପତ୍ୟ କଳା ରହିଛି। ମନ୍ଦିରଟା ହେଲା ମନ୍ଦିର ସ୍ଥାପତ୍ୟ, କିନ୍ତୁ ସେଇ ଯେଉଁ କାନ୍ଥ ଭିତରେ ଯେଉଁ ଖୋଦେଇ ହେଇ ରହିଛି ସେଟା କ'ଣ ଖାଲି ଗୋଟିଏ ମନ୍ଦିର? ସମକାଳୀନ ଓଡ଼ିଶାର ବିଭିନ୍ନ ବୈଶିଷ୍ଟ୍ୟକୁ ନେଇ ସେମାନେ ଯେଉଁ ମୂର୍ତ୍ତି ଖୋଦେଇ କରିଛନ୍ତି ତାହା ଯଥାର୍ଥରେ ପ୍ରଶଂସନୀୟ। ଏବଂ କୋଣାର୍କରେ ଆପଣମାନେ ଦେଖିବେ ଅନେକ ଆପଣଙ୍କର ସୈନ୍ୟ ସାମନ୍ତଙ୍କର ଚିତ୍ର ରହିଛି, ଗୋଟେ ମନ୍ଦିର ଭିତରେ ଏସବୁ ଚିତ୍ର, ଏଇଟା ଓଡ଼ିଶାର ସମର ସଂସ୍କୃତି। ଏଇ ଯେଉଁ ମୁଁ ଆପଣଙ୍କୁ କହୁଛି ଓଡ଼ିଶାର କଳା ସ୍ଥାପତ୍ୟ, ଏଇଟା କିନ୍ତୁ କେବଳ ଗଲା ମନ୍ଦିର ସ୍ଥାପତ୍ୟ ଏବଂ ଆମର ହିନ୍ଦୁ ଦେବାଦେବୀଙ୍କ ପାଇଁ। ଆମେ ଯଦି ଦେଖିବା ଆମର ଓଡ଼ିଶାର କଳା ସ୍ଥାପତ୍ୟରେ, ଆମେ ସମସ୍ତେ ବର୍ତ୍ତମାନ ଗୋଟେ ଶବ୍ଦ ସହିତ ପରିଚିତ, ଗୋଲ୍ଡେନ୍ ଟ୍ରାଙ୍ଗଲ, ସୁବର୍ଣ୍ଣ ତ୍ରିକୋଣ। କ'ଣ ସେ ସୁବର୍ଣ୍ଣ ତ୍ରିକୋଣ? ଲଳିତଗିରି, ରତ୍ନଗିରି, ଉଦୟଗିରି, ବର୍ତ୍ତମାନର ଯାଜପୁର ଡିଷ୍ଟ୍ରିକ୍ଟରେ ଚଣ୍ଡିଖୋଲରୁ ଆପଣମାନେ ଯିବେ। ଏବଂ ଏଇଟା କେଉଁଥିପାଇଁ? ଏଠି କିନ୍ତୁ ଆପଣଙ୍କର ହିନ୍ଦୁ ଐତିହ୍ୟ ବା ହିନ୍ଦୁ କଳା ସ୍ଥାପତ୍ୟ ନାହିଁ, ଏଠି ଅଛି ବୌଦ୍ଧ ଧର୍ମର କଳା ସ୍ଥାପତ୍ୟ। କେତେ ବିଦେଶୀ ଆସୁଛନ୍ତି, ବିଶେଷ କରି ବୌଦ୍ଧ ଧର୍ମାବଲମ୍ବୀ ଦେଶର ଆପଣଙ୍କ ଜାପାନିଜ ଟୁରିଷ୍ଟ, ଚାଇନିଜ ଟୁରିଷ୍ଟ, କାରଣ ଏଗୁଡ଼ିକ
1: ସେମାନେ ବେଶୀ ଆକୃଷ୍ଟ ହେଉଛନ୍ତି,
0: ବହୁତ ଆକୃଷ୍ଟ ହୋଇଛନ୍ତି। ଏବଂ ଓଡ଼ିଶାର ଆମର ଯେଉଁ ୟୁନିଭର୍ସିଟି ଅଛି, ୟୁନିଭର୍ସିଟି ଅଫ୍ କଲଚର, ସଂସ୍କୃତି ୟୁନିଭର୍ସିଟିରେ ଏଗୁଡ଼ା ପଢା ହେଉଛି, ତାଙ୍କର ସବଜେକ୍ଟ ରହିଛି ବୁଦ୍ଧିଷ୍ଟ ଷ୍ଟଡିଜ୍। ତେଣୁ ବୁଦ୍ଧଙ୍କର ଯେଉଁ ଏଇ ଯେଉଁ ଆପଣଙ୍କ ଲଳିତଗିରି, ରତ୍ନଗିରି, ଓଡ଼ିଶାର ଭୌମକର ବଂଶର ରାଜାମାନେ ଥିଲେ ବୌଦ୍ଧ ଧର୍ମାବଲମ୍ବୀ, କିଛି ରାଜା ଥିଲେ। ତେଣୁ ଆପଣଙ୍କର ସେତେବେଳେ ସେମାନଙ୍କର ରାଜଧାନୀ ଥିଲା ଯାଜପୁର, ଯେଉଁଟାକୁ ଯଜ୍ଞପୁର କୁହାଯାଉଥିଲା। ତେଣୁ ସେଇ ଯେଉଁ ଲଳିତଗିରି, ରତ୍ନଗିରି, ଉଦୟଗିରିରେ ଯେଉଁ ବୌଦ୍ଧ ସ୍ଥାପତ୍ୟ ଅଛି ଆପଣମାନେ ସମସ୍ତେ ପ୍ରାୟ ଦେଖିଥିବେ। ଏବଂ ଗୋଟିଏ ଜିନିଷ ଯାହା ମୋତେ ବେଶୀ ଭାବରେ ଆକର୍ଷଣ କରିଥିଲା, ଉଦୟଗିରିରେ ଗୋଟିଏ ଅଛି ସୋପାନ ଯୁକ୍ତ କୂଅ।
1: ଆଚ୍ଛା,
0: କ'ଣ ସେଟା? ଯେଉଁଟାକୁ ଆମେ ମୋଗଲ ସ୍ଥାପତ୍ୟରେ ଦେଖିବାକୁ ମିଳେ, ତାକୁ ସେମାନଙ୍କର ଭାଷାରେ କୁହାଯାଏ ବାଉଲି, କିନ୍ତୁ ଆମେ ଓଡ଼ିଆ କରିପାରିବା ପାହାଚ ଯୁକ୍ତ କୂଅ। କୂଅ ମାନେ ଆମେ ଜାଣୁ କୂଅଟିଏ ଅଛି, ଆମେ ଆଇଦର ପମ୍ପ ବସଉ, ମଟର ବସଉ, ନହେଲେ ଆମେ ଦୌଡ଼ିରେ ପାଣି କାଢୁ। କିନ୍ତୁ ଏ କୂଅରେ ତାଙ୍କର ଟିକେ ଦୂରରୁ ସୋପାନ ସବୁ ବା ପାହାଚ ହେଇକି ଆପଣ ପୁରା ତଳ ପର୍ଯ୍ୟନ୍ତ ଯିବେ, ବର୍ତ୍ତମାନ ବି ଅଛି ଏବଂ ଆମେ ସବୁ
1: ଯାଇଥିବେ ଦେଖିଥିବେ,
0: ଦେଖିକି ସେ ପାଣି ବି ଆମେ ପିଇକି ଆସିଛୁ। ଏବଂ ଏଇଟା ଦେଖନ୍ତୁ ତ ଗୋଟିଏ ଧର୍ମୀୟ ଜାଗା ଉପରେ ଆପଣଙ୍କର ଗୋଟିଏ ବୌଦ୍ଧ ଧର୍ମାବଲମ୍ବୀ ସେଇ ଏରିଆଟାରେ ତାଙ୍କର ଅଛି ବିଭିନ୍ନ ପ୍ରକାର ସ୍ତୂପ ଅଛି ସେଠି ବୋଧେ, କିନ୍ତୁ ଏପରି ଗୋଟିଏ ବାଉଲି ବା ସୋପାନଯୁକ୍ତ କୂଅ ନିଶ୍ଚିତ ଭାବରେ ସେ ସମୟରେ ଓଡ଼ିଆ ଶିଳ୍ପୀମାନଙ୍କର ଉତ୍କର୍ଷ ପ୍ରତିପାଦନ କରୁଛି। ଆପଣ ଚାଲିଯିବେ ଲଳିତଗିରିକୁ, ଲଳିତଗିରି, ରତ୍ନଗିରି, ସବୁଗୁଡ଼ା ତ ଆପଣଙ୍କର ବୁଦ୍ଧିଷ୍ଟ ଏସ୍, ଏବଂ ସେଠି ଆପଣମାନେ ଲକ୍ଷ୍ୟ କରିବେ କେମିତି ପାହାଚ ହେଇଛି, ଦୁଇ ତାଲା ତିନି ତାଲାର ପାହାଚ ଅଛି, ବର୍ତ୍ତମାନ ପ୍ରାୟ କିଛି ନାହିଁ, କିନ୍ତୁ ସେସବୁର ଉଲ୍ଲେଖ ରହିଛି ବୌଦ୍ଧ ଧର୍ମଗ୍ରନ୍ଥରେ। ତେଣୁ ଓଡ଼ିଶାରେ ଆଉ ହୁଏନ୍ ସାଂ, ଯିଏକି ସପ୍ତମ ଶତାବ୍ଦୀରେ ଓଡ଼ିଶାକୁ ଆସିଥିଲେ, ତାଙ୍କ ଲେଖନୀରେ ମଧ୍ୟ ପୁଷ୍ପଗିରି ବିହାର, ଆପଣଙ୍କର ଲାଙ୍ଗୁଡ଼ି ପର୍ବତରେ ଯେଉଁ ସବୁ ବୌଦ୍ଧ ସ୍ଥାପତ୍ୟ ହେଇଛି, ଏହା ମଧ୍ୟ ପରୋକ୍ଷରେ ଓଡ଼ିଶାର କଳା ସ୍ଥାପତ୍ୟର

0: ଐତିହ୍ୟକୁ ଆହୁରି ସମୃଦ୍ଧ କରେ। ଆଉ ଗୋଟିଏ ଅଛି ପଶ୍ଚିମ ଓଡ଼ିଶାରେ, ପଶ୍ଚିମ ଓଡ଼ିଶାରେ ଆପଣଙ୍କର ରାଣୀପୁର ଝରିଆଲରେ। ତେଣୁ ପଶ୍ଚିମ ଓଡ଼ିଶାର ରାଣୀପୁର ଝରିଆଲ ଆଉ ହୀରାପୁରରେ ଆପଣ ଦେଖିବେ ଯେ ଯୋଗିନୀମାନଙ୍କର ମନ୍ଦିର। ଏବଂ ଆପଣ ପଶ୍ଚିମ ଓଡ଼ିଶାରେ ଅଛି ଲିନିଙ୍ଗ ଟେମ୍ପଲ ଆଟ୍ ହୁମା, ଗୋଟେ ଲିନିଙ୍ଗ ମାନେ ମନ୍ଦିରଟି ବକ୍ର ମନ୍ଦିର, ସେଥିରେ ଗୋଟେ ବାଙ୍କି ଯାଇଛି। ଏଇଟା କଣ ଗୋଟିଏ ଆମର କଳା ସ୍ଥାପତ୍ୟର ଗୋଟିଏ ସୁନ୍ଦର ନିଦର୍ଶନ ନୁହଁ? ତେଣୁ ଆମେ ଦେଖୁଛୁ ଯେ ଆମର ଯୋଉ କଳା ସ୍ଥାପତ୍ୟ କଥା ଆମେ କହୁଛୁ, ଆମର ଏଇ କଳା ସ୍ଥାପତ୍ୟ ବିଭିନ୍ନ କ୍ଷେତ୍ରରେ କେବଳ କଳିଙ୍ଗ ଷ୍ଟାଇଲ ଅଫ୍ ଟେମ୍ପଲ ଆର୍କିଟେକ୍ଚର ସହିତ ମଧ୍ୟ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆପଣଙ୍କର କିଚକେଶ୍ୱରୀ ମନ୍ଦିର ଖିଚିଙ୍ଗର ସ୍ଥାପତ୍ୟ କଳାର ଗୋଟିଏ ଭାରି ସୁନ୍ଦର ନିଦର୍ଶନ। ଆପଣ ପଶ୍ଚିମ ଓଡ଼ିଶାରେ ଯିବେ, ଆପଣଙ୍କର ପାଟଣେଶ୍ୱରୀ ମନ୍ଦିର, ତ ଏମାନଙ୍କର ଯେଉଁ ଐତିହ୍ୟ ସବୁ ରହିଛି, ଆମେ କଳା ସ୍ଥାପତ୍ୟ ଦିଗରୁ ଦେଖିବାକୁ ଗଲେ ଆମକୁ ଦେଖିବାକୁ ମିଳେ ଅନେକ ମାନେ ମନ୍ଦିର ଆମର ପଶ୍ଚିମ ଓଡ଼ିଶାରେ ରହିଛି, ଉପକୂଳ ଓଡ଼ିଶାରେ ରହିଛି। ଆପଣମାନେ ଦେଖିବେ ସେମାନଙ୍କର ରୀତିନୀତି ସହିତ ସେମାନଙ୍କର ସ୍ଥାପତ୍ୟ କଳା ନିଜସ୍ୱ ବୈଶିଷ୍ଟ୍ୟରେ ଅତ୍ୟନ୍ତ ରୁଦ୍ଧିମନ୍ତ। ତେଣୁ ଆମେ ଯେତେବେଳେ ଓଡ଼ିଶାର କଳା ସ୍ଥାପତ୍ୟ କଥା ଆଲୋଚନା କରୁଛୁ, ଖାଲି ମୂର୍ତ୍ତି ବା ପାର୍ଶ୍ୱ ଦେବତା ନୁହଁ, ତା ସହିତ ମଧ୍ୟ ସେଇ ମନ୍ଦିର ଗାତ୍ରରେ ଆମର ଓଡ଼ିଆ ଶିଳ୍ପୀମାନେ ଖୋଦିତ କରିଛନ୍ତି ଅନେକ ଜିନିଷ ଯାହା ଆମେ ତାଙ୍କର ସାମାଜିକ ଅବସ୍ଥା ଉପରେ ଆଲୋକପାତ କରେ। ଉଦାହରଣ ସ୍ୱରୂପ ଆପଣ ଗୋଟିଏ ଅଳସ କନ୍ୟା ଦେଖିଲେ ମନ୍ଦିରରେ, ଏବଂ ସେଇ ଅଳସ କନ୍ୟାର ତା ଭିତରେ ସେ ଯେଉଁ ଅଳଙ୍କାର ପିନ୍ଧିଛି, ଆମେ ଅଳଙ୍କାର ସଂସ୍କୃତି ସେ ସମୟରେ ଓଡ଼ିଶାରେ କେମିତି ଥିଲା ଜାଣିପାରିବା, ସେ ଯେଉଁ କେଶ ବିନ୍ୟାସ କରିଛି
1: ଆଜ୍ଞା,
0: ତେଣୁ ସେଟା ଗୋଟେ ବହୁତ ବଡ଼ କଥା ଯେ ସେ ସମୟରେ ନାରୀମାନେ କେମିତି କେଶ ବିନ୍ୟାସ କରୁଥିଲେ, ଏବଂ ସେ ଯେଉଁ ବସ୍ତ୍ର ଧାରଣ କରିଛି, ଏଗୁଡ଼ା କଣ ଆମକୁ ଆଗରୁ ଅନେକ ଜାଗାରେ ଆପଣ ଦେଖିବେ କଛା ମରା ହଉଥିଲା, ଯେଉଁମାନେ ମାନେ ୱାର୍କିଂ କ୍ଲାସ ଲେଡି ଯେଉଁମାନେ ଟିକେ କାମଦାମ ବେଶୀ କରୁଥିଲେ ସେମାନେ କଛାଟା ମାରିଲେ ଲୁଗାଟା ଅନ୍ତତଃ ଆଣ୍ଠୁ ପାଖକୁ ରହିଲେ କାମ କରିବାକୁ ସୁବିଧା ହେବ, ଗୋଟେ କଛାମରା ସଂସ୍କୃତି ବି ଅନେକ ଜାଗାରେ ଆପଣ କଛାମରା ନାରୀ ମୂର୍ତ୍ତି ଦେଖିବେ। ଏହା ପରୋକ୍ଷରେ ସୂଚାଇ ଦିଏ ଯେ ଯେଉଁମାନେ ଶାରୀରିକ ପରିଶ୍ରମ କରୁଥିଲେ ସେମାନେ କେମିତି କଛା ମାରିଲୁ, ସେଟା କୁହାଯାଏ ସକଚ୍ଛ ବିକଚ୍ଛ। ତେଣୁ ଆମେ ଯେତେବେଳେ ଖାଲି କଳା ସ୍ଥାପତ୍ୟ କହୁଛୁ, ସେ ଆପଣଙ୍କର ସୌଧ ସ୍ଥାପତ୍ୟ ହେଇପାରେ, ସେ ଆପଣଙ୍କ ମନ୍ଦିର ସ୍ଥାପତ୍ୟ ହେଇପାରେ, ଆମର ଔପନିବେଶିକ ଶାସନ କାଳରେ ଇଂରେଜ ଶାସନ କାଳରେ ମନ୍ଦିର ଅବଶ୍ୟ କିଛି ସେମିତି ସ୍ଥାପତ୍ୟ ଦେଖିବାକୁ ମିଳେ ନାହିଁ, କିନ୍ତୁ ସେ ସମୟରେ କେତେ ଗୁଡ଼ିଏ ବିଲ୍ଡିଂ ତିଆରି ହେଇଥିଲା ଯେଉଁଟାକୁ ଆମେ କହିପାରୁ ଯେ ଇଣ୍ଡୋ ୟୁରୋପିଆନ ଷ୍ଟାଇଲ ଅଫ୍ ଆର୍କିଟେକ୍ଚର। ଉଦାହରଣ ସ୍ୱରୂପ ଆପଣମାନେ ଚାଲିଯିବେ ରେଭେନ୍ସା କଲେଜ, ରେଭେନ୍ସା କଲେଜର ମୂଳ ସୌଧ, ଏଗୁଡ଼ା କିନ୍ତୁ ଆମର କଳା ସ୍ଥାପତ୍ୟରେ କେମିତି ୟୁରୋପୀୟ ପ୍ରଭାବ ଆସି ଆମର ଯେଉଁ ସୌଧ ସ୍ଥାପତ୍ୟରେ କେମିତି ପରିବର୍ତ୍ତନ ପରିଲକ୍ଷିତ ହେଲା, ଆପଣ ଏଇଠୁ ଗୋଟିଏ ସୁନ୍ଦର ଧାରଣା କରିପାରିବେ। ଆପଣ ଚାଲିଯିବେ ପାରଳାଖେମୁଣ୍ଡିର ରାଜୱାସଟାକୁ ଦେଖିବେ, ସୌଧ ସ୍ଥାପତ୍ୟରେ ଏଇଟା ଗୋଟିଏ ଅନନ୍ୟ ନିଦର୍ଶନ। ଆପଣମାନେ ଯିବେ କନିକାର ଯେଉଁ ରାଜବାଟିଟା ଅଛି, 1909 ତିଆରି ହୋଇଥିଲା, ଏବଂ ଇଂଲଣ୍ଡର ଯେଉଁ ବକିଂହାମ ପ୍ୟାଲେସ୍ ଅଛି, ବକିଂହାମ ପ୍ୟାଲେସ୍ର ଅନୁକରଣରେ ଆମର କନିକାର ରାଜବାଟି, ନିହାତି ଥରେ ଆପଣମାନେ ଥରେ ଦେଖିବେ ଯେ ମନ୍ଦିର ସ୍ଥାପତ୍ୟ ବ୍ୟତୀତ ମଧ୍ୟ
1: ଅନେକ ଭାସ୍କର୍ଯ୍ୟ କଳା ରହିଛି,
0: ଅନେକ ଭାସ୍କର୍ଯ୍ୟ। ତେବେ ମନ୍ଦିରଟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ, ଲୋକ ଚକ୍ଷୁ ଉହାଡ଼ରେ ମଧ୍ୟ କିଛି କିଛି ରହିଯାଇଛି ଯେଉଁଟାକି ଏ ପର୍ଯ୍ୟନ୍ତ ଲୋକଲୋଚନକୁ ଆସିବାର ବିଶେଷ ପ୍ରୟାସ ହେଇନି। ତେଣୁ ଏଗୁଡ଼ିକ ବର୍ତ୍ତମାନ ସମୟରେ ଆହୁରି ଅଧିକରୁ ଅଧିକ ଯଦି ଲୋକଲୋଚନକୁ ଆସେ, ଆମେ ନିଶ୍ଚିତ ଭାବରେ ଆମର ସେଇ ଶିଳ୍ପୀମାନଙ୍କୁ କେବଳ ତ ଧନ୍ୟବାଦ ଦେବାନି, ଆମେ ତାଙ୍କ ପାଖରେ କୃତଜ୍ଞ ରହିବା ଯେ ସେମାନେ ଆମକୁ ଗୋଟିଏ ନିଜସ୍ୱ ପରିଚିତି ଦେଇଛନ୍ତି।
1: ଆଜ୍ଞା, ଇଏ ତ ଆପଣ ଖୁବ ସୁନ୍ଦର ଭାବରେ କହିଲେ ଯେ ଓଡ଼ିଶାର ଯେଉଁ କଳା ଭାସ୍କର୍ଯ୍ୟ ସବୁ ରହିଛି, ତା ଛଡା ଆମର ଓଡ଼ିଶାର ପଟ୍ଟଚିତ୍ର କୁହନ୍ତୁ, ତାଳପତ୍ର ଖୋଦେଇ କୁହନ୍ତୁ, ତାରକସି, ପୁଣି ପଥର ଖୋଦେଇ, ଏଇ କଳା ପରମ୍ପରା ଏବଂ ବର୍ତ୍ତମାନ ସ୍ଥିତି ବିଷୟରେ ଆମର ଟିକେ ଶ୍ରୋତାଉଣୀମାନଙ୍କୁ କୁହନ୍ତୁ।
0: ଯେତେବେଳେ ଆପଣ ପଥର ଖୋଦେଇ କଳା କହୁଛନ୍ତି, ନୀଳଗିରିର ବଉଳା ଗଢିଆ, ମୁଁ ନିଜେ

0: ଯାଇ ଦେଖିଛି, ସେ ମୂର୍ତ୍ତିମାନଙ୍କୁ ଦେଖିଲେ ମନେ ହବ ସେମାନେ ବୋଧେ ମାନେ ଏଇ ଆପଣଙ୍କ ସାଙ୍ଗରେ କଥା କହିବି, ଏତେ ଜୀବନ୍ତ, ଏତେ ସତେଜ ଲାଗୁଥାଏ ତାଙ୍କର ଏକ୍ସପ୍ରେସନ, ଭାରି ଭଲ ଲାଗେ। ଆଉ ତାର ପ୍ରତ୍ୟେକ ଜାଗାରେ କହିଲି ପଟ୍ଟଚିତ୍ର କଥା କହିଲି, ରଘୁରାଜପୁର କଥା ତ ଆଉ କହିବାର ନାହିଁ, ମାନେ ଗୋଟେ ଶିଳ୍ପୀ ଗ୍ରାମ। କିରେ ଆମର ଯେଉଁ କଂସା ପିତ୍ତଳରେ ଯେଉଁ ହଉଛି, ଆମର ସିଂହ କାମ ହଉଛି, ଆମର ପେପର ମେସାଇକ ଯେଉଁ କାଗଜରେ ସବୁ ଯେଉଁ ବିଭିନ୍ନ ପ୍ରକାର ସେମାନେ ଶିଳ୍ପୀ ମାଇକ ମାନେ ବିଭିନ୍ନ ପ୍ରକାର କଳା ହଉଛି, ଏଗୁଡା କିନ୍ତୁ କୌଣସି ଗୁଣରେ ନ୍ୟୁନ ନୁହଁ। ଆଉ ତାରକସି ତ କହି ହବ ନାହିଁ, ଗୋଟିଏ ଓଡ଼ିଶାର ନିଜସ୍ୱ ପରିଚୟ ସୃଷ୍ଟି କରିଛି ଚିତ୍ରପଟ, ଯେଉଁ ବିଭିନ୍ନ ପ୍ରକାର ଚିତ୍ରକଳା ହଉଛି, ପଟ୍ଟଚିତ୍ର ହଉଛି। ଆପଣ ବର୍ତ୍ତମାନ କୋଉଠି ଦେଖିବେ ତାକୁ? ଆପଣ ଓଢ଼ଣୀରେ ଦେଖିବେ, ଶାଢ଼ୀରେ ଦେଖିବେ, ଡ୍ରେସ୍ ମେଟେରିଆଲ୍ସରେ ଦେଖିବେ, କାନ୍ଥରେ ଦେଖିବେ, ଯେଉଁଠି ଯିବେ ଓଡ଼ିଶାର ପଟ୍ଟଚିତ୍ର କଳାର ନମୁନା। ଏବଂ ଆହୁରି ଗୋଟିଏ କଳା ବର୍ଷ ହେଲା ଆମର ବାଲୁକା ଶିଳ୍ପ। ବାଲୁକା ଶିଳ୍ପ କଳାଟା ବର୍ତ୍ତମାନ ଯେଉଁ ଭାବରେ ଉଠିଛି, ଏବଂ ରଥଯାତ୍ରା ଦିନ ପୁରୀ ସମୁଦ୍ର ପାଖରେ ଯେଉଁ ଜଗନ୍ନାଥଙ୍କର ମୂର୍ତ୍ତି ଆଙ୍କିଥିଲେ ବାଲୁକା ଶିଳ୍ପୀ, ମାନେ ଅତି ସୁନ୍ଦର। ତେଣୁ ବର୍ତ୍ତମାନ ନୂଆ ନୂଆ କଳା ମଧ୍ୟ ସୃଷ୍ଟି ହେଉଛି। ବର୍ତ୍ତମାନ ଆପଣଙ୍କର ଝୋଟି ଆଉ ଏଇ ଯେଉଁ ମୁରୁଜ, ଆମ ବେଳେ ଆମେ ଖାଲି ଶିଖୁଥିଲୁ ଠାକୁର ପୂଜାରେ ଲାଗୁଥିଲା, କିନ୍ତୁ ବର୍ତ୍ତମାନ ତାର ଆଡଭର୍ଟାଇଜମେଣ୍ଟ ହେଇ ଏବଂ ସେଟାକୁ ଗୋଟେ ଶିଳ୍ପ ଆକାରରେ ହେଇକି ବର୍ତ୍ତମାନ ମୁଁ ଦେଖୁଛି। ଆଉ ଲୋକମାନେ ଏଇ ଯେଉଁ ଆମେ ଚିତଉ ପାଣିରେ ଝୋଟି ଦଉଥିଲୁ ତାହା ନାହିଁ, ବର୍ତ୍ତମାନ ତୁଳିରେ ଆପଣମାନେ ଆଙ୍କିବେ, ପେଣ୍ଟ ଦେଇକି କାନ୍ଥ ବାଡ଼ କୋଉ କୋଉ ଜାଗାରେ ହଉଛି ସତ ଯେ ଏଗୁଡ଼ାକ ଏତେ ସୁନ୍ଦର ଭାବରେ ବ୍ୟବହାର କରାଯାଉଛି। ଆଉ ସବୁଠୁ ବଡ କଥା ହେଲା ଆମର ପୋଥି, ଆମର ପୋଥି ଐତିହ୍ୟ, ଏଇଟା ମଧ୍ୟ ଆମ ସଂସ୍କୃତିର ଗୋଟିଏ ବଡ଼ ଅଙ୍ଗ। ଏବଂ ଏଇ ପୋଥିରୁ ହିଁ ଅନେକ ପୋଥିରେ ରହିଛି ଆମର ଶିଳ୍ପକଳାକୁ ନେଇକି ଅନେକ ତଥ୍ୟ ଏବଂ ଅନେକ ନିଦର୍ଶନ, ସେଗୁଡ଼ିକ ଯାହାକି ଆମମାନଙ୍କୁ ଅନେକ ତଥ୍ୟ ଦିଏ ଓଡ଼ିଆ କଳା ଓ ସ୍ଥାପତ୍ୟ ବିଷୟରେ ଏକ ନିର୍ଦ୍ଦିଷ୍ଟ ଧାରଣା ତିଆରି କରିବାରେ।
1: ତେବେ ମୋଟ ଉପରେ କହିବାକୁ ଗଲେ ଓଡ଼ିଶାର କଳା ଓ ସ୍ଥାପତ୍ୟ, ପର୍ଯ୍ୟଟନ, ଅର୍ଥନୀତି ଏବଂ ରାଜ୍ୟର ପରିଚୟକୁ କେମିତି ସମୃଦ୍ଧ କରୁଛି?
0: ବର୍ତ୍ତମାନ ଏଇ ଯେଉଁ ଆମେ କଳା ସ୍ଥାପତ୍ୟ କହିଲୁ, ସେଗୁଡ଼ା ଗୋଟିଏ ଗୋଟିଏ ଆଗ ସେମିତି ଟୁରିଜମ୍ କେମିତି ସେଠି ଡେଭଲପ୍ ହବ। ଆମର ମନ୍ଦିର ସ୍ଥାପତ୍ୟକୁ ଲୋକମାନେ ଯାଉଛନ୍ତି, କିନ୍ତୁ ତା ସହିତ ମଧ୍ୟ ଅନେକ ଅବହେଳିତ ପୀଠ ରହିଯାଇଛି ଯେଉଁଠି ସେଟାକୁ ଡେଭଲପ୍ କଲେ ବର୍ତ୍ତମାନ ପିଲାଙ୍କୁ ପଢ଼ା ହେଉଛି, ପେପର ପଢ଼ା ହେଉଛି ଟୁରିଜମ୍। ତେଣୁ ଟୁରିଜମ୍ ମ୍ୟାନେଜମେଣ୍ଟ ଏଗୁଡ଼ା ସବୁ ପଢ଼ା ହେଉଛି। ମ୍ୟାନେଜମେଣ୍ଟ ବର୍ତ୍ତମାନ ଗୋଟିଏ ଅତ୍ୟନ୍ତ ବହୁ ପ୍ରଚଳିତ ଶବ୍ଦ, ତେଣୁ ଏଗୁଡ଼ାକୁ ଖୁବ୍ ସୁନ୍ଦର ଭାବରେ ଆମେ ପରିଚାଳନା କଲେ, ମ୍ୟାନେଜ୍ କଲେ ସେଗୁଡ଼ିକ ଆମର ଟୁରିଷ୍ଟ ମାନଚିତ୍ରରେ, ପର୍ଯ୍ୟଟକ ମାନଚିତ୍ରରେ ସ୍ଥାନ ପାଇବ। ଏବଂ ପର୍ଯ୍ୟଟକମାନେ ଆସିଲେ ଆମର ନିଶ୍ଚିତ ଭାବରେ ରାଜସ୍ୱ ବୃଦ୍ଧି ଘଟିବ। କେବଳ ଖାଲି ପର୍ଯ୍ୟଟକ ନୁହଁ, ଆମର ନିଜସ୍ୱ ପରିଚିତିକୁ ସୁଦୃଢ଼ କରିବାରେ ଆମର କଳା ସ୍ଥାପତ୍ୟ, ବିଭିନ୍ନ ପ୍ରକାର କଳା ସ୍ଥାପତ୍ୟ, ଆମର ତାରକସି କଳା କୁହନ୍ତୁ, ଆମର ଯେଉଁଠି ଯେଉଁ ବିଭିନ୍ନ ପ୍ରକାର ଲୁଗା ସବୁ ତିଆରି ହେଉଛି ସେଥିରେ ଯେଉଁ ସବୁ ଡିଜାଇନ୍ ଦିଆହେଉଛି ସେଗୁଡ଼ିକ ଏଇ କଳା ସ୍ଥାପତ୍ୟରେ। ମୋର ମନେ ଅଛି ମୋ ସ୍କୁଲ ବେଳେ ମୁଁ ପ୍ରଥମ ଥର କରି ଦେଖିଥିଲି, ବାପା ଗୋଟିଏ ଲୁଗା ଆଣିଥିଲେ, ସେ ଶାଢ଼ୀରେ ଏ ଯେଉଁ ଅଜନ୍ତା ଆର୍ଟର ଚିତ୍ରଟେ ହେଇଥିଲା। ସେତେବେଳେ ସୀମିତ ପରିଧି ଭିତରେ ଅଜନ୍ତା ଆର୍ଟ କ'ଣ ଏବଂ ତାକୁ ଆଣି ଲୁଗାରେ ଦେଲା ବେଳକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଥିଲା। କଳା ସ୍ଥାପତ୍ୟର ନମୁନା ସବୁଥିରେ ରହିଛି, ଏବଂ ଆମେ ଯଦି ତାକୁ ଆହୁରି ବେଶୀ ପ୍ରସାରିତ କରିବା ତାହେଲେ ଆମର ଭିତ୍ତିଭୂମି ଆହୁରି ପ୍ରସାରିତ ହେଲେ, ବିସ୍ତୀର୍ଣ୍ଣ ହେଲେ ଲୋକମାନେ ଆହୁରି ଆକର୍ଷିତ ହେବେ।
1: ଏ ଯେଉଁ ଓଡ଼ିଶାର ପାରମ୍ପରିକ କଳା ଓ ସ୍ଥାପତ୍ୟର ସଂରକ୍ଷଣର ଆବଶ୍ୟକତା ରହିଛି, ଏଥିପାଇଁ ଆମର ଦାୟିତ୍ୱ, କର୍ତ୍ତବ୍ୟ ବା ସମାଜର ଦାୟିତ୍ୱ କ'ଣ ରହିଛି?
0: ସ୍ଥାନୀୟ କଳା ସ୍ଥାପତ୍ୟ ପାଇଁ ସଂରକ୍ଷଣ ପାଇଁ ପ୍ରଥମ ଦରକାର ସ୍ଥାନୀୟ ଲୋକଙ୍କର ସଚେତନତା। ତେଣୁ ସ୍ଥାନୀୟ ଲୋକ ସଚେତନ ହେଲେ ଯେ ଆମର ଏ କଳା ସ୍ଥାପତ୍ୟଟି ରହିଲେ ଆମର କ'ଣ ହବ ନା ପର୍ଯ୍ୟଟକ ଆସିବେ, ପର୍ଯ୍ୟଟକ ଆସିଲେ ଆମର ରାଜ୍ୟ ଅର୍ଥନୀତିରେ କିଛି ସୁଧାର ଆସିବ।
1: ଆଜି ଆମ ଅନୁଷ୍ଠାନକୁ ଆସିଲେ ଓଡ଼ିଶାର କଳା ସ୍ଥାପତ୍ୟ ସମ୍ପର୍କରେ ଆଉ ତାର ସଂରକ୍ଷଣ ସମ୍ପର୍କରେ ଅନେକ କିଛି ମୂଲ୍ୟବାନ ତଥ୍ୟ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର। ଆଜି ଆଳାପରେ ଆପଣମାନେ ଶୁଣୁଥିଲେ ଓଡ଼ିଶାର କଳା ଓ ସ୍ଥାପତ୍ୟ ବିଷୟରେ ଡକ୍ଟର ସୋମା ଚାନ୍ଦଙ୍କ ସହିତ ଆଲୋଚନା।

0: ଶେଷ ହେଲା ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: कस्टमर केयर तरफ़ फोन आसी थिला, कहुथिले तमरा 50,000 रिवार्ड पॉइंट्स एक्सपायर हेइ जिवो। ए लिंक पर थी एपीके डाउनलोड करिनियंतु।
5: ठीक लागुनी, स्कैम भी हेइ पारे।

0: क्लिक करंतु नहीं साइबर क्राइम हेल्पलाइन 1930 मने रखंतु एसबीआई सचेतन रहंतु सुरक्षित रहंतु
1: अच्छा दास बाबू आपण को घरटा 1970 रे तयारी थिला राइट हेले ए पर्यंत एते स्ट्रांग केमिति अछि
2: अरे एटा एकदम सिंपल एवं सेथि पई मु सेते बेले मोर विश्वास रखि दिली एवं आजि मध्य चेटिनाड सिमेंट उपरे
3: शक्ति जहां वर्ष वर्ष नहे बरम पीढ़ी पाई रही थाए चेटिनाड सिमेंट सुपर ग्रेड सिमेंट 64 वर्ष
4: आकाशवाणी ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉମାନଙ୍କ ସୁନାବେଶ ନୂଆଦିଲ୍ଲୀରେ ଆଜି କେନ୍ଦ୍ର ସରକାର ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ହେବ ତୃତୀୟ ପର୍ଯ୍ୟାୟ ଆଲୋଚନା ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ 4:30

ମିନିଟ୍ରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ବାର୍ତ୍ତାଳାପ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ 2026 ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସ୍ଥାନୀୟ ଜନସାଧାରଣଙ୍କ ସହ ରହି ସ୍ୱଚ୍ଛତା ଅଭିଯାନ ଓ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଯୁବ ସମ୍ମିଳନୀ ଆୟୋଜନ, ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମ, ଚାରାରୋପଣ ଅଭିଯାନ, କ୍ଷୁଦ୍ର ମଡେଲ ପଞ୍ଚାୟତ ଏବଂ ସ୍ଥାନୀୟ କାରିଗରଙ୍କ ସହ ଆଲୋଚନା କରି ବିଭିନ୍ନ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ଭାରତର ସୀମାବର୍ତ୍ତୀ ଅଞ୍ଚଳର ସାମାଜିକ ଆର୍ଥିକ ପରିଦୃଶ୍ୟ, ସାଂସ୍କୃତିକ ଐତିହ୍ୟ ଏବଂ ବିକାଶ ସମ୍ବନ୍ଧୀୟ ଆବଶ୍ୟକତାଗୁଡ଼ିକ ସମ୍ପର୍କରେ ପରିଚିତ ହୋଇଥିଲେ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ସକାଳୁ ମଙ୍ଗଳ ଆଳତୀ, ମୈଲମ ଓ ତଡ଼ପ ଲାଗି ଆଦି ନୀତି ରଥ ଉପରେ ସମ୍ପନ୍ନ କରାଯାଇଛି। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କ ସୁନାବେଶ ହେବ। ସନ୍ଧ୍ୟା 5ଟାରୁ ରାତି 11ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ସୁନାବେଶ ଦର୍ଶନ କରିପାରିବେ। ସୁନାବେଶ ପାଇଁ ଆଜି ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସଂସଦ ବାହାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଦେଇଥିବା ମନ୍ତବ୍ୟକୁ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଡିପ୍ ଫେକ୍ ଭିଡ଼ିଓ ଜରିଆରେ ମିଥ୍ୟା ତଥ୍ୟ ପ୍ରଘଟ କରାଯାଉଥିବା ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏ ସମ୍ପର୍କରେ ସେ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଆଜି ସକାଳେ ଏତଲା ଦାୟର କରିଛନ୍ତି। ଏଭଳି ଡିପ୍ ଫେକ୍ ଭିଡ଼ିଓ ପ୍ରସ୍ତୁତକାରୀ ଏବଂ ପ୍ରଘଟକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱହୀନ ଭାବେ କୃତ୍ରିମ ବୁଦ୍ଧିମତା ବ୍ୟବହାର କରି ଏଭଳି ମିଥ୍ୟା ତଥ୍ୟ ପ୍ରଘଟ କରୁଥିବା ଘଟଣାକୁ ଲୋକମାନେ ସହ୍ୟ କରିବେ ନାହିଁ। ସମସ୍ତଙ୍କୁ ଯାଞ୍ଚ ହୋଇଥିବା ତଥ୍ୟ ଉପରେ ନିର୍ଭର କରିବା ଲାଗି ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ସିଜେପି ପ୍ରତିନିଧି ଦଳ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବେ। ଆଲୋଚନାରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ପ୍ରଶ୍ନପତ୍ର ପ୍ରଘଟ ଘଟଣା ରୋକିବା ଲାଗି ପଦକ୍ଷେପ ଭଳି ସିଜେପିର ଦାବିଗୁଡ଼ିକ ଉପରେ ଆଲୋଚନା କରାଯିବ। ସମ୍ଭିଧାନ କ୍ଲବରେ ଅପରାହ୍ନ 3:30ରେ ଆଲୋଚନା ଆରମ୍ଭ ହେବ। ଗତକାଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ସିଜେପି ପ୍ରତିନିଧି ଦଳ ସହ ନୂଆଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ। ପରେ ଶ୍ରୀ ନଡ୍ଡା ଗଣମାଧ୍ୟମକୁ କହିଥିଲେ ସେମାନେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସମ୍ପର୍କିତ ସିଜେପିର ଦାବି ସମ୍ପର୍କରେ ଅବଗତ ହୋଇଛନ୍ତି। ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆଷାଢ଼ୀ ଏକାଦଶୀ ଭକ୍ତି ଏବଂ କରୁଣାର ବାର୍ତ୍ତା ଦେଇଥାଏ। ଏହି ଅବସରରେ ଭଗବାନ ବିଠଲ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେବା ସହ ଏକ ଉତ୍ତମ ସମାଜ ଗଠନ ଲାଗି ଆଶୀର୍ବାଦ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାମାଜିକ ଗଣମାଧ୍ୟମରେ ଆଷାଢ଼ୀ ଏକାଦଶୀକୁ ବିଶ୍ୱାସ ଏବଂ ଭକ୍ତିର ପର୍ବ ବୋଲି ବର୍ଣ୍ଣନା କରିଛନ୍ତି। ଭଗବାନ ବିଷ୍ଣୁଙ୍କ କରୁଣା ସମସ୍ତଙ୍କ ଉପରେ ରହିଥାଉ ବୋଲି ସେ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଷାଢ଼ୀ ଏକାଦଶୀ ଅବସରରେ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 27ତମ କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଆଜିଠାରୁ ଲାମଚେନ୍ନ ଦ୍ରାସ୍ଠାରେ ଆରମ୍ଭ ହୋଇଛି। ଏହି ଅବସରରେ 1999 କାର୍ଗିଲ୍ ଯୁଦ୍ଧର ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପାକିସ୍ତାନ ଉପରେ କାର୍ଗିଲ୍ ଯୁଦ୍ଧରେ ଭାରତର ବିଜୟକୁ ସ୍କରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଅପରେସନ୍ ବିଜୟ ଉପରେ ପ୍ରସ୍ତୁତ ଏକ ବୃତ୍ତଚିତ୍ର ପ୍ରଦର୍ଶନ ମାଧ୍ୟମରେ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ବୀର ଯବାନମାନଙ୍କ

0: ପରିବାର ବର୍ଗଙ୍କ ସହ କଥାବାର୍ତ୍ତା ଏବଂ ବରିଷ୍ଠ ସେନାନୀମାନଙ୍କ ସହ ଯୁଦ୍ଧ ସମ୍ପର୍କିତ ବିବରଣୀମାନ ଏହି ବୃତ୍ତଚିତ୍ରରେ ସ୍ଥାନିତ କରାଯାଇଛି। ସେନାର ବରିଷ୍ଠ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବୀର ନାରୀ ଏବଂ ନିମନ୍ତ୍ରିତ ଅତିଥିମାନେ ଦ୍ରାସରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପାଳନର ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ଭୋଜ ଆୟୋଜନ ସହ କାର୍ଗିଲ୍ ଯୁଦ୍ଧ ସ୍କାରକୀରେ ଶୌର୍ଯ୍ୟ ସନ୍ଧ୍ୟା ପାଳନ କରାଯିବ। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୁଦ୍ଧ ସ୍କାରକୀରେ ଶହୀଦ ବୀର ଯବାନମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଆସାମରେ ବନ୍ୟାଜନିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀ ଆସାମରେ ଚାଲିଥିବା ବିପର୍ଯ୍ୟୟ ମୁକାବିଲା ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାର ରିଲିଫ୍, ପୁନଃଥଇଥାନ ଏବଂ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ଶ୍ରୀ ଶର୍ମା କହିଛନ୍ତି। ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଏବଂ ସମର୍ଥନ ଯୋଗୁଁ ଆସାମ ଜନସାଧାରଣ କୃତଜ୍ଞତା ପ୍ରକାଶ କରିଥିବା ଶ୍ରୀ ଶର୍ମା କହିଛନ୍ତି। ଲୋକସଭାର ପୂର୍ବତନ ବାଚସ୍କତି ସୋମନାଥ ଚାଟାର୍ଜୀଙ୍କ ଜନ୍ମବାର୍ଷିକୀରେ ଆଜି ଲୋକସଭା ବାଚସ୍କତି ଓମ୍ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସାଂସଦ, ପୂର୍ବତନ ସାଂସଦ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଜଣାପଡ଼ିଛି। ଆସାମର ତେଜପୁରରେ 1929 ଜୁଲାଇ 25 ତାରିଖରେ ଜନ୍ମଗ୍ରହଣ କରିଥିବା ସୋମନାଥ ଚାଟାର୍ଜୀ ଜଣେ ସୁନାମଧନ୍ୟ ଆଇନଜୀବୀ ଥିଲେ। ପରବର୍ତ୍ତୀ ସମୟରେ 1968 ସେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି 1971 ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ 10 ଥର ନିର୍ବାଚିତ ହେବା ପରେ ତାଙ୍କୁ 1996 ସ୍ୱତନ୍ତ୍ର ସାଂସଦ ପୁରସ୍କାର ପ୍ରଦାନ କରାଯାଇଥିଲା। 2004 ଜୁନ୍ 4 ତାରିଖରେ ଶ୍ରୀ ଚାଟାର୍ଜୀଙ୍କୁ ଚତୁର୍ଦ୍ଦଶ ଲୋକସଭାର ବାଚସ୍କତି ଭାବେ ଚୟନ କରାଯାଇଥିଲା। 2009 ମେ 31 ତାରିଖ ପର୍ଯ୍ୟନ୍ତ ସେ ବାଚସ୍କତି ଭାବେ ଲୋକସଭା ଟେଲିଭିଜନ, 24 ଘଣ୍ଟିଆ ସଂସଦୀୟ ଚ୍ୟାନେଲ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ସଂସଦ ସଂଗ୍ରହାଳୟର ଶୁଭାରମ୍ଭ କରିଥିଲେ। ଭାରତ ଜିମ୍ବାୱେ ମଧ୍ୟରେ ଚଳିତ ତିନିଟିକିଆ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିତୀୟ ମ୍ୟାଚ୍ ଆଜି ହରାରେଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗୁରୁବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ୱିକେଟ୍ରେ ପରାସ୍ତ କରି ସିରିଜ୍ରେ 1-0 ଆଗୁଆ ରହିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ ବାଉଲ୍ସରେ ମହିଳା ଯୋଡ଼ି ରୂପାରାଣୀ ତିର୍କୀ ଏବଂ ପିଙ୍କି ସିଂ ଗ୍ରୁପ୍ ବି'ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ଏକକରେ ପୁତୁଲ ସୋନୱାର ବିଜୟ ହାସଲ କରିଛନ୍ତି। ପ୍ରଥମ ପଦକ ଜିତିଥିବା ଭାରତର ଝଣ୍ଡୁ କୁମାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ବହୁତ ଅଚ୍ଛା ଲଗ୍ ରହା ହେ, ପହଲା ମେଡାଲ୍ ହେ ହମାରା। ହମାରେ ପିଛେ କୋଚ୍ ହେ ରାଜେନ୍ଦ୍ର ସିଂ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ,
0: ସବୁରି ଭାଷାରେ, କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତିମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯିବ। ବିଶ୍ୱନୟନ ତାଙ୍କ ଗୋଟିଏ ଝଲକ ପାଇଁ ଭକ୍ତ ଅପେକ୍ଷା କରି ରହିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
1: ରତ୍ନବେଦୀକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ଶ୍ରୀଜୀଉ ମହଣମହଣ ସୁବର୍ଣ୍ଣ ଅଳଙ୍କାରରେ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଦର୍ଶନ ଦେବେ। ମହାପ୍ରଭୁଙ୍କ ସୁନାବେଶକୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଝୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳମୁଷଳ, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣି, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯିବ। ତିନି ରଥରେ ରଥାରୂଢ଼ ଦାରୁଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକଅପ୍, ଭିତରଚ୍ଛ ପ୍ରମୁଖ ସୁନାବେଶ ଲାଗି କରିଥାନ୍ତି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ରପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା ଭାବନାକୁ ସମ୍ମାନ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ

କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74 ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତା ଜରିଆରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା। 3 ଲକ୍ଷରୁ ଅଧିକ ଯୁବ ପ୍ରତିଯୋଗୀ ଏହି ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ ବିଭାଗ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଶିଳ୍ପ ଭିତ୍ତିଭୂମି, ଜମି ଆବଶ୍ଚନ, ବିଦ୍ୟୁତ୍, ଜଳଯୋଗାଣ, ବିଭିନ୍ନ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଆଲୋଚନା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବରିଷ୍ଠ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ସେହିଭଳି କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରତିଭା ସେତୁ ପୋର୍ଟାଲ ମାଧ୍ୟମରେ 16 ଜଣ ବୃତ୍ତିଗତଙ୍କୁ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନ୍ଟିଏ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଫେସର କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ସୁପାରିଶ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚୁକ୍ତିଭିତ୍ତିକ 4 ଜେନେରାଲ୍ ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ କମିଟି ସୁପାରିଶ କରିଥିବା 10 କାର୍ଯ୍ୟକ୍ଷେତ୍ର ପାଇଁ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଏନ୍ଟିଏ କହିଛି। ଅନ୍ୟପକ୍ଷରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ 47 ଜଣ ଅଧିକାରୀଙ୍କୁ ଏନ୍ଟିଏ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ସିପିଇଟି ଫଳ ପ୍ରକାଶ ପାଇଛି। ଏଥିସହ ବିଷୟଭିତ୍ତିକ ରାଜ୍ୟସ୍ତରୀୟ ମେଧା ତାଲିକା, 2 ବର୍ଷୀୟ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା 27 ତାରିଖରୁ ଶିକ୍ଷାନୁଷ୍ଠାନ ଚୟନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ବ୍ୟକ୍ତିଗତ କାରଣରୁ ରାଜ୍ୟ କିମ୍ବା ଦେଶ ବାହାରକୁ ଭ୍ରମଣରେ ଯିବାକୁ ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ 21 ଦିନ ପୂର୍ବରୁ ଛୁଟି ପାଇଁ ଆବେଦନ କରିବାକୁ ହେବ। ଜରୁରୀକାଳୀନ ପରିସ୍ଥିତିକୁ ବାଦ୍ ଦେଇ ଅନ୍ୟ ସମୟରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବା ନିମନ୍ତେ ଏହି ନିୟମ ଲାଗୁ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ବାହୁଡ଼ା ଯାତ୍ରା ଅବସରରେ ବାଲ୍ୟ ବିବାହ ଉପରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀମାନେ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ସୁରକ୍ଷିତ ଶିଶୁ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ରଚାର ରଥର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ୍ ପକ୍ଷରୁ ବିଜୁ ସ୍କୃତି ଭବନଠାରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଥାନା ଅଧିକାରୀ, ଏସ୍ଡିପିଓ ପ୍ରମୁଖ ଯୋଗଦେଇ ଅନ୍ଲାଇନ୍ ବ୍ୟାଙ୍କିଂ, ୟୁପିଆଇ, ଓଟିପି, ନକଲି ଚାକିରି ପ୍ରଦାନ ଭଳି ଠକେଇର ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଗଞ୍ଜାମ ଜିଲ୍ଲାର 13 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକା ସମ୍ପର୍କିତ ଆପତ୍ତି, ଅଭିଯୋଗ, ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ କ୍ରିୟାଶୀଳ କରାଯାଇଛି। ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପାଇଁ ମୋଟ 5,29,086 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଆକାଶବାଣୀ କଟକର ଅବସରପ୍ରାପ୍ତ କାର୍ଯ୍ୟକ୍ରମ ନିଷ୍ପାଦକ ଡକ୍ଟର କିଶୋର ମହାନ୍ତିଙ୍କ ଆଜି ପ୍ରତ୍ୟୁଷରେ 73 ବର୍ଷ ବୟସରେ ପରଲୋକ ହୋଇଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଜଣେ ଗୀତିକାର, ସ୍ତମ୍ଭକାର ଏବଂ ନାଟ୍ୟ ପ୍ରଯୋଜକ ଭାବେ ସେ ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ବିୟୋଗରେ ଆକାଶବାଣୀର କର୍ମଚାରୀ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି, କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଭାରତୀୟ ଜୁନିୟର ଦଳ ଅକ୍ଟୋବର 5ରୁ 17 ତାରିଖ ପର୍ଯ୍ୟନ୍ତ ଇଜିପ୍ଟର କାଇରୋରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଜୁନିୟର ଚାମ୍ପିୟନ୍ସିପ୍ରେ ଭାଗ ନେବେ। ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଶାରୁ ବାଳକ ସିଙ୍ଗଲ୍ସରେ 27 ଜଣ, ବାଳିକା ସିଙ୍ଗଲ୍ସରେ 13 ଜଣ, ବାଳକ ଡବଲ୍ସରେ 12 ଜଣ, ବାଳିକା ଡବଲ୍ସରେ 5 ଜଣ ଏବଂ ମିକ୍ସଡ୍ ଡବଲ୍ସରେ 11ଟି ଯୋଡ଼ି ଭାଗ ନେଉଛନ୍ତି। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମୁଷ୍ଟିଯୋଦ୍ଧା ଲଭ୍ଲିନା ବୋର୍ଗୋହି ମହିଳା 75 କିଲୋଗ୍ରାମ ସେମିଫାଇନାଲ୍ରେ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଭାରତୀୟ ଭାରୋତ୍ତୋଳନକାରୀ ଝଣ୍ଡୁ କୁମାର ଭାରତ ପାଇଁ ପ୍ରଥମ ମେଡାଲ୍ ହାସଲ କରିଛନ୍ତି। ସେ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ମୁଷ୍ଟିଯୋଦ୍ଧାରେ ଯଦୁମଣି ସିଂ ପୁରୁଷ 55 କିଲୋଗ୍ରାମ ବର୍ଗକୁ ଉନ୍ନୀତ ହୋଇଛନ୍ତି। ଲନ୍ୱାଲ୍ସରେ ମହିଳା ଯୋଡ଼ି ରୂପା ରାଣୀ ତିର୍କି ଏବଂ ପିଙ୍କି ସିଂ ଗ୍ରୁପ୍ ବି ର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ପୁରୁଷ ଏକକରେ ପୁତୁଲ ସୋନୱାଲ ବିଜୟ ହାସଲ କରିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତିଥିବା ପାରା କ୍ରୀଡ଼ାବିତ୍ ଝଣ୍ଡୁ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 18ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ଏବଂ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋ ହର୍ଚ୍ଚକେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମ ଆଇନ, ପ୍ରଯୋଜନା ସଦ୍ୟସ୍ମିତା ବେହେରା, ଉପସ୍ଥାପନା ରଞ୍ଜିତା ପାତ୍ର।

0: ଯୁଗେ ଯୁଗେ ପୂଜନୀୟା ବନ୍ଦନୀୟା ନାରୀ ଅନେକ ଘାତ ପ୍ରତିଘାତ ସହି ପଦାକୁ ଗୋଡ଼ କାଢ଼ି ନୂତନ ଉଦ୍ଦୀପନା ନେଇ ଦୁନିଆକୁ ସାମ୍ନା କରିବାକୁ ଆଗେଇ ଆସିଛି। ପୁଣି ଆଜି ସାରା ବିଶ୍ୱରେ ନାରୀ ଜାଗରଣ ସୃଷ୍ଟି ହୋଇଛି ନାରୀମାନଙ୍କ ପାଇଁ। ନାରୀ ଶକ୍ତି ପ୍ରତି ସଚେତନ ହୋଇ ସର୍ବୋପରି ପ୍ରତ୍ୟେକ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ ନିମନ୍ତେ ସମାଜରେ ଖୁବ୍ ତତ୍ପରତା ପ୍ରକାଶ ପାଇଛି। ଆମ ସମ୍ବିଧାନରେ ମଧ୍ୟ ଏହି ନାରୀମାନଙ୍କ ପାଇଁ ବିଭିନ୍ନ ଆଇନ ପ୍ରଣୟନ କରାଯାଇଛି। ହେଲେ ଏହି ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯାତନାକୁ ନେଇ ସମାଜରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ନାରୀ ସୁରକ୍ଷାକୁ ନେଇ। କିପରି ହେବ ସେ ସୁରକ୍ଷିତ? ତେବେ ଆଜି ଏହି ପରିପ୍ରେକ୍ଷୀରେ ରହିଛି ଆଲୋଚନା ନାରୀ ସୁରକ୍ଷାରେ ବଳାତ୍କାର ନିରୋଧ ଆଇନ। ଏ ସମ୍ପର୍କରେ ଆଇନଜୀବୀ ମାନସ ରଞ୍ଜନ ଖଟୁଆଙ୍କ ସହିତ ଆମର ଏକ ଆଲୋଚନା। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ମହିଳାମାନଙ୍କ ପ୍ରତି ହେଉଥିବା ଗଣ ଦୁଷ୍କର୍ମ ବା ବଳାତ୍କାର ଆଜିର ସମ୍ଭାଦପତ୍ରର ପ୍ରଥମ ପୃଷ୍ଠା ମଣ୍ଡନ କରୁଛି, ଯାହାକି ଅତି ଦୁଃଖ ଏବଂ ପରିତାପର ବିଷୟ। ଆପଣ ଏଠି କହିପାରିବେ କି ଏହାର କାରଣ କ'ଣ?
2: ଦେଖନ୍ତୁ, ପ୍ରଥମ କାରଣ ହେଉଛି ଯେ ସମାଜରେ ନାରୀ ଏବଂ ପୁରୁଷ ଉଭୟ ସଚେତନ ରହିବା ଦରକାର।
1: ଆଜ୍ଞା।
2: କାରଣ ନାରୀମାନେ ସଚେତନ ରହିଲେ କିଛିଟା ଆମ ସମାଜରେ ଦୂରୀଭୂତ ହେବ। ତେଣୁ ଏହାର ଗୋଟେ ସଚେତନ ଯଦି ଆମ ସମାଜରେ ସୃଷ୍ଟି କରାଯିବ ଏବଂ ଏ ସଂକ୍ରାନ୍ତରେ ଆମର ଯଦି କିଛି ବିଭିନ୍ନ ପ୍ରକାର ପତ୍ରପତ୍ରିକା ମାଧ୍ୟମରେ ବାହାରିବ ଯେ ଏଇ ଯେଉଁ ନାରୀମାନଙ୍କୁ ଯଦି କୌଣସି କାରଣବଶତଃ ଆପଣ ଅସମ୍ମାନ କରନ୍ତି କିମ୍ବା ତାଙ୍କୁ କୌଣସି କଟୁ ଭାଷା କହନ୍ତି କିମ୍ବା ତାଙ୍କୁ କୌଣସି ଅଶାଳୀନ ଭାବରେ କଥା କହି ଅସମ୍ମାନ କରନ୍ତି, ତାହେଲେ ସେ କ୍ଷେତ୍ରରେ କିଭଳି ଭାବରେ ତାଙ୍କୁ ଦଣ୍ଡ ମିଳିବ, ମାନେ 20 ବର୍ଷ ତାଙ୍କୁ ସଶ୍ରମ କାରାଦଣ୍ଡ ଅଛି। ସେହିଭଳି ଭାବରେ ତାଙ୍କର ସଚେତନ କଲେ ଆମ ସମାଜରେ ଯଦି ଆମେ ସଚେତନତା ସୃଷ୍ଟି କରିବା ତାହେଲେ ପୁରୁଷମାନେ ହୁଏତ ଭୟ କରିବେ ଏବଂ ସେ କାମ କରିବା ପାଇଁ ପଶ୍ଚାତପାତ ହେବେ। ଆଉ ମଧ୍ୟ କଥା ଅଛି, ଆମ ସମ୍ବିଧାନରେ ଅଛି 21 ଧାରାରେ ଯେ କୌଣସି ନାରୀ ଏବଂ ପୁରୁଷ ସମାନତା ଅଧିକାର ରହିବ। ପୁରୁଷ ଯେଉଁଭଳି ଭାବରେ ନିଜର ଜୀବନଯାପନ କରୁଛି ମୁକ୍ତ ଭାବରେ, ନାରୀମାନେ ମଧ୍ୟ ସେହିଭଳି ଭାବରେ ନିଜର ଜୀବନଯାପନ କରିବେ ଏବଂ ସେମାନଙ୍କର କୌଣସି ମାନ ସମ୍ମାନ କୌଣସି କ୍ଷୁର୍ଣ୍ଣ ହୋଇପାରିବ ନାହିଁ। ଏହିସବୁ ଯେଉଁ ସମ୍ବିଧାନ 21 ଧାରାରେ ପୁରା ସମ୍ପୂର୍ଣ୍ଣ ଭାବରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ 21 ଧାରା ଯଦି କ୍ଷୁର୍ଣ୍ଣ ହୁଏ ତାହେଲେ ଆପଣ କ'ଣ କଲେ ନା ଆପଣଙ୍କର ମାନ୍ୟବର ଅଦାଲତରେ ଆଶ୍ରୟ ନେଇପାରିବେ ଏବଂ କୌଣସି ଆପଣ ସୋସିଆଲ ଅର୍ଗାନାଇଜେସନ ଅଛି ତା ମାଧ୍ୟମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି ତା ମାଧ୍ୟମରେ ଆପଣଙ୍କର ଆପଣଙ୍କ ଦାବି ଉତ୍ଥାପନ କରିପାରିବେ।
1: କିଛି ନହେଲେ
2: ଆଜ୍ଞା କିଛି ନହେଲେ ମଧ୍ୟ କ'ଣ କଲା ନା ଆପଣଙ୍କ ଯେଉଁ ଥାନା ମାଧ୍ୟମରେ ଦାବି କରିପାରିବେ ଏବଂ ନାରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ମହିଳା ଥାନା ମଧ୍ୟ କରାଯାଇଛି, ମହିଳା କମିଶନର କରାଯାଇଛି, ଏସବୁକୁ ଯାଇକି ସେ ତାଙ୍କର ଦାବି ଉତ୍ଥାପନ କରିପାରିବ।
1: ଏଇ ଯେଉଁ ମଣିଷର କ୍ରୂର ମାନସିକତାକୁ ବଦଳାଇବା ପାଇଁ ବର୍ତ୍ତମାନ କି କି ପଦକ୍ଷେପ ସବୁ ନିଆଯାଉଛି?
2: ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ବହୁତ ଆମ ସମାଜରେ ଆଇନ ଅଛି। ଆମର ଯେଉଁ ଭାରତୀୟ ପିଙ୍ଗଳ କୋଡ 375 ଧାରାରେ ଏଟା 7ଟା ପର୍ଯ୍ୟାୟ ଦେଇଛି। ସେ 7ଟା ପର୍ଯ୍ୟାୟରେ ସମସ୍ତ ବିଷଦ ଭାବରେ ବର୍ଣ୍ଣନା କରାଯାଇଛି।
1: ସେ ପର୍ଯ୍ୟାୟ ଗୁଡ଼ିକ କ'ଣ ସେ ସମ୍ପର୍କରେ ଆମର ଶ୍ରୋତାମାନଙ୍କୁ ଟିକେ ଭାବରେ ବୁଝେଇ କହିଲେ ବୋଧେ ଭଲ ହେବ।
2: 375 ଧାରା ଫାର୍ଷ୍ଟ ଯେଉଁଟା ସେଟା ହେଉଛି ଯେ କୌଣସି ସ୍ତ୍ରୀ ଲୋକର ଇଚ୍ଛା ବିରୁଦ୍ଧରେ ଯଦି କୌଣସି ପୁରୁଷ ତାକୁ ବଳାତ୍କାର କରେ ତାହେଲେ ସେ କ୍ଷେତ୍ରରେ ଦଣ୍ଡ ପାଇପାରିବ। ସେ ଯେଉଁ ଦ୍ୱିତୀୟ ଯେଉଁଟା କହୁଛି ପର୍ଯ୍ୟାୟ ସେଟା ହେଉଛି ଯେ କୌଣସି ସ୍ତ୍ରୀ ଲୋକର ବିନା ସହମତରେ ଯଦି ତାକୁ ଜୋର ଜବରଦସ୍ତ ଧର୍ଷଣ କରେ ତାହେଲେ ସେ ମଧ୍ୟ ଦଣ୍ଡିତ ହେବ। ତୃତୀୟ ପର୍ଯ୍ୟାୟ ସେ ହେଉଛି କୌଣସି ସ୍ତ୍ରୀର ଧର ତାଙ୍କର ସହମତ ସେ ଧର ଧର୍ଷଣ କରାଯାଇଛି କିନ୍ତୁ ତାଙ୍କୁ ସେ ଯେଉଁ ସହମତ ନିଆଯାଇଛି ସେଥିରେ ତାଙ୍କୁ ଭୟ ପ୍ରଦର୍ଶନ କରାଯାଇଛି ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ କରାଯାଇଛି ଏବଂ ତାଙ୍କୁ ମଧ୍ୟ କୌଣସି ମାରଣାସ୍ତ୍ର ଦେଖାଇ ଭୟଭୀତ କରିକି ତାଙ୍କୁ ଧର୍ଷଣ କରାଯାଇଛି, ସେହି କ୍ଷେତ୍ରରେ ତାଙ୍କୁ ମଧ୍ୟ ଦଣ୍ଡ ପାଇପାରିବେ। ଚତୁର୍ଥ ଯେଉଁଟା ଧର ଗୋଟେ ସ୍ତ୍ରୀ ଲୋକ ତାର ମାନସିକ ସ୍ଥିତି ଠିକ୍ ରହୁନି, ଧର ସେ ବେଳେବେଳେ ଭଲ କଥା କହୁଛି ବେଳେବେଳେ ଭୁଲ କଥା କହୁଛି, ଧର ସେ ପାଗେଳି, ତେଣୁ ଏଇ କ୍ଷେତ୍ରରେ ଠିକ୍ ସେ ବୁଝିପାରୁନି, ତେଣୁ ସିଏ ତ ସମାଜରେ କିଛି ବୁଝିପାରୁନି, ତେଣୁ ସିଏ ସହମତ ଦେଇଛି ବା ଦେଇନି ଏ କ୍ଷେତ୍ରରେ ଯଦି କୌଣସି ଜଣେ ପୁରୁଷ ତା ସହିତ ତାକୁ ବଳାତ୍କାର କରେ ତାହେଲେ ସେ ମଧ୍ୟ ଦଣ୍ଡିତ ହେବ।

0: ଯେଉଁମାନେ ସେଇପଟ ଦେଇ ଯାଉଛନ୍ତି ସେମାନଙ୍କର ହେଉଛି କର୍ତ୍ତବ୍ୟ, ସମାଜ ପ୍ରତି ସେମାନଙ୍କର ବି କର୍ତ୍ତବ୍ୟ ଅଛି। ଏଇ ଯେଉଁ ବଳାତ୍କାର ପାଇଁ ସେମାନେ ମଧ୍ୟ କିଛିଟା ସଚେତନ ଯଦି ନିଜକୁ ନିଜେ ଏଥିରେ ସକ୍ରିୟ କରିବେ ତାହେଲେ ଏଟା ମଧ୍ୟ କିଛି ରୂପେ କ'ଣ କଲେ ଦୂରୀଭୂତ ହୋଇପାରିବ। ଏଇ କ୍ଷେତ୍ରରେ ଯଦି କୌଣସି ଲୋକ ଏହାକୁ ପ୍ରତିବାଦ କରିକି ସେଠି ତାର ପ୍ରତିରୋଧ କଲେ
1: ତ ସିଏ ଶୀଘ୍ର ଧରା ପଡ଼ିଯିବ।
0: ଲୋକମାନେ ତାଙ୍କୁ ଯଦି ଧରିଲା ପରେ ଥାନାରେ ଦେଲେ ତେଣୁ ଏଇ ଘଟଣା ଯେତେବେଳେ ଜଣାପଡ଼ିଲା, ଆଉ ଯେଉଁମାନେ ଏଭଳି ଭାବରେ ଯୋଜନା କରୁଛନ୍ତି ଆମେ ଏମିତି ହଇରାଣ କରିବୁ, ସ୍ତ୍ରୀ ଲୋକମାନେ ରାସ୍ତାରେ ଦେଖିଲେ କୋଟିଆ ହଇରାଣ କରିବୁ, ସେକୁ କରିବେନି ନା। ଏଭଳି ଭାବରେ ଘଟଣା ଯଦି ଆମେ
1: ଏଠି ଆପଣ ଆମର ଜନସାଧାରଣଙ୍କୁ କ'ଣ କହିବେ?
0: ଜନସାଧାରଣଙ୍କୁ ମୁଁ କହିବା କଥା ଯେ ପ୍ରଥମେ ଏଇ ଯୋଉ ନାରୀ ଆମ ସମାଜରେ ନାରୀର ଯୋଉ ବର୍ତ୍ତମାନ ଯୋଉ ବଳାତ୍କାର ବଢ଼ିଯାଇଛି, ତେଣୁ ଆମେ ପ୍ରଥମେ ସ୍ତ୍ରୀ ଲୋକମାନଙ୍କର ଆମର ଯୋଉ ନାରୀମାନେ ଏଗୁଡ଼ା ସଂଗଠନ
1: ସହଯୋଗର ହାତ ବଢ଼ାନ୍ତୁ,
0: ସଂଗଠନ କରନ୍ତୁ ଏବଂ ଏ ସଂଗଠନରେ ପୁରୁଷମାନେ ତାଙ୍କୁ ସହଯୋଗ କରନ୍ତୁ, ଏ ଘଟଣାକୁ ଚପେଇ ନ ଦେଇକରି ତାର ଦୃଢ଼ ମୁକାବିଲା କରନ୍ତୁ, ଯାହାଫଳରେ ମୁକାବିଲାଟା ହେଉଛି ଚାରିଆଡ଼େ କ'ଣ କଲା ପ୍ରସାରିତ ହେବ ଏବଂ ଜଣେ ମାନେ ଯେତେବେଳେ ଦଣ୍ଡ ପାଇବ ଆଉ ପାଞ୍ଚ ଜଣ ଯେତେବେଳେ ସେମାନେ କ'ଣ କଲା ଭୟଭୀତ ହୋଇକି ସଚେତନ ହୋଇପାରିବେ। କିଛି ମହିଳାମାନେ କ'ଣ କଲା ନା ଧର ବସ୍ରେ କେହି ଯାଉଛନ୍ତି, ସେମାନେ ଧର ବସ୍ରେ କ'ଣ କଲା ନା ଖାଲି କେହି ନାହାନ୍ତି ଅଳ୍ପ ଇଏରେ ତା ଦେହରେ ସେମାନେ ଯାଉଛନ୍ତି, ତେଣୁ ମୋ ମତରେ ବସ୍ରେ ଗଲାବେଳେ ଲୋକ ଥିବା ବସ୍ରେ ଚଢ଼ନ୍ତୁ, ନିଜର ସୁରକ୍ଷା ପାଇଁ ସେ ଲୋକ ନିଜେ ସଚେତନ ହୁଅନ୍ତୁ।
1: ଦେଖନ୍ତୁ ଆମ ସମ୍ବିଧାନରେ ଏତେ ଆଇନ ପ୍ରଣୟନ କରାଯାଇଛି କିନ୍ତୁ ଏହାର ସଫଳ ରୂପାୟନ ପାଇଁ ଆମର କ'ଣ ଦାୟିତ୍ୱ ଏବଂ କର୍ତ୍ତବ୍ୟ ରହିଛି?
0: ଆମର ସମ୍ବିଧାନରେ ବହୁତ କ'ଣ କଲାଣି ଆଇନ ଅଛି ଏବଂ କ'ଣ କଲାଣି ବିଭିନ୍ନ ଲିଗାଲ ସେଲ୍ ଯୋଉଟା ସରକାର ମଧ୍ୟ ଖୋଲିଛନ୍ତି, ଯୋଉଟାକି ମାଗଣା ଆଇନ ସହାୟତା କେନ୍ଦ୍ର। ଆପଣ କିଛି ନହେଲେ ବି ଚିଠି ଖଣ୍ଡେ ଲେଖିକିରି ପଠେଇ ଦିଅନ୍ତୁ ଯେ ଆଜ୍ଞା ମୁଁ ଏଇଭଳି ଭାବରେ ଇଏ କରୁଛି, ମୁଁ ବର୍ତ୍ତମାନ କ'ଣ କଲା ମୋ ପାଖରେ ପଇସା ନାହିଁ କି ମୁଁ କେସ୍ ଲଢ଼ି ପାରିବିନି କି ଇଏ ନାହିଁ, କିନ୍ତୁ ସରକାର ଆପଣଙ୍କ ପାଇଁ ପ୍ରତି ଲୋକଙ୍କ ପାଇଁ ମାଗଣା ଆଇନ ସହାୟତା ଦେବା ପାଇଁ ସେ ମଧ୍ୟ କ'ଣ କଲା ତାଙ୍କର ଲୟର୍ମାନେ ଓକିଲମାନେ ଅଛନ୍ତି, ସେଥିପାଇଁ ମଧ୍ୟ ଗୋଟେ ସ୍ୱତନ୍ତ୍ର ଭାବରେ କ'ଣ କଲା ନା ଗୋଟେ ଅଫିସ୍ ଖୋଲାଯାଇଛି, ତେଣୁ ସେଠି ତାଙ୍କର ସେ ଚିଠି ମାଧ୍ୟମରେ ଦିଅନ୍ତୁ କିମ୍ବା ନିଜେ ଯାଇ ଉପସ୍ଥାପନ କରି କୁହନ୍ତୁ ସେଠି।
1: ଯାହା ଆପଣ ଆମର ଏଇ ଯୋଉ ବଳାତ୍କାର ଆଇନ ସେ ସମ୍ପର୍କରେ ଅନେକ ଗୁଡ଼ିଏ ତଥ୍ୟ ଆମର ଶ୍ରୋତା ବନ୍ଧୁମାନଙ୍କୁ ଦେଲେ, ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ଏହା ନିଶ୍ଚୟ ଖୁସିର କଥା ଯେ ଆମ ଦେଶର ନାରୀ ସୁରକ୍ଷାରେ ଅନେକ ନିୟମକାନୁନ ରହିଛି, ତେବେ ସେହିସବୁର ସୁଫଳ ସେତେବେଳେ ମିଳିବ ଯେତେବେଳେ ଏ ଦେଶର ନାରୀମାନେ ନିଜର ଅଧିକାର ପ୍ରତି ସଚେତନ ହେବେ ଏବଂ ସେମାନଙ୍କ ସୁରକ୍ଷା ପାଇଁ ଥିବା ଆଇନ ବିଷୟରେ ଜାଣି ତାର ସହାୟତା ନେବା ପାଇଁ ଆଗଭର ହେବେ।

0: ଶୁଣିଲେ ଆମ ଆଇନ ପ୍ରଯୋଜନା ସଦସ୍ମିତା ବେହେରା ଉପସ୍ଥାପନା ରଞ୍ଜିତା ପାତ୍ର
1: ମନ୍ କି ବାତ୍ ହେ ଜନ ଜନ କି ସଭି କି କୁଛ ଅପନି ସି ଅନକହି ବିରାସତ କି ଉମ୍ମିଦେ ନୟ ଭାରତ କି ତ ସୁନିଏ ଇସ୍ ମହିନେ 26 ଜୁଲାଇ ସୁବହ 11 ବଜେ ମନ୍ କି ବାତ୍ ଆକାଶବାଣୀ ଔର ଦୂରଦର୍ଶନ କେ ସଭି ଚ୍ୟାନେଲୋ ଔର ପ୍ରସାର ଭାରତୀ କେ ଓଟିଟି ପ୍ଲାଟଫର୍ମ ୱେଭ୍ସ ପର ମାନନୀୟ ପ୍ରଧାନମନ୍ତ୍ରୀ କେ ପ୍ରସାରଣ କେ ତୁରନ୍ତ ବାଦ ମନ୍ କି ବାତ୍ କା ପ୍ରାଦେଶିକ ଭାଷାଓ ମେ ଅନୁବାଦ ଆପ ସୁନ ସକତେ ହୈ ଆକାଶବାଣୀ ଔର ଦୂରଦର୍ଶନ କେ ସମ୍ବନ୍ଧିତ ପ୍ରାଦେଶିକ ଚ୍ୟାନେଲୋ ପର ମନ୍ କି ବାତ୍ କେ ପ୍ରାଦେଶିକ ଭାଷାଓ ମେ ଅନୁବାଦ କା ପୁନଃ ପ୍ରସାରଣ ଆପ ସୁନ ସକତେ ହୈ ରାତ 8 ବଜେ ଆକାଶବାଣୀ ଔର ଦୂରଦର୍ଶନ କେ ସଭି ପ୍ରାଦେଶିକ ଚ୍ୟାନେଲୋ ପର तो याद रखें रविवार 26 जुलाई सुबह 11 बजे मन की बात।

ଶୁଣିଲି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଆକାଶବାଣୀ କଟକ, ପିପୁଲ୍ସ ପଦ୍ମା ଅନ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଶୁଣିଲି ଅସରନ୍ତୀ ଅପରାହ୍ନରେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ ଆଲବମ୍ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ପରବର୍ତ୍ତୀ ଗୀତ ଗାଇଛନ୍ତି ଚିତ୍ତ ଜେନା।

0: ପରବର୍ତ୍ତୀ ଗୀତ ଗାଇଛନ୍ତି ମହମ୍ମଦ ସିକନ୍ଦର ଆଲମ।
1: ଯେଉଁ ବାଟେ ବାଟେ

ଶୁଣିଲେ ଚିରହରିତ୍ରେ କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଆକାଶବାଣୀ କଟକ। ଶୁଣନ୍ତୁ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର ଶିଳ୍ପୀମାନେ। ଗୀତ ରଚନା ଗୌର ପଟ୍ଟନାୟକ।

0: ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଚକ୍ର।
1: ପିଲାମାନେ ଆରମ୍ଭ କରୁଛୁ ଏ ମାସର ଶେଷ କିଶୋର ଚକ୍ର କାର୍ଯ୍ୟକ୍ରମ।

ଭକତର ଡାକ ଶୁଣି ଓହ୍ଲେଇ ଆସନ୍ତି ରତ୍ନ ସିଂହାସନରୁ ଧୂଳି ଧୂସରିତ ବଡ଼ ଦାଣ୍ଡକୁ। ପୁଣି ତମ ପରି ଭକ୍ତର ଡାକ ଶୁଣିବେନି, ନିଶ୍ଚୟ ଶୁଣିବେ। ସେଥିପାଇଁ ତ ଶ୍ରୀମନ୍ଦିରରୁ ବାହାରି ଆସିଛନ୍ତି ସେ ପିଲାମାନେ। ସତରେ ଜଗତର ନାଥ ଜଗନ୍ନାଥଙ୍କ ମହିମା ନିଆରା, ଯାହାର ନାଁ ନେଲେ ମନରେ ଏକ ଅପୂର୍ବ ଶାନ୍ତି ଭରିଯାଏ। ସିଏ ଆମ କାଳିଆ ସାନ୍ତ। କେତେବେଳେ ସିଏ ବ୍ରହ୍ମାଣ୍ଡର ମାଲିକ, ତ ଆଉ କେତେବେଳେ ଭକ୍ତର ଅତି ନିଜର ବନ୍ଧୁ।

ପିଲାଏ ଜଗନ୍ନାଥ କେବଳ କାଠର ମୂର୍ତ୍ତି ନୁହନ୍ତି, ସେ ଚେତନାର ପ୍ରତୀକ। ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡ଼ି ବର୍ଷକେ ଥରେ ଯେତେବେଳେ ସେ ବଡ଼ଦାଣ୍ଡକୁ ଓହ୍ଲେଇ ଆସନ୍ତି, ସେତେବେଳେ ଜାତି ଧର୍ମ ବର୍ଣ୍ଣର ସବୁ ସୀମା ଭାଙ୍ଗିଯାଏ।

ଭକତ ବିଦୁର ଭକ୍ତ କବି ଶାଲବେଗଙ୍କ ଭାବର ଡୋରି ହେଉ କି ଦାସିଆ ବାଉରୀର ନଡ଼ିଆ, ଆମ କାଳିଆ ସବୁଠି ବନ୍ଧା। ସିଏ ଭୋଗ ଅବା ନୈବେଦ୍ୟ ଖୋଜନ୍ତି ନାହିଁ, ସେ କେବଳ ଖୋଜନ୍ତି ଭକ୍ତର ଦୁଇଟୋପା ଶ୍ରଦ୍ଧାର ଅଶ୍ରୁ। ବଦଳରେ ଚଉ ବାହୁ ପ୍ରସାରି ଅଭୟ ପ୍ରଦାନ କରନ୍ତି ଭକ୍ତଙ୍କୁ।

ପିଲାଏ ଓଡ଼ିଶାର ଆତ୍ମା ଓ ଭକ୍ତିର ପ୍ରତୀକ ଆଉ ସାରା ବିଶ୍ୱର ଆରାଧ୍ୟ ଦେବତା ହେଲେ ପ୍ରଭୁ ଜଗନ୍ନାଥ, ଜଗତର ନାଥ। ଶ୍ରୀକ୍ଷେତ୍ର ଯେ ଏକ ଧାର୍ମିକ ପୀଠ ତା ନୁହେଁ, ତା ହେଲା ଓଡ଼ିଆ ଜାତି, ସଂସ୍କୃତି, ପରମ୍ପରା ଆଉ ପରିଚୟର କେନ୍ଦ୍ରବିନ୍ଦୁ।

ରଥଯାତ୍ରା ହେଉଛି ପ୍ରଭୁ ଜଗନ୍ନାଥଙ୍କ ସର୍ବଶ୍ରେଷ୍ଠ ଉତ୍ସବ। ଏହି ଦିନ ପ୍ରଭୁ ସ୍ୱୟଂ ମନ୍ଦିରରୁ ବାହାରି ଭକ୍ତମାନଙ୍କ ପାଖକୁ ଆସନ୍ତି। ଏହା ସମାନତା, ଭାତୃତ୍ୱ ଏବଂ ମାନବତାର ଏକ ଅପୂର୍ବ ବାର୍ତ୍ତା ଦିଏ। ଧନୀ ଦରିଦ୍ର ସମସ୍ତେ ମିଳିମିଶି ରଥର ଦୌଡ଼ି ଟାଣନ୍ତି। ପିଲାଏ, ଜଗନ୍ନାଥ ସଂସ୍କୃତି ଆମକୁ ଶିଖାଏ ପ୍ରେମ, କରୁଣା, ସହନଶୀଳତା ଏବଂ ସମସ୍ତଙ୍କୁ ଆପଣାର କରିବାର ମନୋଭାବ ହିଁ ପ୍ରକୃତ ଧର୍ମ। ତେଣୁ ପ୍ରଭୁ ଜଗନ୍ନାଥ କେବଳ ଓଡ଼ିଶାର ନୁହେଁ, ସେ ସାରା ବିଶ୍ୱର ଆଶା, ଭରସା, ବିଶ୍ୱାସ ଆଉ ଭକ୍ତିର ପ୍ରତୀକ।

ସମସ୍ତେ ଏକା ସାଙ୍ଗରେ ବସି ମହାପ୍ରସାଦ ଗ୍ରହଣ କରନ୍ତି। ଏହା ଆମକୁ ଶିଖାଏ ଭଗବାନଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଆଜିର ବିଶ୍ୱରେ ଯେତେବେଳେ ଅସହିଷ୍ଣୁତା ଆଉ ବିଭେଦ ବଢୁଛି, ସେତେବେଳେ ପ୍ରଭୁ ଜଗନ୍ନାଥଙ୍କ ବାର୍ତ୍ତା ଆହୁରି ପ୍ରାସଙ୍ଗିକ ହୋଇଉଠିଛି। ତାଙ୍କ ଦର୍ଶନକୁ ଆପଣେଇ ପାରିଲେ ଆମ ସମାଜରେ ଶାନ୍ତି, ସଦ୍ଭାବନା ଏବଂ ଏକତା ପ୍ରତିଷ୍ଠା ହୋଇପାରିବ। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ଶେଷରେ ଆମର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ଗୁହାରି ଯେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆଉ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ। ସମଗ୍ର ପୃଥିବୀରେ ପ୍ରେମ ଆଉ ମାନବତାର ବାର୍ତ୍ତା ପ୍ରସାରିତ ହେଉ।

0: ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ କଣ୍ଠଦାନ କରିଥିଲେ ସାଇକ୍ରିଷ୍ଣା ସାହୁ, ଦେବସ୍ମିତା ହୋତା, ଗୁରୁପ୍ରୀତ ତରାସିଆ, ଋତୁଶ୍ରୀ ଋତୁପର୍ଣ୍ଣା, ପୂଜାର୍ଚ୍ଚନା ଦାସ, ଦେଶରାଜ ନନ୍ଦ ଏବଂ ଅନ୍ୱେଷା ଦୀକ୍ଷିତ। ଗୀତଗୁଡ଼ିକୁ ଲେଖିଥିଲେ ପ୍ରଫୁଲ୍ଲ କୁମାର ତ୍ରିପାଠୀ, କ୍ଷୀରୋଦ ଚନ୍ଦ୍ର ପୋଥାଳ, ରାଧାନାଥ ଦାସ, ଗୌର ପଟ୍ଟନାୟକ, ଡକ୍ଟର ଶିବକୁମାର ରଥ ଏବଂ ମୀନାକ୍ଷୀ ଦେବୀ। ଆଚ୍ଛା ହଉ ପିଲେ, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ଆଜିର କାର୍ଯ୍ୟକ୍ରମକୁ ତେବେ ଏଇଠି ରଖି ଉଠିବା।
1: ଶୁଣିଲେ କାର୍ଯ୍ୟକ୍ରମ କିଶୋର ଚକ୍ର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣ

0: ସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରସାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ ନେକ୍ସଟ।

0: ଭାରତୀୟ ମହିଳା କ୍ରିକେଟର ଉଦୀୟମାନ ତାରକା କ୍ରାନ୍ତି ଗୌଡ଼ଙ୍କ ଜୀବନ କାହାଣୀ ପ୍ରମାଣ କରେ ଯେ ପ୍ରତିଭା, ପରିଶ୍ରମ ଏବଂ ଦୃଢ଼ ସଂକଳ୍ପ ଥିଲେ ଯେକୌଣସି ସ୍ୱପ୍ନ ସାକାର ହୋଇପାରେ।
1: ବନ୍ଧୁ, କ୍ରାନ୍ତି ଗୌଡ଼ଙ୍କ ଜନ୍ମ 2003 ଅଗଷ୍ଟ 11 ତାରିଖରେ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଘୁଆରା ଗ୍ରାମରେ ହୋଇଥିଲା। ଛୋଟବେଳୁ କ୍ରିକେଟ ପ୍ରତି ତାଙ୍କର ଅଗାଧ ଆଗ୍ରହ ଥିଲା। ଗାଁରେ ପୁଅମାନଙ୍କ ସହ ଟେନିସ୍ ବଲ୍ରେ କ୍ରିକେଟ ଖେଳିବା ସହିତ ସେ ଧୀରେ ଧୀରେ ନିଜର ବୋଲିଂ କୌଶଳକୁ ଗଢ଼ି ତୋଳିଥିଲେ। ଆର୍ଥିକ ଅଭାବ ଓ ସୁବିଧାର ଅଭାବ ଥିଲେ ମଧ୍ୟ ସେ ହାର ମାନି ନଥିଲେ। ନିୟମିତ ଅଭ୍ୟାସ ଓ କୋଚ୍ମାନଙ୍କ ପ୍ରେରଣାରେ ଜଣେ ଦ୍ରୁତ ଗତି ବୋଲର ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ଘରୋଇ କ୍ରିକେଟରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଖେଳି 2024 ମହିଳା ସିନିୟର ୱାନ୍ ଡେ ଟୁର୍ଣ୍ଣାମେଣ୍ଟରେ 17 ୱିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ ଏବଂ ଫାଇନାଲରେ 4x25 ଚମତ୍କାର ପ୍ରଦର୍ଶନ ଦଳକୁ ଐତିହାସିକ ସଫଳତା ଆଣିବାରେ ସହାୟକ ହୋଇଥିଲା।
0: ଏହାପରେ ମହିଳା ପ୍ରିମିୟର ଲିଗ୍ରେ ୟୁପି ୱାରିୟର୍ସ ତାଙ୍କୁ ଦଳରେ ସାମିଲ କରିଥିଲେ। WPLରେ ମିଳିଥିବା ସୁଯୋଗ ତାଙ୍କୁ ଭାରତୀୟ ଦଳର ଦ୍ୱାର ପର୍ଯ୍ୟନ୍ତ ପହଞ୍ଚାଇଥିଲା। ଏହାପରେ 2025 ସେ ଭାରତ ପାଇଁ ଏକ ଦିବସୀୟ ଏବଂ T20 ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଦ୍ରୁତଗତିର ବୋଲିଂ ଓ ନିଖୁଣ ଲାଇନ୍ ଲେଙ୍ଗ୍ସ ପାଇଁ ସେ ଖୁବ୍ ଶୀଘ୍ର ଦଳର ଭରସାଯୋଗ୍ୟ ବୋଲର ହୋଇ ଉଠିଥିଲେ। ସେହିପରି 2026 ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ଟେଷ୍ଟରେ 5 ନେଇ ସେ ଐତିହାସିକ ସଫଳତା ହାସଲ କରିଥିଲେ। ଏହି ପ୍ରଦର୍ଶନ ପରେ ଲର୍ଡ୍ସର ସମ୍ମାନଜନକ ଅନର୍ସ ବୋର୍ଡରେ ତାଙ୍କ ନାମ ସ୍ଥାନ ପାଇଥିଲା, ଯାହା ଭାରତୀୟ ମହିଳା କ୍ରିକେଟ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିଲା।

0: ବନ୍ଧୁ, କ୍ରାନ୍ତିଗୌଡ଼ କଲମ୍ବରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଚମତ୍କାର ବୋଲିଂ କରି ତିନୋଟି ୱିକେଟ୍ ହାସଲ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସେ ପ୍ଲେୟର ଅଫ୍ ଦି ମ୍ୟାଚ୍ ସମ୍ମାନରେ ସମ୍ମାନିତ ହୋଇଥିଲେ।
1: ବନ୍ଧୁ, କ୍ରାନ୍ତିଗୌଡ଼ଙ୍କ ସଫଳତା କେବଳ ବ୍ୟକ୍ତିଗତ ଉପଲବ୍ଧିରେ ସୀମିତ ନୁହେଁ, ବରଂ ଏହା ଭାରତୀୟ ମହିଳା କ୍ରିକେଟ୍ ଦ୍ରୁତ ଅଗ୍ରଗତିର ଏକ ସଶକ୍ତ ପ୍ରତୀକ। ଯେପରିକି ସେ ଲର୍ଡସର ଅନର୍ସ ବୋର୍ଡରେ ସ୍ଥାନ ପାଇବା ପରେ ତାଙ୍କ ପ୍ରତିଭା ଆନ୍ତର୍ଜାତୀୟ କ୍ରିକେଟ୍ ମହଲରେ ବିଶେଷ ପ୍ରଶଂସା ସାଉଣ୍ଟିଥିଲା। ଏହାପରେ କ୍ରିକେଟ୍ ବିଶେଷଜ୍ଞମାନେ ତାଙ୍କ ନିୟନ୍ତ୍ରିତ ବୋଲିଂ, ଗତିର ବିବିଧତା ଏବଂ ଚାପପୂର୍ଣ୍ଣ ପରିସ୍ଥିତିରେ ଶାନ୍ତ ରହି ପ୍ରଦର୍ଶନ କରିବାର କ୍ଷମତାକୁ ଉଚ୍ଚ ପ୍ରଶଂସା କରିଥିଲେ।
0: ଏହାପରେ ସେ ଭାରତୀୟ ଦଳର ଏକ ଭରସାଯୋଗ୍ୟ ସଦସ୍ୟ ଭାବେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଦେଇଥିଲେ। ଏକ ଦିବସୀୟ, T20 ଓ ଟେଷ୍ଟ, ଏହି ତିନୋଟି ଫର୍ମାଟରେ ସେ ନିଜର ନିରନ୍ତର ଭଲ ପ୍ରଦର୍ଶନ ଜାରି ରଖି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ନୂଆ ବଲ୍ରେ ପ୍ରତିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିବା ସହ ଆବଶ୍ୟକ ସମୟରେ ୱିକେଟ୍ ହାସଲ କରିବାର ତାଙ୍କ ଦକ୍ଷତା ତାଙ୍କୁ ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ବୋଲର ଭାବେ ପରିଚିତ କରାଇଥିଲା।

0: ବନ୍ଧୁ, କ୍ରାନ୍ତି ଗୌଡ଼ଙ୍କ ସଫଳତା ଅନେକ ଗ୍ରାମାଞ୍ଚଳର ଯୁବ ଖେଳାଳିଙ୍କ ପାଇଁ ଆଶାର ନୂଆ କିରଣ ପାଲଟିଛି। ସୀମିତ ସୁବିଧା ସତ୍ତ୍ୱେ ମଧ୍ୟ ନିଜ ପ୍ରତିଭା ଓ ପରିଶ୍ରମ ବଳରେ କିପରି ସେ ବିଶ୍ୱସ୍ତରରେ ପହଞ୍ଚିବେ ତାହାର ଜୀବନ୍ତ ଉଦାହରଣ। ଆଜି ଅନେକ ଛୋଟ ଝିଅ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି କ୍ରିକେଟରେ ନିଜର କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖୁଛନ୍ତି।
1: ନିଜର ସରଳ ଜୀବନଶୈଳୀ, ଶୃଙ୍ଖଳା, କଠୋର ପରିଶ୍ରମ ଏବଂ ଦଳ ପ୍ରତି ସମର୍ପଣ ଭାବନା ପାଇଁ ମଧ୍ୟ କ୍ରାନ୍ତି ଗୌଡ଼ ବେଶ ପରିଚିତ। ତାଙ୍କ ଜୀବନଯାତ୍ରା ପ୍ରମାଣ କରିଛି ସଫଳତାର ଶିଖରକୁ ପହଞ୍ଚିବା ପାଇଁ ଦକ୍ଷତା ସହ ଧୈର୍ଯ୍ୟ, ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ମଧ୍ୟ ସମାନ ଭାବରେ ଆବଶ୍ୟକ। ଆଜି ସେ କେବଳ ଜଣେ ସଫଳ କ୍ରିକେଟର ନୁହନ୍ତି, ବରଂ ନୂଆ ପିଢି ପାଇଁ ଜଣେ ପ୍ରେରଣାଦାୟୀ ଆଦର୍ଶ ଭାବେ ଉଭା ହୋଇଛନ୍ତି।
0: ବନ୍ଧୁ, ଗାଁର ଛୋଟ ପଡ଼ିଆରୁ ଆରମ୍ଭ ହୋଇଥିବା ତାଙ୍କ ଯାତ୍ରା ଆଜି ବିଶ୍ୱ କ୍ରିକେଟ ମଞ୍ଚରେ ଭାରତ ପାଇଁ ଗର୍ବ ଆଣିଛି। ତାଙ୍କ କାହାଣୀ ପ୍ରତ୍ୟେକ ଯୁବପିଢ଼ିଙ୍କ ପାଇଁ ଏକ ସନ୍ଦେଶ ଯେ ପରିସ୍ଥିତି ନୁହେଁ, ଆପଣଙ୍କ ଦୃଢ଼ ସଂକଳ୍ପ ହିଁ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରେ। ସ୍ୱପ୍ନ ଦେଖନ୍ତୁ, ନିଷ୍ଠାର ସହ ପରିଶ୍ରମ କରନ୍ତୁ, କାରଣ ଆପଣଙ୍କ ସଫଳତାର କାହାଣୀ ମଧ୍ୟ ଦିନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିପାରେ।

0: ତେବେ ଶ୍ରୋତା ବନ୍ଧୁ, ଆଜି ସମୟ ଇଙ୍ଗିତ କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ।
1: ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଆମକୁ ଚିଠି କିମ୍ବା ମେଲ୍ ମାଧ୍ୟମରେ ଆପଣଙ୍କ ମତାମତ ଜଣାଇବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ହେଉଛି yp.aircc@gmail.com।
1: ଆଜିର ସନ୍ଧ୍ୟାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଉପସ୍ଥାପିକା ସ୍ୱାତି।
0: ଆଉ ମୁଁ ଥିଲି ସୁଚିସ୍ମିତା।
1: ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୋମାନିଆ ଗସ୍ତ ଅବସରରେ ରୋମାନିଆର ନାଗରିକ ଏବଂ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରି କହିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶବାସୀଙ୍କ ସହ ଆସନ୍ତାକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିନି ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଅନ୍ତର୍ଗତ ଆଜି ହରାରେଠାରେ ଖେଳାଯିବ ଭାରତ ଓ ଜିମ୍ବାୱେ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

0: ରେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଟ୍ରାଫିକ୍, ଜନଗହଳି ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରୁଥିବା ଭକ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ଭୁବନେଶ୍ୱର ପୁରୀ ଅଭିମୁଖେ ଯାନବାହନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାଳତୀ ବାଟପୁରୀରେ ବର୍ତ୍ତମାନ ଅପେକ୍ଷା ସମୟ ପ୍ରାୟ 2.5 ଘଣ୍ଟାରୁ 3 ଘଣ୍ଟାରେ ପହଞ୍ଚିଛି। ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ କଟକ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପାଇଁ ରାଜ୍ୟରେ ବର୍ଷା ଲାଗି ରହିବ। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7ଟା ସମୟରେ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी, सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
1: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 99ତମ ଭାଗ ସନ୍ଧ୍ୟା 6:10। ସମ୍ଭଲପୁର ଅଞ୍ଚଳର ଗୀତ ସନ୍ଧ୍ୟା 6:30। କଣ୍ଠଶିଳ୍ପୀ ନିରୁପମା ପୁହାଣ ଏବଂ ପାର୍ବତୀ ଜେନା। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ ରାତି 17:25।

ବନାନୀ ରାତି 17:30 ଏଥିରେ ଶୁଣିବେ ବ୍ୟାଘ୍ର ପ୍ରକଳ୍ପ ସମ୍ପର୍କରେ ଅମିତା ଦାସଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଦିସ୍ ୱିକେଣ୍ଡ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:15। ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦ୍ୱାଦଶ ଭାଗ ରାତି 8:30 ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00 ପ୍ରଚାର କରିବୁ ନାଟକ ପବିତ୍ର ଦାସିଆ ରଚନା ନିର୍ମଳ କୁମାର ମିଶ୍ର ପ୍ରଯୋଜନା ଡକ୍ଟର କିଶୋର ମହାନ୍ତି। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ବନ୍ଦନା 6:05, ଅନୁଚିନ୍ତା 6:35, ଉପସ୍ଥାପନା ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଶ୍ରୀମଦ୍ ଭାଗବତର 107ତମ ଭାଗ 6:40, କୃଷି ସୂଚନା 6:50, ଆମର ସ୍ୱାସ୍ଥ୍ୟ 6:17, ଏଥିରେ ଶୁଣିବେ ବର୍ଣ୍ଣ ଦୃଷ୍ଟିଦୋଷ ଆଲୋଚନା କରିବେ ଡାକ୍ତର ଅନୁରାଗ ମିଶ୍ର। ଶିଶୁ ସଂସାର 6:17, ଏଥିରେ ଶୁଣିବେ ସାଇଶ୍ରୀ ବିଶ୍ୱଜିତ ରାୟ ଏବଂ ନୀଳାଞ୍ଜନ ଦାସଙ୍କ କଣ୍ଠରେ ଭଜନ ସଙ୍ଗୀତ ରୂପକ ମହାପ୍ରସାଦ ରଚନା କୃତିବାସ ନାୟକ ପରିବେଷଣ କରିବେ ମା ସାରଳା ଶିଶୁ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ। ଶ୍ରୀକ୍ଷେତ୍ର ମାଧୁରୀ 8:30, ଏଥିରେ ଶୁଣିବେ ଅଧରକଣା ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। 8:45 ବୈଦେହିଶ ବିଳାସର 92ତମ ଭାଗ। ସକାଳ 9:50 ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 11:00। ଏବଂ ପରେ ପରେ ଶୁଣିବେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ନବକିଶୋର ମହାରଣାଙ୍କ ପରିବେଷିତ ଢୁଡ଼ୁକି ଗୀତ ଦିନ 1:10। ଦିନ 1:20 ନାରୀ ମହଲ, ଏଥିରେ ଶୁଣିବେ ଆମ ଶ୍ରୋତା ଭଉଣୀ ଇନ୍ଦୁମତୀ ବାରିଙ୍କ ସହିତ ସାକ୍ଷାତକାର ଏବଂ ଚିଠିପତ୍ର। ଆପଣଙ୍କ ଚିଠି ଦିନ 2:45। ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଦିନ 3:10। ଅପରାହ୍ନ 5:00 କାର୍ଯ୍ୟକ୍ରମ ସ୍କୃତିର ପାହାଚ। ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ଫୋନ୍ ଇନ୍ ସମ୍ପର୍କ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 90ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30, ଏଥିରେ ଶୁଣିବେ ଲୁଣା ଜଙ୍ଗଲର ପରିଚାଳନା ସମ୍ପର୍କରେ କେଦାର କୁମାର ସ୍ୱାଇଁଙ୍କ ସହିତ ଆଲୋଚନା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର ପ୍ରଚାର କରିବୁ ରାତି 8:00। ସମାଚାର ଦର୍ପଣ ରାତି 8:30। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରେଡିଓସ୍କୋପ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:00 ପ୍ରଚାର କରିବୁ ନାଟକ ଶ୍ରୀ ନୀଳ ମାଧବ ରଚନା ଶରତ ଚନ୍ଦ୍ର ମୂଳିଆ ପ୍ରଯୋଜନା ରମାପଦ ନନ୍ଦ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 89ତମ ଭାଗ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ସଶକ୍ତ ସାମଗ୍ରିକ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିସ୍ତୃତ ସମ୍ବାଦ, ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯାଇଛି। ଶ୍ରୀଜୀଉମାନଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାବେଶ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା କିରୀଟ, ଶ୍ରୀପୟର, ଶ୍ରୀଭୁଜ, ଆଡ଼କାନି, ତିଳକ, ଜୋବାକଣ୍ଠି, ତ୍ରିଖଣ୍ଡିକା, କମରପଟି, ଶ୍ରୀବଳଭଦ୍ରଙ୍କୁ କୁଣ୍ଡଳ, ରତ୍ନଖଚିତ ଘାଗଡ଼ାମାଳି, କଦମ୍ବମାଳି, ହଳ ମୁଷଳ, ଚନ୍ଦ୍ର ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ଦେବୀ ସୁଭଦ୍ରାଙ୍କୁ କାନ, ଘାଗଡ଼ାମାଳି, ସେବତୀମାଳି, ତଗଡ଼ି ଆଦି ଅଳଙ୍କାରରେ ଆଭୂଷିତ କରାଯାଇଛି। ତିନି ରଥରେ ରଥାରୂଢ଼ ଦାରୁ ଦେବତାଙ୍କୁ ପାଳିଆ ପୁଷ୍ପାଳକ, ଦୈତାପତି, ଖୁଣ୍ଟିଆ ମେକାପ, ଭିତରଛୁ ପ୍ରମୁଖ ସୁନାବେଶ ଲାଗି କରିଛନ୍ତି। ସନ୍ଧ୍ୟା ଆଳତି ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ 5ଟାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11ଟାରେ ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12ଟାରେ ବଡ଼ସିଂହାର ବେଶ, 12:30ରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ। ଏହାପରେ ରାତି 1:30ରେ ଶୟନ ଠାକୁର ବିଜେ କରିବେ। ଭୋର 4ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ହେବ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ଯାତ୍ରା ଶେଷ ହୋଇଛି। ଆସନ୍ତାକାଲି ରଥାରୂଢ଼ ଠାକୁରମାନଙ୍କୁ ବିଭିନ୍ନ

ପ୍ରକାର ସୁନା ଓ ରୂପା ଅଳଙ୍କାରରେ ସଜିତ କରାଯିବା ସହ ରଘୁନାଥ ବେଶ ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଚାହାଣୀ ମଣ୍ଡପଠାରେ ଭେଟ ହେବା ପରେ ଅଧରପଣା ଲାଗି ଏବଂ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ନୟାଗଡ଼ ଜିଲ୍ଲାର ରଣପୁର ଜଗନ୍ନାଥ ମନ୍ଦିରରେ ଆଜି ହରିଶୟନ ଏକାଦଶୀ ତିଥିରେ ତିନି ଠାକୁରଙ୍କୁ କିରୀଟ, କୁଣ୍ଡଳ, ହସ୍ତ, ପାଦ, ଶଙ୍ଖ, ଚକ୍ର, ଗଦା, ହଳ ଆଦି ବିଭିନ୍ନ ରୂପାଳଙ୍କାରରେ ସଜିତ କରାଯାଇଛି। ରଣପୁରରେ ରାଜାରାଜୁଡ଼ା ଶାସନ ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ କରାଯିବାର ପରମ୍ପରା ରହିଛି। କେନ୍ଦୁଝର ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କୁ ସୁନାବେଶରେ ସଜିତ କରାଯାଇଛି। ଶ୍ରଦ୍ଧାଳୁମାନେ ଠାକୁରଙ୍କର ଏହି ଦୁର୍ଲଭ ବେଶ ରାତି 10ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭିଡ଼ ନିୟନ୍ତ୍ରଣ ପାଇଁ 12 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବୌଦ୍ଧ ଜିଲ୍ଲାରେ ରଥାରୂଢ଼ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ବେଶକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ନୟାଗଡ଼ ପୁରୁଣା ରାଜବାଟୀଠାରେ ଜିଲ୍ଲାସ୍ତରୀୟ ମନ୍ କି ବାତ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜିଲ୍ଲା ସାଧାରଣ ସମ୍ପାଦକ ପରଶୁରାମ ସ୍ୱାଇଁ ଯୋଗଦେଇ ମନ୍ କି ବାତ୍ର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରରେ ଜନଜାଗରଣ ସୃଷ୍ଟି ଉପରେ ଆଲୋଚନା କରିଥିଲେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନରେ ଆଭାସୀ ଜରିଆରେ ବାର୍ତ୍ତାଳାପ କରିବେ। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 400 ଜଣ ଯୁବ ପ୍ରତିଯୋଗୀ ପ୍ରତିନିଧିତ୍ୱ କରି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମ ଗତମାସ 4 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର 74ଟି ଗ୍ରାମକୁ ନେଇ ଅନୁଷ୍ଠିତ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। ଗୋଟିଏ ସଶକ୍ତ, ସାମଗ୍ରିକ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ରର ମୂଳଦୁଆ। ସେ ଦେଶର ଯୁବପିଢ଼ିଙ୍କ ଆକାଂକ୍ଷା, ଭାବନାକୁ ସମ୍ମାନ କରନ୍ତି। ଗଣତନ୍ତ୍ରର ଶକ୍ତି ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ଯୁବପିଢ଼ି ନୂତନ ଓ ବିକଶିତ ଭାରତର ବାହକ, ସୃଷ୍ଟିକର୍ତ୍ତା ଓ ନିର୍ମାତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କୁ ଦେଶସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଶ୍ରୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ମନ୍ତ୍ରୀ ପରିଷଦର ସମସ୍ତ ସହଯୋଗୀ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଦେଶ ଓ ରାଜ୍ୟର ଜନସାଧାରଣ ଏବଂ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ ନିଜକୁ ସମର୍ପିତ ରଖିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରିବା ସହ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ବୃହତ୍ତର ସାମାଜିକ ହିତ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରାଥମିକତା ଦେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ସେ ଗ୍ରହଣ କରିଥିବା ନିଷ୍ପତ୍ତି ତାଙ୍କୁ ଉଚ୍ଚ ନୀତି ଆଦର୍ଶର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସିଜେପି ପ୍ରତିନିଧିମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଦ୍ଦେଶ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧିମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି।

0: ଦିଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକସ୍ଥିତ ତମିଆ ପଞ୍ଚାୟତରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଏହି ପଦକ୍ଷେପ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ଓ ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବ। ଆଗାମୀ ପିଢ଼ିକୁ ନୂତନ ଲକ୍ଷ୍ୟ ସ୍ଥିର କରିବାକୁ ଏହା ନିରନ୍ତର ପ୍ରେରଣା ଯୋଗାଇବ। ପରେ ଉପମୁଖ୍ୟମନ୍ତ୍ରୀ ଭଇଁସାଠାରେ ଆଉ ଏକ ମିନି ଷ୍ଟାଡିୟମ୍ର ଉଦ୍ଘାଟନ କରିଛନ୍ତି। ଖୋର୍ଦ୍ଧା ଗଙ୍ଗପଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ ଥାନା ଘନବଡ଼ା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ପକ୍ଷରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏସ୍ଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ତଲାସୀ ଅଭିଯାନ କରାଯାଇଥିଲା। ଏହି ସମୟରେ ଅରାପଦର ଓ ଘୁଷୁମପଦର ଜଙ୍ଗଲରୁ ଆଇଡି ଜିଲେଟିନ୍ ଡିଟୋନେଟର ଓ କୋଡେକ୍ସ ଆଦି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ୍ମିଣ୍ଟନ ଉତ୍କର୍ଷ କେନ୍ଦ୍ରରେ ଆଜିଠୁ ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। 5 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 1500ରୁ ଉର୍ଦ୍ଧ୍ୱ ଖେଳାଳି କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କଟକ ଭଦ୍ରକ କେନ୍ଦ୍ରାପଡ଼ା ଯାଜପୁର ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ସୁନାବେଶ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପର୍ବର ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ହେଉଛି ସୁନାବେଶ। ଏହାକୁ ରାଜାଧିରାଜ ବା ବଡ଼ ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ। ବାହୁଡ଼ା ଯାତ୍ରା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତିଥିରେ ସିଂହଦ୍ୱାରଠାରେ ରଥ ଉପରେ ବିରାଜମାନ 3 ଠାକୁରଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଏହା ଏକ ଅଲୌକିକ ଏବଂ ପବିତ୍ର ଅନୁଭୂତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରଭୁଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ସୁଯୋଗ ପାଇଥାନ୍ତି। ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ସୁନାବେଶ 5 ଥର ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ପୌଷ ପୂର୍ଣ୍ଣିମା ବା ପୁଷ୍ୟାଭିଷେକ, ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା, ହରିଶୟନ ଏକାଦଶୀ ବା ବାହୁଡ଼ା ଏକାଦଶୀ, କାର୍ତ୍ତିକ ପୂର୍ଣ୍ଣିମା ବା ରାଜରାଜେଶ୍ୱର ବେଶ ଓ ବିଜୟା ଦଶମୀ ବା ଦଶହରା ଦିନ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥିଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀଜୀଉମାନଙ୍କର ରଥ ଉପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପ୍ରାୟ 2 ଘଣ୍ଟା ସମୟ ବିନିମୟରେ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏବେ ଭକ୍ତମାନେ ବଡ଼ଦାଣ୍ଡ ଉପରେ ଠାକୁରଙ୍କର ଏହି ବେଶ ଦେଖୁଛନ୍ତି। ରାତି ପ୍ରାୟ 11 ପର୍ଯ୍ୟନ୍ତ ବେଶ ଦର୍ଶନ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ଶ୍ରୀମନ୍ଦିର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଓଡ଼ିଆ ଜାତି

0: ପରାମଧ୍ୟ ଶ୍ରୀଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ରୂପେ ସ୍ୱୀକାର କରି ଉତ୍କଳ ଭୂଖଣ୍ଡର ରାଜାମାନେ ନିଜକୁ ସ୍ୱୟଂ ରାଉତ ବା ଆଦେଶ ବାହକ ରୂପେ ମହାପ୍ରଭୁଙ୍କ ସେବା ନିର୍ବାହ କରିଥିବାର ପ୍ରମାଣ ଶିଳାଲେଖରୁ ମିଳୁଛି। 1211-1238 ଖ୍ରୀଷ୍ଟାବ୍ଦ ମଧ୍ୟରେ ତୃତୀୟ ଅନଙ୍ଗ ଭୀମଦେବ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ପ୍ରକୃତ ରାଜା ଓ ନିଜକୁ ତାଙ୍କ ଅକିଞ୍ଚନ ସେବକ ଭାବେ ସର୍ବପ୍ରଥମେ ଘୋଷଣା କରିଥିଲେ। ତେବେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ 1435-1466 ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ଜାତୀୟ ଦେବତା ଭାବେ ମନେକରି ନିଜକୁ ତାଙ୍କର ସେବକ ଭାବେ ସ୍ୱୀକାର କରିଥିଲେ। ଏପରିକି ଅନଙ୍ଗ ଭୀମଦେବ ଓ ପୁରୁଷୋତ୍ତମ ଦେବ ଶ୍ରୀଜଗନ୍ନାଥଙ୍କୁ ଓଡ଼ିଶାର ରାଜା ରୂପେ ମାନ୍ୟତା ପ୍ରଦାନ ପୂର୍ବକ ଉଭୟ 2 ବର୍ଷ ଧରି ରାଜ୍ୟ ଅଭିଷେକ ମଧ୍ୟ ହୋଇନଥିଲେ। ଗବେଷକଙ୍କ ମତାନୁସାରେ ଅନଙ୍ଗ ଭୀମଦେବ ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀରେ ଏକ ବିଶେଷ ମୁହୂର୍ତ୍ତରେ ମହାପ୍ରଭୁଙ୍କ ସୁନାବେଶ କରାଇଥିବା ମନେହୁଏ। ଶ୍ରୀଜଗନ୍ନାଥଙ୍କ ସୁନାବେଶ ପରିପ୍ରେକ୍ଷୀରେ ଜଣାଯାଏ 1460 ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦାକ୍ଷିଣାତ୍ୟ ବିଜୟ କରି 16 ହାତୀରେ ବିପୁଳ ଧନରତ୍ନ ଧରି ନିଜ ରାଜ୍ୟକୁ ଆଣିବା ସଙ୍ଗେ ସଙ୍ଗେ ସେ ସମସ୍ତ ଦ୍ରବ୍ୟକୁ ମହାପ୍ରଭୁଙ୍କୁ ଉତ୍ସର୍ଗ କରିଦେଇଥିଲେ, ଯାହାକି ଆଜି ବି ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ଶିଳାଲେଖରେ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି। ରାଜଗୁରୁ ଠାକୁରମାନଙ୍କ ସୁସଜ୍ଜିତ ସୁନାବେଶକୁ ଘୋଷଯାତ୍ରାର ଅନ୍ତିମ ପର୍ବ ତଥା ଦକ୍ଷିଣାଭିମୁଖୀ ଯାତ୍ରାର ଶେଷରେ ରଥ ଉପରେ ବଡ଼ ଏକାଦଶୀ ଦିନ ଅନୁଷ୍ଠିତ କରାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ମତରେ ସୁନାବେଶରେ ପ୍ରାୟ 138 ପ୍ରକାର ଅଳଙ୍କାରରେ ବିଭୂଷିତ ହୁଅନ୍ତି ଶ୍ରୀଜୀଉ। ତଥ୍ୟ ଅନୁସାରେ ବଡ଼ ଠାକୁର ବଳଭଦ୍ର ପରିଧାନ କରୁଥିବା ଅଳଙ୍କାରଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ବାଘନଖିମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 17 ପ୍ରକାର ଅଳଙ୍କାର ସହ ହଳ ଓ ମୂଷଳ ଆୟୁଧ। ସେହିପରି ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଶୋଭାମଣ୍ଡନ କରୁଥିବା ଆଭୂଷଣଗୁଡ଼ିକ ହେଲା କିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ାମାଳି, କଦମ୍ବମାଳି, ତଗଡ଼ି ଓ ସେବତୀମାଳି। କାଳିଆ ସାଆନ୍ତଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦିବ୍ୟ ଅଳଙ୍କାର ସବୁ ହେଲା କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ହରିଡ଼ାମାଳି, ଘାଗଡ଼ାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ତାବିଜମାଳି, ସେବତୀମାଳି ଓ ତ୍ରିଖଣ୍ଡିକା କମରପଟି ଭଳି 16 ପ୍ରକାର ଅଳଙ୍କାର ସହ ଆୟୁଧ, ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ। ପରିଶେଷରେ ଏତିକି କୁହାଯାଇପାରେ, ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ କେବଳ ସୁବର୍ଣ୍ଣର ଶୋଭା ନୁହେଁ, ବରଂ ଏହା ଓଡ଼ିଶାର ସଂସ୍କୃତି, ଭକ୍ତି ଏବଂ ସାର୍ବଜନୀନ ଭ୍ରାତୃଭାବର ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୁନାବେଶ, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୋମାନିଆ ଗସ୍ତ ଅବସରରେ ରୋମାନିଆର ନାଗରିକ ଏବଂ ପ୍ରବାସୀ ଭାରତୀୟମାନେ ଉତ୍ସାହର ସହିତ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ ଉଲ୍ଲେଖ କରି କହିଛନ୍ତି, ତାଙ୍କ ଜୀବନ ଛାତ୍ର, ଶିକ୍ଷକ ଏବଂ ଶିକ୍ଷାରେ ସଂସ୍କାର ପାଇଁ ସମର୍ପିତ ରହିଥିବ। କେନ୍ଦ୍ର ସରକାର ଓ ସିଜେପି ମଧ୍ୟରେ ତୃତୀୟ ରାଉଣ୍ଡ ବୈଠକରେ ସିଜେପିର ସମସ୍ତ ଦାବିକୁ ସରକାର ସ୍ୱୀକାର କରିଛନ୍ତି। ଶିକ୍ଷାରେ ସଂସ୍କାର ପାଇଁ 5 ସୂତ୍ରୀ ପରାମର୍ଶ ନେଇ ଆଲୋଚନା କରାଯାଇଛି। ସରକାରଙ୍କ ପ୍ରତିଶ୍ରତି ପରେ ସିଜେପି ଆନ୍ଦୋଳନ ପ୍ରତ୍ୟାହାର କରିଛି। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବ ବିନିମୟ କରିବେ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର 69ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଛି। ବିଧାୟକ ବାବୁ ସିଂ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ଗଙ୍ଗପଡ଼ା ଛକରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍‌ଲାଇନ୍ ସେତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଦେବାଶିଷ ମହାପାତ୍ର କଥାଚିତ୍ର ସାବିତ୍ରୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସିଜେପି। ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସରକାରଙ୍କ ସହ ଆଲୋଚନା ପରେ ସିଜେପି ଏହାର ଆନ୍ଦୋଳନକୁ ପ୍ରତ୍ୟାହାର କରିଛି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ଆଜି ସିଜେପି ପ୍ରତିନିଧି ମଣ୍ଡଳୀ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସ ବାହାରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର, ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦାବିଗୁଡ଼ିକ ଉପରେ ବୈଠକରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଥିଲା। ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ମଣ୍ଡଳୀ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ନଡ୍ଡା ସିଜେପିର ଦାବିଗୁଡ଼ିକ ପ୍ରତି ସରକାର ସହମତି ପ୍ରକାଶ କରିଥିବା କହିଛନ୍ତି। ସେ କହିଛନ୍ତି ପ୍ରତିବାଦକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ନାହିଁ। ଇତିମଧ୍ୟରେ ପଞ୍ଜିକୃତ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଶ୍ରୀ ନଡ୍ଡା ସ୍ୱଷ୍ଟ କରିଛନ୍ତି। କ୍ଷତିପୂରଣ ପ୍ରସଙ୍ଗରେ ଶ୍ରୀ ନଡ୍ଡା କହିଛନ୍ତି ଏଥିପାଇଁ ସରକାରଙ୍କ ପୂର୍ଣ୍ଣ ସହାନୁଭୂତି ରହିଛି ଏବଂ ନୀତିନିୟମ ଅନୁଯାୟୀ ସର୍ବାଧିକ କ୍ଷତିପୂରଣ ପ୍ରଦାନ କରିବାକୁ ନିଶ୍ଚିତ କରାଯିବ। ଅନ୍ୟପକ୍ଷରେ ସିଜେପିର ମୁଖ୍ୟ ମୁଖପାତ୍ର ସୌରଭ ଦାସ ସମ୍ମିଳନୀରେ ସଦ୍ଭାବନାର ସହିତ ଆନ୍ଦୋଳନ ପ୍ରତ୍ୟାହାର କରି ନିଆଯାଇଥିବା ଘୋଷଣା କରିଛନ୍ତି। ସହମତ ହୋଇଥିବା ସର୍ତ୍ତାବଳୀଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ନେଇ ସେ ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ ଏ ସମ୍ପର୍କରେ ସୂଚନା ଦେଇ ଗତ 10 ଦିନ ଧରି ଛାତ୍ରଗୋଷ୍ଠୀଙ୍କ ପ୍ରତିବାଦ ଏବଂ ତଜ୍ଜନିତ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ, ବିଶ୍ୱାସ ଏବଂ ନିରନ୍ତର ସମର୍ଥନ ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଷ୍ଟ୍ରସେବା ତାଙ୍କ ଜୀବନର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିପାଇଁ ସେ ସର୍ବଦା ଉତ୍ସର୍ଗୀକୃତ ହୋଇ ରହିବେ। ଶ୍ରୀ ପ୍ରଧାନ କହିଛନ୍ତି ନିଟ୍ ୟୁଜି ପରୀକ୍ଷା 2026ର ଅନିୟମିତତା ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ସିବିଟି ମୋଡ୍ରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରୋମାନିଆ ପ୍ରତିପକ୍ଷ ନିକୁସର ଡାନ୍ଙ୍କ

0: ସହ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ବାଣିଜ୍ୟ ନିବେଶ, ପ୍ରତିରକ୍ଷା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ନବୀକରଣୀୟ ଶକ୍ତି ଏବଂ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ନେଇ ବ୍ୟାପକ ଆଲୋଚନା ହୋଇଛି। ରାଷ୍ଟ୍ରପତି ମୁର୍ମୁ ରୋମାନିଆର ପ୍ରଧାନମନ୍ତ୍ରୀ ତଥା ସଂସଦୀୟ ନେତାଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ରୋମାନିଆ ବ୍ୟବସାୟୀ ଫୋରମକୁ ସମ୍ବୋଧନ କରିବା ସହ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଛନ୍ତି। ବୁଖାରେଷ୍ଟଠାରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ ସ୍ୱାଗତ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି ସେମାନଙ୍କର ମାତୃଭୂମି ସହ ରହିଥିବା ଦୃଢ଼ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ପ୍ରତ୍ୟେକ ଭାରତୀୟଙ୍କ ସଫଳତା ଏବଂ ସମର୍ପଣ ପାଇଁ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି କହିଛନ୍ତି।
1: पिछले दो दिनों की अपनी यात्रा के दौरान मैंने भारत के प्रति रोमानिया की आत्मीयता और सद्भावना को मैं प्रत्यक्ष अनुभव किया। आज हमारे दोनों देशों के बीच सहयोग पहले से कहीं अधिक व्यापक और गतिशील है। हमारी सरकारें सस्टेनेबल डेवलपमेंट, क्लाइमेट चेंज से निपटने के प्रयासों, आतंकवाद के विरुद्ध सहयोग तथा रूल्स बेस्ड शांतिपूर्ण अंतर्राष्ट्रीय व्यवस्था को बढ़ावा देने जैसे विश्व मुद्दों पर मिलकर कार्य कर रहे हैं।
0: ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାକାର ଶହୀଦ ସ୍କୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାର୍ବଜନୀନ ସେବା ଏବଂ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ତାଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ବୁଖାରେଷ୍ଟ ଅର୍ଥନୈତିକ ଅଧ୍ୟୟନ ବିଶ୍ୱବିଦ୍ୟାଳୟ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ଏଥିସହ ରାଷ୍ଟ୍ରପତି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆକୁ ଗସ୍ତ ଶେଷ କରି ରାଷ୍ଟ୍ରପତି ତୃତୀୟ ପର୍ଯ୍ୟାୟରେ ରୋମାନିଆ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 136ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ହରିଶୟନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ରଥ ଉପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ହୀରା ନୀଳା ମୋତି ମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜିତ କରାଯାଇଛି। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜିତ କରାଯାଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ଅଳଙ୍କାରକୁ ବାହାର କରାଯିବ। ରାତି 12:00 ବଡ଼ସିଂହାର ବେଶ, 12:30 ବଡ଼ସିଂହାର ଭୋଗ ସହ ହରିଶୟନ ଏକାଦଶୀ ନୀତି ନେଇ ଅନ୍ୟାନ୍ୟ ନୀତି ନିର୍ଘଣ୍ଟ ଅନୁଷ୍ଠିତ ହେବ। ପ୍ରାଚୀନ ବୌଦ୍ଧସ୍ଥଳ ଉତ୍ତରପ୍ରଦେଶର ସାରନାଥ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ହୋଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ଏହି ନିଷ୍ପଭିକୁ ସ୍ୱାଗତ କରି କହିଛନ୍ତି, ଏହା ଦେଶର ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ୍ ସାରନାଥ ବୌଦ୍ଧସ୍ଥଳୀକୁ ଶାନ୍ତି, ଜ୍ଞାନ ଏବଂ କରୁଣାର ଏକ କାଳଜୟୀ ଆଲୋକପଥ ବୋଲି ବର୍ଷ୍ଣନା କରିଛନ୍ତି। ଭାରତୀୟ ସଭ୍ୟତାର ଆଧ୍ୟାତ୍ମିକତା ଏବଂ ଦାର୍ଶନିକ ଅବଦାନକୁ ଏହି ପୀଠ ପ୍ରତିଫଳନ କରେ ବୋଲି ସେ କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ। ସାରନାଥର ଭଗବାନ ବୁଦ୍ଧଙ୍କ ସହିତ ଗଭୀର ସମ୍ପର୍କ ରହିଛି। ଭଗବାନ ବୁଦ୍ଧଙ୍କ ଜ୍ଞାନ, କରୁଣା ଏବଂ ସମନ୍ୱୟର କାଳଜୟୀ ବାର୍ତ୍ତା ବିଶ୍ୱକୁ ପ୍ରେରଣା ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହୋଇଛି। ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ଆଉ 14 ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ମୋଟ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି। 1.5 ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ଶିବସାଗର, ଚରାଇଦେଓ ଏବଂ ଜୋରହାଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟର ପ୍ରମୁଖ ନଦୀ ଦିଖୌ, ଦିଶାଙ୍ଗ ଏବଂ ଧନସିରି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଏହି ପ୍ରାକୃତିକ ବିପର୍ଯ୍ୟୟରୁ ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କର ସୁରକ୍ଷା ପାଇଁ ରାଷ୍ଟ୍ରପତି ମଙ୍ଗଳ କାମନା କରିଛନ୍ତି। ଏହି ଦୁର୍ବିପାକରେ ଆସାମବାସୀଙ୍କ ସହ ସମଗ୍ର ଦେଶ ଛିଡ଼ା ହୋଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

0: ଇରାନ୍ ଉପରେ ଆମେରିକା ପକ୍ଷରୁ ଚାଲିଥିବା ଆକ୍ରମଣରେ ଆଜି ବିରତି ପରିଲକ୍ଷିତ ହୋଇଛି। ଲଗାତାର 13 ଦିନ ଧରି ଆମେରିକା ରାତ୍ରି ସମୟରେ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୋସେନ୍ କରମାନପୁର ଏହି ବିରତିକୁ ନିଶ୍ଚିତ କରିଛନ୍ତି। ତେବେ ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗକୁ ନେଇ ସେଠାରେ ଆଞ୍ଚଳିକ ଅସ୍ଥିରତା ଗୁରୁତର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଯୁଦ୍ଧବିରତି ନେଇ କୌଣସି ଘୋଷଣା କରିନାହିଁ। ସେହିଭଳି ଇରାନ୍ର କୌଣସି ଉପସାଗରୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସୁରକ୍ଷାଜନିତ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏୟାର ସୁବିଧା 2.0 ପୋର୍ଟାଲ୍ ପରିଚୟ ପ୍ରଦାନ କରି କେତେକ ନକଲି ୱେବ୍ସାଇଟ୍ ଯାତ୍ରୀଙ୍କୁ ଠକେଇ କରୁଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ କରାଇଛି। ଏକ ପ୍ରେସ୍ ବିବୃତ୍ତିରେ ମନ୍ତ୍ରଣାଳୟ କହିଛି ଏହି ପୋର୍ଟାଲ୍ ମାଧ୍ୟମରେ ନିଃଶୁଳ୍କ ସେବା ପ୍ରଦାନ କରାଯାଉଛି ଏବଂ ଏଥିପାଇଁ ନିଜସ୍ୱ ଘୋଷଣା ଫର୍ମ ଦାଖଲ ପାଇଁ କୌଣସି ଦେୟର ଆବଶ୍ୟକତା ପଡ଼େ ନାହିଁ। ଭାରତ ଜିମ୍ବାୱେ ପୁରୁଷ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ହରାରେଠାରେ ଜାରି ରହିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଭାରତ 5 ୱିକେଟ୍ ବିନିମୟରେ 219 ରନ୍ ସଂଗ୍ରହ କରିଛି। 220 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଜିମ୍ବାୱେ 8 ଓଭରରେ 4 ୱିକେଟ୍ ହରାଇ 64 ରନ୍ ସଂଗ୍ରହ କରିଥିଲା। କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ହରିଶୟନ ଏକାଦଶୀ ତିଥିରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତଦନ୍ତ ପାଇଁ ଓଡ଼ିଶା ପୁଲିସ୍ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଉଦ୍ଘାଟନ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ପର୍କିତ ଅଭିଯୋଗ 1930 ହେଲ୍ପଲାଇନ୍ରେ ପଞ୍ଜିକୃତ ହେଲେ ସିସିଟିଏନ୍ଏସ୍ ମାଧ୍ୟମରେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ହେବ। ଏହାଫଳରେ ଅଭିଯୋଗ ପଞ୍ଜିକରଣ ତଦନ୍ତ ଓ ଠକେଇ ଅର୍ଥ ଉଦ୍ଧାର ପ୍ରକ୍ରିୟା ଅଧିକ ଦ୍ରୁତ ହେବ। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନ କରି 1930 ନମ୍ଘରରେ ତୁରନ୍ତ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ଡିଜିପି। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂତନ ଆହାର କେନ୍ଦ୍ର ଉଦ୍ଘାଟିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଛନ୍ତି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ 400 ଜଣଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା ରହିଛି। ହସ୍କିଟାଲରୁ ଆସୁଥିବା ରୋଗୀ ସେମାନଙ୍କର ସମ୍ପର୍କୀୟ ଓ ସାଧାରଣ ଲୋକ ଏହାଦ୍ୱାରା ସୁଲଭ ମୂଲ୍ୟରେ ପୌଷ୍ଟିକ ଖାଦ୍ୟ ପାଇପାରିବେ। କଟକ ମହାନଗର ନିଗମର 150 ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଘାଟନୀ ସମାରୋହ ସ୍ଥାନୀୟ ଶହୀଦ ଭବନରେ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଥିଲେ। ମେୟର ସୁବାସ ସିଂ କହିଛନ୍ତି କଟକ ସହରର ଭିଭିଭୂମି ବିକାଶ ପାଇଁ 516 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଏହି ଅବସରରେ କଟକର ପୌର ପ୍ରଶାସନରେ ଅବଦାନ ରଖିଥିବା ପୂର୍ବତନ ମେୟର ଓ ଅନ୍ୟାନ୍ୟ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଗରିମା ଯୋଜନାରେ କାର୍ଯ୍ୟରତ 6 ଜଣ କୋର୍ ସାନିଟେସନ କର୍ମୀଙ୍କୁ ସ୍କାର୍ଟଫୋନ୍ ପ୍ରଦାନ ସହ 12ଟି ଫୁଡ୍କୋର୍ଟର ହିତାଧିକାରୀଙ୍କୁ ଦୋକାନ ଘରର ଚାବି ବଣ୍ଟନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମହାପାତ୍ର ଏହି ଅବସରରେ କହିଥିଲେ
3: ଇଏ ଆମ ପାଇଁ ଏକ ସୌଭାଗ୍ୟର ଜିନିଷ। 50 ବର୍ଷ ପୂର୍ତ୍ତି ହେଇଛି କଟକ ମହାନଗର ନିଗମର। ଇଏ ମାଟି ଏକ ପବିତ୍ର ମାଟି, ମାର ମାଟି, ମା ଶ୍ରୀ ଚଣ୍ଡୀଙ୍କର ମାଟି, ମା କଟକ ଚଣ୍ଡୀଙ୍କର ମାଟି। ଏ ମାଟିରେ ପୂର୍ବରୁ ମଧ୍ୟ ଆମ ମୟୂରଭଞ୍ଜିଆଙ୍କ ସହିତ କଟକର ଅତପ୍ରତ ଭାବତେ ଭାତୃଭାବ ରହିଛି, ଭାଇଚାରା ରହିଛି। କାରଣ ଏଠି ଆମର ମହାରାଜା ଶ୍ରୀରାମଚନ୍ଦ୍ର ମଧ୍ୟ ଏଠି ମେଡିକାଲ କଲେଜ କରିବା ଏବଂ ଶ୍ରୀ ରମାଦେବୀ ମହାବିଦ୍ୟାଳୟ କରିବା, ତେଣୁ ଇଏ ସମ୍ପର୍କ ବହୁ ପୂର୍ବରୁ ମୟୂରଭଞ୍ଜ।

0: ସହିତ ନିବିଡ଼ ଭାବରେ ଅଛି। ତେଣୁ ଏ କଟକ ସହର ଯେଉଁ ଐତିହାସିକ ସହର, ଏ କଟକ ସହର ସୁଭାଷ ବସୁଙ୍କର ସହର, ଏ ମାଟିରେ ନିଶ୍ଚିତ ଭାବରେ ବହୁ ଡେଭଲପମେଣ୍ଟ କାମର ଆହୁରି ଆବଶ୍ୟକତା ଅଛି, ଆମେ ତାକୁ କରିବୁ। 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁଭଳି ଭାବରେ ଏଠି ଲୋକଙ୍କର ଭାବବେଗ ଅଛି, ସେ ଭାବବେଗକୁ ରକ୍ଷା କରି ଆମେ ଏଠିକାର ସୌନ୍ଦର୍ଯ୍ୟକରଣ ସହିତ ସ୍ୱଚ୍ଛତାକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ଦେଉଛୁ। ମୁଁ କଟକ ଭାଇମାନଙ୍କୁ ଭଉଣୀମାନଙ୍କୁ ନିବେଦନ କରିଛି ଯେ ଏଇଥର ଯେମିତି ଜାତୀୟ ସ୍ତରରେ କଟକ 1 ନମ୍ବର ସ୍ୱଚ୍ଛ ସହର ବନେ, ଏଥିପାଇଁ ସମସ୍ତେ ଧ୍ୟାନପୂର୍ବକ ହେବା। ଇଏ 150ତମ ପୂର୍ତ୍ତି ଉପଲକ୍ଷେ ଆମର କଟକବାସୀଙ୍କର ବଡ଼ ଭୂମିକା ରହିବ। ଏବଂ ଏଠି ଯେଉଁ କନଭେନସନ ହଲ୍ର କଥା କହିଲେ, ମୁଁ ତାଙ୍କୁ କହିଛି ତୁରନ୍ତ ଆମେ DPR ପ୍ରସ୍ତୁତ କରିବୁ ଏବଂ ଏଠି 1500-2000 ବିଶିଷ୍ଟ ମଲ୍ଟିପର୍ପଜ କନଭେନସନ ହଲ୍ କଟକବାସୀଙ୍କ ପାଇଁ ଏ 10 ବର୍ଷ ପୂର୍ତ୍ତି ଉପଲକ୍ଷେ ସମର୍ପିତ ହେବ। ଏବଂ ସେଠି ସବୁ ପ୍ରକାର ବ୍ୟବସ୍ଥା ରହିବ, ସିନେମା ହଲ୍ର ବି ବ୍ୟବସ୍ଥା ରହିବ। ଏବଂ ଏ କଟକ ସହରରେ ଯେଉଁ ଆବଶ୍ୟକତା ଅଛି, ଡ୍ରେନ୍ର ଆବଶ୍ୟକତା ଅଛି, ଡ୍ରେନ୍କୁ ମଧ୍ୟ କରାଯିବ। ଏ କଟକ ସହରରେ ଆମେ ଗତ ବର୍ଷ ଏଠି 885ରୁ ଅଧିକ ପ୍ରୋଜେକ୍ଟ ଦିଆହୋଇଥିଲା, 500ରୁ ଅଧିକ ପ୍ରୋଜେକ୍ଟକୁ ସମାପ୍ତ ହେଲାଣି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ। ଛୋଟ ବଡ଼ କରି ବଡ଼ ପ୍ରୋଜେକ୍ଟ ମଧ୍ୟ ଆମେ ଏଠି କରିଛୁ, କରିବୁ ମଧ୍ୟ ଆଗକୁ। TP ସ୍କିମ୍ରେ ମଧ୍ୟ ଅଧିକରୁ ଅଧିକ ଏ ସହରକୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବୁ। ଏବଂ ସହରରେ ଯେଉଁଭଳି ଭାବରେ ସାଧାରଣ ବସ୍ତି ବାସିନ୍ଦା ଅଛନ୍ତି, ତାଙ୍କ ପାଇଁ ବି ଏଫୋର୍ଡେବଲ୍ ହାଉସ୍ କରିବାର ମଧ୍ୟ ନିଷ୍ପତ୍ତି ଆମେ କରିଛୁ। ଗରିବ ଲୋକଙ୍କ ପାଇଁ ଏଫୋର୍ଡେବଲ୍ ହାଉସ୍ କରିବୁ, ସାଧାରଣ ବର୍ଗ ମିଡିଲ୍ କ୍ଲାସ୍ଙ୍କ ପାଇଁ LIG MIG ଘର ମଧ୍ୟ କରିବୁ ଏବଂ ଏଫୋର୍ଡେବଲ୍ LIG ରେଣ୍ଟାଲ୍ ହାଉସ୍ ମଧ୍ୟ ଆମେ କଟକରେ କରିବୁ। ପ୍ରାୟ DPR ଶେଷ ପର୍ଯ୍ୟାୟ ଆଡ଼କୁ ଗଲାଣି, ଖୁବ୍ ଜଲ୍ଦି ଆମେ ପାର୍ଟଲି କାମ ଆରମ୍ଭ କରୁଛୁ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ବନାନୀ ବନାନୀ।
1: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଜୀବନର ପ୍ରତି ପାଦେ ପାଦେ ବିପଦ ରହିଛି। ଯିଏ ସେହି ବିପଦକୁ ସତର୍କତାର ସହିତ ପାର ହୋଇଯାଏ ସେ ଜୀବନ ବାଜିରେ ଜିତିଯାଏ। ହେଲେ ଆମେ ଜାଣିଶୁଣି ବିପଦକୁ ହାତଠାରେ ଡାକିବା ଉଚିତ ନୁହେଁ। ଏସବୁ କହିବାର ଅର୍ଥ ହେଲା, ଆଜି ହେଉଛି ୱାର୍ଲଡ ଡ୍ରାଉନିଂ ପ୍ରିଭେନ୍ସନ୍ ଡେ ବା ବିଶ୍ୱ ଜଳବୁଡ଼ି ଦୁର୍ଘଟଣା ନିବାରଣ ଦିବସ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପାଣିକୁ ଯିବା ସମୟରେ ବିଭିନ୍ନ ସତର୍କତା ଆପଣେଇବା ତଥା ପାଣିରେ ନ ବୁଡ଼ିବା ପାଇଁ ବିଭିନ୍ନ ଉପାୟକୁ ଅବଲମ୍ବନ କରିବା। ବର୍ତ୍ତମାନ ଦେଖାଯାଉଛି ଯେ ବର୍ଷକର ପିଲାଠାରୁ ଆରମ୍ଭ କରି 24 ବର୍ଷ ପର୍ଯ୍ୟନ୍ତ ଯୁବକମାନେ ଅଧିକ ସଂଖ୍ୟକ ନଦୀ, ନାଳ, ପୋଖରୀ, ସମୁଦ୍ରରେ ନିଜର ଅସାବଧାନତା ଯୋଗୁଁ ବୁଡ଼ି ମୃତ୍ୟୁବରଣ କରୁଛନ୍ତି। ଏହି ପ୍ରସଙ୍ଗକୁ ଆଖି ଆଗରେ ରଖି ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ପ୍ରସ୍ତାବ ରଖାଯାଇ 2021 ମସିହା ଜୁଲାଇ 25 ତାରିଖକୁ ବିଶ୍ୱ ଜଳବୁଡ଼ି ଦୁର୍ଘଟଣା ନିବାରଣ ଦିବସ ରୂପେ ପାଳନ କରାଯିବାର ଘୋଷଣା କରାଗଲା। ସେହି ଦିନଠାରୁ ଏହି ଦିବସ ପାଳନ ହୋଇ ଆସୁଛି। ଖାଲି ଆଜି ଦିନଟିକୁ ପାଳନ କରିଦେଲେ ହେବନି। ଆସନ୍ତୁ ଯୁବବର୍ଗଙ୍କୁ ତଥା ପ୍ରତ୍ୟେକଙ୍କୁ ସଚେତନତାର ବାର୍ତ୍ତା ଦେବା। ପହଁରା ନ ଜାଣି ପାଣିକୁ ଯିବେନି ତଥା ପାଣି ସହିତ ଖେଳ ଖେଳିବେନି। ସେମାନଙ୍କୁ ସଚେତନ କରାଇବା ଯେମିତି ପାଣିରେ ବୁଡ଼ି ଭଗବାନଙ୍କର ପ୍ରଦତ୍ତ ଏହି ଅମୂଲ୍ୟ ଜୀବନଟି ଏମିତି ଅକାଳରେ ଝଡ଼ି ନଯିବ। ଶ୍ରୋତା ବନ୍ଧୁ, ବେଳେବେଳେ ପିଲାଦିନର କଥା ମନେ ପଡ଼ିଲେ ଭାରି ହସ ଲାଗେ ନା। ଏଇ ଯେମିତି ବଣକୁ ଯିବୁ, କୋଳି ଖାଇବୁ, ବାଘ ଆସିଲେ ଡରିବୁନି, ହା ହୁତ୍, ଏମିତି କହି ଯେତେବେଳେ ପାଟିରୁ ପବନଟା ବାହାର କରି କିଏ ଫୁଙ୍କି ଦଉଥିଲା ପିଲାଙ୍କ ଆଖି ଡରରେ ବନ୍ଦ ହେଇଯାଉଥିଲା। ଆଉ ଯେତେବେଳେ ବାଘ ଗାଁରେ ମାତିଛି ବୋଲି ଆମେମାନେ ଶୁଣୁଥିଲୁ ସେତେବେଳେ ଗାଁରେ ତାଟି କବାଟ ପଡିଯାଉଥିଲା। ଆଉ ଛୋଟ ପିଲା ଦୁଷ୍ଟ ହେଲେ ନ ଶୋଇଲେ ବାଘ ମାମୁଁ ଆସିବ କହି ମା ମାନେ ପିଲାଙ୍କୁ ଶୁଆଇ ଦେଉଥିଲେ। ସତରେ ଏସବୁ କଥା ଉଠିଲେ ଜଙ୍ଗଲ କଥା ତ ନିଶ୍ଚୟ ମନକୁ ଆସିବ। ଆଉ ଜଙ୍ଗଲ କଥା ମନେ ପଡିଲେ ବାଘର ଭୟ କଥା ତ ନିଶ୍ଚୟ ମନେ ପଡିବ। ଯଦି ଆମେ ଛୋଟ ପିଲାଙ୍କୁ ବଣ ଜଙ୍ଗଲ କଥା ପଚାରିବା, ସେଠି କିଏ ରୁହନ୍ତି ବୋଲି କହିବା, ସେ ଆଗ କହିବେ ବାଘ କଥା, ତାପରେ ଅନ୍ୟ ବଣଜନ୍ତୁଙ୍କ କଥା କହିବେ। ଏହି ବାଘ ମାନଙ୍କୁ ସୁରକ୍ଷିତ ସଂରକ୍ଷିତ ରଖିବା ପାଇଁ ଆମର ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ, କଳା ବାଘ ଆଉ ନନ୍ଦନ କାନନରେ ଧଳା ବାଘ ମଧ୍ୟ ରହିଛନ୍ତି। ହେଲେ ବର୍ତ୍ତମାନ ବାଘ ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲାଣି। ଆମେ ବାହାର ଦେଶରୁ ବାଘ ଆଣି ଆମ ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଛୁ। ଆମ ଜଙ୍ଗଲର ସୌନ୍ଦର୍ଯ୍ୟ ବୃଦ୍ଧିରେ ବନ୍ୟଜନ୍ତୁ ମାନଙ୍କର ଉପସ୍ଥିତି ଅପରିହାର୍ଯ୍ୟ। ଆଉ ଜୈବ ବିବିଧତା ସୁରକ୍ଷାରେ ଗଛ, ଲତା, କୀଟ ପତଙ୍ଗ ପରି ଏମାନଙ୍କର ମଧ୍ୟ ଅବଦାନ ରହିଛି। କୁହାଯାଏ ପ୍ରତ୍ୟେକ ଜୀବ ହେଉଛନ୍ତି ସୃଷ୍ଟିର ବୈଚିତ୍ର୍ୟ। ମଣିଷଙ୍କ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ଏ ପୃଥିବୀରେ ରହିବାର ଅଧିକାର ଅଛି। ସେଇଥିପାଇଁ କୁହାଯାଏ ଯେତେବେଳେ ଆମ ସ୍ୱଭାବ ସ୍ଥାନକୁ ନିଜର ନୀତି ବୋଲି ଗ୍ରହଣ କରିବା, ପ୍ରତ୍ୟେକଙ୍କ ସହିତ ମିଳିମିଶି ହସ ଖୁସିରେ ରହିବା, ସେତେବେଳେ ଏ ଦୁନିଆ ମଧୁମୟ ହେଉଠିବ। ବନ୍ୟ ପ୍ରାଣୀଙ୍କ ସହିତ ହିଂସା, ଦ୍ୱେଷ, ଈର୍ଷା ଭାବ ପୋଷଣ ନ କରି ଜୀବେ ଦୟା ମନୋଭାବ ରଖିଲେ ପରିବେଶ ହସି ଉଠିବ। ମଣିଷ ପଶୁଙ୍କ ଭିତରେ ଏକ ଘନିଷ୍ଠ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ସୃଷ୍ଟି ହେବ। ଆଉ ବନ୍ୟ ଜନ୍ତୁମାନେ ନିର୍ଦ୍ୱନ୍ଦରେ ଧରା ପୃଷ୍ଠରେ ବସବାସ କରିପାରିବେ।

0: ଠାରୁ ଆରମ୍ଭ କରି ନନ୍ଦନ କାନନ ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ଆହୁରି ମଧ୍ୟ ଗଢି ଉଠିଛି ସାତକୋଶିଆ ଅଭୟାରଣ୍ୟ ଠାରୁ ଆରମ୍ଭ କରି ଭିତରକନିକା ଅଭୟାରଣ୍ୟ ଯାଏ ସବୁଠାରେ ଚାଲିଛି ବନ୍ୟଜନ୍ତୁ ମାନଙ୍କର ଉନ୍ନତି ତଥା ସୁରକ୍ଷା ପାଇଁ ପଦକ୍ଷେପ। ଆମ ରାଜ୍ୟର ଜଙ୍ଗଲରେ ମୁଖ୍ୟତଃ ବାଘ ଭାଲୁ ବାରହା ହାତୀ ହରିଣ ଠାରୁ ଆରମ୍ଭ କରି ଏମିତି ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାଆନ୍ତି। ଓଡ଼ିଶାର ଜଙ୍ଗଲରେ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ସରୀସୃପ ସ୍ତନ୍ୟପାୟୀ ପ୍ରାଣୀ ଉଭୟଚର ପ୍ରାଣୀ ତଥା ତିନୋଟି ପ୍ରଜାତିର କୁମ୍ଭୀର ଦେଖାଯାଆନ୍ତି। ମାତ୍ର ବଡ଼ ଦୁଃଖର କଥା ହେଉଛି ଯେ ଏହି ବନ୍ୟଜନ୍ତୁମାନଙ୍କର ସଂଖ୍ୟା ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି, ଯାହା ପ୍ରତ୍ୟକ୍ଷ ଭାବରେ ଆମ ପରିବେଶ ତଥା ପ୍ରାକୃତିକ ପର୍ଯ୍ୟାବରଣ ପାଇଁ ବିପଦ ସୃଷ୍ଟି କରିଛି। ବନ୍ୟପ୍ରାଣୀ ହେଉଛନ୍ତି ଆମ ପରିବେଶର ଗୋଟିଏ ଅଙ୍ଗ, ତେଣୁ ଆମେ ଯଦି ଆମ ଜଙ୍ଗଲକୁ ସୁରକ୍ଷିତ ରଖିପାରିବା ତାହେଲେ ନିଶ୍ଚିତ ଭାବରେ ଆମ ବନ୍ୟପ୍ରାଣୀମାନେ ମଧ୍ୟ ସୁରକ୍ଷିତ ରହିପାରିବେ। ଏଥିପାଇଁ ଯେତେ ପ୍ରକଳ୍ପ ବା ଯୋଜନା ହେଲେ ସୁଦ୍ଧା ଜନସାଧାରଣଙ୍କର ସକ୍ରିୟ ସହଯୋଗ ତଥା ସରକାରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ୍ୟଜନ୍ତୁଙ୍କ ସଂରକ୍ଷଣ ତଥା ସୁରକ୍ଷାକୁ ଗୁରୁତ୍ୱ ଦେବା ଉଚିତ। ତା ଛଡ଼ା ସେମାନଙ୍କର ଆବାସ ସ୍ଥଳୀକୁ ସୁରକ୍ଷା ଦେବା ସହିତ ବିଭିନ୍ନ ବନଖଣ୍ଡ ଏବଂ ବନାଞ୍ଚଳ ସ୍ତରରେ ଜନସଚେତନତା ସୃଷ୍ଟି କରିବା ନିହାତି ଦରକାର, ଫଳରେ ଆମ ଦେଶରେ ତଥା ଆମ ରାଜ୍ୟରେ ଯେମିତି ବାଘ ସଂଖ୍ୟା କମିବାରେ ଲାଗିଛି ସମୟ ଆସିବ ଏମାନଙ୍କୁ ଦେଖିବା ସାତ ସପନ ହୋଇଯିବ। ତେଣୁ ଏବେଠାରୁ ସତର୍କ ହେବା, ସଚେତନ ହେବା, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ହାତ ବଢ଼େଇବା, ଏସବୁ କହିବାର ଅର୍ଥ ହେଲା, ଶ୍ରୋତାବନ୍ଧୁ, ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ଯୁଗୋପଯୋଗୀ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବ୍ୟାଘ୍ର ପ୍ରକଳ୍ପ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରହିଛନ୍ତି ଭୁବନେଶ୍ୱରସ୍ଥିତ ଘାଟିକିଆ ଫରେଷ୍ଟ ଟ୍ରେନିଂ ସ୍କୁଲର ଡାଇରେକ୍ଟର ଅମିତା ଦାସ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ତେବେ ଆସନ୍ତୁ ଶୁଣିବା ଆଲୋଚନା ବ୍ୟାଘ୍ର ପ୍ରକଳ୍ପ।
1: ମ୍ୟାଡମ ନମସ୍କାର, ଆଜିର ବନାନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ଆଜିର ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବ୍ୟାଘ୍ର ପ୍ରକଳ୍ପ, ଏହି ବିଷୟରେ ଆମେ ଆଲୋଚନା କରିବା। ତେବେ ମ୍ୟାଡମ, ଆମେ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମର ବାଘ ଓଡ଼ିଶାରେ ହଉ ବା ଭାରତରେ ହଉ ସଂଖ୍ୟା କେତେ ଅଛି? ଆମ ଭାରତର ସଂଖ୍ୟା କେତେ, ଓଡ଼ିଶାରେ କେତେ ସଂଖ୍ୟା ଅଛି?
2: ବାଘର ସଂଖ୍ୟା ଭାରତରେ ପ୍ରାୟ 3,300 ଅଛନ୍ତି, ଓଡ଼ିଶାରେ 28 ବାଘ ଅଛନ୍ତି ବୋଲି କୁହାଯାଉଛି।
1: କିଛି ପ୍ରକାର ବାଘ?
2: ଧଳା ବାଘ, କଳା ବାଘ, ମହାବଳ ବାଘ, କଲରା ପତରିଆ ବାଘ, ଏସବୁ ଅଛନ୍ତି। ସେଥିରୁ ଧଳା ବାଘ କେବଳ ଓଡ଼ିଶାର ନନ୍ଦନକାନନରେ ହିଁ ଅଛନ୍ତି। ରୟାଲ ବେଙ୍ଗଲ ଟାଇଗର ହଉଛନ୍ତି ପୃଥିବୀର ସବୁଠୁ ସୁନ୍ଦର ବାଘ ଭିତରେ ଗଣାଯିବେ।
1: ଆଚ୍ଛା ଆଚ୍ଛା,
2: ଶିମିଳିପାଳରେ ମହାବଳ ବାଘ ଅଛନ୍ତି, ଚିତା ବାଘ ଅଛନ୍ତି।
1: ଏଇ ବାଘ ମାନେ ସବୁ ଆମର ଜଙ୍ଗଲରେ ରହିବା ଦ୍ୱାରା କଣ ଆମର ଉପକାର ଆସୁଛି?
2: ଆମର ଖାଦ୍ୟ ଶୃଙ୍ଖଳ ବିଷୟରେ ସମସ୍ତେ ଆମେ ଜାଣିଛେ, ଘାସ କି ଗଛଲତା ସବୁ ଖାଦ୍ୟ ସୃଷ୍ଟି କରନ୍ତି, ତାପରେ ତାକୁ ତୃଣଭୋଜୀ ପ୍ରାଣୀ ମାନେ ଖାଆନ୍ତି, ତାକୁ ତାପରେ ବାଘ ଖାଇଥାଏ। ତୃଣଭୋଜୀ ମାନଙ୍କ ସଂଖ୍ୟା ହ୍ରାସ କରେଇବାରେ ମୁଖ୍ୟ ଭୂମିକା ହଉଛି ବାଘର। ବାଘ ଯଦି ସଂଖ୍ୟା ଲୋପ ପାଇଯିବ, ତୃଣଭୋଜୀଙ୍କ ସଂଖ୍ୟା ବହୁତ ବଢିଯିବ। ଯୋଉ ଜଙ୍ଗଲରେ ବାଘ ରହିବେନି ସେଠି ହରିଣ ସଂଖ୍ୟା ଠେକୁଆ ମାନଙ୍କ ସଂଖ୍ୟା ସବୁ ବହୁତ ବଢିଯିବେ। ସେମାନେ କଣ କରିବେ ନା, ସବୁ ଘାସ ଆଉ ଦରକାରୀ ମୂଲ୍ୟବାନ ଗଛ ମାନଙ୍କର ଚାରାକୁ ଖାଇଯିବେ। ଏତେ ସଂଖ୍ୟାରେ ସେମାନେ ଖାଇବେ ଯେ ଆଉ ନୂଆ ଗଛ ଆସିବେନି, ଜଙ୍ଗଲ ଘାସ ଶୂନ୍ୟ ଆଉ ବୁଦା ଜାତୀୟ ଉଦ୍ଭିଦ ମୂଲ୍ୟବାନ ଗଛ ସବୁ ଲୋପ ପାଇବାରେ ଲାଗିଯିବେ। ସେମାନେ ଲୋପ ପାଇଲେ କଣ ହବ ନା, ତାପରେ ପକ୍ଷୀ କୀଟ ପତଙ୍ଗ ସିଏ ଆଉ କିଛି ଖାଇବାକୁ ପାଇବେନି। ପକ୍ଷୀ କୀଟ ପତଙ୍ଗ ନ ରହିଲେ କଣ ହବ ନା, ବୀଜ ବିକ୍ଷେପ ହବନି କି ଆଉ ନୂଆ ଗଛ ଜଙ୍ଗଲରେ ଆସିବେ ନାହିଁ। ଯୋଉ ତୃଣଭୋଜୀ ପ୍ରାଣୀ ମାନଙ୍କ ସଂଖ୍ୟା ଯେତେବେଳେ ବୃଦ୍ଧି ପାଇଯିବ, ଘାସ ଗଛ ସବୁ ଲୋପ କରିଦେବେ। ହରିଣ ମାନଙ୍କର ପ୍ରଜନନ କ୍ଷମତା ବହୁତ ଅଧିକା, ସେମାନଙ୍କ ସଂଖ୍ୟା ବଢିଗଲେ କଣ ହବ ନା, ଗଛ ନଷ୍ଟ ହବ। ଗଛ ନଷ୍ଟ ହେଲେ ଅମ୍ଳଜାନର ପରିମାଣ ହ୍ରାସ ପାଇବ, ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ପାଇବ। ଗଛ ହ୍ରାସ ପାଇବାର କଣ ଖରାପ ପ୍ରଭାବ ଆମେ ଏବେ ଯାଏ ସମସ୍ତେ ଅନୁଭବ କରିଆସୁଛେ। ତାପରେ ପୁଣି ଘାସ ନଷ୍ଟ ହେଲେ ବି ମୃତ୍ତିକା କ୍ଷୟ ହବ, ପୁଣି ମାଟିର ଜଳଧାରଣ କ୍ଷମତା ବି ହ୍ରାସ ପାଇବ, କାରଣ ବର୍ଷା ହେଲା ମାନେ ଘାସ କି ଛୋଟ ଗଛ ସବୁ ପାଣିକୁ ଅଟକେଇ ରଖନ୍ତି, ମାଟିକୁ ଧୀରେ ଧୀରେ ସେ ପାଣିଟା ପଶିକିରି ଭୂସ୍ଥଳ ଜଳସ୍ତରକୁ ସେ ବୃଦ୍ଧି କରିଥାଏ। କିନ୍ତୁ ଯଦି ତୃଣଭୋଜୀ ପ୍ରାଣୀ ସବୁ ଘାସ ଖାଇଥିବେ, ମୃତ୍ତିକାର ଜଳଧାରଣ କ୍ଷମତା ବି କମିବ, ସେମିତିରେ ଯୋଉ ବର୍ଷା ଜଳ ସହିତ ମାଟି ସବୁ ଉପର ସ୍ତରର ଧୋଇ ହୋଇଯାଇଛି, ନଦୀ ନାଳର କ୍ଷମତା ବି ହ୍ରାସ କରିବ। ଆମେ ପ୍ରତିଦିନ ଦେଖୁଛେ କିଛି ନା କିଛି ପ୍ରାକୃତିକ ଦୁର୍ବିପାକ ଲାଗି ରହୁଛି ଜଙ୍ଗଲ ନଷ୍ଟ ହବା ଦ୍ୱାରା। ତେଣୁ ବାଘ ହଉଛି ଆମ ଇକୋସିଷ୍ଟମର ବା ଆମ ପରିବେଶର ସବୁଠୁ ଖାଦ୍ୟ ଶୃଙ୍ଖଳାର ଶୀର୍ଷରେ ଥିବା ଜୀବ, ଯିଏ ନ ରହିଲେ ବାକି ଖାଦ୍ୟ ଶୃଙ୍ଖଳା ବିଶୃଙ୍ଖଳିତ ହେଇଯିବ।
1: ତାହେଲେ କହିବାକୁ ଗଲେ ଆମର ବାଘ ଯୋଗୁଁ ପରିବେଶ ସନ୍ତୁଳିତ ରହୁଛି, ଇକୋଲୋଜିକାଲ ବାଲାନ୍ସ କହୁଛନ୍ତି।

0: ଆସୁଛି ପରିବେଶର ସନ୍ତୁଳନ ରହିବାରେ ବାଘର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ଖାଇ ସାରିଲା ପରେ ଜଙ୍ଗଲ ଯେତେବେଳେ କମିଯିବ ତାଙ୍କ ତୃଣ ସବୁ କମିଯିବ ସେମାନେ କଣ କରିବେ ନା ଚାଷ କ୍ଷେତ ମୁହାଁ ହେବେ ଚାଷ କ୍ଷେତ ମୁହାଁ ହେଲେ କଣ ହବ ଚାଷୀର ଖାଦ୍ୟ ବି ନଷ୍ଟ ହବ ଆମ ବାଡି ବଗିଚାକୁ ବି ସେମାନେ ନଷ୍ଟ କରିଦେବେ ତେଣୁ ଆମର ଖାଦ୍ୟ ଭାବ ଦେଖାଯିବ
1: ଆମର ମଣିଷ ସମାଜ ପାଇଁ ବାଘର ମଧ୍ୟ ଉପକାର ରହିଛି ଗୋଟେ ଆମର ପରିବେଶରେ ଆମେ ରହିବା ପରସ୍ପର ଉପରେ ନିର୍ଭରଶୀଳ ହେଇକି ରହିବା
0: ଶୃଙ୍ଖଳ ସମସ୍ତେ ସମସ୍ତଙ୍କ ଉପରେ ଡାଇରେକ୍ଟଲି ଇନଡାଇରେକ୍ଟଲି ପ୍ରଭାବିତ ହୁଅନ୍ତି
1: ତେଣୁ ଆମ ଓଡ଼ିଶାରେ କେତୋଟି ବାଘ ପ୍ରକଳ୍ପ ଅଛି
0: ଆମର ଓଡ଼ିଶାରେ ଅଛି ଶିମିଳିପାଳ ଆଉ ସାତକୋଶିଆ ଆପଣ ଶୁଣିଥିବେ ସାତକୋଶିଆରେ ସୁନ୍ଦରୀ ଛଡା ହେଇଥିଲା ସୁନ୍ଦରୀ ଛଡା ହେବା ଯୋଗୁଁ ଜନସାଧାରଣ ବହୁତ ଅସନ୍ତୋଷ ବ୍ୟକ୍ତ କରିଥିଲେ
1: ଆଚ୍ଛା
0: ଆହୁରି ପ୍ରପୋଲ ଟାଇଗର ରିଜର୍ଭ ଦୁଇଟା ଅଛି ଗୋଟେ ହଉଛି ଦେବ୍ରିଗଡ ଆଉ ଗୋଟେ ହଉଛି ସୁନାବେଡା
1: ତେବେ ଏଇ ଯେ ଆମର ପ୍ରକଳ୍ପ କହିଲେ ରହିଛି ଓଡ଼ିଶାରେ ରହିଛି ତାର କାର୍ଯ୍ୟକାରୀ କେମିତି ତାର ଲେଖାବେଖା କେମିତି କଣ କରାଯାଉଛି
0: ଏଇ ପ୍ରକଳ୍ପ ପାଇଁ ଗୋଟେ ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ସେଣ୍ଟରରେ ଅଛି ବାଘ ପ୍ରକଳ୍ପ ପରିଚାଳନା ପାଇଁ ସମସ୍ତ ପ୍ଲାନ ଠୁ ଅର୍ଥ ସବୁ ରାଶି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଆଣି ଆମକୁ ପ୍ରଶିକ୍ଷଣ ଦେଇକି ସେ ପ୍ରୋଜେକ୍ଟ ପାଇଁ କାର୍ଯ୍ୟ କରିଥାନ୍ତି
1: ପ୍ରକଳ୍ପ ରହିଛି ଓଡ଼ିଶାରେ
0: ଭାରତ ସରକାର ଏହାକୁ 1973 ମସିହାରେ ଆରମ୍ଭ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହାୟତାରେ ସେଟା ଆରମ୍ଭ ହୋଇଥିଲା ସେତେବେଳେ ପ୍ରଥମ ଜିମ୍ କର୍ବେଟ ନ୍ୟାସନାଲ ପାର୍କ ଆପଣ ନାଁ ଶୁଣିଥିବେ ଉତ୍ତରାଖଣ୍ଡର ଏହାକୁ ପ୍ରଥମ ପ୍ରୋଜେକ୍ଟ ହିସାବରେ ନେଇଥିଲେ ଡକ୍ଟର କୈଳାସ ସାଂଖିଲା ବୋଲି ଜଣେ ବ୍ୟକ୍ତି ପ୍ରଥମ ପ୍ରୋଜେକ୍ଟ ଡାଇରେକ୍ଟର ହେଇଥିଲେ ତାଙ୍କୁ ସେଇଥିପାଇଁ ଟାଇଗର ମ୍ୟାନ ଅଫ୍ ଇଣ୍ଡିଆ ବୋଲି ଆଖ୍ୟା ଦିଆଯାଇଛି 1973 ମସିହାରେ ସେଇଟା ପ୍ରଥମେ କାର୍ଯ୍ୟକାରୀ ହେଇଥିଲା ବର୍ତ୍ତମାନ ପ୍ରାୟ ଭାରତରେ 53 ଟାଇଗର ରିଜର୍ଭ ଅଛି ମଧ୍ୟପ୍ରଦେଶରେ ଭାରତର 1/3 ବାଘ ଅଛନ୍ତି ସେ ଯୋଉ ବାଘ ଗଣନା କାର୍ଯ୍ୟ ପ୍ରତି 2 ବର୍ଷରେ ଚାଲିଛି ସେତେବେଳେ ହଉନଥିଲା ଯେତେବେଳେ ରାଜରାଜଗୁଡା ଶାସନ ଥିଲା ସେମାନେ ବାଘମାନଙ୍କୁ ମାରିବା ତାଙ୍କର ଗୋଟେ ଗର୍ବର ବିଷୟ ଥିଲା ତାଙ୍କ ତାଙ୍କର ଗୋଟେ ସଉକ ଥିଲା ସେଥିପାଇଁ ବାଘ ସଂଖ୍ୟା ହ୍ରାସ ହେବାର ମୁଖ୍ୟ କାରଣ ହଉଛି ରାଜରାଜଡା ମାନଙ୍କ ସଉକ
1: ଆଉ ଏବେ ହ୍ରାସ ହେବାର କାରଣ ସବୁ କଣ ରହିଛି
0: ଆପଣ ଜାଣିଥିବେ ସୁନ୍ଦରୀ ମଣିଷକୁ ମାରିଦେଲା ବୋଲି ରୁମର ହେଲା ତେଣୁ ସୁନ୍ଦରୀକୁ ମାରିବା ପାଇଁ ସେମାନେ ସବୁ ଚେଷ୍ଟା ଚଲେଇଲେ ମାନେ ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସବୁବେଳେ ରାଗି ରହିଛି ଇଏ ଆପଣଙ୍କର ଯଦି କିଏ ରିଲେଟିଭ ଯଦି ବାଘ ଦ୍ଵାରା ଆକ୍ରମଣର ଶିକାର ହେଇ ମରିଯିବେ ତାପରେ ଲୋକଟି କ୍ଷୁବ୍ଧ ହେଇକି ସିଏ ଚାହିଁବ ବାଘଟା କେମିତି ମାରିବ ଆମେ ସେ ଗାଁବାସୀ ସବୁବେଳେ ଚେଷ୍ଟା କରିବେ ସେ ବାଘ ମରିଯାଉ ତେଣୁ ତାକୁ ଇଲେକ୍ଟ୍ରୋକୁସନ କରନ୍ତୁ ନହେଲେ ତୀର ଦ୍ଵାରା ମାରନ୍ତୁ ନହେଲେ ବନ୍ଧୁକ ମାରନ୍ତୁ କେମିତି ହେଲେ ମାରିବାକୁ ବି ଚେଷ୍ଟା କରିବେ ତାପରେ ଆପଣ ଜାଣିଥିବେ ବାଘର ଦାନ୍ତ ବି ବହୁତ ମୂଲ୍ୟବାନ ବାଘର ଚମଡା ବି ବହୁତ ମୂଲ୍ୟବାନ ସେଥିପାଇଁ ଶିକାର ମୁଖ୍ୟ କାରଣ ବାଘର ତାପରେ ତାର ଦିନକୁ ଦିନ ନଷ୍ଟ ହଉଛି ଜଙ୍ଗଲ କ୍ଷୟ ହେଇକା ଯାଉଛି ଆପଣ 10 ବର୍ଷ ତଳେ ଦେଖିଥିବା ଜଙ୍ଗଲ ତାର ଆୟତନ ବହୁତ କମ୍ରେ ପହଞ୍ଚିଗଲାଣି ତ ବାଘର ଗୋଟେ ଟେରିଟୋରି ଅଛି ସେ ଗୋଟେ ଜୋନ୍ରେ ତା ଏରିଆ କରିଥାଏ ତା ନିଜ ପରିବେଶ ସନ୍ତୁଳିତ ନ ରହିଲେ ମାନେ ଭଲ ନ ରହିଲେ ସେ ଧୀରେ ଧୀରେ ଲୋପ ପାଇଯାଉଛି
1: ଆପଣ କହିଲେ ଆମର ଓଡ଼ିଶାରେ ଏତିକି ସବୁ ବାଘ ଅଛନ୍ତି ଆପଣ ତାକୁ ଗଣନା କେମିତି କରୁଛନ୍ତି
0: ବାଘ ଗଣନା ଗୋଟେ ପଗ୍ ଇମ୍ପ୍ରେସନ ପ୍ୟାଡ୍ ବୋଲି ଗୋଟେ ଜିନିଷ ଅଛି ମାନେ ବାଘର ପାଦ ଚିହ୍ନକୁ ହ୍ୱାଇଟ୍ ସିମେଣ୍ଟରେ ଛାଞ୍ଚ କରାଯାଏ ଛାଞ୍ଚ କରିକି ଆଣିକି ସେଥିରେ ଟେକ୍ନିସିଆନ ମାନେ ଯୋଉମାନେ ସେ ବିଷୟରେ ଜ୍ଞାନ ଆହରଣ କରିଛନ୍ତି ସିଏ ଚିହ୍ନିକିରି ତାକୁ ଗଣନା କରନ୍ତି ଏବେ ଆଉ ଟିକେ ଟେକ୍ନୋଲୋଜି ଆଉ ଟିକେ ଭଲ ହେଇଗଲାଣି ଯୋଉଥିରେ କି କ୍ୟାମେରା ଟ୍ରାପିଂ ମେଥଡ ରେ ବାଘମାନଙ୍କ ଫଟୋ ରାତିରେ ସେମାନେ ପାଣି ଜାଗାକୁ ଯିବେ ସଲ୍ଟ ଲିକ୍ ଗୋଟେ ଅଛି ପାଣି ପିଇସାରି ସେମାନେ ଗୋଟେ ଲୁଣି ମାଟି ଖାଆନ୍ତି ତାଙ୍କ ଖାଦ୍ୟ ସେ ଜାଗା ଗୁଡାକରେ ସବୁ ଖଞ୍ଜା ହେଇଥାଏ ଯୋଉଠିକି କ୍ୟାମେରା ଟ୍ରାପ୍ରେ ରେକର୍ଡ ହୁଏ ଯେମିତି ଦିଟା ମଣିଷର ମୁହଁ ସମାନ ନୁହେଁ ସେମିତି ବାଘର ଗାର ସମାନ ନୁହେଁ ବାଘର ଗାର ଦେଖିକି ସେମାନେ ଚିହ୍ନନ୍ତି ଇଏ ଗୋଟେ ଅଲଗା ବାଘ ଇଏ ଆଉ ଗୋଟେ ଅଲଗା ବାଘ ଇଏ ଆଉ ଗୋଟେ ଅଲଗା ବାଘ ବାଘର ଗାରର ପ୍ୟାଟର୍ନ ସମସ୍ତଙ୍କର ସମାନ ନୁହେଁ ସମସ୍ତଙ୍କର ଅଲଗା ଅଲଗା
1: ଆଚ୍ଛା ଆପଣ ଯୋଉ କହିଲେ ଏଇ ଆମର ଇକୋଲୋଜିକାଲ ବାଲାନ୍ସକୁ ସନ୍ତୁଳିତ କରିବା ପାଇଁ ବାଘର ଆବଶ୍ୟକତା ରହୁଛି ବାଘ ତ ଏକ ମାଂସାଶୀ ପ୍ରାଣୀ ସେ ଖାଦ୍ୟ ଖାଇବାର କଣ ନିୟମ ସେମିତି କିଛି ଅଛି କେତେଦିନ ଥରେ
0: ଖାଇବାର ଗୋଟେ ଭଲ ଗୁଣ ଅଛି ଆମର ଯେମିତି ଲୋଭ ଖାଇକିରି ଆହୁରି ଆକୁମୁଲେଟ କରିବା ଆହୁରି ସଞ୍ଚୟ କରିବା ଆହୁରି ଖାଇବା ବାଘର ଥରେ ପେଟ ପୁରିଲେ ସେ ଆଉ ଛୁଇଁବନି ଆହାର ମାନେ ଭୋକ ନ ହବା ପର୍ଯ୍ୟନ୍ତ
1: ଆଚ୍ଛା ଆଚ୍ଛା
0: ତେଣୁ ଗୋଟେ ଶିକାରକୁ ସେ ଦିନ ଦିନ ଧରି ଖାଇଥାଏ
1: ଆମର ଯୋଉ ବ୍ୟାଘ୍ର ପ୍ରକଳ୍ପ ରହିଛି ତାର ଭବିଷ୍ୟତ କଣ ଅଛି
0: ଆମର ଗୋଟେ ସଂସ୍ଥା ଅଛି NTCA ବୋଲି ନ୍ୟାସନାଲ ଟାଇଗର କନଜରଭେସନ ଅଥରିଟି ନ୍ୟାସନାଲ ବୋର୍ଡ ଅଫ୍ ୱାଇଲ୍ଡ ଲାଇଫ୍ ର ନିର୍ଦ୍ଦେଶରେ NTCA ସବୁବେଳେ କାମ କରିଥାଏ ଯିଏକି ବିଭିନ୍ନ ବାଘ ପ୍ରକଳ୍ପ ପାଇଁ ଯାହା ଯାହା ପ୍ରୟୋଜନ ସେ ସଂସ୍ଥା ପ୍ଲାନିଂରେ ଥାନ୍ତି ଆମର ଓଡ଼ିଶାର ଜଣେ କର୍ମୀ ଡକ୍ଟର ଅନୁପ ନାୟକ ବୋଲି ବହୁତ କାମ କରିଥିଲେ ଏବେ ଯୋଉ ଜୁନୋ ନ୍ୟାସନାଲ ପାର୍କ କୁ ଆସିଛନ୍ତି ଚିତା ଆଫ୍ରିକା ନାମ୍ବିଆରୁ ଏଇଟା ତାଙ୍କ ଅବଦାନ ତାଙ୍କ ମାନସପତ୍ର ସେତେବେଳେ ସିଏ ଏଇ ପ୍ଲାନିଂ ଟା କରିଥିଲେ ଏଇଟା ହଉଛି ୱାର୍ଲଡରେ ପ୍ରଥମ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ
1: ପ୍ରକୃତି ତାଙ୍କୁ ତ ଦେଇଛି ଶିକାର କରିବାର ଶୈଳୀ ସେ ଶିକାର କରିକି ଆନନ୍ଦରେ ଖାଆନ୍ତି କିନ୍ତୁ ପ୍ରକଳ୍ପ ମାଧ୍ୟମରେ ତାକୁ ଯଦି ଆମେ ଖାଦ୍ୟ ଦେବା ସେ ଖାଦ୍ୟ ଖାଇକି କଣ ସନ୍ତୁଷ୍ଟ ହୁଅନ୍ତି
0: ଟାଇଗର

0: ସେଗୁଡାକ ଆମେ ତାଙ୍କୁ ଖାଇବାକୁ ଦଉନେ, ସେମାନେ ନେଚରରେ ହିଁ ବଢୁଛନ୍ତି, ପ୍ରାକୃତିକ ପରିବେଶରେ ବଢୁଛନ୍ତି। କିନ୍ତୁ ଆପଣ ଯୋଉ ଜୁ କଥା କହୁନାହାନ୍ତି, ସେଗୁଡା ଜୁରେ ଘଟେ, ଆମେ ତାଙ୍କୁ ମାଂସ ଦଉ ସିଏ ଖାଇବେ। ନନ୍ଦନକାନନ ଜୁର କଥା କହୁଛି, ସୋମବାର ତାଙ୍କୁ ବିଲକୁଲ କିଛି ଖାଇବାକୁ ଦିଆଯାଏ ନାହିଁ, ତାଙ୍କୁ ଫାଷ୍ଟିଂ କରାଯାଏ। କିନ୍ତୁ ଆପଣ ଜାଣିଥିବେ ନେଚରରେ ବଢୁଥିବା ବାଘଟେ ବଞ୍ଚେ 12 ବର୍ଷ, ତାର ଆୟୁ ହେଉଛି 8 ବର୍ଷ। ଜୁରେ ବଢେଇବା ତାଙ୍କୁ, ତାଙ୍କ ଆୟୁଷ ହେଇଯାଏ 20 ବର୍ଷ। ଭଲରେ ଅଛନ୍ତି ସେମାନେ।
1: ଆଚ୍ଛା, ସେ ଯୋଉ ପ୍ରକଳ୍ପରେ ତାଙ୍କୁ ପର୍ଯ୍ୟାପ୍ତ ପରିମାଣରେ ତାଙ୍କର ଖାଦ୍ୟ ମିଳେ?
0: ହଁ, ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ହୁଏ, କାରଣ ମାନେ ଯୋଉଟା ପ୍ରୋଜେକ୍ଟ ଟାଇଗର ହବ ସେ ପ୍ରକଳ୍ପର, ତାର କୋର୍ ଏରିଆ ଅଛି, କୋର୍ ଏରିଆରେ କୌଣସି ଆକ୍ଟିଭିଟି ହବନି। ସେଠି ଯେତେ ବାୟୋଡାଇଭରସିଟି ଜୈବ ବିବିଧତା ଯାହା ଜୀବଜନ୍ତୁ ଅଛନ୍ତି ସେମାନେ ସେମିତି ରହିବେ। ଯଦି କୌଣସି ଗ୍ରାମବାସୀ ସେଠି ଭିତରେ ଅଛନ୍ତି ସେ କୋର୍ ଏରିଆରେ, ପ୍ରଥମ ପ୍ରୋଜେକ୍ଟର କାମ ହେଲା ସେମାନଙ୍କୁ ରିଲୋକେଟ୍ କରିବା, ସେଠୁ ଉଠେଇ ନେଇକି ପୁନର୍ବସତି ଆଉ ଗୋଟେ ଜାଗାରେ ସ୍ଥାପିତ କରିବା। ମଣିଷର ଇଣ୍ଟରଫେରେନ୍ସ କିଛି ରହିବନି, ତେଣୁ ନେଚରରେ ଯୋଉ ଆନିମଲ୍ ସବୁ ଥିଲେ ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିବ। ତାପରେ ବାଘ ବି ରହିବ, ତୃଣଭୋଜୀ ପ୍ରାଣୀ ବି ରହିବେ, ସମସ୍ତେ ରହିବେ।
1: ଆଚ୍ଛା, ଚିତା ରହିଲା ଜଙ୍ଗଲ ଆମ ଓଡ଼ିଶାରେ କଣ ରହିଛି କି? ଆମେ ଯାହା ଶୁଣିଛୁ ସେ ମାଇଲି ମାଇଲି ବାଟେ ଭ୍ରମଣ କରେ।
0: ଚିତା ହଉଛି ସବୁଠୁ ଫାଷ୍ଟେଷ୍ଟ ଆନିମଲ୍, ସବୁଠୁ ଜୋରେ ଦ୍ରୁତ ଗତିରେ ଦୌଡ଼ିପାରେ। ସମସ୍ତଙ୍କ ଅବଗତି ନିମନ୍ତେ କହୁଛି ଯେ ସବୁଠୁ ବେଶୀ ଜଙ୍ଗଲ ଅଛି ଆମର ଗଜପତି ଜିଲ୍ଲାରେ, ଯେତିକିଟା ଡିଷ୍ଟ୍ରିକ୍ଟ ଅଛି ସବୁଠୁ ବେଶୀ ଜଙ୍ଗଲ ଅଛି ଗଜପତି ଜିଲ୍ଲାରେ, କିନ୍ତୁ ସବୁଠୁ କମ୍ ଜଙ୍ଗଲ ଅଛି ଭଦ୍ରକର ଶିମିଳିପାଳ ପରିବେଶ, ଦେବ୍ରିଗଡ଼ର ପରିବେଶ, ଏସବୁ ବହୁତ ମାନେ ଭଲ ବାଘ ପାଇଁ। ଆପଣ ତ ଖୁସିଆର କଥା ଶୁଣିଥିଲେ, ସେଠି ତ ବାଘ ଛଡ଼ା ହେଇଥିଲା।
1: ଆପଣ ଯୋଉ କହିଲେ ବାଘ ଆଉ ମଣିଷ ଯୋଉ ସଂଘର୍ଷ ହଉଛି, ତାର କାରଣ ହେଲା ଯେ ବାଘ ମାନେ ଖାଦ୍ୟ ପାଉନାହାନ୍ତି ଜଙ୍ଗଲରେ, ସେଥିପାଇଁ ଜନବସ୍ତି ପଳେଇ ଆସୁଛନ୍ତି। ଆପଣ କହୁଛନ୍ତି ଯୋଉ ପ୍ରକଳ୍ପ ଅଛି ସେଠି ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ରହୁଛି, ବାହାରେ ପଳେଇ ଆସୁଛନ୍ତି।
0: ପ୍ରକଳ୍ପ ଭିତରେ ବାଘ ମାନେ ସାଧାରଣତଃ ବାହାରକୁ ଆସି ଆକ୍ରମଣ କରନ୍ତିନି, ବେଳେବେଳେ ନର ଖାଦକ ହେଇଯାଏ, ମାନେ ଥରେ ମଣିଷର ସ୍ୱାଦ ଯଦି ସେ ଚାଖି ଦିଏ ମଣିଷ ମାରିବାକୁ ଚେଷ୍ଟା କରେ। ଘଟଣା ସବୁ ବର୍ତ୍ତମାନ ଅପଚିତ ଘଟୁଛି, କିନ୍ତୁ ଜୀବଜନ୍ତୁ ଖାଇବାର ଆପଣ ଶୁଣୁଛନ୍ତି ବା ପାଖ ଗାଁକୁ ଆସି ଗାଈ ଖାଇଦେବା, ବାଛୁରୀ ଖାଇଦେବା କି ଛେଳି ଖାଇଦେବା, ଏ ଘଟଣା ଘଟେ ଯେତେବେଳେ ଜଙ୍ଗଲରେ ତାକୁ ଖାଦ୍ୟ ମିଳେନି ବା ତାକୁ ସେ ଖାଦ୍ୟ ସବୁବେଳେ ଯଦି ଭଲ ନ ଲାଗିଥାଏ ସେ ହୁଏତ କିଛି ନୂଆ କରିବାକୁ ଚେଷ୍ଟା କରିଥାଏ।
1: ଆଚ୍ଛା, ଆମେ ଶୁଣିଛୁ ଯେ ବାଘ ହଉ ବା ଅନ୍ୟ ଜୀବଜନ୍ତୁ ହୁଅନ୍ତୁ ଜଙ୍ଗଲରେ, ସେ ହଠାତ୍ ମଣିଷକୁ ଆକ୍ରମଣ କରନ୍ତିନି, ସେ ଗୋଟେ କଣ ଭୟ ଭିତ ହେଇକି ଆକ୍ରମଣ କରିପକାନ୍ତି,
0: ପ୍ରତି ବିପଦ ଆସିଲେ ହିଁ ସେ
1: ତେବେ ସେଇ ପରିସ୍ଥିତିରେ ଯଦି ମଣିଷଟିଏ ବାଘଟିଏ ସମାସମ ହେଇଯାନ୍ତି, ବାଘ ଠାରୁ ରକ୍ଷା ପାଇବା ପାଇଁ ସେ ମଣିଷଟି କଣ କରିବ?
0: ସେଇ ସମୟରେ ବାଘର କେମିତିଆ ମନସ୍ତତ୍ଵ ଥିବ ତା ଉପରେ ନିର୍ଭର କରୁଛି। ଆପଣ ଛିଡ଼ା ହେବେ, ବାଘକୁ ଅବଜର୍ଭ କରିବେ, ବାଘ କିଛି ସମୟ ଯଦି ଆପଣଙ୍କୁ ଆକ୍ରମଣ ନ କଲା ଆପଣ ପଛେ ପଛେ ପଳେଇ ଆସିବେ।
1: ସେଇଟା ହିଁ ଆମେ ଶୁଣିଥିଲୁ,
0: ବହୁତ ସମୟରେ ଭିଡିଓ ଭାଇରାଲ ହବାର ଦେଖିଥିବେ, ଗାଡି ପାଖକୁ ବାଘ ଯାଉଛି କିନ୍ତୁ କିଛି ନ କରି ଫେରି ଆସୁଛି, ରାସ୍ତା ଉପରେ କ୍ରସ କରିଲା ବେଳକୁ ଗାଡିଟା ଠିଆ ହେଇଯିବ, ବାଘ ବି ଠିଆ ହେଇଯିବ, କିଛି ସମୟ ପରେ ବାଘ ତାର ବାଟ ମୁଡି ଚାଲିଯାଉଛି।
1: ସେ ଜାଣିବ ଯେ ଇଏ ମୋର କିଛି କ୍ଷତି କରିବନି, ସେଥିପାଇଁ ସେ ବି ଆଉ କ୍ଷତି ନ କରିକି ପଳେଇବ, ମାନେ ଚିର ନିଶ୍ଚିତ ନୁହେଁ। ଆଉ ଆମର ଓଡିଶାରେ କଣ ସ୍ଥିତି ରହିଛି କୁହନ୍ତି ପ୍ରକଳ୍ପ ସବୁ ଗୁଡାକର?
0: ଆପଣ ଡକ୍ଟର ସରୋଜ ରାଜ ଚୌଧୁରୀଙ୍କ ନାଁ ଶୁଣିଥିବେ, ଶିମିଳିପାଳର ଟାଇଗର ପ୍ରୋଜେକ୍ଟ ପାଇଁ ତାଙ୍କର ବହୁତ ଅବଦାନ। ଖଇରୀ ବାଘର କଥା ଶୁଣିଥିବେ, ସେ ବାଘ ଆଡପ୍ଟ କରିଥିଲେ ଗୋଟେ ଖଇରୀ ବାଘକୁ, ସେ ଯୋଉ ଖଇରୀ ନାଁ ଦିଆ ହେଇଛି ଗୋଟେ ନଈର ନାଁ ଖଇରୀ ବାଘ ଅନୁସାରେ ହେଇଛି। ଶିମିଳିପାଳ ଜଙ୍ଗଲ ବାଘ ମାନଙ୍କ ପାଇଁ ବେଶୀ ପ୍ରସିଦ୍ଧ, ମାନେ ଆମର ଯେତିକି ଜଙ୍ଗଲ ଅଛି ସବୁଠୁ ବେଶୀ ବାଘ ଅଛନ୍ତି ଶିମିଳିପାଳରେ।
1: ଆଚ୍ଛା,
0: ଶିମିଳିପାଳର ପରିବେଶ ତାଙ୍କୁ ସୁହାଏ ବାଘ ମାନଙ୍କୁ।
1: ଓଡିଶାରେ କଣ ଠିକଠାକ ସବୁ ପ୍ରକଳ୍ପ ଠିକଠାକ କାମ କରୁଛି?
0: ଆମର ତ ଦିଟା ପ୍ରକଳ୍ପ ଅଛି, ଗୋଟେ ସାତକୋଶିଆ, ସାତକୋଶିଆରେ ବର୍ତ୍ତମାନ ବାଘ ନାହାନ୍ତି କହିଲେ ହବ, ଆଉ ଗୋଟେ ଦେବ୍ରିଗଡ଼, ଆଉ କହିଲେ ଚୁନାବେଡ଼ାକୁ ମଧ୍ୟ ଟାଇଗର କନଜରଭେସନ ରିଜର୍ଭ ପାଇଁ ପ୍ରୟାସ ଜାରି ରହିଛି।
1: ଆଚ୍ଛା, ସେଠି ଅଛି ବାଘ ପ୍ରକଳ୍ପରେ
0: ବାଘ ଦେଖାହେଇଛି, କ୍ୟାମେରା ଟ୍ରାପିଂରେ ଦେଖାହେଇଛି ବାଘ ଦେବ୍ରିଗଡ଼। କିନ୍ତୁ ଭାରତର କେତେଟା ମୁଖ୍ୟ ପ୍ରୋଜେକ୍ଟ ହଉଛି ଜିମ୍ କର୍ବେଟ ଯୋଉଟା ଉତ୍ତରାଖଣ୍ଡରେ ଅଛି, କାହ୍ନା ନ୍ୟାସନାଲ ପାର୍କର ନାଁ ଶୁଣିଥିବେ, କାହ୍ନା ନ୍ୟାସନାଲ ପାର୍କ ମଧ୍ୟପ୍ରଦେଶରେ ଆକ୍ଚୁଆଲି ସବୁଠୁ ଅଧିକା ବାଘ ଅଛନ୍ତି ମଧ୍ୟପ୍ରଦେଶରେ। ତାପରେ ସୁନ୍ଦରବନର ବାଘ, ସୁନ୍ଦରବନ ୱେଷ୍ଟ ବେଙ୍ଗଲରେ ଯୋଉ ଅଛି ମ୍ୟାଙ୍ଗ୍ରୋଭ, ମାନେ ସୁନ୍ଦରବନ ଭିତରେ ସେଥିରେ ବାଘ ମାନେ ଅଛନ୍ତି, ରୟାଲ ବେଙ୍ଗଲ ଟାଇଗର, ଯାହାର ସୌନ୍ଦର୍ଯ୍ୟ ମୂଲ୍ୟବୋଧ ସବୁଠୁ ସ୍ୱତନ୍ତ୍ର, ସେଥିପାଇଁ ତାକୁ ଆମର ଜାତୀୟ ପଶୁ ବୋଲି ଡିକ୍ଲେୟାର କରାହେଇଛି। ସେମିତି ଆମର ନନ୍ଦନକାନନ ଧଳା ବାଘ ପାଇଁ ବି ପ୍ରସିଦ୍ଧ, ଯୋଉଟାକି ପୃଥିବୀରେ ନାହାନ୍ତି। ପୁଣି ଆହୁରି ବହୁତ ସାରା ନ୍ୟାସନାଲ ପାର୍କ ଅଛି, ବାନ୍ଦିପୁର ନ୍ୟାସନାଲ ପାର୍କ କର୍ଣ୍ଣାଟକରେ, ମାନସ, ଦୁଦ୍ୱା, ପେରିଆ, ଏମିତି ସବୁ ନ୍ୟାସନାଲ ପାର୍କ ଅଛି, ମାନେ ଟାଇଗର ରିଜର୍ଭ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି ଏମାନେ।
1: ଆମର ଧଳା ବାଘକୁ ପ୍ରୋଜେକ୍ଟ ମାନେ ଅଛି କି?
0: ଧଳା ବାଘ ସିଏ ଗୋଟେ ହାଇବ୍ରିଡ ଭେରାଇଟି, ମାନେ ତାକୁ ପୂଜା କରି କରାହେଇନି, ସିଏ ଆପେ ଆପେ ମାନେ ସୃଷ୍ଟି ହେଇଛନ୍ତି।
1: ଆମେ ବାଘ

0: ପ୍ରକ ପାଇଁ ଏଥିପାଇଁ କରିବା ଯେ ଯେହେତୁ ସିଧାସଳଖ ଭାବରେ ହଉ ବା ପ୍ରତ୍ୟେକ ହଉ ବା ପରୋକ୍ଷ ଭାବରେ ପରୋକ୍ଷରେ ବି ମଣିଷ ସମାଜର ସେ ଉପକାର ଆସୁଛି ଆଉ ଇକୋଲୋଜିକାଲ ବାଲାନ୍ସ ସେ ରଖୁଛି ମାନେ ପରିବେଶକୁ ସନ୍ତୁଳିତ ସେ ରଖୁଛି ସେଥିପାଇଁ
1: ସନ୍ତୁଳନ ହିଁ ରହିବ ତୃଣଭୂମିର ସଂଖ୍ୟା ହ୍ରାସ ପାଇବ ଜଙ୍ଗଲ ବି ସୁରକ୍ଷା ପାଇବ ଜଙ୍ଗଲର ମାନେ କରନ୍ତୁ ଅଘୋଷିତ ସେମାନେ ହଉଛି ରକ୍ଷକ
0: ଆମର ଶ୍ରୋତା ଭାଇ ଭଉଣୀ ଶୁଣୁଛନ୍ତି କଣ ବାର୍ତ୍ତା ଦେବେ
1: ମଣିଷ ଆଉ ଜୀବଜନ୍ତୁଙ୍କ ଭିତରେ ଯୋଉ ସଂଘର୍ଷ ରହୁଛି ବୋଲି ସବୁବେଳେ ତାଙ୍କ ସଂଖ୍ୟା ହ୍ରାସ ପାଉଛି ମାନେ ତାଙ୍କୁ ଆମେ ମାରିଦଉଛେ ମଣିଷ ବି ବହୁତ ସଂଖ୍ୟାରେ ମରୁଛନ୍ତି ସେଇଟା ବି ଦୁଃଖଦ ଖବର ଯୋଉ ଗାଁର ଲୋକ ମରିଥିବେ ଯାହାର ପରିବାର ଲୋକ ମରିଥିବେ ସେମାନେ ନିଶ୍ଚିତ ଭାବରେ କ୍ଷୟକ୍ଷତିର ସାମ୍ନା କରୁଛନ୍ତି ତେଣୁ ଯେତେବେଳେ ବାଘ ହଉଛି ସୃଷ୍ଟିର ଅନ୍ୟତମ ଆକର୍ଷଣ ସ୍ରଷ୍ଟାଙ୍କର ଅପୂର୍ବ ସୃଷ୍ଟି ଆଉ ସେଇଥିପାଇଁ ତା ସୌନ୍ଦର୍ଯ୍ୟ ପାଇଁ ହିଁ ଆମେ ତାକୁ ଜାତୀୟ ପୋଷ କରୁଛେ ତେଣୁ ତାର ସଂରକ୍ଷଣ ପାଇଁ ଆମେ ସମସ୍ତେ ସହଯୋଗ କରିବା
0: ବାଘ ପ୍ରକଳ୍ପକୁ ପର୍ଯ୍ୟଟନ ସ୍ଥଳୀ କରାଯାଇପାରିବ କି ନାହିଁ
1: ହଁ ପର୍ଯ୍ୟଟନ ସ୍ଥଳୀ ନା ସବୁ ଟାଇଗର ପ୍ରୋଜେକ୍ଟ ଗୁଡାକ ପର୍ଯ୍ୟଟକଙ୍କ ପାଇଁ କରାହେଇଛି ବ୍ୟବସ୍ଥା କରାହେଇଛି
0: ଆଚ୍ଛା
1: ବହୁତ ପର୍ଯ୍ୟଟନରୁ ବହୁତ ଆର୍ଥିକ ଲାଭ ହେଇପାରିବ
0: ତାହେଲେ ଏ ଦିଗରେ ମଧ୍ୟ ବାଘ ପ୍ରକଳ୍ପ ଆମର ଯୋଉ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ମଧ୍ୟ ମାନେ ଆବଶ୍ୟକତା ରହିଛି
1: ସୌନ୍ଦର୍ଯ୍ୟ ମୂଲ୍ୟବୋଧ ପ୍ରାକୃତିକ ପରିବେଶ ସନ୍ତୁଳନ ପ୍ଲସ ଅର୍ଥନୈତିକ ମୂଲ୍ୟବୋଧ ବାଘର ସବୁ ରହିଛି ତେଣୁ ଆମେ ବାଘର ସଂରକ୍ଷଣ କରିବା ଉଚିତ
0: ଆଚ୍ଛା ତ ଆପଣ ତ କହିଲେ ଏଇ କାରଣ ହେତୁ ସବୁ କମି କମି ଯାଉଛି ସଂଖ୍ୟା ବଢେଇବାକୁ ହେଲେ କେମିତି କଣ ପଦକ୍ଷେପ ନିଆଯାଇପାରିବ
1: ଦୁଇ ପ୍ରକାର କନଜରଭେସନ ତାଙ୍କର କରାହଉଛି ଇନସିଟୁ କନଜରଭେସନ ନା ଏକ୍ସିଟୁ କନଜରଭେସନ ଯେଉଁଠି ଅଛନ୍ତି ବାଘ ଯୋଉ ପରିବେଶରେ ଅଛନ୍ତି ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆମେ ଯଦି ଚେଷ୍ଟା କରିବା ସେଟାକୁ ଇନସିଟୁ କନଜରଭେସନ କରାଯାଏ ନାହିଁ ତ ଏକ୍ସିଟୁ ମାନେ ଆମେ ଆଣିକି ଜୁରେ ତାଙ୍କ ବ୍ରିଡିଂ କରିକି ତାଙ୍କ ସଂଖ୍ୟା ବୃଦ୍ଧି କରିବା ଏମିତି ପ୍ରଚେଷ୍ଟା ଚାଲି ରହିଛି
0: ହଁ ହଁ ଆପଣ ଆଉ କଣ କହିବେ କୁହନ୍ତୁ ଏଇ ବାଘ ସମ୍ପର୍କରେ କଣ ଭଲ ଜିନିଷ ଜାଣିଛନ୍ତି
1: ମୁଁ ନନ୍ଦନକାନନରେ କିଛି ଦିନ କାର୍ଯ୍ୟ କରିଛି ମୁଁ ବାଘର ମାନେ ଛୋଟ ବାଘର ବିହେଭିୟର ଦେଖିଛି ଛୋଟ ବାଘ ମାନଙ୍କ ବ୍ୟବହାର ଅତି ମଧୁର ମାନେ ଆପଣ ଯଦି ଛୁଆ ବାଘ ମାନଙ୍କ ସହିତ କେବେ ମିଶିବେ ମାନେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ବିଲେଇ ଛୁଆ ଯେମିତି ଦେହରେ ଘସୁଛନ୍ତି ବାଘ ଛୁଆ ବି ସବୁବେଳେ ଚେଷ୍ଟା କରେ ମଣିଷ ମାନଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବା ପାଇଁ ସେମାନେ ଭାରି ଆକର୍ଷଣୀୟ ସେମାନେ ମାଂସ ହେଇଗଲା ପରେ ମାଂସ ଖାଆନ୍ତି ପିଲାଦିନରୁ କିନ୍ତୁ ଛୋଟ ଦିନେ ସେମାନେ ଯେତେବେଳେ ଯାଇ ସେ କିଛି ଜାଣିନଥାନ୍ତି ହିଂସା ସେତେବେଳେ ପୁରା ପୁରା ଆପଣ ବିଲେଇ ଛୁଆର ବ୍ୟବହାର ସେ ମାନେ ସମାନ ଫ୍ୟାମିଲିର ନା ବାଘ ଆଉ ବିଲେଇ ଗୋଟେ ପରିବାରର ସେମାନଙ୍କ ବ୍ୟବହାର ସେମିତି ପୁରା ମଣିଷକୁ ଭାରି ଭଲ ପାଆନ୍ତି ସେମାନେ ଜୀବଜନ୍ତୁଙ୍କ ସହିତ ଯୋଉରେ କାମ କଲାବେଳେ ତାଙ୍କର ବ୍ୟବହାର ବହୁତ ଆଶ୍ଚର୍ଯ୍ୟଜନକ ଆପଣ ଜାଣିଛନ୍ତି ଜଳହସ୍ତୀ ଗୋଟେ ଅଛି ତାଙ୍କର ମାନେ ପୁରୁଷ ଶାବକ ଜନ୍ମ ହେଲା ତାକୁ ମାରିଦେବେ ତାଙ୍କ ଜଳହସ୍ତୀ ସେମିତି ଆମର ସିମ୍ପାଞ୍ଜିର ଛୁଆ ହେଲେ ମେଲ୍ ହେଲେ ତାଙ୍କୁ ଅଲଗା କରିଦିଆଯାଏ କାରଣ ପୁରୁଷଟା ସବୁବେଳେ ତାକୁ ମାରିଦେବାକୁ ଚେଷ୍ଟା କରେ ମେଲ୍ ଯାଇକି ସବୁବେଳେ ମାରିଦେବ ତାଙ୍କ ଆନିମଲ୍ ବିହେଭିୟର ସବୁବେଳେ ଅଲଗା ତେଣୁ ଆମର ସିମ୍ପାଞ୍ଜି କେସ୍ରେ କାଢି ନିଆଯାଏ ଯୋଉରେ ସିମ୍ପାଞ୍ଜି ମାନଙ୍କୁ ଅଲଗା କରିଦିଆଯାଏ ମାନେ ପରିବାର ତାକୁ ଆନିମଲ୍ କିପର ଆଣିକି ବଢାନ୍ତି
0: ଫିମେଲ୍
1: ଚାଇଲ୍ଡ ହେଲେ ଠିକ ଅଛି କିନ୍ତୁ ମେଲ୍ ଚାଇଲ୍ଡ ଯଦି ହେଇଗଲା ସେମାନେ ମାରିଦେବାକୁ ଚେଷ୍ଟା କରିବେ ତାଙ୍କର ମେଲ୍ ମେମ୍ବରଟା ଯିଏ ଫ୍ୟାମିଲିର ହେଡ୍ ଯିଏ ମାରିଦେବାକୁ ଚେଷ୍ଟା କରିବ
0: ତାଙ୍କୁ ତା ମା ବଞ୍ଚିବାକୁ ଚେଷ୍ଟା କରେ ନା ନାହିଁ
1: ମା ବଞ୍ଚିବାକୁ ଚେଷ୍ଟା କଲେ ମା ନାଚାର ନା ତାକୁ ସାଧାରଣତଃ ଯୋଉର ଅଧିକାରୀ ମାନେ ଅଲଗା କରିଦିଅନ୍ତି ତାକୁ ଆନିମଲ୍ କିପର ମା ବାପା ଭଳିଆ ବଢା ଆଉ ତା ବ୍ୟବହାର ଦେଖିବେ ଆପଣ ମଣିଷ ଛୁଆର ବ୍ୟବହାର ଯାହା ପୁରା ପୁରି ସମାନ ବ୍ୟବହାର ହଉଛି ସିମ୍ପାଞ୍ଜି ଛୁଆର ମାନେ ସେ ଆନିମଲ୍ କିପର ସାଙ୍ଗରେ ପୁରା ସେମିତି ମା କାଖରେ ଝୁଲିଲା ଭଳିଆ ଝୁଲୁଥାଏ ସବୁ
0: ତାମାନେ ଆମେ ଜାଣିବା ଯେ ସୃଷ୍ଟିରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି ପରସ୍ପର ଉପରେ ନିର୍ଭର ମଧ୍ୟ କରିବାର ଆବଶ୍ୟକତା ଆଉ ଧନ୍ୟବାଦ ଆପଣ ବ୍ୟାଘ୍ର ପ୍ରକଳ୍ପ ବିଷୟରେ ବହୁତ କିଛି କଥା କହିଲେ ଯାହା ଆମେ ଜାଣିନଥିଲୁ ସବୁ ଜାଣିଲୁ ଆଉ ଆଶା କରୁଛୁ ଆମର ଯୋଉ ଛୋଟ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଉପଭୋଗ କରୁଥିବେ ଆପଣଙ୍କ କଥାକୁ ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ ରହୁଛୁ ନମସ୍କାର ଆଜ୍ଞା
1: ଧନ୍ୟବାଦ।

0: ସୁଣିଲେ କାର୍ଯ୍ୟକ୍ରମ ବନାନି।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ରାତି 8ର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ହରିଶୟନ ଏକାଦଶୀ ଉପଲକ୍ଷେ ଶ୍ରୀମନ୍ଦିର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନକାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ, ଦାବି ମାନିନେଲେ ସରକାର। ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ କାର୍ଯ୍ୟକ୍ରମର ପ୍ରତିଯୋଗୀଙ୍କ ସହ ଆସନ୍ତାକାଲି ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଏନ୍ଟିଏ ପକ୍ଷରୁ ବିଭିନ୍ନ ସ୍ତରରେ ବୃତ୍ତିଗତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି। ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ରାଷ୍ଟ୍ରପତି। ଏବଂ ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେ ସମ୍ମୁଖରେ 220 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ପ୍ରସାରଣ ସୁଦ୍ଧା ଜିମ୍ବାୱେ 17.4 ଓଭରରେ 9 ୱିକେଟ୍ ହରାଇ କରିଛି 129 ରନ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଲତା ମଙ୍ଗେସ୍କର ଚଳଚ୍ଚିତ୍ର 'ଜଞ୍ଜୀର'।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତ ଗାଇଛନ୍ତି ମୁକେଶ ଓ ସାଥୀ, ଚଳଚ୍ଚିତ୍ର ଧରମ କରମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦିସ୍ ୱିକେଣ୍ଡ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦିସ୍ ୱିକ୍ ଇନ୍ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଦ୍ୱାଦଶ ଭାଗ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଶୁଣ
1: ଥାଉ, ମୁଁ କହୁଥିଲି
0: ନାଇଁ ମୁଁ କିଛି ଶୁଣିବି ନାହିଁ, ମୁଁ ଆସି ତମକୁ ଶୁଣ ବୋଲି କହିଛି। ମୁଁ ମୋ କଥା ସବୁ କହିସାରିବି, ତମେ ଶୁଣିସାରିବ, ତେଣିକି ତମର ଯାହା କହିବାର କଥା କହିବ। କଣ ଏଇଆ ହେଲା ତ? ଆରେ ଏମିତି କାନ୍ଥ ବାଡ଼କୁ ତୁଚ୍ଛାଟାରେ ଚାହୁଁଛ କାହିଁକି? କଣ ମୁଁ କହିଲି ଶୁଣିଲ ତ?
2: ବୋଉ ତୁ ଚୁପ୍ ରା, ବାପା ତ ରହିଲେଣି, ମୁଁ ବି ରହିବି।
0: କଥା କହିଛୁ କିଛି କିଲୋ, ବାପା ରହିଲେଣି କଣ?
2: ତୁ ମନା କଲୁ ବୋଲି ବାପା ପରେ ଆଉ ତୋ କଥା ଉପରେ କଥା ନ କହି ମୁଣ୍ଡ ଟୁଙ୍ଗାରି ଖାଲି ଜବାବ ଦଉଛନ୍ତି।
0: ତୁ ଏବେ ସେଇଆ କହୁଥିଲୁ, ବାପା ରହିଲେଣି? ସତଲ ବେଙ୍ଗୁଲି, ମୁଁ ଜାଣିପାରୁନଥିଲି।
2: ତୁ ଜାଣିପାରୁନଥିଲୁ ବୋଲି ତ ମୁଁ ତତେ ଜଣେଇ ଦବାକୁ ଯାଉଥିଲି ଯେ ତୁ ଓଲଟି ମତେ ଦବେଇ ଦେଇ କହୁଛୁ କଣ ନା, ତୁ ରହ।
0: ହଉ ହେଲା ହେଲା ହେଲା, ହେଇଟି ମକର ମେଳା କଣ ବୁଝିଲ ଟି? ମକର ମେଳା ମକର ମେଳା, ମ
2: ଯାହା କହିବାର ତ କହିବୁ, ଆଉ ମକର ମେଳା ମେଳା ମେଳା କଣ ହଉଛୁ ମ, ଆଉ କିଛି କହିବାର ନାହିଁ।
0: ବେଙ୍ଗୁଲି
2: ବୋଉ କଥା ସରିଲା ବାପା, ଏଣିକି ତମେ କୁହ।
1: ମକର ମେଳା
0: ସେଇଆ ପରା ମୁଁ କହୁଛି, ମକର ମେଳା।
2: ବାପା ବି ତ ସେଇଆ କହୁଛନ୍ତି, ତୁ ତ ଆଉ ଅଧିକା କିଛି କହିନୁ, ବାପା ଆଉ କହିବେ କଣ?
1: ନାଇଁ ଲୋ ବେଙ୍ଗୁଲି, ଏଇ ଗୋଟାଏ କଥା କହି ବୋଉ ତୋର ଏକା ଥରକେ ହଜାରେ କଥା କହି ପକେଇଛି, କଣ ମୁଁ ଠିକ କହିନି?
0: କହନ୍ତନି କି ଆଉ, ଘରର ମୁରବୀ ତମେ।
1: ବୁଝିଲି, ଘରର ମୁରବୀ ମୁଁ, ମୋ ତୁଣ୍ଡରୁ ବେଠିକ କଥା ବାହାରିବା ଠିକ ହବନି। କିନ୍ତୁ ତମେ ଏତେ ଡରିଗଲ କାହିଁକି? ତମର କାହିଁକି ଆଶଙ୍କା ହେଲା ଯେ ତମ ପାଟିରୁ କଥା ବାହାରୁ ବାହାରୁ ମୁଁ ମିଲିଟାରୀ ଶାସନ କର୍ତ୍ତା ଭଳିଆ ତମ ଉପରେ ଝାମ୍ପି ପଡ଼ିବି? ଏବେ ତ ଦିନ କାଳ ପାଗ ଯୋଗ ମୋଟାମୋଟି ଭଲ ଯାଉଛି, ଏଇଟା ପୁଣି ମେଳା ମହୋତ୍ସବର ବେଳ, ମୋ ମନ କଣ ହଉନି?
0: ବେଳେ ବେଳେ ତମ ମନ କଥାଟା ତମ ଭିତରେ ଅଟକି ଯାଏ, ସେଇଥିପାଇଁ ମୁଁ କହୁଥିଲି କୋଉଠିକି ଯିବା, କେମିତି ଯିବା।
1: କିଏ
0: କାହିଁକି
1: ବାରଣ୍ଡାରେ କି ଗୋଟେ ଚାଲିଗଲା?
3: ନାଇଁ ମୁଁ ନବଘନ, ଆପଣଙ୍କ କୋଦାଳଟା ନେଇଥିଲି ଯେ ରଖି ଦେଇଗଲି।
1: ହଉ ହଉ,
0: ଆମ ଏ ଆର ପାଖ ଘର ନୂଆ ଭଡ଼ା ବୋଲେ।
1: ହଁ
2: ବାପା, ତାଙ୍କ ନା ନବଘନ।
1: ଆରେ ହସୁଛୁ କାହିଁକି?
2: ସିଏ ଯେମିତି କନକ ନେଇ ଚାଲିଗଲେ ନା, ମତେ କାହିଁକି ଜଣା ଯାଉଥିଲା ତାଙ୍କ ନା ନବଘନ ହେଇଥିବ।
0: କଥାଟାଏ କହିଲା, ଚାଲିରୁ ପୁଣି ନା ବାହାର କରୁଛି। ହଁ କହିବ ଟି, କୋଉଠିକି ଯିବା?
1: ଆଚ୍ଛା ଆମର ଏଇ କଟକ ସହର ଭିତରେ
0: ହେଇଟି,
1: ଶୁଣ, ବକ୍ସି ବଜାର ପାଖାପାଖି ଅଞ୍ଚଳରେ ଭାରି ଭିଡ ଯାତ୍ରା ହୁଏ, କାଲି ରାତି ସାରା ଲାଉଡ ସ୍ପିକର ବାଜା ବାଜୁଛି।
0: ମୁଁ ଜାଣେ ପରା।
1: ତେବେ ବକ୍ସି ବଜାର ନୁହେଁ?
0: ମୁଁ ଯାଉଛି ଏଠୁ।
1: ତାହେଲେ ଧବଳେଶ୍ୱର?
0: ନା।
1: ତେବେ ବାଘମାରି ଅଟ୍ରି?
0: ନା।
1: ହଁଟା ତେବେ ତମେ କୁହ।
0: ମୁଁ କହୁଥିଲି
1: କିଏ?
3: ନାଇଁ ମୁଁ ନବ।
1: ଓହୋ ହଁ, କଣ ହେଲା?
3: ନାଇଁ ଆପଣଙ୍କ ବାଲ୍ଟିରେ ନଉଛି।
0: ଇଏ ପୁଣି କିଏ?
2: ନବ ପରା, ଦେଖିଲୁ ଟି କେମିତି ଟବ ଟବ ହେଇ ଚାଲିଗଲେ,
0: ଘନ କୁଆଡେ ଗଲେ?
1: ଆରେ ବାବୁ, ସେଇ ନବ ସେଇ ଘନ, ଘନଟାକୁ ବାଦ ଦେଇ ଖାଲି ନବ ବୋଲି କହିଲେ।
0: ଓ ଘର ଭଡ଼ା ନେଇ ଏକା ଆସି ରହିଛନ୍ତି ପରା, ପିଲାପିଲି କେହି ଆସି ନାହାନ୍ତି?
1: ନା କେହି ଆସି ନାହାନ୍ତି,
0: ଜିନିଷ ପତ୍ର ସବୁ ଆଣି ନାହାନ୍ତି କି କଣ, ହଇରାଣ ହଉଛନ୍ତି ଆଉ
1: ଜଣା ପଡୁଛି।
0: ହଁ ଇଏ କଣ ମୁଁ କହୁଥିଲି,
2: ତୁ କଣ କିଛି କହିଲା ବେଳକୁ ସିଏ ଆସି ଯାଉଛନ୍ତି।
0: କହୁଥିଲି ଚାଲ ହରିପୁର ମକର ଯାତ୍ରାକୁ ଯିବା।
2: ସୋମନାଥ ହାଟ ମକର ଯାତ୍ରା?
0: ହଁ ପିଲାଦିନେ ମୁଁ କେତେ ସେ ଯାତ୍ରାକୁ ଯାଉଥିଲି, ଭାରି ବଡ ଯାତ୍ରା ମ।
1: ଯାଉଥିଲ ଯେ, ହେଲେ ପିଲାଦିନର ଯାତ୍ରା କଣ ଏଦିନ ଆଉ ଭଲ ଲାଗିବ?
0: ସିଧା ସିଧା ମନା କରିଦିଅ, ଯିବ ନାହିଁ, ଏ ବାର ଚଲା କଥାରୁ ମତେ କଣ ମିଳିବ?
1: ମୋଟେ ନୁହେଁ, ତମଠୁ ମୋର ଯିବାକୁ ବେଶୀ ଇଚ୍ଛା, ତମ ପିଲାଦିନର ପ୍ରିୟ ଯାତ୍ରାକୁ ମୋର ବୟସ ଦିନେ ଦେଖିବାକୁ ଭାରି ଇଚ୍ଛା ହେଲା।
0: ତମେ ତ ମୋଟେ ଦେଖିନା।
1: ନା
0: ତାହେଲେ ଆଉ ମନା କର ନା, ଚାଲ
1: ଚାଲ।
0: କଣ ମ, ଚାଲ କହିଦେଲେ ଏମିତି କି ଚାଲିଯିବ? ଯିବା କେମିତି ସେ ବିଚାର କର।
1: କାହିଁକି କଟକ ଜଗତସିଂହପୁର ଲମ୍ବା ପିଚୁ ରାସ୍ତା।
0: ରାସ୍ତା ଭଲ ଯେ, ମୁଁ କହୁଥିଲି
1: କିଏ
0: ନଟ ଆସିଲାଣି କି? ନାଇଁ ମ, ସେଇ କିଏ ଜାଣିଲ, ମୁଁ କରିକିଆ ହେଇ ଏଠି ବସିଛି, କିଏ ଯାଉଛି କିଏ ଆସୁଛି ମୁଁ ଦେଖିପାରୁନି।
1: କିଏ?
3: ନାଇଁ ଶ୍ରୀହରି ବାବୁ, ମୁଁ ଘନ, ବାଲ୍ଟିଟା ରଖିଦେଇ ଝାଡୁଟା ଟିକିଏ ନେଲି, ଏ ଖଡ଼ିକା ଝାଡୁ।
1: ଆଚ୍ଛା ଆଚ୍ଛା,
0: କଣ ସେ କହିଲେ ଘନ?
1: ସେଇ ସେଇ ସିଏ ନବ ଘନ, ଏଥର ନବଟାକୁ ବାଦ ଦେଇ ଘନ କହିଛନ୍ତି।
0: ଭାରି ଅଖୋଳିଆ ଲୋକ ଜଣା ପଡୁଛନ୍ତି, ଛନ୍ଦ କପଟ କିଛି ନାହିଁ, ପର ଆପଣା ଭେଦଭାବ ଜମାରୁ ନାହିଁ,
1: ଜଣା ପଡୁଛି।
0: ଏମିତିକା ଲୋକ ସାଇ ପଡିଶା ରହିଲେ ଭଲ
1: ଭାବୁଛି।
0: ହଁ କଣ ମୁଁ କହୁଥିଲି,
2: ଚଞ୍ଚଳ ଚଞ୍ଚଳ କହି ପକାଲ ବୋଉ, ନହେଲେ ସେ ପୁଣି ଆସିଯିବେ।
0: ତୁ ରହିବୁ ଟି? ଇଏ ମୁଁ କହୁଥିଲି ଲାଇନ ବସ୍ ତ ଭାରି ଭିଡ଼ ହେଇଥିବ,
1: ଭାରି ଭିଡ଼।
0: ଏ ତମେ ଟିକେ ବ୍ରହ୍ମା ବାବୁଙ୍କୁ କହିଲେ ସିଏ ତାଙ୍କର ଗାଡ଼ିଟା
1: ଦେବେ,
0: ଆମେ ତେଲ ଖର୍ଚ୍ଚ ଦବୁ ଆଉ କଣ
1: ଦବୁ।
0: ତାହେଲେ ଆଜି ଯାଇ ସଞ୍ଜ ଆଗରୁ ଫେରି ଆସିବା।
1: ଠିକ,
0: ଆମେ ତ ଯିବା ନଟ ଘର ଜଗି ରହିବା ଆଉ କଣ।
1: ନଟ କାହିଁ
0: ଲୁ ସତେ ତ ନଟ ତ ଏତେବେଳେ ଯାଏ ଆସିଲା ନାହିଁ।
1: ନଟ ଯଦି ନ ଆସେ
0: ହେଲେ ବେଙ୍ଗୁଲି ମାମୁଁ ତୋର ସେଦିନ କଣ କହି ଯାଇଥିଲେ କିଲୋ।
2: କହି ତ ଯାଇଥିଲେ ଆଜି ଆସିବେ ବୋଲି।
0: ହଁ ପରା ଆଉ ଯଦି ସେ ନ ଆସେ ମୁଁ କହୁଥିଲି
2: ଏଇ ଆସିଲେ
0: କିଏ ନଟ ନାଇଁ ମୋ
2: ସେଇ
1: କିଏ
3: ନାଇଁ ଆଜ୍ଞା ମୁଁ
0: ସେଇଟି
1: ବୋଧ ହୁଏ କିଏ ଘନ ହବ।
3: ହଁ ଆଜ୍ଞା ଘନ କୁହନ୍ତୁ ନବ କୁହନ୍ତୁ ନବ ଘନ କୁହନ୍ତୁ ମୁଁ ସେଇ ଝାଡୁଟା ରଖିଦେଇ କିରାସିନି ବୋତଲଟା ଟିକେ ନେଉଛି।
1: ହଏ କିରାସିନି ବୋତଲ କଣ ପଦାରେ ଥିଲା?
0: ହଁ ପଦାରେ ଥିଲା।
1: କିରାସିନ ଥିଲା ନା ଖାଲି ବୋତଲ?
0: ନାଇଁ ମୋ କିରାସିନ ଥିଲା।
2: ତେଲ ଛଅ ବୋତଲ ନେଇଗଲେ?
0: ହଁ ପରା।
1: ଅଖଳିଆ ନିଷ୍କପଟ ଲୋକ ପର ଆପଣା ଭେଦ ନାହିଁ।
0: କଣ ତମେ ଏମିତି କହୁଛ ମୋ
1: ଛାଡ଼। ହଁ ନଟ ଯଦି ନ ଆସେ ଆଚ୍ଛା ତମେ ତମ କାମ ଧନ୍ଦା ଶେଷ କର ମୁଁ ଗାଡି କଥା ବୁଝେ। ନିହାତି ଯଦି ନଟ ନ ଆସେ
0: କଣ କରିବ କାହା ଜିମା ଘର ଦେଇଯିବ।
1: ଆଉ କେହି ନ ମିଳିଲେ ନବଘନ ବାବୁ ଅଛନ୍ତି
0: ମଣିଷଟି ଭଲ ଜଣା ପଡୁଛନ୍ତି ଯେ ହେଲେ
1: ଝାଡୁଠୁ କିରାସିନି ଯାଏ ସବୁଥିରେ ହାତ ପକେଇଲେଣି ଏଇଆ ତ
0: ନୁହେଁ ଆଉ କଣ।
3: ଆଜ୍ଞା ବୋତଲଟା ରଖି ଦେଇଗଲି।
1: ଆଚ୍ଛା ଆଚ୍ଛା
3: ଏ ବ୍ୟାଗଟା ଟିକେ ନଉଛି ବଜାର ସଉଦା ପାଇଁ ଯିବି ତ।
1: ଶୁଣିଲ ତ
0: କିଏ ଜାଣିଲ ମା ମୁଁ ତାଙ୍କ ଢଙ୍ଗ କିଛି ଜାଣିପାରୁ ନାହିଁ।
1: ହଉ ଜାଣିଲା ବେଳେ ଜାଣିବ ଉଠ କାମ ଦାମ ଶେଷ କର ଏଇ ଘଣ୍ଟାକ ଭିତରେ ବାହାରିବାକୁ ହବ।
4: ଦେଖି ନବ ଘନ ତାର ଅପଘନ ଘନ ଘନ ଘନ ବଘନ।
3: ଶୁଣନ୍ତୁ
5: ମତେ କହୁଛନ୍ତି
3: ଆପଣ କେମିତି ଜାଣିଲେ ମୋ ନାଁ ନବଘନ?
5: ମୁଁ କେମିତି ଜାଣିଲି?
3: ହଁ ମୋ ନାଁ ନବ ମୋ ନାଁ ଘନ ପୁଣି ମୋ ନାଁ ନବଘନ।
5: ଆପଣ କେମିତି ଜାଣିଲେ ମୁଁ ଜାଣିଲି ବୋଲି?
3: ଆପଣ ଯେତେବେଳେ ଜାଣିଲେ ମୁଁ ଜାଣିପାରିବି ନାହିଁ।
5: ଆପଣ ଯେତେବେଳେ ଜାଣିଲେ ଆଉ ମୋ ଜାଣିବାରେ ଦୋଷଟା କୋଉଠି?
3: ଆପଣ କିଏ?
5: ଆପଣ କିଏ?
3: ଆଚ୍ଛା ମୋ କଥା ରହିଲା।
5: କି କଥା?
3: ଦେଖା ଦେଖି ହବା
5: କୋଉଠି
3: ଠିକ ଜାଗାରେ।
5: ଆପଣ ତ ହାତରେ ବ୍ୟାଗ ଧରି ତେଣେ ବଜାରକୁ ଯାଉଛନ୍ତି ମୁଁ ଏଣେ ଯାଉଛି ଆଉ ଠିକ ଜାଗାଟା ପୁଣି ବାଛିବ କିଏ?
3: ବେଳ ଆସୁ ଦେଖିବେ ଯେ ବଳେ ଦେଖିବେ।
5: ଶୁଣନ୍ତୁ ଶୁଣନ୍ତୁ ନା ଶୁଣିଲେ ନାହିଁ। ଦେଖି ନବ ଘନ ତାର ଅପଘନ ଘନ ଘନ ଘନ ବଘନ।
1: ଆରେ କୁଆଡେ ଗଲ ସବୁ? ହେ ବେଙ୍ଗୁଲି
2: ମୁଁ ମୋ କଥା ବୁଝୁଛି ବାପା।
1: ବୁଝିପାରିଲି ନାହିଁ ତୁ କଣ ବୁଝୁଛୁ?
2: କହିଲି ପରା ମୋ କଥା।
1: କି କଥା?
2: ମାନେ ମୋ ଲୁଗାପଟା ଜାମା ଜୋତା ସବୁ।
1: ଭଲ ଭଲ ନିଜ କଥା ନିଜେ ବୁଝିବା ହେଲା।
2: ସାଙ୍ଗରେ

0: କଣ ନବା କହିଲ?
1: ମେଳାକୁ ଯାଉଛୁ, ଏଠୁ ପୁଣି ନବା କଣ?
0: ନାଇଁ ମୁଁ ସେଇଆ କହୁଛି, ଶୀତ ଦିନ ବେଶୀ ବେଳ ରହିତ ହବନି, ଯିବା ଆସିବା କେତେ ଘଣ୍ଟା ସମୟ ଲାଗିବ?
1: ଦି ଘଣ୍ଟା
0: ସେଠି, ଘଣ୍ଟାଏ ତିନି ଘଣ୍ଟା, କିଛି ନବା ଦରକାର ନାହିଁ। ହେଇ ଦେଖିଲ ଏଇ ଯୋଉ ବ୍ୟାଗଟା,
1: ଆରେ ଏଇଟା କାହିଁକି ନବ? କଣ ଆଣିବ ଏଥର? ଆରେ ଏଥର ତ 20 କିଲୋ ଆଳୁ ଧରିବ।
0: ମୋ ମନ ଜାଣି ଏକା କହିଛ, ଆଳୁ ଦିନ ହେଇବି କଟକରେ ଆଳୁ ଶସ୍ତା ହେଲାନି, ସେଠି ଶସ୍ତାରେ ଆଳୁ ମିଳିବ?
1: ହେଲା ବାବୁ ହେଲା, ଶସ୍ତାରେ ପାଇବ ବୋଲି ଆଳୁ ପିଆଜ ଆଣ, କିଛି ନହେଲେ ଅଳକା ନଈର ଶୁଖିଲା ବାଲିରୁ ପୋଡ଼ାଏ ଆଣ, ମୋର ଆପତ୍ତି ନାହିଁ, ହେଲେ ଯିବା ବେଳ ହେଇଗଲା, ନଟ କାହିଁ?
2: ଠିକ ବେଳରେ ଠିକ ଜାଗାରେ ନଟ ହାଜର ସିଆରି ଭାଇ, ତମର ଆଉ ଡେରି ନାହିଁ ତ?
1: ମାନେ
2: ହରିପୁର ମକର ଯାତ୍ରାକୁ ଯିବ, ଆଜି ଯାଇ ଆଜି ଫେରିବା କଥା।
1: ଭାନୁମତିର କୁହୁକ ବିଦ୍ୟା ତତେ ଜଣା କିରେ ନଟ, ତୁ କେମିତି ଜାଣିଲୁ ଆମେ ମକର ଯାତ୍ରାକୁ ଯିବୁ?
2: କାହିଁକି ସେଦିନ ଅପା ସାଙ୍ଗରେ ସବୁ ବ୍ୟବସ୍ଥା ଠିକ ହେଇଥିଲା, ସେଇଥିପାଇଁ ମୁଁ ଆଜି ଗାଁରୁ।
1: ବୁଝିଲି ବୁଝିଲି, ବରଂ ଏ କଥାଟା ମୋର ଆହୁରି ଆଗରୁ ବୁଝିବାର ଉଚିତ ଥିଲା।
0: ଓହୋ, କଣ ମିଳିଛୁ ଆଉ ସେ ପଛ କଥାରୁ କହିଲ? ଆରେ ନଟ, ଆମେ ତ ଯାଉଛୁ, ତୋ ଜିମା ଘର ରହିଲା।
2: ହଁ
0: ହେଲେ ଗୋଟାଏ କଥା ମ।
2: କଣ ଅପା?
0: ଆରେ ଆର ପାଖ ଘରକୁ ନୂଆ ଭଡ଼ାବାଲା ଆସିଛନ୍ତି।
2: ଆସିଛନ୍ତି କି?
0: ଏକୁଟିଆ, ପିଲାପିଲି କେହି ଆସିନାହାନ୍ତି, ମଣିଷଟି ଭଲ
1: ହେଲେ ଟିକେ ଦୋଷ ଅଛି।
2: କି ଦୋଷ?
1: କିଏ କହୁନ କି ଦୋଷ?
0: ତମେ କହୁନ।
2: କଣ ସିଓରି ଭାଇ, କି ଦୋଷ?
1: ନାଇଁ ଦୋଷ ହେଲା, ଦେଇଗଲି ନେଇଗଲି।
2: ମାନେ?
0: ଏଇଆ ପରା, ଛାଞ୍ଚୁଣିଟା ଦେଇଗଲି, କିରାସିନୀ ବୋତଲଟା ନେଇଗଲି।
1: କିରାସିନୀ ତକ ଢାଳି ରଖି ଖାଲି ବୋତଲଟା ଦେଇଗଲି, ଆଉ ଗୋଟେ କଣ ନେଇଗଲି?
2: ଓହୋ, ଏମିତିକା କଥା?
0: ମଣିଷଟାଏ ଭଲରେ ନଟ, ପର ଆପଣା ଜମା ଭେଦ ନାହିଁ।
2: ସତ କି?
1: ସତ ଯେ, ହେଲେ ଏମିତି ଭେଦ ଯଦି ତାଙ୍କର ଆଉ କିଛି ଦିନ ରହେ, ତେବେ ଆମର ଆପଣାର ହେଇ ଆଉ କିଛି ରହିବ ନାହିଁ, ସବୁ ପର ହେଇଯିବ ରେ। ଏଇ କଥାଟାକୁ ତୁ ଟିକେ ନଜର ରଖିଥବୁ।
2: ପୁରା ଦମରେ ରଖିବି ନା, ନଜର ମୋଟେ ଫେରିବ ନାହିଁ।
0: ହଁ ମୁଁ କଣ କହୁଥିଲି କି,
3: ବ୍ୟାଗଟା ରଖିଦେଇ ଯାଉଛି ଆଜ୍ଞା।
1: କିଏ? ଓ ନବଗନ ବାବୁ।
3: ହଁ ଆଜ୍ଞା, ଆଉ ସେ ଠେଙ୍ଗାଟା ଟିକେ ନଉଛି।
2: ଆରେ ଏଇ ସେଇ ଘନ,
1: ତୁ ଚିହ୍ନିଛୁ ତାଙ୍କୁ?
2: ଛକ ଉପରେ ପୁରା ମୁହାଁମୁହିଁ ହେଇଯାଇଥିଲୁ, ଆଉ ଟିକେ ଯାଇଥିଲେ ହାତାହାତି।
0: ଆରେ କଣ କହୁଛୁ ତୁ ନଟ?
2: କଣ ଆଜ୍ଞା?
0: ହେ ହେ ନଟ, ନଟ ତୁ ଜାଣ ଆମ ହାତରେ ସେ ଠେଙ୍ଗାଟା ଧରି ଆସୁଛନ୍ତି। ଆରେ ହେ ଦେଖୁଛ ଦେଖୁଛ,
1: ଠେଙ୍ଗାଟା ଆମର ସୀତା ଦେଇ,
0: ହେଲେ ସିଏ ପରା ଧରିଛନ୍ତି।
1: ଧରନ୍ତୁ, ତାଙ୍କର ତ ପର ଆପଣା ଭେଦ ନାହିଁ।
2: ଆଜ୍ଞା ଠେଙ୍ଗାଟା,
3: ଘର ଚଟିଆ ଗୁଡାକ ଭାରି ହଇରାଣ କରୁଛି। ଏ ଆପଣ?
2: ଆଜ୍ଞା ଏପାଖ ବାଲା। ଆଉ ଆପଣ?
3: ସେ ପାଖ ବାଲା।
2: ଦେଖା ଦେଖି ତେବେ ହେଇଗଲା,
3: କହିଥିଲି ଠିକ ଜାଗାରେ ଦେଖା ହବ।
2: ଏଇଟା ତେବେ ଠିକ ଜାଗା,
3: ଏଥିରେ ଆଉ କିଛି ଭୁଲ ଅଛି?
2: ବାକି କଥା
3: ପରେ।
2: ହଉ ଏବେ ଯାଇପାରନ୍ତି?
3: ଆଜ୍ଞା।
0: ହଇରେ କଥା କଣ?
2: କଥା କିଛି ନୁହଁ ମୋ ଅପା, ହେଇ ଗାଡି ଆସିଗଲାଣି, ତମେ ସବୁ ଚାଲ ଚାଲ।
0: ହଇଏ
1: ନଟ ରହିଲା, ଘନ ରହିଲେ, ଠେଙ୍ଗା ରହିଲା, ସେମାନେ ତାଙ୍କର ବୁଝାବୁଝି ହେବେ ଆଉ କଣ। ତମେ ସବୁ ଆସିଲ, ଆସ।

0: ଓହୋ, ଯାତ୍ରା ଯାତ୍ରା ଯାତ୍ରା ଯାତ୍ରା ଦେଖା ସରିଲା, ଘର ବାଉଡ଼ା ହେଲା। ନଟବର, ଓ ନଟବର,
1: ଇଏ କଣ ଘର ଦ୍ଵାର କଣ ସବୁ ମେଲା? ନଟ କାହିଁ? ମାମୁ ମାମୁ କାହିଁ? ବାପା ମାମୁ ତ କାହିଁ କୋଉଠି ନାହାନ୍ତି? ମୁଁ କଣ କରିବି ଟି? ମୋ ମନ କାହିଁକି ପାପ ଛୁଉଁଛି?
0: ମାନେ ଠେଙ୍ଗା ମାଡ଼ରେ ଆହତ ହେଇ ନଟବର ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି।
1: ଆରେ ନଟ, ତୁ କୋଉଠି ଥିଲୁ?
2: ଏଇ ଛକ ଉପରେ ପାନ ଦୋକାନରେ।
1: ଏଣେ ଘର ଦ୍ଵାର ସବୁ ମେଲା ପଡିଛି।
2: ପଡୁ ଅସଲ ଆସାମୀକୁ ତ ଠୁଙ୍କି ଦେଇଛି।
0: ଠୁଙ୍କି ଦେଇଛୁ ମାନେ ଠେଙ୍ଗାରେ?
2: ନାଇଁ ମା, ତାଲା ଠୁଙ୍କି ଦେଇଛି।
0: ନବଗନ ବାବୁ ଘର ଭିତରେ, ତୁ ବାହାରୁ ତାଲା ଠୁଙ୍କି ଦେଇଛୁ।
2: ହଁ, ସିଏ ବାହାରେ ରହିଲେ ସିନା ଏଇଟାରେ ସେଇଟାରେ ହାତ ପକେଇବେ।
0: ୟା ବୋଲି ତୁ ତାଙ୍କୁ ଘରେ ବନ୍ଦ କରି ତାଲା ଠୁଙ୍କିବୁ? ଯା ଯା ଯା ଯା, ଚଞ୍ଚଳ ତାଲା ଖୋଲି ଆଣ।
2: ହଉ, ମୁଁ ଯାଉଛି।
0: ଦେଖୁଛ ଦେଖୁଛ ତମ ଭାଇଙ୍କ ବୁଦ୍ଧି?
1: ଭୁଲ ତ କିଛି କରିନାହିଁ, ନବଘନ ପଦାରେ ଥିଲେ ଭାରି ହୁରୁଦୁରୁ ଲଗେଇଥାନ୍ତେ।
2: ଅପା
1: କଣ ହେଲା ରେ?
2: ତାଲା ଖୋଲି ଆଣି ରଖିଦେଲି।
0: ହେରେ ନଟ,
2: ଆଜ୍ଞା,
0: ସେ କିଛି ଜାଣିନା?
2: ନା।
1: ହଉ ତୁ ଆ, ବସ ଏଠି ବସିଲୁ। ବେଙ୍ଗୁଲି, ଗୋଟେ ପ୍ଲେଟ ଆଣିବୁ ଟି?
2: କଣ ଅପା, ମକର ମିଠେଇ?
1: ତୁ ବସ ତ ହେଇଠି।
0: କଣ, ମୁଁ ବି ବସିବି?
1: ଶୁଣ ମ, ମୁଁ କହୁଥିଲି ତାଙ୍କ ପାଇଁ।
0: କିଏ?
3: ମୁଁ ନବଘନ ବଳିଆ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପବିତ୍ର ଦାସିଆ, ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

0: ଦେଖୁଛ
1: ଗୋସେଇ
2: ନ
1: ଗୋସେଇ
2: ଆରେ କଣ
1: ଠାକୁର ଠାକୁରଙ୍କ ଚକା ଆଖି ଦେଖିବାକୁ ଭାରି ସୁନ୍ଦର ନା ଗୋସେଇ
2: ଆରେ ହଁ ରେ ଦାସିଆ ଜଗତର ସମସ୍ତ ସୌନ୍ଦର୍ଯ୍ୟ ସେଇ ଆଖି ଦୁଇଟିରେ ସତେ ଯେମିତି ଠୁଳ ହୋଇ ରହିଛି ଠୁଳ ହୋଇ ରହିଛି ସମସ୍ତଙ୍କୁ ବଶୀଭୂତ କରିବାର ଜାଦୁକରୀ ଭାବ

0: ଚକା ଚକା ସେଇ ଆଖି ଦୁଇଟିକୁ ପାଖରୁ ଦେଖିଲେ ଯେତିକି ସୁନ୍ଦର, ଦୂରରୁ ଦେଖିଲେ ତାଠାରୁ ଆହୁରି ସୁନ୍ଦର। କଟିରେ ପୀତବସନ, କଣ୍ଠରେ କୌସ୍ତୁଭ ମଣି, ଚନ୍ଦନ ବିଲପିତ ଶ୍ରୀଅଙ୍ଗ, ରଙ୍ଗ ଅଧରର ମନ୍ଦ ମନ୍ଦ ହସ ଦେଖିଲେ ବୈକୁଣ୍ଠ ପ୍ରାପ୍ତି ହୁଏ, ଜୀବ ଉଦ୍ଧାର ହୁଏ।
1: ସେସବୁ ମତେ ଶୁଣେ କିଛି ଲାଭ ନାହିଁ। ମୁଁ ନିଚ ବାହୁରି କୂଳରେ ଜନ୍ମ, ମୁଁ ଅଛବ, ମୁଁ ଅଛୁଆ। ମନ୍ଦିରକୁ ଯିବା ବାଟରେ ସମାଜ ମୋ ପାଇଁ ଯୋଉ କଣ୍ଟା ବିଛେଇଛି, ସେ କଣ୍ଟା ଉପରେ ଚାଲି ମୁଁ ଠାକୁରଙ୍କ ପାଖକୁ କେବେ ବି ଯାଇପାରିବିନି, କେବେ ବି ଦେଖିପାରିବିନି। ଏ ଜୀବ ଉଦ୍ଧାର ନହିଁ, ଏମିତି ରହିଯିବ, ଏମିତି ରହିଯିବ।
0: ଆରେ ତୁ ବ୍ୟସ୍ତ ହନା, ବ୍ୟସ୍ତ ହନା ଦାସିଆ, ତୁ ଏମିତି ବ୍ୟସ୍ତ ହନା। ତୋର ଭକ୍ତିଭାବ, ତୋ ଆଖିରୁ ଝରି ଆସୁଥିବା ଭକ୍ତି ଭରା ଲୁହ ଦେଖି ମତେ ଯେମିତି କିଏ କହିଦଉଛି, ତୁ ଠାକୁରଙ୍କୁ ନିଶ୍ଚୟ ଦେଖିପାରିବୁ, ତୁ ନିଶ୍ଚୟ ମୁକ୍ତି ପାଇପାରିବୁ।
1: କେମିତି କେମିତି ଗୋସେଇ, କୁହନ୍ତୁ କୁହନ୍ତୁ କେମିତି?
0: କହୁଛି କହୁଛି, ସେଇ ସୌଭାଗ୍ୟକ୍ରମେ ଆଜି ପରା ପବିତ୍ର ରଥଯାତ୍ରା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜଗତ କରତା ଜଗନ୍ନାଥ ବାମନ ରୂପରେ ବିଜୟ ହେବେ। ଶାସ୍ତ୍ର କହେ, ରଥ ଉପରେ ବାମନ ରୂପୀ ଚକାଡୋଳାଙ୍କୁ ଦେଖିଲେ କୋଟି ଜନ୍ମ ତପସ୍ୟାର ଫଳ ଲାଭ ହୁଏ, ଜୀବ ଉଦ୍ଧାର ହୁଏ।
1: ଖୁସେଇ, ରଥର ମହିମା ଟିକେ କହିବା ହୁଅନ୍ତୁ।
0: ହଉ ହଉ କହୁଛି, ବଳଭଦ୍ର ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ତାଳଧ୍ୱଜ, ଦେବୀ ସୁଭଦ୍ରା ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ଦେବଦଳନ, ଆଉ ପ୍ରଭୁ ନିଜେ ଯେଉଁ ରଥରେ ବିଜୟ ହୁଅନ୍ତି ତାର ନାମ ନନ୍ଦିଘୋଷ। ପୁଣି ସେ ରଥ

0: ଏହି ପରକାରେ ଅଟେ ସେ ରଥ ମହାତ୍ମ୍ୟ, ଛୁଆଁ ଅଛୁଆଁ ସେଠାରେ ନାହିଁ କଦାଚିତ।
1: ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଆରେ
1: ଆରେ ଜୟ ପ୍ରଭୁ ଜଗନ୍ନାଥଙ୍କର। ଏ
0: କଣ ଏ ଦାସିଆ, ଆରେ ଶୁଣୁ ଶୁଣୁ ଶୁଣୁ, ଆରେ ଏମିତି ପାଗଳ ଭଳି ଦୌଡ଼ୁଛୁ କାହିଁକି? ଆରେ ଶୁଣୁ, କୁଆଡେ ଯାଉଛୁ ଶୁଣୁ?
1: ମୁଁ ପୁରସ୍ତମ ଯାଉଛି, ରଥ ଉପରେ ଠାକୁରଙ୍କୁ ଦେଖିବାକୁ ଯାଉଛି, ରଥ ଦୌଡ଼ି ଭିଡ଼ିବାକୁ ଯାଉଛି। ଜୟ ପ୍ରଭୁ ଜଗନ୍ନାଥଙ୍କର।
0: ଭାବରେ ପାଗଳ ନହେଲେ ଭାବଗ୍ରାହୀଙ୍କର କଣ ଦର୍ଶନ ମିଳିବ? ହେ ଜଗନ୍ନାଥ, ଦାସିଆ ପହଞ୍ଚିବା ପର୍ଯ୍ୟନ୍ତ ରଥଯାତ୍ରା ଚାଲିଥାଉ ଠାକୁରେ।

0: ବିଗିଡି ଗଲାଣି। ଦିକୋଶ ବାଟ ଚାଲି ଚାଲି ଆଇଲଣି, ଏତେବେଳେ ଯାଇ ଖାଇବାକୁ ନ ଦେଇ ଗପୁଛି। ହେଇତି ତେମେ ଯାଅ, ଗୋଡ ହାତ ଧୋଇ ଆସିବ, ମୁଁ ଖାଇବାକୁ ଆଣୁଛି।
1: ଖାଇବା କଥା ପରା ମୁଁ ପୁରାପୁରି ଭୁଲି ଯାଇଛି। ଏ ଶୁଣ, ମୁଁ ଧୋଇରେ ହେଇକି ଆସିଛି ମ, ଖାଇବାକୁ ବାଢ।
0: ମଲା ଆଣିବି କଣ ବା, ଇଏ ପଢା କୁଡା କରି ପରା ଏଇଠି ରଖିଛି, ବସ।
1: ଦିଅ ଦିଅ ଦିଅ। କିଏ କଣ, କିଏ କଣ ରମା?
0: ଏ କଣ ହେଲା, ଏମିତି ବୋକାଙ୍କ ଭଳିଆ କଣ ପଚାରୁଛ ମ? ହେଇଟି ତେମେ ଠାକୁର ଦେଖି ଯାଇଥିଲ ତ, ସେଇଥିପାଇଁ ନୂଆ ହାଣ୍ଡିରେ ପେଜ ଯାଉ କରିଛି, ଆଉ ଯାଉ ଉପରେ ଥୁଆ ହେଇଛି ଶାଗ, ଦେଖିପାରୁନ?
1: ଦେଖୁଛି ଦେଖୁଛି ରମା, ଦେଖୁଛି। ପୂର୍ଣ୍ଣ ବ୍ରହ୍ମ ଜଗନ୍ନାଥଙ୍କ ପରି ପରିପୂର୍ଣ୍ଣ ହାଣ୍ଡି, ଜଗନ୍ନାଥଙ୍କ ରଙ୍ଗ ଅଧର ପରି ହାଣ୍ଡିର ଫନ୍ଦ, ଥଳା ପଦ୍ମଠାରୁ ଆହୁରି ସୁନ୍ଦର ଚକା ନହନର ଆଖି ପତା ଭଳି ପେଜ ଯାଉ, ଆଉ ତା ଭିତରେ ପ୍ରଭୁଙ୍କର କଳା କଳା ଡୋଳା ଭଳି ଶାଗ। ରମା ତମେ

0: ଠାକୁର ଆପଣଙ୍କର ଉଜିତିରୁ ଉଜିତି କରିଥାନ୍ତେ ସାଥେ ସାନ୍ତାଣୀଙ୍କର କାଚ ପଜର ହଉ।
1: ହେ ପ୍ରଭୁ, ହେ ପ୍ରଭୁ ଜଗନ୍ନାଥ, କାହା ପାଇଁ ତୁମର କରୁଣାର ଭଣ୍ଡାର କେତେବେଳେ ଉନ୍ମୁକ୍ତ ହେଇଯାଏ ତାହା କେବଳ ତୁମକୁ ହିଁ ଜଣା ଠାକୁର, ତାହା କେବଳ ତୁମକୁ ହିଁ ଜଣା।

0: କୋଡ଼ିଏ ବରଷ ହେଲା ବାହା ହେଇ ଘରକୁ ଆଇଲିଣି, ହେଲେ ଏପର୍ଯ୍ୟନ୍ତ ଆମ କୋଳ ପୁରିଲାନି। ଗାଁ ଲୋକେ କହୁଛନ୍ତି ମୋ କୁଆଡ଼େ ଆଣ୍ଠୁ କୁଡ଼ି, ମୋ ମୁହଁ ଚାହିଁଲେ ଅନୁକୂଳ ନାହିଁ। କେତେ ସହିବି ପ୍ରଭୁ, ଏସବୁ ମୁଁ କେମିତି ସହିବି?
1: କାନ୍ଦନି ମାମା, ଆଖିରୁ ଯେତେ ଲୁହ ଢାଳିଲେ ବି କପାଳ ଲେଖାକୁ କଣ ଓଲଟ ପାଲଟ କରିହବ?
0: କପାଳ ଲେଖା ଯଦି ଫଳିବ ଜଗନ୍ନାଥ କଣ କରିବେ? ସେ କଣ ଏସବୁ ଦେଖିପାରୁନାହାନ୍ତି, ମୋ ଦୁଃଖ ବୁଝିପାରୁନାହାନ୍ତି?
1: ଜଗନ୍ନାଥ ସବୁ ଦେଖୁଛନ୍ତି ରମା, ସବୁ ବୁଝୁଛନ୍ତି। ସେ ଚାହିଁଥିଲେ ତମ କୋଳ ପୂର୍ଣ୍ଣ କରିଥାନ୍ତେ, ସେ ନ ଚାହିଁବାରୁ ତମ କୋଳ ଶୂନ୍ୟ ରହିଗଲା। ଶୂନ୍ୟରୁ ପୂର୍ଣ୍ଣ ପର୍ଯ୍ୟନ୍ତ ସବୁ ତାଙ୍କରି ଇଚ୍ଛା, ସବୁ ସେଇ ମଙ୍ଗଳମୟ ଜଗନ୍ନାଥଙ୍କର ମଙ୍ଗଳ ଚିନ୍ତା। ସେଇଥିପାଇଁ ପରା ସେ ଚିନ୍ତାମଣି, ଭଲମନ୍ଦ ସବୁ ତାଙ୍କରି ଉପରେ ଛାଡ଼ିଦିଅ, ଦେଖିବ ସବୁ ଆପେ ଆପେ ଭଲ ହେଇଯିବ, କେତେ ଶାନ୍ତି ପାଇବ।
0: ଠାକୁରଙ୍କ ନାମ ଜପ କରି ତମେ ବାହାରେ ବୁଲୁଛ, ଭକତ ଭକତ କହି କେତେ ଲୋକ ତମକୁ ଖାତିର କରୁଛନ୍ତି, ତମଠୁ ଠାକୁରଙ୍କ କଥା କାନରେ ଶୁଣୁଛନ୍ତି, ହେଲେ ଫାଙ୍କା ଘରେ ଖାଲି ସଂସାରଟାରେ ମୁଁ ଏକା ଘାଣ୍ଟି କେମିତି ସଡୁଛି, ସେ କଥା ତମେ ଜମା ବୁଝିପାରିବନି।
1: ଘର ସଂସାର ପୁଅ ଝିଅ ସବୁ ସବୁ ଅସାର, ସବୁ ମିଛ ରମା। ସେଇଥିପାଇଁ କହୁଛି ଜଗନ୍ନାଥଙ୍କ ନାମକୁ ଜପାମାଳି କରିଦିଅ, ଦେଖିବ ଏ ସବୁ ଦୁଃଖ ଆପେ ଆପେ ଭୁଲି ହେଇଯିବ। ଆରେ ଏ ରମା, ତମେ ଖାଇଛ ନା ନାହିଁ?
0: ଠାକୁରଙ୍କୁ ଜପାମାଳ କରି ତମେ ଏ କଥା ବି ଭୁଲିଗଲଣି? ତମ ହାତ ଧରି ଏ ଘରକୁ ଆଇଲା ଦିନଠୁ ତମକୁ ଖାଇବାକୁ ନ ଦେଇ ମୁଁ କେତେବେଳେ ଆଗ ଖାଇ ଦେଖିଛ ତମେ?
1: ମତେ ଆଜି ଭୋକ ନାହିଁ, ତମେ ଯାଅ ଖାଇଦିଅ।
0: ଭୋକ କାହିଁକି ହବ, ଠାକୁରଙ୍କ ନାଁ ନେଇଛ, ସେଇଥିରେ ତ ପେଟ ପୁରି ଯାଉଛି।
1: ମୋରାଣ ରମା, ତମେ ଯାଅ ଖାଇଦିଅ, ମୁଁ ଟିକେ ଯାଉଛି ଶୋଇବି।
0: ଶୋଇବ ନା ଜଗନ୍ନାଥଙ୍କୁ ଡାକିବ?
1: ଶୋଇବି, ଜଗନ୍ନାଥଙ୍କୁ ବି ଡାକିବି।
0: ତେଣିକି

0: ମୋତେ ଡାକି ଦେଇ ଗଭୀର ନିଦ୍ରାରେ ଶୋଇଯାଇଛୁ ନା? ରେ ଦାସିଆ, ଉଠ, ମୁଁ ପରା ଆସିଛି।
1: କିଏ କିଏ ଏତେ ରାତିରେ ଡାକୁଛ?
0: କଣ ଏବେ ବି ନିଦ ଭାଙ୍ଗୁନି?
1: ଓହୋ, କିଏ ତମେ ଯେ ଏ ଅନ୍ଧାର ରାତିରେ ଘରେ ପଶିଛ କାହିଁକି? ଶୋଇବା ପୂର୍ବରୁ ମୁଁ ତ ତାଟି କବାଟ ଭଲ କରି ବାନ୍ଧି ଦେଇଥିଲି, ତମେ ତମେ ତାଟି ଖୋଲିଲ କେମିତି? ଓ ବୁଝିଲି, ତମେ ଚୋରି କରିବାକୁ ଏ ଘରେ ପଶିଛ ନାହିଁ। ଏ ଗରିବ ଦାସିଆ ବାଉରୀ ଘରେ ଚୋରି କରିବାକୁ କିଛି ନାହିଁ ବୋଲି ତମେ କଣ ଜାଣିନା? ତନ୍ତୀ ବ୍ୟବସାୟ କରି ଲୁଗା ବୁଣି ବହୁ କଷ୍ଟରେ ମୁଁ ଗୁଜୁରା।

0: ଦର୍ଶନ ପାଇବା ପରେ ମୁଁ ଆଉ ନର୍କ ଯନ୍ତ୍ରଣା ଭୋଗିବି କହୁନୁ କହ।
1: ଓ ତୁ ତାହେଲେ କିଛି ବର ମାଗିବୁନି?
0: ମୁଁ ଯାହା ମାଗିବି ତୁ କଣ ସତରେ ଦବୁ ଠାକୁର?
1: ସତ୍ୟ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ତୁ ଯୋଉ ବର ମାଗିବୁ ମୁଁ ନିଶ୍ଚୟ ଦେବି।
0: ତାହେଲେ ତାହେଲେ ମୋତେ ଏଇ ବର ଦେ ଜଗନ୍ନାଥ, ତୋର ଭକ୍ତମାନଙ୍କ ଚରଣ ତଳେ ମୋରେ ମନ ସବୁବେଳେ ଲାଗି ରହିଥାଉ।
1: ତଥାସ୍ତୁ,
0: ଆଉ ଗୋଟିଏ ବର ଦେବୁନି ଜଗା?
1: ତତେ ମୋର ଅଦେୟ କିଛି ନାହିଁ ଦାସିଆ, କହ ଆଉ କଣ ଚାହୁଁଛୁ?
0: ଯେତେବେଳେ ତତେ ଯୋଉ ରୂପରେ ଚିନ୍ତା କରିବି ମୋତେ ମୋତେ ସେଇ ରୂପରେ ଦର୍ଶନ ଦଉଥିବୁ।
1: ତଥାସ୍ତୁ, ଧନ୍ୟ ଦାସିଆ, ଧନ୍ୟ ତୋର ଭକ୍ତି। ଏଇ ଦୁଇଟି ବର ସହିତ ତତେ ଆଉ ଗୋଟିଏ ବର ଚାଚି ଦଉଛି। ତୁ ଭକ୍ତିଭାବ ସହିତ ଯେତେବେଳେ ଯୋଉ ଦ୍ରବ୍ୟ ପଠାଇବୁ ମୁଁ ତାକୁ ସାଦରେ ଗ୍ରହଣ କରିବି।
0: କେତେବେଳୁ ଆସିଲୁଣି? ତୋର ବଡ ସିଙ୍ଗାର ବେଶ ସରିଲାଣି? ରାତି ଭୋଗ ଖାଇ ଆସିଛୁ ନା ସେମିତି ପଳେଇ ଆସିଛୁ?
1: ଆରେ ରାତି ଭୋଗ ଆଉ ଖାଇଲି କେତେବେଳେ? ବଡ ପଣ୍ଡା ଚଳୁ ଲଗାଇ ଭୋଗ କରୁଥିଲେ, ହେଲେ ମୁଁ ତୋ ପାଖକୁ ଚାଲି ଆସିଲି।

0: ମଣିମାଙ୍କର ଜୟ ହଉ, ଦୋଷ ମାର୍ଜନ କରିବା ହଉ ମଣିମା। ବଡ଼ପଣ୍ଡାଙ୍କ ଚଳୁରେ ଜଗନ୍ନାଥଙ୍କ ଦର୍ଶନ ମିଳୁନି, ସେଇଥିପାଇଁ ଏତେବେଳ ଯାଏ ବଡ଼ ସିଂହର ଭୋଗ।
1: ବନ୍ଦ କର, ବନ୍ଦ କର ମନ୍ଦିର ପରିଚର, ବନ୍ଦ କର। ପଣ୍ଡା ପଡ଼ିଆରୀମାନଙ୍କ ନୀତିରେ ନିଶ୍ଚୟ କିଛି ଅନୀତି ଘଟିଛି, ସେଇଥିପାଇଁ କେବଳ ସେଇଥିପାଇଁ ବଡ଼ ପଣ୍ଡାଙ୍କ ଚଳୁରେ ଠାକୁରଙ୍କର ଦର୍ଶନ ମିଳୁନି। ତମେ ତମେ ଆସିପାର ପରିଚାରକ।
0: ଜୟ ଆଜ୍ଞା ମଣିମା।
1: ହେ ଲକ୍ଷ୍ମୀପତି, ହତମ ଗଜପତିର ଗତି ମୁକ୍ତିଦାତା, ଜଗତପତି ହେ ଜଗନ୍ନାଥ, କୁଶ ଶଯ୍ୟରେ ଶୋଇ ତୋର ପାଦ ପଦ୍ମରେ ଶରଣ ପଶୁଛି ପ୍ରଭୁ। କ୍ଷମା ଗୁଣରେ ସବୁ ଦୋଷ ମାର୍ଜନା କରି କହ ଦୟାସାଗର, ମୋତେ କହ କାହିଁକି କାହିଁକି ଅଘଟଣ, ତା ନହେଲେ ମୁଁ ଆତ୍ମାହୁତି ଦେବି, ଏ ପ୍ରାଣ ବିସର୍ଜନ କରିବି, କଳଙ୍କିତ ହେବ ତୋର ଶରଣ ରକ୍ଷଣ ନାମ। ଦୁନିଆରୁ ସବୁଦିନ ପାଇଁ ତୋରି ସେବକ ପ୍ରତାପ ରୁଦ୍ରଦେବର ନାଁ ଲୋପ ପାଇଯିବ। କହ କହ ଜଗନ୍ନାଥ, କାହିଁକି କାହିଁକି ଚଳୁରେ ତୋର ଦର୍ଶନ ମିଳୁନି, କହ କହ ଜଗନ୍ନାଥ କହ।
0: ବ୍ୟସ୍ତ ହେବାର କିଛି ନାହିଁ ଗଜପତି, ବଡ଼ ପଣ୍ଡା ଚଳୁ କଲାବେଳେ ମୁଁ ରତ୍ନ ସିଂହାସନରେ ନଥିଲି।
1: ରତ୍ନ ସିଂହାସନ ଶୂନ୍ୟ କରି ପୂର୍ଣ୍ଣବ୍ରହ୍ମ କୁଆଡ଼େ ବିଜେ କରିଥିଲେ ପ୍ରଭୁ।
2: ପର ଅପର ମୋର ନାହିଁ, ଭାବିଲା ଭୃତ୍ୟ ସଙ୍ଗେ ଧାଇଁ, ବାଉରୀ କୂଳେ ତାର ଜନ୍ମ, ବାଲିଗାଁ ଦାସ ବୋଲି ନାମ, ତାର ମନ୍ଦିରେ ଥିଲି ମୁହିଁ, ଭକତ ଭାବେ ବନ୍ଧା ହୋଇ।
1: ଧନ୍ୟ ଧନ୍ୟ ବାଲିଗାଁ ଦାସ, ଧନ୍ୟ ତୁମର ଭକ୍ତି, ଧନ୍ୟ ଭକ୍ତ ପ୍ରିୟ ଜଗନ୍ନାଥ, ଧନ୍ୟ ତୁମର ଭକ୍ତ ବାନ୍ଧବ ପଦବୀ।
0: ମଣିମାଙ୍କର ଜୟ ହଉ, ବଡ଼ସିଂହର ଭୋଗ ଚଳୁରେ ବଡ଼ ଠାକୁର ଦର୍ଶନ ଦେଲେଣି।
1: ମହାପ୍ରଭୁଙ୍କ ଅପାର କରୁଣାରୁ ମହାଚିନ୍ତାରୁ ମୁଁ ମୁକ୍ତି ପାଇଲି।

0: ମଲା ମଲା, ଆଜି କଣ ନିଦ ଭାଙ୍ଗିବନି କି? ଆହେ ଉଠ ମା, ସକାଳେ ସବୁଆଡେ ଖରା ପଡିଲାଣି ପରା, ଆଉ କେତେବେଳ ଯାଏ ଶୋଇଥବ?
1: ଉଠୁଛି ଉଠୁଛି
0: କାଇଁ? ରାତିରେ କଣ ନିଆଁ ନିଭେଇବାକୁ ସମୁଦ୍ର ଯାଇଥିଲ କି?
1: ନାଇଁ ରମା, କାଲି ରାତିରେ ଟିକେ ଜୋରେ ନିଦ ଲାଗିଲା। ରାତିରେ ଗୋଟେ ଅଦ୍ଭୁତ ସ୍ୱପ୍ନ ଦେଖିଲି। ସ୍ୱପ୍ନରେ
0: ଠାକୁର ଆସିଥିଲେ, କେତେ କଥା କହିଲେ, ଏଇଆ କହିବଟି? ଥାଉ, ମୋର ସେସବୁ ଶୁଣିବାକୁ ଜମା ମନ ନାହିଁ। କି ହୋ, ତମର ସିନା ଆଉ କାହିଁରେ ମନ ଲାଗୁନି ଯେ ସବୁବେଳେ ଖାଲି ଠାକୁର ଠାକୁର ହଉଛ? ହେଲେ ଠାକୁରଙ୍କର କଣ

0: କିଛି କାମ ନାହିଁ ଆଉ ତାଙ୍କର ଆଉ କୁଆଡେ ଯିବାକୁ ମନ ହେଲାନି ଯେ ରାତିରେ ତମକୁ ସପ ନେଇବାକୁ ଚାଲି ଆଇଲେ।
1: ନା ତମେ ସେ କଥା ବୁଝିପାରିବନି ରମା, ସତରେ କାଲି ରାତିରେ ଠାକୁର।
0: ଓହୋ, କହିଲି ପରା ସେସବୁ ମୁଁ ଶୁଣିପାରିବିନି। ହଁ, ଆଜି ଘରେ କିଛି ନାହିଁ, ଏବେ ତ ଲୁଗା ବୁଣାବୁଣି କାମ ବି ଛାଡ଼ିଲଣି। ସେଇ ଯୋଉ ଦିଖଣ୍ଡ ଲୁଗା ଅଛି ସେଇଥିରୁ ଖଣ୍ଡେ ନେଇଯା, କାହାକୁ ବିକି କୋଉଠି ଆଣିଲେ ଚୁଲି ଜଳିବ। ହେଇଠି ଖାଲି ପେଟରେ ଦାନା ନ ପଡ଼ିଲେ ଠାକୁର ନାମ ଜପିବାକୁ ବଳ ଆସିବନି କି ଭୋକ ଦାଉରେ ଆଖିକି ଠାକୁର କଣ କେହି ବି ଦେଖାଯିବେନି। ହଁ,
1: କଥାରେ କହନ୍ତି ବାନେ କୋଟି ଭଣ୍ଡାରକୁ ତେପନ କୋଟି ଯିବ, ସବୁଦିନ କୁଆଡେ କୋଟିଏ ଯିବ ଉପାସ ରହନ୍ତି। ଆମ ଭାଗ୍ୟରେ ଯୋଉଦିନ ଉପାସ ରହିବାର ଯୋଗ ପଡିବ ରହିବା, ସେଥିପାଇଁ ଭାବିବାର କଣ ଅଛି।
0: ହେଇ, ସେ ଶାସ୍ତ୍ର ପୁରାଣ କଥା ମତେ ଜମା ଶୁଣାଓନି, ଏଇ ଲୁଗା ନିଅ। ହେଇ, ଭଲ ଲୋକ ଦେଖିକିରି ଦବ, ଯେମିତି କୋଉଡି ମିଳିବ।
1: ହଁ, ମୁଁ ସେ ପହରାଜପୁର ରମାକାନ୍ତ ଗୋସାଇଙ୍କ ଘରକୁ ଯାଉଛି, ସେ କହିଥିଲେ ଲୁଗା ପାଇଁ ଯାଉଛି।
0: ହଁ ହଁ, ଯା ଯେ ଝଟି ଆସିବ।
1: ହଁ ହଁ। ହୋଲି କି ହଉଛି ସାନ୍ତେ?
2: ହେରେ ଦାସିଆ, ରେ ସକାଳୁ ସକାଳୁ ଇଆଡ଼େ କୁଆଡେ?
1: ଇଏ ଲୁଗା ପାଇଁ କହିଥିଲେ ପରା ଆଣିଛି।
2: ସେଇଦିନ ତତେ କହିଥିଲି, ଆଜି ସରିକି ମନେ ପଡ଼ିଲା?
1: କଣ କରିବି ସାନ୍ତେ, ଯେତେବେଳେ ଯାହା ଯୋଗ ନା।
2: ହଉ ବାପା, ଯାହା କହିଲୁ ଦାସିଆ।
1: ସାନ୍ତେ, ଆପଣଙ୍କ ଏଇ ଗଛରେ ଯୋଉ ନଡ଼ିଆଟି ଫଳିଛି ନା, ଠାକୁରଙ୍କୁ ଲାଗିଗଲା ଭଳି ହେଇଛି। ସାନ୍ତେ, ମତେ ଏଇ ନଡ଼ିଆଟି ଦିଅନ୍ତିନି।
2: ଆରେ ବାପା, ମୋର କିଛି ଆପତ୍ତି ନଥିଲା ଯେ, ହେଲେ ଗଛର ପହିଲି ଫଳଟା।
1: ଆପଣ ମୂଲ ପାଇଁ କିଛି ଭାବନ୍ତୁନି, ଯାହା କହିବେ ମୁଁ ଦବା ପାଇଁ ରାଜି ଅଛି।
2: ମୂଲଟା ଟିକେ ଅଧିକା ହେଇଯିବ ବାପା, ସେଇଥିପାଇଁ।
1: କୁହନ୍ତୁ କୁହନ୍ତୁ ସାନ୍ତେ, କହୁନାହାନ୍ତି, କୁହନ୍ତୁ କେତେ ଦେବି। ଆଉ ଡେରି କରନ୍ତୁନି, ଦୟାକରି ମତେ ଟିକେ ନଡ଼ିଆଟି ଦିଅନ୍ତୁ। ଆପଣ ପାଖକୁ ଆସିଲା ବେଳେ ମାଧବ ଗୋସ୍ୱାମୀ ପୁରସ୍ତମ ବାହାରିଥିଲେ, ତାଙ୍କରି ହାତରେ ପଠେଇଦେବି ବୋଲି ଭାବୁଛି, ଡେରି ହେଲେ ସେ ଚାଲିଯିବେ।
2: ଜଗନ୍ନାଥଙ୍କ ପାଖକୁ ଫଳଟା ପଠେଇବାକୁ ତୋର ଯଦି ଏତେ ଆଗ୍ରହ, ଆଉ ଡେରି କରିବା ଭଲ ନୁହେଁ ବାପ। ବୁଝିଲୁ ଦାସିଆ, ଏଇ ଲୁଗା ଖଣ୍ଡିକ ଦେଇଦେଇ ନଡ଼ିଆଟା ତୁ ନେଇଯିବୁ ଆଉ।
1: ନିଅନ୍ତୁ ସାନ୍ତେ, ଏ ଲୁଗା ରଖନ୍ତୁ, ମତେ ନଡ଼ିଆ ଦିଅନ୍ତୁ।
2: ଆରେ ବାପା, ମୁଁ ଦେବି କଣ, ଗଛରେ ଚଢି ତୁ ନଡ଼ିଆ ନେଇଯିବୁ ନା ଆଉ, ତୋଳିବା ପାଇଁ ପୁଣି ମୁଁ ଆଉ ଘଉ ଖୋଜିବି।
1: ହଉ ସାନ୍ତେ, ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ।

0: Fate così! Fate così!
1: ମାଧ ଗୋସେଇ ଗୋସେଇ ଠାକୁରଙ୍କ ପାଇଁ ସବୁ କଣ ନଉଛନ୍ତି?
2: ଏଇ ଆମ୍ବ ପଣସ ପଇଡ଼ ନଡ଼ିଆ କଦଳୀ ଘିଅ ଦୁଧ ଦହି ଛେନା ଆଉ ନବା ତ ଆଉ କଣ?
1: ଆପଣ ଏତେ ଦରବ ନଉଛନ୍ତି, ମୋର ଗୋଟେ ଛୋଟିଆ ଦରବ ନେଇଯିବେନି?
2: ଆରେ ଦଉନୁ, ମୁଁ କଣ ନାହିଁ କରୁଛି?
1: ଏଇ ନିଅ ଗୋସେଇ, ଗୋସେଇ ଏ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ କହିବେ, ବାଲିଗ୍ରାମ ଦାସ ପଠେଇଛି, ସେ ଯଦି ହାତ ବଢେଇ ତମ ହାତରୁ ନେବେ ତ ଦବ, ନହେଲେ ମତେ ଆଣି ଦେଇଦବ।
2: ହଉ ହଉ ହେଲା, ଦେଶୀ ଫଳ ଦେ।

0: ବୁଝିଲ ମଣିଆ, ଆଶ୍ଚର୍ଯ୍ୟ ଘଟଣା। ହଁ, ରତ୍ନ ସିଂହାସନରୁ ଗରୁଡ଼ଖ ପର୍ଯ୍ୟନ୍ତ ଲମ୍ବିଗଲା ଶ୍ରୀହସ୍ତ। ଶ୍ରୀପତି କର ପ୍ରସାରଣ କରି ସୁଫଳ ନିଜେ ଗ୍ରହଣ କଲେ। ବୁଝିଲ ଭାଇ, ନ ତାଟକା ହେଇଯିବା କଥା। ଆରେ କିଏ ସେ ଭାଗ୍ୟବାନ ଭକ୍ତ, କାହାର ଶ୍ରୀଫଳ ଜାଣିଛୁ ଭାଇ?
1: ମୋ ହାତରେ ନଡ଼ିଆଟି ପଠେଇଥିଲା
2: ଦାସିଆ ବାହୁରୀ।
1: ହଁ, ବାଲିଗାଁର ଦାସିଆ ବାହୁରୀ।

0: ନିଶ୍ଚୟ ହିନ୍ଦ କୋଳିରେ ଜନ୍ମ ହେଇ
1: ବୁଝିଲ ପଣ୍ଡେ, ତମେ କିଛି ଜାଣିନ କିଛି ଜାଣିନ। ଆଇ ଯିଏ ପଠେଇଥିବା ଶ୍ରୀଫଳ ସ୍ୱୟଂ ଶ୍ରୀ ଜଗନ୍ନାଥ ଶ୍ରୀହସ୍ତରେ ଗ୍ରହଣ କଲେ, ବୁଝିଲ, ସେ ମହାପୁଣ୍ୟର ଅଧିକାରୀ, ବୁଝିଲୁ ଭଣିଆ, ସେ ଜଗନ୍ନାଥଙ୍କର ପରମ ଭକ୍ତ। ସେ ନିଚ ହେଇପାରେ ନା, ସେ ହୀନ ବାଉରୀ ହେଇପାରେ ନା, ସେ ପବିତ୍ର ବାଉରୀ। ଜୟ ଜଗନ୍ନାଥ ହିନ୍ଦୁର।
2: ଏହି ସଙ୍କଟ ତାରଣ ଜଗନ୍ନାଥ, ଆସନ୍ତାକାଲି ସକାଳୁ 64 ଭକ୍ତଗଣଙ୍କ ସହ ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ, ଯଶବନ୍ତ ଏହି ପଞ୍ଚସଖା ମୋ ଭକ୍ତି ଆଉ ଜ୍ଞାନ ପରୀକ୍ଷା କରିବା ପାଇଁ ଆସୁଛନ୍ତି। ତୁ ମୋତେ ଉଦ୍ଧାର କର ଜଗନ୍ନାଥ, ତୁ ମୋତେ ଏହି ସଙ୍କଟ ସାଗରରୁ ପାରିବା ପାଇଁ ଶକ୍ତି ଦେ।
3: ଦାସିଆ, ଏ ଦାସିଆ,
2: ତୁ ଏ ଅଧମ ପାଖକୁ ସତରେ ଆସିଛୁ ଠାକୁର।
3: ତୁ ମୋତେ ଭକ୍ତି ଭାବରେ ଡାକିଲୁ ପରା, ନ ଆସି ମୁଁ କଣ ରହିପାରିଥାନ୍ତି? ଭକ୍ତର ଡାକ ଶୁଣି ନ ଆସିଲେ ମୋତେ କାହିଁକି କୋଉ ଭକ୍ତ ଡାକିବ କହିଲୁ? ମୋତେ କାହିଁକି କିଏ ଭକ୍ତର ଭଗବାନ ବୋଲି କହିବ?
2: ହେ ଭାବଗ୍ରହୀ ଜଗନ୍ନାଥ, ଯୋଉ ସଙ୍କଟରେ ପଡ଼ି ତତେ ଡାକୁଛି ସେ କଥା ତତେ ଅଗୋଚର ନଥିବ। ମୋର ବିଶ୍ୱାସ ଅଛି, ଏକା ତୁ ମୋତେ ଅପମାନରୁ ପାରି କରିପାରିବୁ।
3: ତୋର ଅପମାନ ମୋ ପାଇଁ କଣ ଅପମାନ ନୁହେଁ?
2: ଜଗନ୍ନାଥ,
3: ତୋର ବର୍ତ୍ତମାନର ସଙ୍କଟ ବିଷୟରେ ମୁଁ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛି। କାଲି ପଞ୍ଚସଖା ମୋତେ ଧ୍ୟାନ ଓ ଯୋଗ ବଳରେ ନୀଳଚକ୍ରରେ ଲୁଚାଇ ତୋର ମନ ବିଡ଼ିବା ପାଇଁ ଏଠାକୁ ଆସିବେ। ତତେ ଯାହା ଭଲ ଦ୍ରବ୍ୟ ମିଳିବ ସଂଗ୍ରହ କରି ସେମାନଙ୍କର ଚର୍ଚ୍ଚା କରିବୁ। ପଞ୍ଚସଖାଗଣ ତୋ ହୃଦୟରେ ପ୍ରେମ ରୂପାଙ୍ଗ ଦେଖିବା ଲାଗି ଆଗ୍ରହ ପ୍ରକାଶ କରିବେ। ସେମାନେ କ୍ଲିଂ, ସ୍ଲିଂ ଏବଂ ଓଂର ବିଚାର ଜାଣିବାକୁ ଚାହିଁବେ। ଶିଶୁ ଅନନ୍ତ ଅନାଦି ସୂର୍ଯ୍ୟ ବିଚାର, ଯଶବନ୍ତ ରାଧା ଅର୍ଥ ଏ ବିଷୟରେ ସ୍ୱତନ୍ତ୍ର ପ୍ରଶ୍ନ ପଚାରିବେ। କିନ୍ତୁ ସବୁ ପ୍ରଶ୍ନ ଶୁଣି ଶ୍ରୀଜଗନ୍ନାଥ ଏକାକ୍ଷର ବ୍ରହ୍ମ ବୋଲି ତୁ ଉତ୍ତର ଦେବ। 64 ଭକ୍ତଗଣଙ୍କ ସହ ପଞ୍ଚସଖାମାନେ ତୋର ଏଇ ଉତ୍ତର ଶୁଣି ତୋ ଭକ୍ତି ଓ ଜ୍ଞାନର ପ୍ରଶଂସା କରିବେ।

0: ଏ ବଡ ପାଣ୍ଡେ, ଏ ସିଂହ ଦ୍ୱାରା ଆଜି ଏତେ ଗହଳି କାହିଁକି?
1: ଗହଳି ମୁଁ ଜାଣିପାରୁନୁ? ଆରେ ବଢିଆ, ଏ ଗହଳି କଣ ନୂଆ ଦେଖୁଛୁ? ଜଗନ୍ନାଥ ଘରେ ଦୁଆରେ ଦାଣ୍ଡରେ କେତେ ଗହଳି ନାହିଁ ମତେ କହିଲୁ? ବୁଝିଲୁ ବଣିଆ, ସେ ଠାକୁର ଯେମିତି ଅଦ୍ଭୁତ, ତାଙ୍କର ମହିମା ସେମିତି ଅଦ୍ଭୁତ, ତା ନ ହେଇଥିଲେ ବାଲିକା ଦାସିଆ ବାହୁରି ପଠେଇଥିବା ନଡ଼ିଆ ସେ କଣ ହାତ ବଳି ନେଇଥାନ୍ତା?
0: ଖାଲି କଣ ସେତିକି? ତେମେ ମାଆ କହିଲା ମୋର ମନେ ପଡିଲା, ପଞ୍ଚସଖା ଭକ୍ତମାନେ ଆଜି ସେ ଦାସିଆ ବାହୁରିକୁ ପରୀକ୍ଷା କରିବାକୁ ତା ଗାଁକୁ ଯାଇଥିଲେ, ତାକୁ ଗୁଡେଇ ତୋଡେଇ କେତେ ପ୍ରଶ୍ନ ପଚାରିଲେ, ହେଲେ ସେ କୁଆଡେ ସବୁ ପ୍ରଶ୍ନର ଉତ୍ତର ଦେଇ ଏମାନଙ୍କୁ ତାଟକା କରିଦେଲା ଆଉ, ବୁଝିଲ? ସେ ସେ ତା ମୁଣ୍ଡରେ ଶାଢୀ ବାନ୍ଧି ଫେରିଛନ୍ତି।
1: ଆରେ କାଳିଆ କାଳିଆ କେତେବେଳେ କାହାକୁ କରୁଣା କରେ, ସେ କଥା ତା ଛଡା କିଏ ଜାଣିବ କହିଲୁ? କରୁଣା ଭଳି ଢାଳିଲା ବେଳେ ସେ କଣ ଜାତି ଅଜାତି କିଛି ଦେଖେ? ଅପାର କରୁଣା ତାର ରେ, ଅପାର କରୁଣା, ବୁଝିଲୁ?
0: ଗୋଟେ ଆମ୍ବ ନ ଦେଖିଲା ଭଳିଆ ସେମିତି ଗୋଟେ ହାଉଳି କାଇ ଖାଉଛ? ରୁହ ରୁହ ରୁହ,
2: ଆମେ ମାଲେ ଆମ୍ବ ମାଲେ
0: ଏଣିକି ଆସିବା ହେଉ।
1: ଆରେ ମଣି, ଏ ଆମ୍ବ କଣ ଦେଖିବାକୁ ଆଣିଛୁ?
3: ନାଇଁ ଆଜ୍ଞା, ମୁଁ ଏ ଠାକୁରଙ୍କୁ ଦବାକୁ ଆଣିଛି।
1: ଆରେ ଆରେ କୋଉ ଠାକୁର କୋଉ ମଣି ଭାଇର?
3: ମୁଁ ତ ସେଇ କାଳିଆ ଠାକୁରକୁ ଜାଣିଛି, ତାରି ପାଇଁ ଆଜ୍ଞା ଆଣିଛି।
1: ବୁଝିଲ ସାନ ମଣି, ମଳୁ କହିଥିଲା କାକର ପାଣି, ବୈଦ କହିଲା ଦେ ତୋ ରାଣୀ, ଦେ ମଣି ଆଣି ଦେ ଦେ ଦେ, ମୁଁ ସେ କାଳିଆକୁ ଲାଇକ କରିଦେବି।
0: ମତେ ଦେ ମତେ ଦେ, ମୁଁ ଦେଇଦେବି।
1: ଚୁପ ଚୁପ ଚୁପ ଚୁପ, ଦେବି ଝାମେ ଯେ ଏକାଥର ମୁଁ ଚୁପ କରିଦେବି। ଦେଖ ଆରେ ମୁଁ ବଡ ପଣ୍ଡା, ଆମ ମୁଁ ନେବିନି ଆଉ କି ନବ ରେ ଆମ ମୁଁ ନେଇ ବଡ ପଣ୍ଡା, ମୁଁ
0: ହାତ ଦେଲେ ମତେ
1: ହାତ
3: ମାରନା। ହେ ଭଗବାନ, ହେ ଜଗନ୍ନାଥ, ତୋରି ପାଇଁ ଆମ୍ବ ଆଣିଥିଲି, ତୋ ଫଳ ତୁ ନେଇଯା ଠାକୁର, ତୁ ନେଇଯା।
0: ବଡପଣ୍ଡେ, କଣ ଏ ଗୋଟେ ଗୋଟିଏ ଆମ୍ବ ଗୁଡା କେମିତି ଶୂନ୍ୟ ଉଡି ଯାଉଛି?
1: ଆରେ ବୋଲି ମୁଁ ତ ତାଟକା ହେଇଗଲିଣି, ଆଉ ଚାହୁଁ ଚାହୁଁ ଟୋକେଇଟା ଆମ୍ବ ଶୂନ୍ୟରେ ଉଡିଗଲା। ଆରେ ଏ ତ ଅଦ୍ଭୁତ ଦୃଶ୍ୟ, ଆରେ ଜଗନ୍ନାଥ କଣ ସତରେ ଆମ୍ବ ଗୁଡା ଉହାନ କରିଦେଲେ?
0: ସତେ ଏ ଯାଦୁ ବିଦ୍ୟା ଭଳିଆ ଲାଗୁଛି, ଏ ଲୋକଟା ବୋଧେ କାଉରି କାମେ କାମ ସାଚି କଣ ଆଉ। ପଣ୍ଡେ ମୁଁ ଏଇ ଠିଆ ହେଇଛି, ତମେ ଗଲ ଗଲ ଗଲ ଠାକୁରଙ୍କ ସିଂହାସନ ଟିକେ ବୁଲି ଆଇଲ, ସତକ ବିଷୟ ଜଣା ପଡିଯିବ।
1: ମୁଁ ଯାଇ ଚକ୍ର ମାରିକି
0: ଗଲ
1: ନିକଟରେ ଆମ ଟାକୁଆ ଚୋପା ଗଦା ହୋଇ ପଡିଛି, ସେଦିନ ନଡ଼ିଆ ନେଇଥିଲା ଭଳି ଜଗନ୍ନାଥ ନିଜେ ଆମ୍ବ ଗ୍ରହଣ କରିଛନ୍ତି। କିଏ ତୁମେ ମହାପୁରୁଷ, କିଏ ତୁମେ ମହାପୁରୁଷ, ଦୟାକରି ତୁମର ପରିଚୟ ପ୍ରକାଶ କର ମହାପୁରୁଷ।
3: ମୁଁ ବାଲିଗାଁର ଦାସିଆ ବାଉରି।
0: ବାଲିଗାଁର ସେଇ ପରମ ଭକ୍ତ,
1: ପରମ ଭକ୍ତ ଦାସିଆ
0: ବାଉରି,
3: ତୁମ୍ଭ ମାନଙ୍କୁ ହୀନ ଦାସିଆ ବାଉରି ଓଳିକି ହଉଛି ସାଆନ୍ତେ?
1: ନା ନା ବଣି, ନା ନିଜକୁ ଏତେ ହୀନ ମନେ କରୁନାହିଁ, ତମେ ଆମ ସମସ୍ତଙ୍କର ନବଶ୍ୟ, ତୋ ଦୋଷ ରହିଲା ଜଗତେ ପରମ ପଦ ମିଳୁ ତତେ। ନେ ବଣି ନେ, ନେ ଜଗନ୍ନାଥଙ୍କ ଧନ୍ଦାବଳ ନେ, ଇ ତୁଳସୀ ନେ, ଇ ଆଳତୀ ନେ, ଆଳତୀ ନେ ବାପା, ଆଳତୀ ନେ।
3: ଜୟ ଜଗନ୍ନାଥଙ୍କର, ଜୟ।

0: ରମା ରମା ନିଅ ଠାକୁରଙ୍କ ତୁଳସୀ ପାଅ, ଆଉ ଏ ଧଣ୍ଡାମାଳଟା ନେଇ ତନ୍ତଶାଳାରେ ଟାଙ୍ଗି ଦିଅ।
1: ତେମେ କଣ
0: ଜଗନ୍ନାଥଙ୍କ ପାଇଁ ଆମ୍ବ ଦିଟା ନେଇ କ୍ଷେତ୍ରକୁ ଯାଇଥିଲି।
1: ତେମେ ଖାଲି ଏଇଆ କରୁଥାଅ।
0: କେହି କଣ ନିଜ ଇଚ୍ଛାରେ କିଛି କରେ? ସବୁ ସେ ଜଗନ୍ନାଥ କରାନ୍ତି କରନ୍ତି, ସେଇଥିପାଇଁ ପରା ତାଙ୍କ ନାଁ ଇଚ୍ଛାମୟ।
1: ଆସିଲ ଖାଇବ?
0: ତମରାଣ ଖାଇ କହୁଛି, କ୍ଷେତ୍ରରେ ପହଞ୍ଚିଲା ବେଳେ ଭାରି ଭୋକ ହଉଥିଲା, ହେଲେ ପାଦୁକା ଟିକେ ପାଇଦେଲାରୁ ସବୁ ଭୋକ କୁଆଡେ ଉଭେଇ ଗଲା।
1: ଏଇ ତେମେ କେମିତି ଠାକୁରଙ୍କୁ ଜପ କରୁଛ, ତାଙ୍କୁ କେମିତି ଡାକୁଛ?

0: ଦେଖେଇ ଦିଅନ୍ତନି, ମୋର କାହିଁ ସେସବୁ କରିବାକୁ ଭାରି ମନ ହଉଛି।
1: ଠାକୁରଙ୍କ ଦୟାରୁ ସେସବୁ ସମ୍ଭବ ହୁଏ ରମା, ସେସବୁ କାହାକୁ ଶିଖେଇ ହୁଏନି। ମନ ଧ୍ୟାନ ଦେଇ ତମେ ଖାଲି ଜଗନ୍ନାଥଙ୍କ କଥା ଚିନ୍ତା କର, ସବୁ ତାଙ୍କରି ଉପରେ ଛାଡି ଦିଅ। ତାଙ୍କର କରୁଣା ହେଲେ ହୁଏତ ସେ ତମ ଡାକ ଶୁଣିପାରନ୍ତି।
0: ତମକୁ ବାହାରେ କିଏ ଡାକୁଛନ୍ତି?
1: ମୁଁ ଦେଖୁଛି। ଏତେ ଖରାରେ ହେ ଅଧମ ପାଖକୁ ଆସିବାର କାରଣ କଣ କୁହନ୍ତୁ ଗୋସେଇ, ମୁଁ ଆପଣଙ୍କର କି ସେବାରେ ଲାଗିପାରିବି?
2: ଆରେ ନା ନା, ସେମିତି କିଛି କାମ ନାହିଁ ମ। ହଠାତ୍ ତମକୁ ଟିକେ କାହିଁକି ଦେଖିବାକୁ ଇଚ୍ଛା ହେଲା, ଖରାରେ ଚାଲି ଆସିଲି ଆଉ। ଭାରି ଭୋକ ହଉଛି, କିଛି ଖାଇବାକୁ ଦେଇପାରିବ?
1: ଆପଣ କଣ ପାଗଳା ହେଲେ ଗୋସେଇ? ଆପଣ ପୁରା ବ୍ରାହ୍ମଣ ଜାତି ଶ୍ରେଷ୍ଠ, ଆପଣ କଣ ଏ ବାଉରି ଘରୁ ଭୋଜନ କରିବେ?
2: ସେଥିରେ କ୍ଷତି କଣ ଅଛି? କେହ ତମକୁ ମତେ ସମସ୍ତ ଜୀବଜଗତକୁ ଭଗବାନ ପରା ସୃଷ୍ଟି କରିଛନ୍ତି। ମୋ ଘଟରେ ଯେଉଁ ନାରାୟଣ, ତମ ଘଟରେ ବି ସେଇ ନାରାୟଣ ବିରାଜମାନ କରୁଛନ୍ତି। ମୋ ଦେହରେ ଯେଉଁ ରକ୍ତ ପ୍ରବାହିତ ହଉଛି, ତମ ଦେହରେ ମଧ୍ୟ ସେଇ ଏକା ବର୍ଣ୍ଣର ରକ୍ତ ପ୍ରବାହିତ ହଉଛି। ତେଣୁ ମୁଁ କିପରି ବଡ ଜାତି ହେଲି ଆଉ ତମେ ଛୋଟ ଜାତି ହେଲ? ବିଚାରହୀନ ବିବେକହୀନ ଜ୍ଞାନହୀନ ମଣିଷ ସିନା ଜାତି ଅଜାତି ବାଛୁଛି, ହେଲେ ଭଗବାନଙ୍କ ପାଖରେ ସେସବୁର ଭେଦଭାବ ନାହିଁ। ଭଗବାନ ରାମଚନ୍ଦ୍ର ସବରୀ ହାତରୁ, ନାଇଁ ନାଇଁ ମାନେ ଖାଲି ହାତରୁ ନୁହେଁ, ସବରୀ ଅଇଁଠା ଖାଇବା କଥା ତମେ କଣ ପୁରାଣରୁ ଶୁଣିନ?
1: ଶୁଣିଛି ଯେ, ଯେତେ ହେଲେ ଆପଣ ବ୍ରାହ୍ମଣ ଉଚ୍ଚ ଜାତି।
2: ମତେ ସେମିତି ଜମା ଭାବ ନାହିଁ ମ, ମୋର ଜାତି ଗୋତ୍ର ବାଛ ବିଚାର କିଛି ନାହିଁ। ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ। ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହା ଠାକୁ।
1: ଆପଣ ଯେତେ କହିଲେ ବି ମୁଁ ଆଜ୍ଞା ଛୋଟ ଜାତି, ବାଉରି।
2: ଓହୋ, ବାଉରି ବାଉରି ବାଉରି, ବୁଝିଲ ଦାସିଆ, ତମେ ଏଇ ଜନ୍ମରେ ସିନା ବାଉରି ଘରେ ଜନ୍ମ ହେଇଛ, ପୂର୍ବରୁ କିନ୍ତୁ ବ୍ରାହ୍ମଣ ଥିଲ।
1: ବ୍ରାହ୍ମଣ ଥିଲି?
2: ହଁ, ତମେ ପ୍ରଥମ ତିନି ଜନ୍ମରେ ଶୂଦ୍ର ଓ ତାପରେ ତିନି ଜନ୍ମରେ ବ୍ରାହ୍ମଣ ଥିଲ।
1: ହେଲେ ଆପଣ ଏସବୁ?
2: ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ମତେ ଗୋଚର।
1: ମୋର ପରଜନ୍ମ ବୃତ୍ତାନ୍ତ ଦୟାକରି କୁହନ୍ତୁ ଗୋସେଇ।
2: ହଁ, ତୁମେ ଏହାପରେ ଭଣ୍ଡୁ ଗରିବ ଓ ପୁଣି ଥରେ ଗରିବ ନାମରେ ଜନ୍ମ ହବ। ସେଇ ଜନ୍ମରେ ତୁମ ପିତାଙ୍କ ନାମ ବିଷ୍ଣୁଦାସ ଓ ମାତାଙ୍କ ନାମ ଲଳିତା ହବ।
1: ଲୋକେ ଏସବୁ ଜମା ବିଶ୍ୱାସ କରିବେନି, ଆପଣ ଲେଖନୀ ସଞ୍ଚା ଧରିଛନ୍ତି, ଦୟାକରି ନିଜେ ଏଟାକୁ ଲେଖି ଦିଅନ୍ତେନି।
2: ଠିକ ଅଛି ଠିକ ଅଛି, ହଉ ଲେଖି ଦଉଛି।
1: କଣ ଲେଖା ହେଲା ପଢି ଶୁଣେଇ ଦିଅନ୍ତୁ ଗୋସି।
2: ହଉ ଶୁଣ ଭକ୍ତ ଦାସ, ଶୁଣ। ଲେଖନୀ ସଞ୍ଚା କରେ ଧରି, ଆଗତ ଲେଖନ୍ତି ଶ୍ରୀହରି। ଲେଖିଲେ ପ୍ରଭୁ ପିତବାସ, ଶରଣ ବାଲି ଗାଞ୍ଜେ ଦାସ।
1: କଣ କହିଲେ କଣ କହିଲେ? ପ୍ରଭୁ ପିତବାସ, ଠାକୁର ତୁ ତୁ ତାହେଲେ ବ୍ରାହ୍ମଣ ବେଶରେ?
2: କଣ ତଥାପି ସନ୍ଦେହ ହଉଛି? ଏଇ ଦେଖ ମୋର ଶଙ୍ଖ ଚକ୍ର ଗଦା ଆଉ ପଦ୍ମ।
1: ତୁ ସତରେ ସତରେ ଭାରି ହଟିଆ ନଟିଆ ଭାବ ବନେ ଦିଆ ଠାକୁର, ଖାଇବାକୁ ମାଗୁଥିଲୁ ପରା, ହେଲେ ତତେ କଣ ଖାଇବାକୁ ଦେବି ଯେ?
2: ତୋ ହାତରୁ ନଡ଼ିଆ ଆମ୍ବ ସବୁ ତ ମୁଁ ଖାଇଛି, ଏବେ ଯାହା ରଖିଛୁ ତାକୁ ଦେ।
1: ହଁ ହଁ, ତୋ ପାଇଁ ଏ ପଇଡ଼ ଦିଟା ରଖିଥିଲି, ନେ ଠାକୁର ନେ ନେ।
2: କି ଶାନ୍ତି, ତୃପ୍ତି, ଧନ୍ୟ ଧନ୍ୟ ଭକ୍ତ, ଧନ୍ୟ ତୋର ଜନ୍ମ।
1: ହେ ଦୟାମୟ, ତୋରି ଦୟାରୁ ଏ ସମାଜରୁ ଉଚ୍ଚ ନୀଚ ଜାତି ଭେଦର ବିଚାର ଲୋପ ପାଇଯାଉ। କେବଳ ଏ ବାଉରୀ ଜାତି ନୁହେଁ, ସବୁ ଜାତି ସବୁ ମଣିଷଙ୍କ ପାଇଁ ତୋର ଦୟାର ଭଣ୍ଡାର ଖୋଲା ରହିଥାଉ, ଖୋଲା ରହିଥାଉ କାଳିଆ। ହେ ଜଗନ୍ନାଥ, ଏତିକି ମାଗୁଣୀ ଏତିକି ମାଗୁଣୀ ଏତିକି ମାଗୁଣୀ।

ଶୁଣିଲେ ନାଟକ ପବିତ୍ର ଦାସିଆ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଗଜପତି ପ୍ରତାପ ରୁଦ୍ର ଦେବ, ନିର୍ମଳ କୁମାର କାନଙ୍ଗ, ପୁରାଣ ପଣ୍ଡା ଜଗନ୍ନାଥ ଦାସ, ଅନ୍ୟ ଜଣେ ପଣ୍ଡା ଆଲୋକ କୁମାର ମହାନ୍ତି, ବଡ଼ ପଣ୍ଡା ରାମଚନ୍ଦ୍ର ପ୍ରତିହାରୀ, ମନ୍ଦିର ପରିଚାଳକ ଶୁଭ୍ରାଂଶୁ ରଞ୍ଜନ ଦାସ, ରମାକାନ୍ତ, ଜୟକୃଷ୍ଣ ମିଶ୍ର, ମାଧବ ଗୋସେଇଁ, କିଶୋର ମହାନ୍ତି, ବଳରାମ ଦାସ, ମାୟାଧର ସାହୁ, ଶ୍ରୀଜଗନ୍ନାଥ, ନାରାୟଣ ମହାନ୍ତି, ଦାସିଆ ବାଉରୀ, ଅଶ୍ରୁମୋଚନ ମହାନ୍ତି ଏବଂ ରମା ନିହାରବଳା ପଟ୍ଟନାୟକ। ଶ୍ଳୋକ ଆବୃତ୍ତି ଲକ୍ଷ୍ମୀକାନ୍ତ ପାଲିତ। ମୂଳ ରଚନା ନିର୍ମଳ କୁମାର ମିଶ୍ର, ପ୍ରଯୋଜନା କିଶୋର ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार सेवा के साथ मैं अपर्णा सिंह।

ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ମନ୍ କି ବାତ୍ର 136ତମ ସଂସ୍କରଣରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନକାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ, ଦାବି ମାନିନେଲେ ସରକାର। ହରାରେଠାରେ ଚାଲିଥିବା ପୁରୁଷ ଦ୍ୱିତୀୟ T20 କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 90 ରନ୍ରେ ପରାସ୍ତ କଲା ଭାରତ। ସରକାର ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଆସନ୍ତା ସୋମବାର ଦିନ ଲୋକସଭାରେ ସାଧାରଣ ପରୀକ୍ଷାରେ ଅସାଧୁ ଉପାୟ ନିବାରଣ ଅଧିନିୟମ 2024 ଉପସ୍ଥାପନ କରିବେ। ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ପରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ। ରୋମାନିଆକୁ ସରକାରୀ ଗସ୍ତ ଶେଷ କରି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 6ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା। ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ବ୍ୟାଡମିଣ୍ଟନ ଜୁନିୟର ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନା ରୋଗତରୀ ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ପ୍ରତାପ ଚନ୍ଦ୍ର ତ୍ରିପାଠୀ ଶ୍ରୀମଦ୍ ଭାଗବତର 107ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆରମ୍ଭ କରୁଛୁ ବିଶେଷ ବନ୍ଦନା।
2: ରଥାରୂଢ଼ କାଳିଆ ସାନ୍ତଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପ୍ରଭୁ ବଡ଼ ଭାଇ ଆଉ ଭଉଣୀ ସହିତ ବୁଲି ଯାଇଥିଲେ ମାଉସୀ ଘରକୁ। ଆଜି ପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଆସିଲା ବେଳକୁ ଯେମିତି ତରତର, ଗଲାବେଳକୁ ବି ସେମିତି ତରତର। ମାଉସୀ ହାତ ପରସା ଖାଇ ପ୍ରଭୁ ଅତି ଆନନ୍ଦରେ ଫେରିବେ। ରଥ ଉପରେ ତାଙ୍କୁ ଦେଖିଦେଲେ ଭକ୍ତର ପେଟ ପୁରିଯାଏ। ସେଥିପାଇଁ ଭକ୍ତ ଅଳିକରେ, ହେ ନୀଳାଦ୍ରି ଈଶ୍ୱର, ଆପଣଙ୍କୁ ଦର୍ଶନ କରିବାର ସୌଭାଗ୍ୟରୁ ମୋତେ କେବେ ବଞ୍ଚିତ କରିବେ ନାହିଁ।

ମହାପ୍ରଭୁଙ୍କୁ ଦେଖିଦେଲେ ଦିବ୍ୟ ଆନନ୍ଦରେ ଭରିଯାଏ ହୃଦୟ। ଦୟଣା, ତୁଳସୀ ଆଉ ଚନ୍ଦନର ମିଶ୍ରିତ ମହକରେ ପୁଲକିତ ହୋଇଯାଏ ଆତ୍ମା। ସେ ଡୋରି ଲଗାଇ ଟାଣି ନିଅନ୍ତି, ଭାଗ୍ୟରେ ଥିଲେ ଦର୍ଶନ ଦିଅନ୍ତି, ଭାଗ୍ୟ ବାମ ହେଲେ ଅଧା ବାଟରେ ଛାଡ଼ିଦେଇ ମୁରୁକି ମୁରୁକି ହସନ୍ତି, ସହିବାର ସୀମା ଟପିଗଲେ ହାତ ଧରି ବାଟ କଢ଼େଇ ବି ଦିଅନ୍ତି। ଏମିତିକା ଦିଅ ଆଜି ବଡ଼ଦେଉଳକୁ ବାହୁଡ଼ି ଆସିବାକୁ ପ୍ରସ୍ତୁତ ହେଉଛନ୍ତି, ସେଇଥିପାଇଁ ଅଭିନବ ଉଲ୍ଲାସରେ ଭକ୍ତମାନେ ନାଚି ଉଠୁଛନ୍ତି ବଡ଼ଦାଣ୍ଡରେ।

ଆଜି ପ୍ରଭୁଙ୍କର ଜୟଗାନରେ ଶ୍ରୀକ୍ଷେତ୍ର ମୁଖରିତ। ସେ ଭକ୍ତମାନଙ୍କର ସଖା, ଭକ୍ତମାନଙ୍କର ବନ୍ଧୁ, କୃପାର ସାଗର ବୋଲି କବିମାନେ ତାଙ୍କୁ କୃପାସିନ୍ଧୁ ନାମରେ ସମ୍ବୋଧନ କରି ରଚନା କରିଛନ୍ତି ଅନେକ ଭକ୍ତିଗୀତ। ଦରିଦ୍ର ସୁଦାମାକୁ ବନ୍ଧୁପଣରେ ମାନ୍ୟ ଦେଇ ସେ ଦ୍ୱାପରରେ ସୃଷ୍ଟି କରିଥିଲେ ଏକ ଅବିସ୍ମରଣୀୟ ଆଦର୍ଶ। କଳିଯୁଗରେ ବନ୍ଧୁ ମହାନ୍ତିଙ୍କୁ ବନ୍ଧୁ ରୂପେ ସମ୍ମାନ ପ୍ରଦାନ କରି ଭାବର ଠାକୁର ରୂପେ ଜନମାନସରେ ଲୋକପ୍ରିୟ। ସେଥିପାଇଁ ଭକ୍ତ କଣ୍ଠରୁ ଝରିଯାଏ

ନୀଳାଚଳ ନାଥଙ୍କୁ ଯିଏ ଭାବରେ ଡାକିଛି ସେ ନିଶ୍ଚିତ ରୂପେ ତାଙ୍କର ସାନ୍ନିଧ୍ୟ ପାଇଛି। ସେଇଥିପାଇଁ ଆଜି ତାଙ୍କର ବାହୁଡ଼ା ଜାତରେ ଏକାତ୍ମ ହୋଇ ସମସ୍ତେ ଡାକୁଛନ୍ତି, ହେ ଶରଣ ରକ୍ଷଣ, ବଳିଆର ଭୁଜ ତଳେ ଆମକୁ ଆଶ୍ରୟ ଦିଅ। ପଲକହୀନ ଦୃଷ୍ଟିରେ ଆପଣ ସମସ୍ତଙ୍କୁ ଚାହିଁଛନ୍ତି, ରଙ୍ଗ ଅଧରରେ ମଧୁର ହସି ହସି ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି। ସେଇଥିପାଇଁ ଆଜି ସମସ୍ତଙ୍କ କଣ୍ଠରୁ ଝରି ପଡୁଛି ତୁମରି।

ମନର ବଡ଼ଦାଣ୍ଡରେ ଚାଲିଛି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ। ହଜାର ହଜାର ଭକ୍ତ ଆନନ୍ଦ ମନରେ ଟାଣିବେ ରଥ ଦୌଡ଼ି ଧରି। ଚତୁର୍ଦିଗରେ ଶୁଭୁଥିବ ଜୟ ଜଗନ୍ନାଥ ଧ୍ୱନି। ଡାକୁଛି ଶ୍ରୀମନ୍ଦିର, ଡାକୁଛି ଶରଧା ବାଲି, ଡାକୁଛି ବାଇଶି ପାହାଚ, ଡାକୁଛି ରତ୍ନବେଦୀ, ଡାକୁଛନ୍ତି ଭକ୍ତମାନେ। ପ୍ରଭୁ ତରତର ହେଉଛନ୍ତି ନୀତି ସମାପନ ପାଇଁ। ବାହୁଡ଼ିବାର ବେଳ କ୍ରମଶଃ ନିକଟତର ହେଉଛି।

ଥରେ କଳାଶ୍ରୀ ମୁଖକୁ ଦେଖିଦେଲେ ସବୁ ଦୁଃଖ ଆପଣା ଛାଏଁ ଭୁଲି ହୋଇଯାଏ, ଆପଣାର ଭାବ ସଞ୍ଚରିଯାଏ ଅନ୍ତର ଭିତରେ। ବାହୁଡ଼ା ଦଶମୀରେ ମହାପ୍ରଭୁ ବାହୁଡ଼ି ଆସିବେ, ତାଙ୍କୁ ଅତି ନିକଟରୁ ଦର୍ଶନ କରିବେ ଭକ୍ତମାନେ। ଏକ ଆନନ୍ଦଦାୟକ ଉତ୍ତେଜନାରେ ସମସ୍ତେ ଶିହରିତ। ଏହି ସୌଭାଗ୍ୟ ମିଳେ କେବଳ ବରଷକେ ଥରେ। ଦୁଃଖକୁ ସୁଖରେ ରୂପାନ୍ତରିତ କରିଦେଇପାରୁଥିବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରତିଯୋଗିତା ଲାଗିଛି ଭକ୍ତମାନଙ୍କ ଭିତରେ।

ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଶୈଳଭମା ମହାପାତ୍ର, ଚିତ୍ତରଞ୍ଜନ ଜେନା, ସୁମିତା ଗରାବଡୁ, ସୁଭାଷ ଦାସ, ଶ୍ୟାମାମଣି ଦେବୀ ଏବଂ ତାନସେନ ସିଂ। ଗୀତ ରଚନା କରିଥିଲେ ବାବା ବୁଦ୍ଧନାଥ ଦାସ, ତପନ ପଟ୍ଟନାୟକ, ପଦ୍ମଚରଣ, ସଂକର୍ଷଣ ମଙ୍ଗରାଜ ଏବଂ ପୁରାତନ ରଚନା ଆଲେଖ୍ୟ ବସନ୍ତ ମହାନ୍ତି ଏବଂ ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ। ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।

ପ୍ରଣାମ ଶ୍ରୋତାବନ୍ଧୁ, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା ତିନି ରଥ ହେରା ପଞ୍ଚମୀ ପରଦିନଠାରୁ ଦକ୍ଷିଣ ମୋଡ଼ ନେଇସାରିଛନ୍ତି। ବାହୁଡ଼ା ରଥଟଣା ଆରମ୍ଭ ହୋଇ ବଳଭଦ୍ରଙ୍କ ରଥ ବଡ଼ଶଙ୍ଖ ଯାଏ ଆସିଲା ପରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହେବ। ତାପରେ ଜଗନ୍ନାଥଙ୍କର ରଥ ବାଟରେ ମାଉସୀମା ମନ୍ଦିର ବା ଅର୍ଦ୍ଧାସନୀ ମନ୍ଦିରଠାରେ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ ଅର୍ପଣ କରାଯିବ। କିମ୍ବଦନ୍ତୀ କହେ ମାଳିନୀ ନଦୀ ଯାହା ପୂର୍ବରୁ ବଡ଼ଦାଣ୍ଡରେ ପ୍ରବାହିତ ହେଉଥିଲା ଏବଂ ଯେଉଁଥିପାଇଁ ତିନିଯୋଡ଼ା ରଥ ନିର୍ମାଣ କରାଯାଉଥିଲା ସେ ନଦୀର ବନ୍ୟାଜଳକୁ ଶୋଷଣ କରିଥିବାରୁ ସେ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାସନୀ। ଅନ୍ୟ କେତେକଙ୍କ ମତରେ ସେ ପ୍ରଳୟ ଜଳକୁ ଶୋଷଣ କରିଥିବାରୁ ତାଙ୍କର ନାମ ମଧ୍ୟ ଅର୍ଦ୍ଧାସନୀ। ତେବେ ରାଜାଙ୍କ ନଅର ସାମ୍ନାରେ ଜଗନ୍ନାଥଙ୍କ ରଥ ରହେ। ଏହି ସମୟରେ ବଡ଼ଦେଉଳରୁ ନିଜ ମନ୍ଦିର ଛାଡ଼ି ଲକ୍ଷ୍ମୀ ପାଲିଙ୍କିରେ ବିଜେହି ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି, ଜଗନ୍ନାଥଙ୍କ ରଥକୁ ଚାହାନ୍ତି। ବିଧି ଅନୁଯାୟୀ ଏହି ନୀତି ସିନା ସମ୍ପନ୍ନ ହୁଏ, କିନ୍ତୁ ପ୍ରଶ୍ନ ଉଠୁଛି, ଲକ୍ଷ୍ମୀ ଜାଣିବାକୁ ଚାହାନ୍ତି ପ୍ରକୃତରେ ଜଗନ୍ନାଥ ରଥରେ ବସି ଫେରିଛନ୍ତି ତ? ଏହି ସନ୍ଦେହକୁ ମୋଚନ କରିବା ପାଇଁ ବୋଧହୁଏ ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସନ୍ତି। ସେତିକିରେ ମଧ୍ୟ ସନ୍ଦେହ ତାଙ୍କର ଦୂର ହୁଏ ନାହିଁ। ମା ଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀନଗର ସମ୍ମୁଖରେ ଜଗନ୍ନାଥଙ୍କ ରଥ ନିକଟକୁ ଯାଆନ୍ତି। ଘଣ୍ଟ ଛତି କାହାଳୀ ସହ ପଟୁଆରରେ ପାଲିଙ୍କିକୁ ବିମାନବଳୁ ସେବକମାନେ କାନ୍ଧେଇ ନିଅନ୍ତି। ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଏ। ତାପରେ ଜଗନ୍ନାଥଙ୍କ ରଥ ଟଣା ହୋଇ ସିଂହଦ୍ୱାର ପାଖରେ ଲାଗିଥାଏ। ତେବେ ସେସବୁ ଠିକ୍, କିନ୍ତୁ ଲକ୍ଷ୍ମୀଙ୍କ ମନରେ ଜଗନ୍ନାଥଙ୍କର ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାକୁ ନେଇ ବିଷଣ୍ନ ଭାବ ଥାଏ। ସେଇଥିପାଇଁ ସେ ହେରାପଞ୍ଚମୀ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସନ୍ତି। ଅଭିମାନରେ ନନ୍ଦିଘୋଷ ରଥର ଚକର ଏକ କ୍ଷୁଦ୍ରାଂଶ ଭାଙ୍ଗି ଦିଅନ୍ତି, ହେରାଗୌରୀ ସାଇ ଦେଇ ବିମାନରେ ପୁଣି ଫେରିଯାଆନ୍ତି। ତେବେ ଶ୍ରୀମନ୍ଦିର ପରିପ୍ରେକ୍ଷୀରେ ବାହୁଡ଼ା ଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା ଅପେକ୍ଷା ବେଶି ପ୍ରତୀକ୍ଷିତ। ଶ୍ରୀଗୁଣ୍ଡିଚା ଯାତ୍ରା ଜନଗଣର ଯାତ୍ରା, ଲୋକଙ୍କ ଆଶା ଆକାଂକ୍ଷାର ଯାତ୍ରା। ବାହୁଡ଼ା ଶ୍ରୀମନ୍ଦିର ଭିତରେ ମେଘନାଦ ପାଚେରୀ ବେଢ଼ା କୁର୍ମବେଢ଼ା ଭିତରେ ସବୁ ପାର୍ଶ୍ୱ ଦେବାଦେବୀଙ୍କର ଆକାଂକ୍ଷିତ ଯାତ୍ରା, କାରଣ ଜଗନ୍ନାଥଙ୍କ ବାହୁଡ଼ିବା ପ୍ରକ୍ରିୟା ଉପରେ ପୂର୍ବରୁ ସଂଶୟର ମୋହର ମାରି ଦିଆଯାଇଛି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପପୁରରେ 11 ବର୍ଷ ବାଲ୍ୟକାଳ କଟେଇ ଭାଇ ବଳରାମଙ୍କ ସହ ମଥୁରା ଗଲେ। କଂସବଧର ନାୟକ ସାଜିଲେ, ନିଜ ପିତା ବସୁଦେବ ଏବଂ ମାତା ଦେବକୀଙ୍କୁ ବନ୍ଦୀଶାଳରୁ ମୁକୁଳେଇଲେ। କଂସଙ୍କ ପିତା ଉଗ୍ରସେନ ମଥୁରାର ନ୍ୟାୟୋଚିତ ରାଜା ହେଲେ। ଶ୍ରୀକୃଷ୍ଣ ଓ ବଳରାମଙ୍କ 14 ବର୍ଷର ମଥୁରା ରହଣୀ ଯୁଦ୍ଧର ଘନଘଟା ଭିତରେ କଟିଗଲା। ସେତେବେଳେ ମଗଧର ସମ୍ରାଟ ଥିଲେ ଜରାସନ୍ଧ, ତାଙ୍କର ଅତ୍ୟାଚାରରେ ମଥୁରାର ପ୍ରଜା ପ୍ରପୀଡ଼ିତ ଥିଲେ। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଶ୍ରୀକୃଷ୍ଣ ଓ ବଳରାମ ଜରାସନ୍ଧ ସହିତ ଲଢୁଥିଲେ। ଏଣୁ ମଥୁରାବାସୀଙ୍କୁ ସ୍ଥାୟୀ ନିରାପତ୍ତା ଦେବା ପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ନେଇଗଲେ ଦ୍ୱାରକା। ଦ୍ୱାରକାରେ ତିଆରି ହେଲା ସଞ୍ଚ ସୁନ୍ଦର ନଗରୀ, କୃଷ୍ଣ ହେଲେ ଦ୍ୱାରକାଧୀଶ। ଦ୍ୱାରକାରେ ପ୍ରବଳ ଜ୍ୱରାକ୍ରାନ୍ତ ହୋଇଥିଲେ ଶ୍ରୀକୃଷ୍ଣ, ମସ୍ତିଷ୍କରେ ଅସହ୍ୟ ବେଦନା, କପାଳରେ ତାତି। ରାଜବୈଦଙ୍କର ଚେରମୂଳି ଔଷଧ କିଛି କାମ କଲା ନାହିଁ। ଶ୍ରୀକୃଷ୍ଣ ନିଜର ଜଣେ ବିଶ୍ୱସ୍ତ ଦୂତକୁ ପଠାଇଲେ ଗୋପପୁର। ଶ୍ରୀରାଧା ତାଙ୍କ ପାଦରେ ଯେତେକ କାଦୁଅ ଲାଗିଥିଲା ସେତକ ସାମକାରେ କୋରି ପଠାଇଦେଲେ ଶ୍ରୀକୃଷ୍ଣଙ୍କ ପାଖକୁ। ଯେପରି ରାଧା କହୁଛନ୍ତି ସେ କାଦୁଅ ଭିତରେ, ନାହିଁ ନାହିଁ ନିଖିଳ ଜଗତକୁ ନଦୀ ସହି ଉପମାନ, ନବନିରୋଧ ନୀଳମଣି ଅତସି ଶ୍ୟାମ ସୁନ୍ଦର ସମାନ। ସେହି କାଦୁଅକୁ କପାଳରେ ବୋଳି ଶ୍ରୀକୃଷ୍ଣ ଆରୋଗ୍ୟ ହେଲେ, କିନ୍ତୁ କେବେ ତ ଫେରି ନଥିଲେ ବୃନ୍ଦାବନ। ସେହି ପଞ୍ଜୀକୃତ କାହାଣୀ ଜାଣନ୍ତି ମା ଲକ୍ଷ୍ମୀ, ସେ ପରା ରୁକ୍ମିଣୀ, ନ ଜାଣିବି ବା କିପରି? ଏଣୁ ସେ ଅଧୀରା, କାରଣ ସେ ଜାଣନ୍ତି ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଥରେ ଗଲେ ଆଉ ଫେରନ୍ତିନି, କିନ୍ତୁ ଆଜି ବାହୁଡ଼ାରେ ଫେରିବେ ପ୍ରଭୁ, କାରଣ ସେ ଜଗନ୍ନାଥ, ସେ ସୂର୍ଯ୍ୟ, ସେ ତେଜ, ସେ ଦୀପ୍ତି, ସେ ଜଗତର ଅକ୍ଷୟ ପ୍ରକାଶ। ସକାଳୁ ଉଦୟ ହୋଇ ମୁଣ୍ଡ ଉପରକୁ ଉଠିବା

0: ତାଙ୍କର ଯିବା ଏବଂ ଅପରାହ୍ନରୁ ଗୋଧୂଳି ପର୍ଯ୍ୟନ୍ତ ତାଙ୍କର ଫେରିବା, ଏହା ଭିତରେ ମଣିଷ ନିଜର ପ୍ରାତ୍ୟହିକ ଜୀବନକୁ ସନ୍ଧାନ କରେ। ଋଗ୍ବେଦରେ କୁହାଯାଇଛି, ଆ କୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ ଅମୃତଂ ମର୍ତ୍ୟଂ ଚ ହିରଣ୍ୟନ ସବିତା ରଥେନା ଦେବଃ ଜାତି ଭୁବନାନି ପଶ୍ୟତଂ। ଅନ୍ଧକାରମୟ ଅନ୍ତରୀକ୍ଷ ମାର୍ଗରେ ଆସୁଥିବା ଦେବତା ଓ ମନୁଷ୍ୟକୁ ସ୍ୱ କାର୍ଯ୍ୟରେ ନିୟୋଜିତ କରୁଥିବା ସୁବର୍ଣ୍ଣ ନିର୍ମିତ ରଥକୁ ଆରୋହଣ କରିଥିବା ସବିତା ଦେବ ସମଗ୍ର ପ୍ରାଣୀ ଜଗତକୁ ଦେଖି ଦେଖି ପ୍ରତ୍ୟେକ ଦିନ ଆସନ୍ତି। ମଣିଷର ରଥର ପଥର ଏ ଅନୁସନ୍ଧାନ ଯୁଗେ ଯୁଗେ ଚାଲିଥାଉ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣିଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଧ୍ରୁବଙ୍କ ତପସ୍ୟାରେ ଇନ୍ଦ୍ରାଦି ଦେବତାମାନେ ଭୟ କରି ତାଙ୍କର ତପସ୍ୟା ଭାଙ୍ଗିବାକୁ ଉଦ୍ୟମ କଲେ। ବାଳକ ରୂପ ଧରି ତାଙ୍କୁ ଭୁଲାଇବାକୁ ଚେଷ୍ଟା କଲେ। ଭୂତ ପ୍ରେତ ଓ ନାନାଦି ଭୟଙ୍କର ରୂପ ଧରି ଡରାଇଲେ। ପୁଣି ସୁନୀତି ରୂପରେ ଭୁଲାଇବାକୁ ଚେଷ୍ଟା କଲେ। କେହି ଧ୍ରୁବଙ୍କ ତପସ୍ୟା ଭାଙ୍ଗିବାକୁ ସମର୍ଥ ହେଲେ ନାହିଁ। ଭଗବାନ ଦେବତାମାନଙ୍କୁ କହିଲେ ଯେ ଧ୍ରୁବ କାହାରି ଅଧିକାର ନେବାକୁ ତପସ୍ୟା କରୁନାହିଁ, ସେ ତପସ୍ୟା କରୁଛି ପିତାଙ୍କ କୋଳରେ ବସିବା ପାଇଁ। ଭଗବାନ ଧ୍ରୁବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ବର ମାଗିବାକୁ କହିଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 105ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ପ୍ରୀତିନନ୍ଦ ରାଉତରାୟ, ମନ୍ମଥ ମିଶ୍ର, ଆଶା ମୁକୁଲ ପାରିକ ଏବଂ ସାଗର।

0: ଏକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତିନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଏହି ମାସ ଶେଷ ସୁଦ୍ଧା ତଳିଘେରାରେ ଧାନ ତଳି ପକାଇବା କାମ ସମ୍ପୂର୍ଣ୍ଣ କରିଦିଅନ୍ତୁ। ଧାନ ତଳିରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଖରିଫ୍ ମକା ଡାଲିଜାତୀୟ ଫସଲ ଲଗାଯାଇଥିବା ସ୍ଥାନରେ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ପନିପରିବା ତଳିଘେରାକୁ ବର୍ଷାରୁ ରକ୍ଷା ପାଇବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଆଖୁ ଗଛ 4-5 ମାସର ହୋଇଗଲେ ବିଳମ୍ବରେ ଆସିଥିବା ପିଲଗୁଡ଼ିକୁ ବାହାର କରି ତଳ ଶୁଖିଲା ପତ୍ରକୁ କାଢ଼ି 2-3ଟି ଆଖୁ ଏକାଠି କରି ବାନ୍ଧି ଦିଅନ୍ତୁ। କ୍ରମାଗତ ବର୍ଷା ହେତୁ ପନିପରିବା ଫସଲରେ ଝାଉଁଳା ଓ ମୂଳପଚା ରୋଗର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଯଦି ଏହି ରୋଗର ଲକ୍ଷଣ ଦେଖାଯାଏ ତେବେ ଶୁଖିଲା ପାଗ ଦେଖି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ 8% ସହିତ ମାଙ୍କୋଜେବ 64% ଡବ୍ଲ୍ୟୁପି ମିଶାଇ ଗଛର ମୂଳ ଚାରିପକ୍ଷେ ଡ୍ରେଚିଂ କରନ୍ତୁ ଏବଂ ଜମିରେ ଜଳ ନିଷ୍କାସନର ସଠିକ୍ ବ୍ୟବସ୍ଥା କରନ୍ତୁ। ଧାନ ତଳିଘେରା ଓ ନର୍ସରୀ ଅବସ୍ଥାରେ ଥିଲେ ତଳି ଓପାଡ଼ିବାର 7 ଦିନ ପୂର୍ବରୁ ଶୁଖିଲା ପାଗ ଦେଖି 400 ଗ୍ରାମ କ୍ଲୋରାଟ୍ରାନିଲିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 800 ଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 1 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ 10 ଡେସିମିଲ୍ ତଳିଘେରାରେ ପ୍ରୟୋଗ କରନ୍ତୁ। ଦାନାଦର କୀଟନାଶକ ପ୍ରୟୋଗ କରିବା ଦ୍ୱାରା ଧାନ ରହିବାର 3 ସପ୍ତାହ ପର୍ଯ୍ୟନ୍ତ କାଣ୍ଡବିନ୍ଧା ପୋକ, ବଙ୍ଗି ପୋକ, ପତ୍ରମୋଡ଼ା ପୋକ ତଥା ନଳୀପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିବ, ତେଣୁ ଏସବୁ ପଦକ୍ଷେପ ନିଅନ୍ତୁ। ମୁଗ ବିରି ବୁଣିବା ଅବସ୍ଥାରେ ଥିଲେ 1 ଏକର ମୁଗ କିମ୍ବା ବିରି ଚାଷ ପାଇଁ 10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 7 ଦିନ ପୂର୍ବରୁ 1 କିଲୋଗ୍ରାମ ମଞ୍ଜିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲ୍ଚର ଉପଚାର କରି ବୁଣନ୍ତୁ। ଶେଷଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ସହିତ 35 କିଲୋଗ୍ରାମ ଡିଏପି, 13 କିଲୋଗ୍ରାମ ମ୍ୟୁରେଟ୍ ପଟାସ ସାର ଏବଂ 4 କିଲୋଗ୍ରାମ ୟୁରିଆ ସାର ମୂଳସାର ହିସାବରେ ପ୍ରୟୋଗ କରନ୍ତୁ। ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖି ଧାଡ଼ିରେ ବିହନ ଶୁଖିଲା ପାଗ ଦେଖି ବୁଣନ୍ତୁ। ହରଡ଼ ବୁଣିବା ଅବସ୍ଥାରେ ଥିଲେ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ହରଡ଼ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏବଂ ଏହା ଶୁଖିଗଲା ପରେ ବୁଣିବାର ପ୍ରାୟ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଯାନୀ ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
1: ଆଚ୍ଛା ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି। ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନିଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥିରେ ସତରେ କ'ଣ କିଛି ହିତ ହେଇଥାଏ? ହଁ ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହୋଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣି ପାଳନ କ'ଣ ଆମ ଦେହ, ମନ, ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହୋଇଥାଏ? ହଁ ହୋଇଥାଏ। କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହୋଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧାଭାବର ଉଦ୍ରେକ ହୁଏନି? ସାଙ୍ଗସାଥୀମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହୋଇପାରେନି। ଜାତି, ଧର୍ମ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହୋଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା। ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତା'ର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତିଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
0: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
2: ନମସ୍କାର ଶ୍ରୋତା ବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଆଜି ହେଉଛି ନବମ ଦିନ। ଜଗତରନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ବାହୁଡ଼ିବେ ବଡ଼ଦେଉଳ ଅଭିମୁଖେ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତମାନଙ୍କ ଗହଣରେ ଯାତ୍ରା କରିଥିଲେ ଗୁଣ୍ଡିଚା ମନ୍ଦିର ଅଭିମୁଖେ। ଆଜି ଯାତ୍ରାର ନବମ ଦିନରେ ଶ୍ରୀଜୀଉ ବାହୁଡ଼ିବେ ବଡ଼ଦେଉଳ ଅଭିମୁଖେ ବାହୁଡ଼ା ଯାତ୍ରାରେ। ଦାରୁବ୍ରହ୍ମଙ୍କର ଏହି ଅନନ୍ୟ ଯାତ୍ରା ସମ୍ପର୍କରେ କହନ୍ତି ସୁଭଦ୍ରା ମହାନ୍ତି।
1: ଆଜି ମହାପ୍ରଭୁ ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା। ରଥଯାତ୍ରା ହେଉଛି ଓଡ଼ିଶା ଓ ଭାରତର ଏକ ବିଶିଷ୍ଟ ଧାର୍ମିକ ଉତ୍ସବ। ବାହୁଡ଼ା ଯାତ୍ରା ମାନେ ମହାପ୍ରଭୁ ଜଗନ୍ନାଥ, ଭଗିନୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରୁ ନିଜ ମନ୍ଦିରକୁ ବାହୁଡ଼ି ଆସନ୍ତି। ଏହି ଯାତ୍ରା ରଥଯାତ୍ରା ପରେ ନବମ ଦିନରେ ପାଳନ ହୁଏ। କବିବର ରାଧାନାଥଙ୍କ ଭାଷାରେ, କେହି ରହି ନାହିଁ ରହିବେ ନାଇଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାର ବଳେ। ବାହୁଡ଼ା ଦିନର ମୁଖ୍ୟ ଆକର୍ଷଣ ହେଉଛି ରଥ ଉପରେ ଠାକୁରଙ୍କର ଦର୍ଶନ ଓ ଆରତୀ। ଏହା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୁଏ। ଏହି ଉତ୍ସବ ଆମକୁ ଏହି ଶିକ୍ଷା ଦେଉଛି ଯେ ଯାହା ଆରମ୍ଭ ହୁଏ ତାର ଶେଷ ମଧ୍ୟ ଥାଏ, ଯେପରି ପ୍ରଭୁଙ୍କର ଆଗମନ ହୁଏ ଓ ପ୍ରତ୍ୟାବର୍ତ୍ତନ ହୁଏ। ଦେବଦର୍ଶନ ଓ ପୁଣ୍ୟାର୍ଜନ ଏହାର ବାହ୍ୟ ଉଦ୍ଦେଶ୍ୟ ହେଲେ ମଧ୍ୟ ସାମ୍ୟ ମୈତ୍ରୀର ପ୍ରଚାର ମୁଖ୍ୟ ଲକ୍ଷ୍ୟ। ଆମେ ଧରାବକ୍ଷରେ ଜନ୍ମଗ୍ରହଣ କରିଛୁ ଓ ଦିନେ ନା ଦିନେ ପ୍ରତ୍ୟାବର୍ତ୍ତନ କରିବୁ, ତେଣୁ ଏହି କ୍ଷଣିକ ଜୀବନ ନାଟକରେ ଆମର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଆମର ପରମେଶ୍ୱରଙ୍କ ଠାରେ ଉତ୍ପତ୍ତି ଏବଂ ପରମେଶ୍ୱରଙ୍କ ଠାରେ ପରିସମାପ୍ତି, ତେଣୁ ଏହି ପରମେଶ୍ୱରଙ୍କର ନିର୍ଦ୍ଦେଶ ଅନୁସାରେ ଅର୍ଥାତ୍ ବିବେକ ଅନୁମୋଦିତ କର୍ମ କରିବା କର୍ତ୍ତବ୍ୟ। ଶାସ୍ତ୍ର କହେ, ଅନିତାନି ଶରୀରାଣି ବିଭବ ନୈବ ଶାଶ୍ୱତ ନିତ୍ୟଂ ସନ୍ନିହିତ ଅନୁଚିତ।

0: ସମାଜ ହେଉ କି କୌଣସି ଅନୁଷ୍ଠାନ, ସବୁଠି କିଛି ନୀତି ନିୟମ ନିର୍ଦ୍ଧାରଣ କରାଯାଇଥାଏ, ଯାହାକୁ ସମସ୍ତେ ମାନି ଚଳିଲେ ସବୁ ଶୃଙ୍ଖଳିତ ହୋଇଥାଏ, ତା'ର ଉତ୍ତରୋତ୍ତର ଉନ୍ନତି ହୋଇଥାଏ। ଯେଉଁଠି ନୀତି ନିୟମର ଉଲ୍ଲଂଘନ ହୁଏ ଦେଖାଯାଏ ବିଶୃଙ୍ଖଳା। ରାଜ୍ୟ ଓ ଦେଶ ପାଇଁ ମଧ୍ୟ ସେହି ସମାନ କଥା। ନୀତି ନିୟମ ଆଇନ କାନୁନରେ ଦେଶ ପରିଚାଳିତ ହୁଏ। ଯେଉଁଠି ନୀତି ନିୟମର ଉଲ୍ଲଂଘନ ହୁଏ, ନୀତି ବିରୁଦ୍ଧ କାର୍ଯ୍ୟ ହୋଇଥାଏ, ଦୁର୍ନୀତି ହୁଏ, ସେଠାରେ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ। ବିକଶିତ ଭାରତ ପାଇଁ ଦୁର୍ନୀତିମୁକ୍ତ ଭାରତ ଗଠନ ଉପରେ ଗୁରୁତ୍ୱ ଦେଉଛନ୍ତି ଆମ ପ୍ରଧାନମନ୍ତ୍ରୀ। ଦେଶର ପ୍ରଗତିରେ ବାଧକ ଦୁର୍ନୀତି, ଏ ପ୍ରସଙ୍ଗରେ ନିଜର ଅଭିମତ ରଖନ୍ତି ସମାଜସେବୀ ନିଶିକାନ୍ତ ମିଶ୍ର।
1: ଦୁର୍ନୀତି ସମାଜର କ୍ଷତି କରେ, ସମୟର କ୍ଷତି କରେ, ଭବିଷ୍ୟତର କ୍ଷତି କରେ, କେବଳ ଦେଶର ପ୍ରଗତିରେ ବାଧକ ବୋଲି କହିବା ଛୋଟିଆ କଥା ହେଇଯିବ। ଏହା ତ ନିଶ୍ଚିତ କ୍ଷତି କରେ, ତା ସହିତ ସମୟ ଓ ଭବିଷ୍ୟତକୁ ମଧ୍ୟ ନଷ୍ଟ ଭ୍ରଷ୍ଟ କରିଦିଏ। ବହୁତ ଦିନ ତଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗୋଟେ ବିଜ୍ଞାପନ ମତେ ଭାରି ହୃଦୟକୁ ସ୍ପର୍ଶ କରିଥିଲା। ଆଜିକାଲି ଆମେ ଯୋଉ ବିଭିନ୍ନ ଦିନ ବିଭିନ୍ନ ଦିବସ ପାଳନ କରୁଛେ, ସେମାନେ ଗୋଟେ ବାକ୍ୟ କହିଥିଲେ, ଏଭ୍ରି ଡେ ଇଜ୍ ଆଣ୍ଟି କରପ୍ସନ୍ ଡେ, ଅର୍ଥାତ୍ ପ୍ରତ୍ୟେକ ଦିନଟି ହେଉଛି ଗୋଟିଏ ଦୁର୍ନୀତି ବିରୋଧୀ ଦିବସ। ମଝିରେ ଗୋଟେ କୁହାଯାଉଥିଲା ଦେଶର ସମାନ୍ତରାଳ ଅର୍ଥନୀତି ଚାଲିଛି, ତା ଭିତରେ ଗୋଟେ ପ୍ରମୁଖ କାରଣ ହେଉଛି ଦୁର୍ନୀତି, ଅର୍ଥାତ୍ ବିଭିନ୍ନ ପ୍ରକାର ଦୁର୍ନୀତି ବା ଅପନୀତି କରି କରି ସେମାନେ ଏପରି ଅର୍ଥ ଆଉ ଏପରି ସୁଖ ସୁବିଧା ଠୁଳ କରୁଛନ୍ତି ଯେ ସେମାନେ ଦେଶର ସରକାରଙ୍କର ଗୋଟେ ଯାହା ଅର୍ଥନୀତି ତାର କହିବାକୁ ଗଲେ ଗୋଟେ ସମାନ୍ତରାଳ ଅର୍ଥନୀତି କରୁଛନ୍ତି। ଯେତେବେଳେ ଅନ୍ୟାୟ ଅନୁଚିତ ମାର୍ଗରେ ଯୋଉଠି ଅର୍ଥ ଆସେ, ସେ ଅର୍ଥ ଗୁଡାକ ଅର୍ଥ ନୁହେଁ, ଅନର୍ଥ ସୃଷ୍ଟି କରିବ, କଦର୍ଥ ପରିସ୍ଥିତି ସୃଷ୍ଟି କରିବ। ଗୋଟିଏ ମତ ଅନୁସାରେ ଯଦି ଆପଣ ସରକାରୀ ଚାକିରି ନିୟମିତ ବା ସରକାରୀ ଦରମା ନିଶ୍ଚିତ ନ କରିକି ପରଫର୍ମାନ୍ସ ଲିଙ୍କ୍ଡ ସାଲାରି କରାଯାଏ, ଆପଣଙ୍କର ଯଦି କାର୍ଯ୍ୟଦକ୍ଷତା ବା ଆପଣଙ୍କର ଯଦି କର୍ମକୁଶଳତା ଏବଂ ସେବା ସେହି ସ୍ତରର ହେଲା, ଆପଣ ସେହି ମାସର ଦରମାଟି ବା ସେହି ମାସର ବେତନ ବା ସେହି ମାସର ଚାକିରିରେ ଆପଣଙ୍କର ଗ୍ରହଣୀୟ ଏବଂ ଉନ୍ନତି ସରକାର ସ୍ୱୀକୃତି ପ୍ରଦାନ କରିବେ। ତାହା ସ୍ଥିର କରିବ ନାଗରିକମାନଙ୍କର ସମୀକ୍ଷା ଉପରେ ବା କେତେ ଜଣ ଷ୍ଟେକ୍ ହୋଲ୍ଡର୍ସ ହିତଧାରୀମାନଙ୍କର ସମୀକ୍ଷା ଓ ଆକଳନ ଉପରେ। ତେଣୁ ସେପରି ଗୋଟିଏ ଅନ୍ତତଃ ପରୀକ୍ଷା କରାଯାଇପାରେ ସମାଜରୁ ଦୁର୍ନୀତିର ପ୍ରଭାବ କମେଇବା ପାଇଁ। ନିରାପତ୍ତା କ୍ଷେତ୍ରରେ ସିକ୍ୟୁରିଟି କ୍ଷେତ୍ରରେ କୁହାଯାଏ ଗୋଟିଏ ଜୀବନର ମୂଲ୍ୟବାନ କୋଟି କୋଟି ଜୀବନ ସହିତ ସମାନ, ସେପରି ସମାଜର ତଳ ସ୍ତରରେ ଥିବା ଗୋଟିଏ ଲୋକ ବି ଯଦି ଅନ୍ୟାୟ ଅନୁଚିତ ବା ଅତ୍ୟାଚାର ବା କୌଣସି ପ୍ରକାର ଭ୍ରଷ୍ଟାଚାରର ସମ୍ମୁଖୀନ ହେଇଯାଉଛି, ତାହା ଦେଶର ପ୍ରଗତିର ବା କୋଟି କୋଟି ଲୋକଙ୍କର ଅନ୍ୟାୟ ଅତ୍ୟାଚାର ସହିତ ତୁଳନା କରାଯାଇପାରେ। ତେଣୁ ମୋଟାମୋଟି ଭାବରେ କୁହାଯାଇପାରେ ଯୋଉଟା ମହାତ୍ମା ଗାନ୍ଧୀ ପୁରୁଣା କଥାକୁ ପୁନରୁଦ୍ଧାର କରିଥିଲେ ଯେ ଇଣ୍ଟରନାଲ ଭିଜିଲାନ୍ସ ଇଜ୍ ଦ ପ୍ରାଇସ୍ ଅଫ୍ ଲିବର୍ଟି, ଅର୍ଥାତ୍ ନିରନ୍ତର ସତର୍କତା, ପ୍ରତିଟି ବ୍ୟକ୍ତିଙ୍କର ନିରନ୍ତର ସତର୍କତା ଏ ଦୁର୍ନୀତିକୁ ବହୁମାତ୍ରାରେ ନିବାରଣ କରାଯାଇପାରେ।

0: ଖଣ୍ଡକୁ ଆସିଯାଆନ୍ତି। ଏ ପ୍ରସଙ୍ଗରେ ଆମର ଜାଣିବା କଥା ଯେ ଭାରତବର୍ଷର ଅନ୍ୟ କୌଣସି ମନ୍ଦିରରେ ପୂଜା ପାଉଥିବା ମୁଖ୍ୟ ମୂର୍ତ୍ତିଙ୍କୁ ଆସ୍ଥାନରୁ ଉଠାଇ ବାହାରକୁ ଅଣାଯାଏ ନାହିଁ। କୌଣସି ମନ୍ଦିରର ଠାକୁରଙ୍କୁ ଏକ ଉତ୍ସବ ଦିବସରେ ନଗର ପରିକ୍ରମା କରାଇବାକୁ ହେଲେ ତାହାଙ୍କର ବିଜେ ପ୍ରତିମାଙ୍କୁ ବିମାନରେ ବସାଇ ବୁଲାଯାଏ। ମାତ୍ର ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଏକମାତ୍ର ଦେବତା ଯେ ରଥରେ ବସି ନଗର ପରିକ୍ରମା ନିମିତ୍ତ ସ୍ୱୟଂ ମନ୍ଦିର ଛାଡ଼ି ଭଗ୍ନୀ ଓ ଭ୍ରାତାଙ୍କ ସହିତ ବାହାରକୁ ଚାଲିଆସନ୍ତି। ଏହିଦିନ ପ୍ରଭୁ ରଥରେ ବିଜେ କରନ୍ତି ଓ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ସେଠାରୁ ନଅ ଦିନ ପରେ ଶୁକ୍ଳ ଦଶମୀ ବା ବାହୁଡ଼ା ଦିନ ମନ୍ଦିର ଅଭିମୁଖେ ଫେରିଥାନ୍ତି। ଏହି କାରଣରୁ ଏହାକୁ କେହି କେହି ନବଦିନାତ୍ମକ ଉତ୍ସବ ବୋଲି ମଧ୍ୟ କହିଥାନ୍ତି। ପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବା ସମୟରେ ତାହାଙ୍କୁ ଦର୍ଶନ କରିବା ଏକ ପରମ ସୌଭାଗ୍ୟ ବୋଲି ମନେ କରାଯାଏ। ଏ ସମ୍ପର୍କରେ କୁହାଯାଇଛି, ଦୋଳେଚ ଦୋଳ ଗୋବିନ୍ଦମ୍ ଚାପେଚ ମଧୁସୂଦନମ୍ ରଥେତୁ ବାମନମ୍ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ଦୋଳବେଦୀରେ ଦୋଳଗୋବିନ୍ଦ, ଚନ୍ଦନ ଯାତ୍ରା ସମୟରେ ଚାପରେ ବିଜୟ କରିଥିବା ମଧୁସୂଦନ ଏବଂ ରଥଯାତ୍ରାରେ ରଥ ଉପରେ ବିଜୟ କରିଥିବା ବାମନଙ୍କୁ ଦର୍ଶନ କଲେ ମନୁଷ୍ୟ ପୁନର୍ଜନ୍ମ ଲାଭ କରେ ନାହିଁ, ତାହାର ମୋକ୍ଷଗତି ହୋଇଯାଏ। ରଥରେ ବିଜେ କରିଥିବା ଜଗନ୍ନାଥଙ୍କୁ ବାମନ ବୋଲି ଏଠାରେ କୁହାଯାଇଛି। ଏହା କହିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ପ୍ରଭୁ ଜଗନ୍ନାଥ ରଥରେ ବିଜେ କରିଥିବା ସମୟରେ ଆମେ ବଡ଼ଦାଣ୍ଡରେ ରହି ତାଙ୍କୁ ନିରୀକ୍ଷଣ କଲେ ତାଙ୍କର ମୂର୍ତ୍ତିଟି କ୍ଷୁଦ୍ର ଦେଖାଯାଇଥାଏ। ବିଶାଳକାୟ ମୂର୍ତ୍ତି ଦର୍ଶକର ଆଖିରେ କ୍ଷୁଦ୍ର ରୂପେ ଦେଖାଯାଉଥିବାରୁ ତାହାଙ୍କୁ ବାମନ ରୂପରେ କଳ୍ପନା କରାଯାଇଥିବା ଅନୁମିତ ହୁଏ। ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛି, ଭଗବାନ ବିଷ୍ଣୁଙ୍କର ଦଶ ଅବତାର ମଧ୍ୟରୁ ପଞ୍ଚମ ଅବତାର ନାମ ବାମନ ଅବତାର। ସତ୍ୟଯୁଗରେ ବଳି ନାମକ ଜଣେ ରାକ୍ଷସ ରାଜା ଅତ୍ୟନ୍ତ ଦାନଶୀଳ ଥିଲେ। ଅତ୍ୟଧିକ ଦାନ ଓ ଯଜ୍ଞାନୁଷ୍ଠାନ ଦ୍ୱାରା ସେ ସ୍ୱର୍ଗରେ ଇନ୍ଦ୍ରପଦରେ ବସିବା ନିମିତ୍ତ ଆଶାୟୀ ହେଲେ। କୌଣସି ଦୁରାଶା ରଖି ଦାନ ଓ ଯଜ୍ଞା ଧର୍ମାନୁଷ୍ଠାନ କରିବା ଏକ ଶାସ୍ତ୍ର ବିରୁଦ୍ଧ କାର୍ଯ୍ୟ। ପ୍ରଭୁ ନାରାୟଣ ବଳିରାଜାର ଏହି ମନ୍ଦ ଉଦ୍ଦେଶ୍ୟ ଜାଣିପାରିଲେ। ବାମନ ଅବତାରରେ ବଳିରାଜାଠାରୁ ଦାନ ଗ୍ରହଣ ଛଳରେ ତାହାକୁ ନିମ୍ନଗାମୀ କରାଇ ପାତାଳପୁରକୁ ପଠାଇଦେଲେ। ବାମନ ଅତି କ୍ଷୁଦ୍ର ଦେଖାଯାଉଥିଲେ ମଧ୍ୟ ସେ ବାସ୍ତବତଃ ଥିଲେ ଅସୀମ ଓ ଅନନ୍ତ, ଯାହାଫଳରେ ସେ ନିଜର ଦୁଇ ଗୋଟି ପାଦ ତଳେ ସମଗ୍ର ପୃଥିବୀ ଓ ଆକାଶକୁ ରଖିଦେଇଥିଲେ ଏବଂ ତୃତୀୟ ପାଦରେ ବଳିକୁ ଚାପି ଦେଇ ପାତାଳପୁରକୁ ପଠାଇ ଦେଇଥିଲେ। ସେଥିପାଇଁ ବାମନଙ୍କୁ ତ୍ରିବିକ୍ରମ ବୋଲି କୁହାଯାଏ। ରଥରେ ରହି ଦୂରରୁ ବାମନ ତୁଲ୍ୟ କ୍ଷୁଦ୍ର ଦେଖାଯାଉଥିବା ଜଗନ୍ନାଥ ହେଉଛନ୍ତି ବାସ୍ତବରେ ଅତ୍ୟନ୍ତ ମହାନ ଓ ବିଶାଳ। ସେ ଅନନ୍ତ ଓ ଅସୀମର ଯଥାର୍ଥ ସ୍ୱରୂପ। ମନରେ ଦୁରାଶା ବା ଆବିଳତା ରଖି ତାହାଙ୍କୁ ଆରାଧନା କରିବା ଦ୍ୱାରା ବ୍ୟକ୍ତିର ଅଧୋଗତି ଘଟେ। ସୁତରାମ ଭକ୍ତ ସାଲବେଗ, ଅତିବଡ଼ି ଜଗନ୍ନାଥ ଦାସ, ଭକ୍ତକବି ବଳରାମ ଦାସ, ଧ୍ରୁବ ଓ ପ୍ରହ୍ଲାଦଙ୍କ ତୁଲ୍ୟ ନିଷ୍କାମ ଓ ଐକାନ୍ତିକ ଭକ୍ତିପୂର୍ଣ୍ଣ ଚିତ୍ତରେ ତାଙ୍କର ଶରଣାପନ୍ନ ହେବା ଆବଶ୍ୟକ। ପ୍ରଭୁ ଜଗନ୍ନାଥଙ୍କର ଅନ୍ୟ ନାମ ହେଉଛି ଦଧିବାମନ। ଯେଉଁ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ନ ରହି ଏକମାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ରହିଥାଏ ତାହାଙ୍କୁ ଦଧିବାମନ କୁହାଯାଏ। ଏହିପରି ବିଭିନ୍ନ ଦୃଷ୍ଟିକୋଣରୁ ରଥାରୂଢ଼ ପ୍ରଭୁ ଜଗନ୍ନାଥଙ୍କୁ ବାମନ ବୋଲି କୁହାଯାଇଛି। ତାଙ୍କର ରଥଯାତ୍ରା ଆଜି ବିଶ୍ୱବିଖ୍ୟାତ ହୋଇଛି। ବର୍ତ୍ତମାନ ଏହା କେବଳ ଶ୍ରୀକ୍ଷେତ୍ର ବା ପୁରୀରେ ସୀମିତ ନ ରହି ବିଶ୍ୱର ବିଭିନ୍ନ ଦେଶରେ ପାଳିତ ହେଉଛି। ପ୍ରଭୁ ଜଗନ୍ନାଥ ଆଜି ଯଥାର୍ଥରେ ଜଗତର ନାଥ ବା ବିଶ୍ୱ ଦେବତା ହୋଇଯାଇଛନ୍ତି।
1: କଥିକରି ଶୁଣିଲି ରଥିତୁ ବାମନ ଦୃଷ୍ଟ, କହିଲେ ଡକ୍ଟର ପ୍ରଫୁଲ୍ଲ କୁମାର ଦାସ, ଆକାଶବାଣୀ କଟକ। ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ପ୍ରତିଭା ପ୍ରଧାନ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପ୍ରସନ୍ନଜିତ ସିଂ। ଶିଳ୍ପୀଙ୍କ କଣ୍ଠରେ ଭକ୍ତିଗୀତ ଅଭୟ ସୁତାରଙ୍କ ରଚନା, ପ୍ରଯୋଜନା ପ୍ରଜ୍ଞା ପରମିତା ସାହୁ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଆହି ଜଗନ୍ନାଥ ଚକା ନୟନ, ନୀଳକନ୍ଦରରେ।

ଶେଷରେ ଶିଳ୍ପୀ ପ୍ରତିଭା ପ୍ରଧାନ ଗାଇଛନ୍ତି, ରଥରେ କାଳିଆ ସୁନ୍ଦର ଦେଶ, ମୋରୁକି ହସରି ପରାଣ ତୋଷ, ଟାହିଆ ଅଲାଇ ଦାଣ୍ଡ ଦୋଲୁକାଇ, ହରସରେ ନନ୍ଦେ ଘୋଷରେ ବସ।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ଥିଲେ ପ୍ରତିଭା ପ୍ରଧାନ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ଗୀତରଚନା ଅଭୟ ସୁତାର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର, ଭବତୋଷ ମହାନ୍ତି, ଅଜୟ ଚୌଧୁରୀ, ଅନିରୁଦ୍ଧ ଧଳ, ବସନ୍ତ କୁମାର ମିଶ୍ର, ମନୀଷ ରାଜ ନନ୍ଦ ଏବଂ ସତୀଶ ଚନ୍ଦ୍ର ତ୍ରିପାଠୀ। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା।

ಜಗನ್ನಾಥ ಶ್ರೀ ಜಗನ್ನಾಥ ಮದ್ಗುರು ಶ್ರೀ ಜಗದ್ಗುರು ಮದಾತ್ಮ ಸರ್ವಭೂತಾತ್ಮ ತಸ್ಮೈ ಶ್ರೀ ಗುರವೇ ನಮಃ. ಜಯ ಜಗನ್ನಾಥ, ಜಯ ಜಗನ್ನಾಥ, ಜಯ ಜಗನ್ನಾಥ. ಆಕಾಶವಾಣಿರ ಅಗಣಿತ ಶ್ರೋತಾಗಣಙ್କୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପାବନ ଶ୍ରୀକ୍ଷେତ୍ରରୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ. ପ୍ରଣାମ ଶ୍ରୋତାବନ୍ଧୁ, ଅଖିଳ ବ୍ରହ୍ମାଣ୍ଡ ନାଥ ପରମାତ୍ମା ପରମବ୍ରହ୍ମ ଭକ୍ତଜନ ବତ୍ସଳ କରୁଣା ବରୁଣାଳୟ ପତିତ ପାବନ ମହାବାହୁଙ୍କର ଆଜି ବାହୁଡ଼ା ଯାତ୍ରା. ଆଜି ରଥଯାତ୍ରାର ନବମ ଦିବସ, ଆଷାଢ଼ ଶୁକ୍ଳ ଦଶମୀ ତିଥି. ଏ ଦିନର ମହାତ୍ମ୍ୟ ସମ୍ପର୍କରେ ସ୍କନ୍ଦପୁରାଣ କହୁଛନ୍ତି, ନବମ୍ୟାଂ ବାସୟେତ୍ ଦେବାନ୍ ତେଷୁ ପ୍ରାତଃ ସମୃତ୍ତିମତ୍ ଦକ୍ଷିଣାଭିମୁଖେ ଯାତ୍ରା ବିଷ୍ଣୋ ରେଷା ସୁଦୁର୍ଲଭା. ଅର୍ଥ ହେଲା, ନବମ ଦିବସରେ ଦେବତାମାନଙ୍କୁ ରଥରେ ବସେଇବ, ଏହି ପ୍ରାତଃ ଅତ୍ୟନ୍ତ ସମୃଦ୍ଧିବାନ, ଏ ଦକ୍ଷିଣାଭିମୁଖେ ବିଷ୍ଣୁ ଯାତ୍ରା ଅତ୍ୟନ୍ତ ଦୁର୍ଲଭ. କେତେ କାଳରୁ ଶବର ଦ୍ୱାରା ପୂଜିତ ଦାରୁ ଦେବତା ବିଶ୍ୱାବସୁର ନୀଳମାଧବ ବାଟ ଦେଇ ଆମ ପାଇଁ ଦାରୁ ବ୍ରହ୍ମରେ ରୂପାନ୍ତରିତ ହୋଇଛନ୍ତି. କେତେ ରାଜା, କେତେ ବିଦ୍ୱାନ, ସାଧୁସନ୍ଥଙ୍କର ଅତ୍ୟନ୍ତ ମହନୀୟ ବିଚାରର ଇଏ ହେଉଛି ଫଳ, ଆମେମାନେ ଜାଣିପାରିବା, ବୁଝିପାରିବା ଏବଂ ଅନୁଭବ କରିପାରିବା ବୋଲି ସେମାନେ ନିରାକାର ନିରାଭାସ ନିର୍ଗୁଣ ନିରଞ୍ଜନ ବ୍ରହ୍ମଙ୍କୁ ସାକାର ସଗୁଣ କରିଦେଲେ, ତାଙ୍କୁ ମନୁଷ୍ୟ ଭଳି କରିଦେଲେ, ଏପରିକି ତାଙ୍କୁ ଜନ୍ମମୃତ୍ୟୁ ଚକ୍ରରେ ମଧ୍ୟ ଆବଦ୍ଧ କରିଦେଲେ. ସ୍କନ୍ଦପୁରାଣ କହିଲେ, ଯତ୍ରାସ୍ତେ ଦାରବତନୁ ଶ୍ରୀଶୋ ମାନୁଷୀ ଲୀଳୟା. ପ୍ରକୃତରେ ନାହିଁ ତୁମ ନାମରୂପ, ନାହିଁ ତବ ଗୁଣ, ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ. କେବଳ ଏବଂ କେବଳ ଭକ୍ତି ହିଁ ପରମବ୍ରହ୍ମକୁ ତାଙ୍କ ପରମବ୍ରହ୍ମତ୍ୱରୁ ଓହ୍ଲେଇ ଆଣି ଆମର ହାତ ପାହାନ୍ତାରେ ପହଞ୍ଚାଇ ଦେଇଛି. ତାଙ୍କ ମାନୁଷୀ ଲୀଳାର ଏକ ଅଂଶ ହେଉଛି ଏହି ଯାତ୍ରା, ଅଶେଷ ପୁଣ୍ୟ ପ୍ରଦାୟକ ଯାତ୍ରା ଇଏ. ସ୍କନ୍ଦପୁରାଣ ମତରେ, ପଦା ଯାଆନ୍ତଂ ରଥେ ଯାଆନ୍ତଂ ଜ ପଶ୍ୟେତ୍ ଦକ୍ଷିଣାମୁଖମ୍ ତସ୍ୟ ଜନ୍ମ କୃତାର୍ଥ ସ୍ୟାତ୍ ବାଜି ମେଧଃ ପଦେ ପଦେ. ମହାପ୍ରଭୁଙ୍କର ଏହି ଦକ୍ଷିଣ

ଭୂମିକ ଯାତ୍ରା ଦେଖିବା ଲୋକର ଜନ୍ମ କୃତାର୍ଥ ହୋଇଯାଏ ଏବଂ ପ୍ରତି ପଦରେ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତି ହୁଏ। ସରି ଆସୁଛି ମହାପ୍ରଭୁଙ୍କର ସ୍ୱୟଂ ଲୀଳା, ମହାମହିମଙ୍କର ମାନୁଷୀ ଲୀଳା। ଶ୍ରୋତାବନ୍ଧୁ, ଆମେ ବ୍ୟବସ୍ଥାର ଉଚ୍ଚ ଉଚ୍ଚ ସୋପାନରେ ଥିବା ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କୁ ମହାମହିମ କହିଦେଉଛୁ ସିନା, ମହାପ୍ରଭୁଙ୍କୁ ଛାଡ଼ି ଆଉ କାହା ସହିତ ଏ ଶବ୍ଦ କ'ଣ ଶୋଭା ପାଏ? ଯଦି କେହି ଏ ଶବ୍ଦର ଅଧିକାରୀ, ତେବେ ନିର୍ଦ୍ୱନ୍ଦ୍ୱରେ ସେ ଆମର ମହାପ୍ରଭୁ, ସେ ମହାମହିମ। ତାଙ୍କରି ହିଁ ଆଜି ପ୍ରତ୍ୟାବର୍ତ୍ତନ ଜନ୍ମଭୂମି ବା ମାତୃଭୂମିରୁ କର୍ମଭୂମିକୁ। କେତେ ସୁନ୍ଦର ବାର୍ତ୍ତା ଏ ପ୍ରତ୍ୟାବର୍ତ୍ତନର! ଗୁଣ୍ଡିଚା ମଣ୍ଡପ ତାଙ୍କର ଅତି ପ୍ରିୟ ସ୍ଥାନ ସତ, ଏହା ନିଶ୍ଚିତ ମଧ୍ୟ, କିନ୍ତୁ କର୍ମ କର୍ତ୍ତବ୍ୟ ଆଗରେ ସବୁ ପଛ ହୋଇଯାଏ। ସବୁ ପ୍ରିୟ ବସ୍ତୁଠାରୁ ମାୟା କାଟିବାକୁ ପଡ଼େ। ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ଯେଉଁଠି ତାଙ୍କର ପତାକା ଉଡୁଛି, ଯେଉଁ ଶ୍ରୀବତ୍ସ ଖଣ୍ଡଶାଳ ତାଙ୍କ କର୍ମ ସମ୍ପାଦନର ଆସ୍ଥାନ, ସେଠାକୁ ତ ଫେରିବାକୁ ହିଁ ହେବ। ମୋହ ମାୟାଗ୍ରସ୍ତ ସଂସାରର ଆସକ୍ତିରେ ପଡ଼ିଥିବା ମଣିଷ ସଂସାର ଛାଡ଼ି ନିଜର ପରମଧାମକୁ ଫେରିଯିବା ପାଇଁ ସଂସାରର ଆସକ୍ତିରେ କେତେ ଲିପ୍ତ ହୋଇଥାଏ, ସଂସାରକୁ ଛାଡ଼ିବାକୁ ମନ କରେ ନାହିଁ। କେତେ ସୁନ୍ଦର ପରମାର୍ଥିକ ବାର୍ତ୍ତା ଦେଉଛନ୍ତି ମହାପ୍ରଭୁ ଦେଖନ୍ତୁ ତ, ଆସିଲେ ହସି ହସି, ଫେରୁଛନ୍ତି ମଧ୍ୟ ହସି ହସି। ଏହି ତତ୍ତ୍ୱଟି ଆମକୁ ଆପଣେଇବାକୁ ହେବ ମହାପ୍ରଭୁଙ୍କ ଏ ବାହୁଡ଼ାରୁ। ଆମେ ପ୍ରାର୍ଥନା କରୁଛୁ ମହାପ୍ରଭୁଙ୍କ ପାଖରେ ତାଙ୍କର ଏ ଭବ୍ୟ ଏବଂ ଦିବ୍ୟ ଲୀଳା ଆପଣମାନଙ୍କୁ ଶୁଣେଇବା ପାଇଁ ସେ ଆମକୁ ଭାବ ଦିଅନ୍ତୁ। ଆମର ବାଣୀ ଦେଇ ସେ ଭାବ ପ୍ରସରି ଯାଉ ଆପଣଙ୍କ ନିକଟକୁ। ଆପଣ ଯେଉଁଠି ଅଛନ୍ତି ସେଇଠି ପାଇଯାଆନ୍ତୁ ମହାପ୍ରଭୁଙ୍କର ଅନୁଭବ। ଧାରା ବିବରଣୀ କେନ୍ଦ୍ର, ପ୍ରଥମ ଧାରା ବିବରଣୀ କେନ୍ଦ୍ର ହେଉଛି ଆମର ସରଧାବାଲି ପ୍ରାଥମିକ ବିଦ୍ୟାଳୟ ଉପରେ, ଏବଂ ସେଇଠି ବିବରଣୀ ଦେବା ପାଇଁ ମୋ ସହିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ। ଡକ୍ଟର ଦାସ ହେଉଛନ୍ତି ଶ୍ରୀକ୍ଷେତ୍ରର ଜଣେ ବାସୀ ଏବଂ ଗୋଟିଏ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦରୁ ସେ ଅବସର ନେଇଛନ୍ତି। ଜଗନ୍ନାଥ ସଂସ୍କୃତିରେ ସେ ଜଣେ ବିଶିଷ୍ଟ ବିଦ୍ୱାନ ଏବଂ ବହୁ ଗ୍ରନ୍ଥ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ମନ୍ଦିର ପ୍ରଶାସନରୁ ଯାହା ପ୍ରସ୍ତୁତ ହୋଇଛି ତା'ର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି, ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା, ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ, ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହୋଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହୋଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ, ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:00-2:30, କିନ୍ତୁ ଆମେ ଆଶା କରୁଛୁ ଯେ 12:00 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ, ଏବଂ ରଥ ଚଣା 4:00 ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। ତିନି ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି

0: ଆଗରେ ନାକଚଣା ଦ୍ୱାରରେ ଅଛନ୍ତି ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେ ରାତିରେ ଯେଉଁ ଫୁଲରେ ତିନି ରଥଙ୍କର ସଜ୍ଜୀକରଣ ହୋଇଥିଲା ମଣ୍ଡଣୀ ହୋଇଥିଲା ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି ତିନି ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା ଏବଂ ରଥ ଏଠି ଚକ ମଧ୍ୟ ପୋତି ହୋଇଯାଉଥିଲା କିନ୍ତୁ ଏବେ କଂକ୍ରିଟ ହୋଇଯାଇଛି ଶରଧା ବାଲି ତାରି ଉପରେ ବାଲି ପକାଇକରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଘୋଟଉଥିଲେ କାରଣ ସବୁ ଲୋକ ଏଠି ଖାଲି ପାଦରେ ଚାଲନ୍ତି କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଘୋଟଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟକା ଏବଂ ଏ ଯୋଉ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଘୋଟଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ ଏବଂ ଗୁଟକା କେତେ ମାରାତ୍ମକ ପୁଡ଼ିଆ କେତେ ମାରାତ୍ମକ ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନ କରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଘୋଟଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡନ କରିଦିଆହେଇଛି। ଦୁଇଟି କଡନ ଅଛି, ଗୋଟିଏ ହେଉଛି ଇନର କଡନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହୋଇଛି ଏବଂ ଆଉଟର କଡନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ ସମର୍ପଣର ସହିତ ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରେ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମାତ୍ସ୍ୟକାର ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର କାନୁନଙ୍କ ଏବଂ ଶ୍ରୀ ତ୍ରିପାଠୀ ମୁଁ ଅନୁରୋଧ କରିବି, ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ, ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ

ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି। ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯୋଉଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥି ପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁ ସେ ଆଜି ଦାରୁ ବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁ ବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ। କହିଲେ ଇନ୍ଦ୍ରଦ୍ୟୁମ୍ନ, ସେ ତାଙ୍କର ପ୍ରଥମ ବାଣୀ ଥିଲା, ହେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। ଧନ୍ୟ ସେ ଇନ୍ଦ୍ରଦ୍ୟୁମ୍ନ, ଧନ୍ୟ ତାଙ୍କର ଭକ୍ତି, ସେ ଭକ୍ତିରେ ସ୍ୱୟଂ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅସରଣ ଶରଣ ପଦ୍ମ ପଲାସ ଲୋଚନ ଅଘଟନ ଘଟନ ପଟିଆନ ପ୍ରଭୁ ଭଗବାନ ଶ୍ରୀ ଜଗନ୍ନାଥ ତୁଣ୍ଡ ଖୋଲିଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି, କଣ ମତେ ବର ମାଗୁଛ? ମାଗ, ମୁଁ ହଉଛି ବରଦାୟକୁ ବରଦାନୀ, ତେଣୁ ଯୋଉମାନେ ବରଦାତା ସେମାନଙ୍କୁ ମଧ୍ୟ ମୁଁ ବରଦାନ କରେ, ତେଣୁ ତୁମ ଇଚ୍ଛା ହଉଛି ଯାହା ମାଗି ନିଅ ମୋ ଠାରୁ। ଇନ୍ଦ୍ରଦ୍ୟୁମ୍ନଙ୍କର ଆଖିରୁ କେବଳ ଆନନ୍ଦାଶ୍ରୁ ବହୁଛି। ବ୍ରହ୍ମା ଠିଆ ହେଇଛନ୍ତି, ସେ ମଧ୍ୟ ଦେଖୁଛନ୍ତି କଣ ଇନ୍ଦ୍ରଦ୍ୟୁମ୍ନ ମାଗିବେ, ଆଉ କଣ ମାଗିବାକୁ ଅଛି। ଯାହାଙ୍କ ପ୍ରେମରେ ବସିଭୂତ ହୋଇ ସ୍ୱୟଂ ଭଗବାନ ବଡ ଦେଉଳର ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ଏବଂ କହିଛନ୍ତି ଇନ୍ଦ୍ରଦ୍ୟୁମ୍ନ ମୁଁ ତୁମ ଉପରେ ପ୍ରସନ୍ନ, ୟା ଠାରୁ ବଳି ଆଉ ଅଧିକ କଣ ଗୋଟିଏ ମଣିଷ ପକ୍ଷରେ ଆବଶ୍ୟକ? ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଚୁପ୍ ହେଇଗଲେ, କିଛି କହିଲେନି, ବାକ୍ୟ ସ୍ଫୁରିଲାନି। ହଠାତ୍ ଇନ୍ଦ୍ରଦ୍ୟୁମ୍ନ ମହାରାଜ କହି ପକେଇଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ମୁଁ ତ ତୁମକୁ ଯେତେ ପଚାରୁଛି, କଣ ତୁମେ ବର ମାଗୁଛ ମାଗ, ତୁମେ ତ କିଛି ମାଗୁନ, ମୁଁ କଣ ଦେବି? ତେବେ ତୁମେ ଯଦି କିଛି ନ ମାଗୁଛ, ମୋ ପାଖରେ ଯାହା ସବୁଠାରୁ ଭଲ ବସ୍ତୁଟି ଅଛି, ମୁଁ ତୁମ ଉପରେ ପ୍ରସନ୍ନ ହେଇଯାଇଛି ତ ସେଇଟା ଦେଇଦଉଛି। ଠିଆ ହେଇଛନ୍ତି ଇନ୍ଦ୍ରଦ୍ୟୁମ୍ନ ମହାରାଜ, କଣ କହିଲେ? କହିଲେ ମୟି ଭକ୍ତି ସ୍ଥିରାସ୍ତୁତେ, କହିଲେ ହେ ଇନ୍ଦ୍ରଦ୍ୟୁମ୍ନ ମୟି ମାନେ ମୋ ଠାରେ, ତେ ମାନେ ତୁମର ଭକ୍ତି ସ୍ଥିରାସ୍ତୁ, ତୁମର ଭକ୍ତି ସ୍ଥିର ହେଇକିରି ରହୁ, ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ, ଆଉ କଣ ଆବଶ୍ୟକ ଅଛି? ଭକ୍ତିରେ ଭଗବାନ ବଶୀଭୂତ ହେଇକିରି ରହନ୍ତି, କିନ୍ତୁ ଏତିକି କହିକିରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶୁଣ, ତୁମେ ତ କିଛି କହିଲ ନେଇ, ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁ।

କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି, ଶୁଣ, ମୋର ତୁମେ ଦୁଇଟି ଯାତ୍ରା କରିବ, ଯୋଉ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି। ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି, ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହେଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ। ତାଙ୍କର ବିଜେ ପ୍ରତିମା ମାନେ ଆସିବେ, କିନ୍ତୁ ସେ ନିଜେ ଆସିବେନି। କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ, ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ, କହିଲେ, ଶୁଣ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହେଇଛି। ଆପଣ କହିଲେ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହେଇଛି, ତେଣୁ ସେଇଟା ମୋର ଜନ୍ମଦିନ, ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ, ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନ ବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ, ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି। କଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ? ନା, ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକରି ରଖିଛି, ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି, ସେଇ କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ। ଆପଣମାନେ ବିଚାର କରନ୍ତୁ, ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ। ଏବଂ ସେ କହିଲେ, ମୋର ଜନ୍ମ ଦିନ ହଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦ୍ୟୁମ୍ନ ସ୍ୱୀକାର ବି କରିଯାଇଛନ୍ତି। ଏବଂ ପୁଣି କହିଲେ, ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯୋଉ ଯାତ୍ରାର ନାମ ହବ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରାରେ ମଧ୍ୟ ମୋତେ ନବ, କୋଉଠିକି ନବ, ମୋର ଜନ୍ମସ୍ଥାନକୁ ନବ, ମୁଁ ଯୋଉଠି ଜନ୍ମ ହେଇଥିଲି। ଏ ଯାତ୍ରାର ନାମ ହଉଛି ଗୁଣ୍ଡିଚା ଯାତ୍ରା, ଏବଂ ମୋତେ ତୁମେ କୋଉଠିକି ନବ, ନା ଗୁଣ୍ଡିଚା ମଣ୍ଡପକୁ ନବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି, ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି। ଇଏ ସବୁ ସେ ନାଁ ଦେଇଛନ୍ତି, ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି, ଗୁଣ୍ଡିଚା ମଣ୍ଡପ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରସ୍ୟ ମହାବେଦୀ ତଦା ଭବତ୍। ଆରେ, ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡ ନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟ, ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି, ଯୋଉ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି, ଆଉ ମୋତେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଜନ୍ମବେଦୀକୁ ନବ। ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନବା, କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ଯେତେବେଳେ ଆସିବେ ମହାପ୍ରଭୁ ଆଉ ବାହୁଡ଼ି ଯିବେ ସେ ଜନ୍ମ ବେଦୀରୁ କର୍ମ ବେଦୀକୁ। ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ, କିଏ ନୃତ୍ୟ ମାଧ୍ୟମରେ, କିଏ ସେବା ମାଧ୍ୟମରେ, କିଏ ବିଭିନ୍ନ ପ୍ରଶାସନିକ ସ୍ତରରେ, ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି। ସେଇ ଭାବନାରେ, ଯୋଉ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ, ଯୋଉ ଭାବନା ମୋ ଆନନ୍ଦର, ଆଜି ଏତେ ସୁନ୍ଦର ବାତାବରଣ ଏ ପବିତ୍ର ପୁଣ୍ୟ କ୍ଷେତ୍ର, ଯୋଉ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ, ଯୋଉଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯୋଉ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କି ଭଜନ କରୁଛନ୍ତି, କି କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏଇ ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯୋଉ ଗୁଣ୍ଡିଚା ମନ୍ଦିର ହଉଛି ପ୍ରଭୁଙ୍କର ଆଦ୍ୟ ପୀଠ। କାହିଁକି ନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ ଏଇ କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯୋଉ ଗୁଣ୍ଡିଚା ମନ୍ଦିର, ଯୋଉଠି ଆଟବ ମନ୍ଦିର ବୋଲି କୁହାଯାଏ, ଆଟବ ମଣ୍ଡପ, କାହିଁକି ନା ଗୁପ୍ତ ଭାବରେ ପ୍ରଭୁଙ୍କର ଦାରୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯୋଉ ପୋଖରୀ ଓ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ, ମଧ୍ୟ ଏଇ ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ। କାରଣ ଏଇ ମହାବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏଇ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯୋଉ ପ୍ରଥମ ଯୋଉ ଗୁଣ୍ଡିଚା ଯାତ୍ରା ଆରମ୍ଭ ହେଇଥିଲା, ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏଇ ଗୁଣ୍ଡିଚା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା, ସେଇଥିରେ ପ୍ରଭୁ ବିରାଜମାନ କରି ଏଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଆଜି ହଉଛି କିନ୍ତୁ ସେ ଆଷାଢ ମାସ ଯୋଉ ଦଶମୀ ତିଥି, ଆଜି ବିଜୟୀ ଉତ୍ସବ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ। ଜନନୀ ଜନ୍ମ ଭୂମିଶ୍ୱ ସ୍ୱର୍ଗାଦପି ଗରିଅସି, ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ, ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି ସେଠି ମାର ପ୍ରେମ, ମାର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ, ଇଏ ହଉଛି ତିନି ଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯୋଉ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡଙ୍କ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡିକ ସୁସଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାଁ ରେ ସଜନି, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡୁଅଛି କେମନ୍ତ ସଦିରେ ଆହା। ଯୋଉ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହ ଦ୍ୱାରରୁ, ଏଇ ଗୁଣ୍ଡିଚା ମନ୍ଦିରରେ ସିଂହ ଦ୍ୱାରରେ ରହିଥିଲେ, କିନ୍ତୁ ରଥ ଦକ୍ଷିଣ ମୋଡ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯୋଉ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହ ଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପର, ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯୋଉ ପ୍ରାତଃକାଳୀନ ଯୋଉ ସମସ୍ତ ନୀତି ନିୟମ ରହିଛି, ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି, ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯୋଉ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା, ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯୋଉ

0: ଭକ୍ତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ, ପ୍ରଭୁଙ୍କର ଦନ୍ତ ମର୍ଜନ, ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି, ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣ ମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯୋଉ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣ ମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
6: ଗାଣ୍ଡୁଆ ଚୌରା ଛକ,
5: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
6: ରେବଣା ନୂଆଗାଁ
5: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ।
10: महाप्र

ପ୍ରଭୁଙ୍କର ସେଇ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି ପ୍ରସଙ୍ଗ। କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି, ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ। ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ଦାରୁବ୍ରହ୍ମ ପୂର୍ଣ୍ଣବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା, ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼, ମନରେ ଏତେ ଆକୁଳତା ବ୍ୟାକୁଳତା, ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ, ଦେଖିବା ପାଇଁ ଯେଉଁ ଆକର୍ଷଣ, ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମତୃପ୍ତ ହେଇଯାଏ, ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନବୋଧ ହେଇଯାଏ, ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମା ତୋଷ ହେଇଯାଏ, ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ, ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର, ପରମ ପାବନ କ୍ଷେତ୍ର। ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି, ଏହାର ସ୍ୱାତନ୍ତ୍ର୍ୟ ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଯେଉଁ ରଥଯାତ୍ରା ଦେଖି ଅନୁଭବ କରୁଥିଲେ, ତାହାର ଯେଉଁ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ବା କରୁଥିଲେ, ଆଜି ଏହି ପବିତ୍ର ବାହୁଡ଼ା ଯାତ୍ରାରେ ମଧ୍ୟ ସେହିଭଳି ଭାବରେ ଆଜି ଆମେ ପ୍ରତ୍ୟକ୍ଷ ଯାହା କିଛି ଘଟୁଛି, ଯାହା କିଛି ବଡ଼ଦାଣ୍ଡରେ ଅନୁଭୂତ ହେଉଛି, ତାହାକୁ ଆମେ ଦୁଇ କେନ୍ଦ୍ରରୁ ଆପଣମାନଙ୍କୁ ଶୁଣେଇବୁ। ଆପଣମାନେ ଶୁଣିବେ ଏବଂ ଅନୁଭବ କରିବେ ଏ ମହାପ୍ରଭୁ ସତରେ କଳିଯୁଗରେ କେତେ ମହାନ, ଏଇ ମହାପ୍ରଭୁଙ୍କର ବିଚାରଧାରା କେତେ ଉଚ୍ଚକୋଟୀର, ଏବଂ ମହାପ୍ରଭୁ କ'ଣ କହିବାକୁ ଏ ବଡ଼ଦାଣ୍ଡକୁ ଆସିଛନ୍ତି। ମହାପ୍ରଭୁ ତାଙ୍କର ମାତୃକୋଳରେ ମା କୋଳରେ ସାତ ଦିନ ରହିଲା ପରେ ସତରେ କ'ଣ ତାଙ୍କର ମନ ହଉଥିବ ତାଙ୍କର କର୍ମଭୂମିକୁ ଯିବା ପାଇଁ? ଇଏ ପରା ଲୀଳା, ମହାପ୍ରଭୁ ଯାହା କରନ୍ତି ତାହା ଲୀଳା, ମଣିଷ ଯାହା କରେ ତାହା ହେଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା, ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ, ଏବଂ ତାକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ, ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ, ସନ୍ଥ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ଶିପୁଟି, ବନ୍ଧୁ ମହାନ୍ତି, ଭକ୍ତ ଦାସିଆ ବାଉରୀ ସମସ୍ତେ ଧାଇଁ ଆସିଛନ୍ତି ଏହି ପବିତ୍ର ପୀଠକୁ। ଏହି ପୀଠର, ଏହି ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ, ଏହି ଭାବନା ନେଇ ପ୍ରତିଟି ଭକ୍ତ ଧାଇଁ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ। କାରଣ ଇଏ ପରା ପାପ ଛଡ଼ାପୁର, ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ, ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ କଳିହତ ମାନବ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏହି ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ହବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ, ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ, ସାଧାରଣ ମହୋତ୍ସବ ନୁହେଁ, ଏହା ଜଗତର କଲ୍ୟାଣ ପାଇଁ, ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ
ଏ ପବିତ୍ର ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ।

0: ହେଉଛି ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜ କାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ। ତେଣୁ ପିତ୍ରାଳୟ ମାତ୍ରାଳୟ ଅର୍ଥାତ୍ ମାତୃଭୂମି ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡିବ। ଇଏ ହେଉଛି କର୍ତ୍ତବ୍ୟର ଦାୟ, କର୍ତ୍ତବ୍ୟ କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯୋଉ ବାହୁଡ଼ି ଯିବେ ଏହି ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାର ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳାଦ୍ରିନାଥଂ ଜଗତାମଧୀଶଂ ଚିଦନ୍।

ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ। ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ। କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି, ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ

0: ଅନୁମତି ପତ୍ର ଥାଉ ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି। ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା, କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6ଟାରୁ ଆରମ୍ଭ କରି 3.5 ଘଣ୍ଟା ହୋଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲିଠାରୁ ବଡ଼ ଶଙ୍ଖ ଯାଏ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନୁଶିଳାରେ ପ୍ରଭୁ ଆସନ୍ତି। ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେହି ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦୀ ଯାତ୍ରା, ଅନ୍ତର୍ବେଦୀ ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି, ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ୱ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ, ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେହି ଶବର ପରିବେଶକୁ ବା ସେହି ଶବରାୟିତ ସଂସ୍କୃତିକୁ ଫେରେଇ ଦେବା ପାଇଁ ଏହି ବାହୁଡ଼ା ଯାତ୍ରାଟି ଗୋଟିଏ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି, ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କେଉଁମାନେ କରନ୍ତି? ଦଇତା ଏବଂ ପତି। ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ, ଦଇତାମାନେ ହେଉଛନ୍ତି ଶବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ରମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସେ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ, ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି, ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ, ଇଏ ହେଉଛି ମହାପ୍ରଭୁଙ୍କର ଗୋଟେ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେହି ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ ଏବଂ ସେହି ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତାର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ, ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚାକୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। 2ଦ୍ଵାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, 6 ରଥ ହେଉଥିଲା 3 ରଥ ହେଲା, ମାଳତୀ ନେଇ ପୋତେଇ 3 ରଥ କଲେ, ଗୁଣ୍ଡିଚା ଘର କାଷ୍ଠ ମଣ୍ଡପକୁ ପଥର ମଣ୍ଡପ କଲେ,
1: चारिपाखे भेड़ा।

0: ତିଆରି କଲେ। ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ। ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟ ଗଣା ତିଆରି କଲେ। ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ମସିହାରେ ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ। ସେ 80,000 ଟଙ୍କା ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହୋଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜେ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହୋଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ, ଚିଠି ମାଧ୍ୟମରେ ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ଲକ୍ଷ୍ମୀ ଆସିକରି ରଥ ଭାଙ୍ଗିକରି ଯାଆନ୍ତି ରାଗିକରି। ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି, ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା? ଡକ୍ଟର ଦାସ,
1: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ ଅଛି। ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ୍, ତାଙ୍କର ଯୋଉ ଲୀଳା କୈବଲ୍ୟଟିଏ ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେମିତି। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯସ୍ୟ ବଦନେ ଲକ୍ଷ୍ମୀର ଯସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି, ଏଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି,
0: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି କସ୍ମିନ୍ କାଳେ,
1: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣଗ୍ନ ସହତେ ମୁକ୍ତୁମ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
0: ମହାପ୍ରଭୁ ଆସିକରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
1: ଲକ୍ଷ୍ମୀ ରହିବେ
0: ରହିବେ,
1: ଲକ୍ଷ୍ମୀ ଛାଡ଼ିବେ କେମିତି, ତାଙ୍କ ବକ୍ଷ ଦେହରେ ସେ ଅଛନ୍ତି, ବକ୍ଷସ୍ଥଳ ଆସି ନୟା,
0: ସେ ତ ରନ୍ଧନ କଲେ ଆଉ ପାକ କଲେ ରନ୍ଧନ ହେଲା।
1: ନିଶ୍ଚିତ ମହାପ୍ରଭୁଙ୍କୁ ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର,
0: ବାସ
1: ଜଗନ୍ନଂ ପାଚୟତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ।
0: ଆଚ୍ଛା, ବଢିଆ ହେଲା, ଏ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟିଏ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ, ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହଉଛି ବିମଳା ନଥାଇକରି?
1: ଏଇ ଯୋଉ କଥାଟି ଆପଣ କହିଲେ, ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ, ଲୋକମାନଙ୍କ ମୁଣ୍ଡରେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
0: ଭୋଗ ହେଲା ପରେ,
1: ମହାପ୍ରସାଦ କୁ ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷ ଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷ ଘର ଅଛି ବଡ଼ଦେଉଳରେ, କିନ୍ତୁ ବିମଳାଙ୍କ ପାଇଁ ରୋଷ ଘର ନାହିଁ। ସେ କଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନୀ, ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକିରି
0: ମହାପ୍ରସାଦ
1: ହୁଏ, ଏଇଟା ଭୁଲ। ଆଚ୍ଛା, ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ, ସେ ନିଜେ ହେଉଛନ୍ତି ଅଦୃଶ୍ୟ ପୁଣି ହେଉଛନ୍ତି ବ୍ୟକ୍ତ ରୂପ, आमे जहां को रथ आणु

0: ଯେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାଶେ ପାଶେ ଛନ୍ତି ନନ୍ଦନ, ତୁଇ କାହିଁକି କରୁଛୁ, କୋଉ ରୂପରେ ଅଛନ୍ତି, ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେଇ କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯୋଉ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟେ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ। ସିଏ ଆସନ୍ତି, ଆମେ ଯୋଉ କହିଦଉଛୁ ଅନେକ ସମୟରେ, ସିଏ ଜନ୍ମବେଦିକେ ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ଆଉ ମନ ହଉନଥିବ ଯିବାକୁ, ଏବଂ ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହଉଥିବ। ଏସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
0: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
1: ତା ନାଇଁ ସେଇଟା ହେଲେ କଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡି ପାରୁଛୁ।
0: ଆମରି ଭଳିଆ ସେ ଲୀଳା
1: କରୁଛନ୍ତି, କିନ୍ତୁ ତାର ତତ୍ତ୍ୱଟି ହଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ ସାତ ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡେ ଲାଗିବ।
0: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯୋଉ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକିରି କର୍ମସ୍ଥାନରେ ବସିଛନ୍ତି, ଏଠିକି ଆସିଲେ ସାତ ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ,
1: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ କହିଛନ୍ତି ମାୟାଧ୍ୟକ୍ଷିଣ ପ୍ରକୃତି ହେତୁ ନା ନେଇନ କହନ୍ତି
0: ଜଗତ ପରିବର୍ତ୍ତନ।
1: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମତେ ମାୟା ଆଉ ଧରିବ କୁଆଡେ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ ଏଇ ଯୋଉ ଲୀଳା କରୁଛନ୍ତି,
0: ସଂସାରରେ ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
1: ଆଜ୍ଞା,
0: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ, ଆମମାନେ ସବୁ ପ୍ରାଣୀ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ, ଯୋଉ ମୁନି ଋଷି ମାନେ ସାଧନା କରିକି ସିଦ୍ଧି ଲାଭ କରିଛନ୍ତି ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ, କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟାର ଅଧୀଶ ସେ, ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ, ତେଣୁ ମାୟା ପାଖରେ, ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
1: ବହୁତ ବଢିଆ କଥା, ଏବଂ ଏଇଥିରୁ ମଧ୍ୟ ଆମକୁ ଯୋଉଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହବ ନା, ସଂସାରର ଦୁଃଖ କ୍ଲେଶ ଯୋଉ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇ ପାରିବା।
0: ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ ମମ ମାୟା ଦୂରତ୍ୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟା ମାମେ ମଚେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ। ଆପଣ ଯୋଉଟା କହିଲେ ମାୟା ତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟା, ମୋ ମାକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ,
1: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ
0: ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହବ ମାୟା ମେ ତାଙ୍କ ତରନ୍ତି। ଏ ମୁନି ଋଷି ମାନେ କଣ କରୁଥିଲେ, ସେମାନେ ମାୟାତୀତ କେମିତି ହେଲେ, ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାଙ୍କୁ ମାୟାତୀତ କରିଦେଇଛନ୍ତି।
1: ତେଣୁ ଏ ରଥଯାତ୍ରାର ଗୋଟେ ବଡ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଏ ଲୀଳା, ଏଇଟା ହଉଛି ବଡ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ।
0: ଆଜ୍ଞା ଆଜ୍ଞା,
1: ବହୁତ ବଢିଆ, ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ୍ ହସ୍ତାନ୍ତର କରିବା।
0: ବର୍ତ୍ତମାନ ଆମେ

0: ଦେଖିପାରୁଛୁ। ଯେଉଁ ମାୟାଧୀଶଙ୍କ କଥା ପଡିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି। ଏବଂ ଆମର ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହୋଇଛି। ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି। ଭାବନାଭୂତ ଅଛି କ'ଣ? ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକରି ପଡୁଛି। ତେଣୁ ମହାପ୍ରଭୁ ଆସିଲେ, ସାତ ଦିନ ଅବସ୍ଥାନ କଲେ, ଲୀଳାଖେଳା କଲେ ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା, ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି। ଯାହା ବି ହେଉ, ଲୀଳାଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହେଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି। ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯେଉଁ ବାରିକେଡ କରାଯାଇଛି, ସେ ବାରିକେଡକୁ ବହୁ ଆମର ଆରକ୍ଷୀ ବାହିନୀ ମାନେ, ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବାରିକେଡ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବାରିକେଡ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଧା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥା ବାଲିର ପ୍ରାଙ୍ଗଣରେ ବସି ପଡିଲେଣି, କାରଣ ସେ ସ୍ଥାନକୁ ଛାଡିକି ଯିବାକୁ ସେମାନଙ୍କର ମନ ବଳାଉ ନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ, ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯୋଉ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯୋଉ ଭାବରେ ଆମେ ମଧ୍ୟ ତଲ୍ଲୀନ ହେଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯୋଉ ରଥ ନିକଟରେ ଘୋଡା, ଯୋଉ ଚାରି ଚାରି ଗୋଟି 12 ଘୋଡା, ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି, କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯୋଉ ନନ୍ଦୀ ଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା, ପୁରୁଷୋତ୍ତମ ସୁମହ କ୍ଷେତ୍ରମ ପରମ ପାବନ ୟତ୍ରାସ୍ତେ ଦାରବତନ ଶିଷ୍ୟ ମାନୁଷ ଲୀଳା, ପ୍ରଭୁ ଯଦିଓ ଦାରୁ ତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ

ତାଙ୍କର ଦାରୁବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯୋଉ ଯାଇଥିଲା ଯୋଉ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି। ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯୋଉ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତାର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ, ଧୁଆ ହେଇଛନ୍ତି, ୟାପରେ କୁଣ୍ଡ ମଧ୍ୟ ଆସିବ। ଯେପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରାବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଆଜି କି ସର୍ବ ରହସ୍ୟତମ ପୁରୁଷ ତମସ୍ୟ ଦେବନା ଜାନତି କୁତ ମନୁଷ୍ୟ। ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି। ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯୋଉଠିକି 12 ମାସରେ 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦଉଛୁ, ନୋଟ୍ କରି ନିଅନ୍ତୁ। ଆମର ଆକାଶବାଣୀର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେ ଶରଧା ବାଲିର ସେ ପ୍ରାଙ୍ଗଣକୁ, ଯୋଉ ଶରଧା ବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହେଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀ ମାନେ ସୁନ୍ଦର ନୃତ୍ୟ କଳାର ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ ସେହିପରି ଆମେ ଦେଖିପାରୁଛୁ ଶରଧା ବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏଇ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା, ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ, ଆଉ ସବୁ

0: ଚମତ୍କାର କଥା ହେଲା, ଶ୍ରୀମନ୍ଦିର ରୋଷଶାଳାରେ ଯୋଉ ରନ୍ଧନ କାର୍ଯ୍ୟ ହଉଛି ତାହା ମଧ୍ୟ 9 ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁ ନାହିଁ, 6 ଆଉ ଯୋଉଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ପରିବର୍ତ୍ତେ 12,000 ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ୍, ଇସିଜି, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ଆଇସିୟୁ, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
6: ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
7: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
6: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
7: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
8: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେହି ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି, କମ୍ବଡ଼ କଥା। ଆମେ ବର୍ତ୍ତମାନ ଅଛୁ ସେହି ଭକ୍ତ ଶାଲବେଗଙ୍କର ସମାଧି ପୀଠରେ, ଯାହା ହେଉ ଆମର ପରମ ସୌଭାଗ୍ୟ ଆକାଶବାଣୀ କଟକ କେନ୍ଦ୍ର ଯେଉଁ ଭକ୍ତ ଶାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯୋଉ ଶାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯୋଉ ରାଜା ଇନ୍ଦ୍ରଦୁମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ସତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ।

0: ସଦଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ ଯେମିତି ଚୁମ୍ବକ ଲୁହାକୁ ଟାଣେ, ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହେଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସୋବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ, 144 ବର୍ଷ କିମ୍ବା 146 ବର୍ଷ ସେହି ପାତାଳୀ ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କୋଉଠି ପ୍ରତିଷ୍ଠା କରିଛନ୍ତି? ନା, ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମହାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯୋଉ ପଟୋଳ, ପଟାର ନିର୍ମିତ ଦେଉଳ, ପଟାର ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତାବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯୋଉ ଯଜ୍ଞ ନୃସିଂହର ମୃତ୍ୟୁ ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ। ଆମର ଯୋଉ ଟିକେ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯୋଉ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯୋଉ ଯଜ୍ଞନାଥ, ଯଜ୍ଞ ନାରାୟଣ, ତାଙ୍କର କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ର ନାଁ ହେଇଛି ପୁରୁଷୋତ୍ତମ କ୍ଷେତ୍ର। ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବାସୀ ହେଉଛନ୍ତି ପ୍ରଥମତଃ ଯେ ନୃସିଂହ, ଦଶବତାର ଭିତରେ ଚତୁର୍ଥ ଅବତାର ହେଉଛି ନୃସିଂହ ଅବତାର, ଯୋଉ ନୃସିଂହଙ୍କୁ ଆଦି ନୃସିଂହ ଭାବରେ ଦେଖୁଛୁ। ଆଉ ଜଣେ ନୃସିଂହ ଅଛନ୍ତି ବର୍ତ୍ତମାନ, ଯୋଉ 100 ହାତ ଉଚ୍ଚର ଦେଉଳ ଯୋଉ ରହିଛି, ବର୍ତ୍ତମାନର ଦେଉଳ ଦକ୍ଷିଣ ପଟରେ ଯୋଉ ମୁକ୍ତ ମଣ୍ଡପକୁ ଲାଗିକିରି ଯୋଉ ନୃସିଂହ ଅଛନ୍ତି, ସେ ହେଉଛନ୍ତି ବିଧାରଣ ନୃସିଂହ, ଆଦି ନୃସିଂହ। ତେଣୁ ନୃସିଂହ ହେଉଛନ୍ତି ମୂଳ। ସତ୍ୟଯୁଗରେ ଯୋଉ ନୃସିଂହଙ୍କର କଥା କୁହାଯାଉଥିଲା, ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ, ନୀଳକନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷତମା ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା, ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି? ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି, ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର ଫଳ ବା ମହାପ୍ରଭୁଙ୍କର ଆଶୀର୍ବାଦ। ତେବେ ଶ୍ରୋତାବନ୍ଧୁ, ଇଏ ହେଉଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାର ବର୍ତ୍ତମାନ ପରିବେଶ, ଯାହା ରହିଛି ସୂର୍ଯ୍ୟଦେବଙ୍କର ଟିକିଏ ଟିକିଏ ଆଗମନ, ମନ୍ଦ ମନ୍ଦ ପବନ ପ୍ରବାହିତ ଆଉ ମେଘର ମୁକ୍ତ ଆକାଶ ବର୍ତ୍ତମାନ। ତେଣୁ ସମସ୍ତେ ବିଚରଣ କରୁଛନ୍ତି ଆନନ୍ଦ ଉଲ୍ଲାସରେ, ସତେ ଯେପରି ତାଙ୍କର ମନର ଠାକୁର, ମନୁଆ ଠାକୁର ଆଉ କିଛି ସମୟର ଯେଉଁ ଅପେକ୍ଷା ପରେ ସେମାନେ ସେଇ ଘଣ୍ଟ ଘଣ୍ଟାର ନିନାଦ ଶ୍ରବଣ କରିବେ ଆଉ ନିଜକୁ ଧନ୍ୟ କରିବେ। କହିବାକୁ ଗଲେ ନବଧା ଭକ୍ତିର ସ୍ରୋତ ବର୍ତ୍ତମାନ ପ୍ରବାହିତ ହେଉଛି ଶ୍ରୀକ୍ଷେତ୍ରରେ, ଏଇ ବଡ଼ଦାଣ୍ଡରେ। ଆଉ ସେଇ ସ୍ରୋତରେ ଅବଗାହନ କରୁଛନ୍ତି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ। ଆପଣମାନେ ଜାଣନ୍ତି ଶ୍ରବଣମ୍ କୀର୍ତ୍ତନମ୍

0: ଆପଣ ହ୍ୱାଟ୍ସଆପ୍ ନମ୍ଘରଟି ମନେ ରଖନ୍ତୁ 8895254200। ଆଉ ଥରେ କହିଦେଉଛୁ 8895254200। ଏଇ ନମ୍ବରରେ ଆପଣମାନେ ସମ୍ପର୍କ କରିପାରିବେ। ଶୁଣୁଥିଲେ ଆପଣମାନେ 84 ଲକ୍ଷ ଜୋନିରୁ ମୁକ୍ତି ପାଇବା ପାଇଁ ଭକ୍ତ ଏଠି ମହାପ୍ରଭୁଙ୍କର ଆଶୀର୍ବାଦକୁ କାମନା କରିଥାଏ।
1: କି ନା ଏ ଜନ୍ମ ଆଉ ମିଳିବ କି ନ ମିଳିବ ଆମେ ଜାଣିନେ, ତେଣୁ ରକ୍ତ ମାଂସ ଦେହଧାରୀ ମଣିଷ ପ୍ରତ୍ୟେକ ବେଳେ ଆଶା କରେ ଯେ ମତେ ଆଉ ପୁନର୍ଜନ୍ମ ନ ମିଳୁ। କାରଣ ଯାହା ଆଚାର୍ଯ୍ୟ ଶଙ୍କର କହିଥିଲେ, ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଥିଲେ, ପୁନରପି ଜନ୍ମ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନମ,
0: ଯେଉଁ କଥା କୁହାଯାଇଛି ଯଦି ମାନବ ଜନ୍ମେ ଏହି ଲାଭ ଯଦି ଗୋବିନ୍ଦେ କରେ ଭାବ, ତେଣୁ ସ୍ୱୟଂ ଗୋବିନ୍ଦ ଯେତେବେଳେ ସ୍ୱୟଂ ଜଗନ୍ନାଥ ଯେତେବେଳେ ଆସିଛନ୍ତି ଭକ୍ତର ନିକଟକୁ ବଡ଼ଦାଣ୍ଡକୁ, ସିଏ କାହିଁକି ଏ ସୁଯୋଗକୁ ହାତ ଛଡ଼ା କରିବ? ତେଣୁ ତାର ଭକ୍ତି କୈବଲ୍ୟକୁ ଭକ୍ତି ପସରାରେ ସିଏ ମହାପ୍ରଭୁଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛି ଏବଂ ମହାପ୍ରଭୁଙ୍କୁ ସେବା କରିବା ପାଇଁ ମହାପ୍ରଭୁଙ୍କୁ ଆଖି ଖୋଲି ପ୍ରାଣ ଭରି ସିଏ ଏଇ ଯୋଉ ଦର୍ଶନର ପରିବେଶକୁ ସିଏ ନିଜର କରିବା ପାଇଁ ଆଜି ଗୋଟେ ସମ୍ପୂର୍ଣ୍ଣ ସୁଯୋଗ ପାଇଛି ଶ୍ରଦ୍ଧାଳୁଟିଏ। ନା ଆପଣ କଣ ଭାବୁଛନ୍ତି?
1: ସେ ତାହିଁ ସତ୍ୟ। କାରଣ ବର୍ତ୍ତମାନ ପାଗ ଆଗ ଭଳି ରଥଯାତ୍ରାରେ ଯୋଉ ଆମେ ଦେଖୁଥିଲେ ମୁଷଳଧାରାରେ ଯୋଉ ବର୍ଷା ସତ୍ୟମିତି ଚାରିମେଘ ହେଇଥିଲା, ଆଜି ତାର ବିପରୀତ, ଆଜି ସେସବୁ ଜିନିଷ ନାହିଁ, ମୁକ୍ତାକାଶ ଭଳି ରହିଛି। ଯଦିଓ ଆକାଶ ମେଘାଚ୍ଛନ୍ନ ଅଛି, ତଥାପି ଲୋକମାନେ ଆନନ୍ଦରେ ଯାଉଛନ୍ତି ଆସୁଛନ୍ତି, ପ୍ରଭୁଙ୍କୁ ସମର୍ପିତ ହେଇକିରି ଯୋଉ ଅନୁଭବ ନେଇକିରି ଆସୁଛନ୍ତି ସେଇ ଅନୁଭବ ତାଙ୍କର ପୂରଣ ହଉ।
0: 4 ଫୁଟର ରଥ ବର୍ତ୍ତମାନ କିଛି ଶ୍ରଦ୍ଧାଳୁ ସେମାନେ ଏଇ ଆମର ବଳଗଣ୍ଡି ଛକ ନିକଟରୁ ଘଣ୍ଟ ବଜେଇ ବଜେଇ ଆଡପ ମଣ୍ଡପ ଆଡକୁ ଗୁଣ୍ଡିଚା ମନ୍ଦିର ଆଡକୁ ବର୍ତ୍ତମାନ ଯାତ୍ରା ଆରମ୍ଭ କରୁଛନ୍ତି। କଣ କହିବେ?
1: ସବୁ ସବୁ ରଥ ଛୋଟ ବଡ କିଛି ନାହିଁ, ଭଗବାନଙ୍କ ପାଖରେ ସମସ୍ତେ ସମାନ। ସାମ୍ୟବାଦ, ସମାଜବାଦ, ମାନବବାଦ, ଏଇ ତିନିଟା ବାଦ ଯେତେବେଳେ ଏକତ୍ରିତ ହେଇଯାଉଛି ସେତେବେଳେ ଏ ବିଚାରଧାରା ପ୍ରତ୍ୟେକ ଭକ୍ତମାନେ ଅନୁଭବ କରୁଛନ୍ତି। ବର୍ତ୍ତମାନ ଏଇ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ କଥାକୁ ଆଗେଇ ନେବା ପାଇଁ ଆମେ ଯିବା ପ୍ରଥମ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣମାନେ ଦ୍ୱିତୀୟ କେନ୍ଦ୍ରରୁ ଧାରା ବିବରଣୀ ଶୁଣୁଥିଲେ। ଏ ଯୋଉ ଛୋଟ ରଥ ବଡ ରଥ, ଏ ଯୋଉ ବିଚାର ଆସୁଛି, ରଥରେ କୌଣସି ଛୋଟ ବଡ଼ ନଥାଏ ଏବଂ ଯାହାର ସାମର୍ଥ୍ୟକୁ ଦେଖି ମହାପ୍ରଭୁଙ୍କର ଏଇ ବଡ଼ ଦାଣ୍ଡରେ ସମସ୍ତେ ରଥଟିଏ ଗଡ଼େଇବାକୁ ଚାହାନ୍ତି ଏବଂ ସେହିଭଳି କେହି ଜଣେ ଭକ୍ତ ଗୋଟିଏ ଛୋଟିଆ ରଥ ତିଆରି କରିକି ବଡ଼ ଦାଣ୍ଡରେ ଆଣୁଛନ୍ତି। ସେହି ଦୃଶ୍ୟ ଆମର ବିବରଣୀଦାତାଙ୍କ ଦୃଷ୍ଟିରେ ପଡ଼ିଲା ବୋଲି ସେ ଆପଣମାନଙ୍କୁ ଶୁଣେଇଲେ। ଆପଣ ଜାଣିଛନ୍ତି ଆଜି ସାରା ଓଡ଼ିଶାରେ 3000ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିର ଅଛି ଏବଂ ସବୁ ସ୍ଥାନରେ ଛୋଟ ହଉ ବଡ଼ ହଉ ରଥଯାତ୍ରା ହେଉଛି। କେଉଁଠି 3ଟି ରଥ ହେଉଛି, କେଉଁଠି 1ଟି ରଥରେ 3 ଠାକୁର ଯାଉଛନ୍ତି, ଚତୁର୍ଦ୍ଧା ମୂର୍ତ୍ତି ଯାଉଛନ୍ତି। ତେଣୁ ଏଭଳି ଭାବରେ ଜଗନ୍ନାଥ ସଂସ୍କୃତିର, ଜଗନ୍ନାଥ ଉପାସନାର ଯେଉଁ ଉତ୍କଳ ଭୂମିରେ ପ୍ରସାର ହୋଇଛି, ସେ ପ୍ରସାର ଫଳରେ ବହୁ ସ୍ଥାନରେ ଏବେ ରଥଯାତ୍ରା ଆମେ ଦେଖିବାକୁ ପାଉଛୁ। ଯେଉଁ ରଥଯାତ୍ରା ସବୁ ବିଧି ରକ୍ଷା କରି, ବିଧିବିଧାନକୁ ମାନି, ଜଗନ୍ନାଥଙ୍କର ଯେଉଁ ମୂଳ ପୀଠ ଶ୍ରୀକ୍ଷେତ୍ରର ବିଧିବିଧାନକୁ ମାନିକରି 3000 ସ୍ଥାନରେ ରଥଯାତ୍ରା ବର୍ତ୍ତମାନ ହେଉଛି, ଏଇଟା ବହୁତ ବଡ଼ କଥା ଆମ ପାଇଁ। ଏଇ ଯେଉଁ ରଥ ବଡ଼ ଦାଣ୍ଡରେ ବିଜେ ହେବା, ସିଏ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡ ହଉ କି କୋରାପୁଟ ଦାମନଯୋଡ଼ିର ହଉ କି ସାବର ଶ୍ରୀକ୍ଷେତ୍ର ହଉ କି ବାରିପଦା ହଉ, ଯେଉଁ ସ୍ଥାନରେ ବି ରଥଯାତ୍ରା ହେଉଛି, ରଥଯାତ୍ରାଟା ହେଉଛି ଗୋଟିଏ ପ୍ରତୀକ ମାତ୍ର। ଏଇ ରଥଯାତ୍ରାଟାକୁ ଆମେ ବିଚାର କରିବାକୁ ପଡ଼ିବ ଯେ ଆମର ମନରୂପକ ବଡ଼ ଦାଣ୍ଡରେ ମହାପ୍ରଭୁ ବିଜେ ହେବେ। ଏବଂ ଏଇଥିପାଇଁ ଗୋଟିଏ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି, ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟିଏ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତବ ନନ୍ଦୀ ଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏହି ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତି। ତେଣୁ ଯେତେବେଳେ ବଡ଼ଦାଣ୍ଡରେ, ବଡ଼ଦାଣ୍ଡେ ଚାଲେ ତମ ନନ୍ଦୀ ଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦୀ ଘୋଷ ରଥ ବଡ଼ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜୟ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ

ବାମନ ଅବତାର ହୁଅନ୍ତି, ସେହି ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ ସେତେବେଳେ ଆମର ଅନ୍ତର ଭିତରେ ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କର ବିଜୟ ହେବା ଏବଂ ଆମର ଅନ୍ତର ରଥରେ ମଧ୍ୟ ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜୟ ହେବା, ଏ ଦୁଇଟି କଥା ଯେତେବେଳେ ଏକାକାର ହେବ ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ଦାଣ୍ଡରେ ଗଡୁଛି, ଆମର ମନର ବଡ଼ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜୟ ହୋଇଛନ୍ତି। ତେଣୁ ଏହି ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ମହାପ୍ରଭୁଙ୍କୁ ଏଇ ନୃତ୍ୟ ଦେଖିବାକୁ ଭଲ ଲାଗେ ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏଇ ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ ସେ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟ ଅଛି। ଗୋଟିଏ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହୋଇଯାଆନ୍ତି ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ ତା'ର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏଇ ଯେଉଁ ନୃତ୍ୟ କରୁଛନ୍ତି, ଏହି ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟିଏ ମୁଖ୍ୟ କାମନା ଅଛି ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟିଏ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ, ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କୋଉଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏହି କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯେଉଁଟା ନବଦା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନ, ଭକ୍ତିରେ ନଅ ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେହି ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ ଏବଂ ଆମର ଯେଉଁ ଓଡ଼ିଶୀ ନୃତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି ତାର ଭିତରେ ଆମେ ସେହି ଭାବଟିକୁ ଦେଖୁଛୁ ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି, ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ଯେତେବେଳେ ରଥ ଗଡୁଥିଲା ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ
ପୁରୀ ସଂସାର ଯାତ୍ରା।

ଶେଷ ହୋଇ ଯାଆନ୍ତା କି ଏଭଳି ଜଣେ ଭକ୍ତ ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ ସିଏ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେହି ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ ତେଣୁ ବାହୁଡ଼ା ଏବଂ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟିଏ ମୁଖ୍ୟ କାମନା ବା ମୁକ୍ତି କାମନା ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ ଆମର କବିମାନେ ମଧ୍ୟ ଲେଖିଛନ୍ତି ସତେ କିଏ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏହି ଶରୀରରୁ ଆତ୍ମା ଛାଡ଼ିଯିବ ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଅନ୍ତକାଳେ ଜମାମେବ ସ୍ମରଣ ମୁକ୍ତ୍ୱା କଳେବରମ୍ ଯଃ ପ୍ରୟାତି ସମଦ୍ଭାବଂ ଜାତ୍ୟତ୍ର ନତ୍ୟତ୍ର ସଞ୍ଚୟ ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ ଏଥିରେ ସନ୍ଦେହ ନାହିଁ ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ ତେଣୁ ଏଇ ଯୋଉ ଗୀତାରେ ଯୋଉ ବାଣୀ ଅଛି ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ ଏଭଳି ଅନେକ କଥା ଏହି ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ତାର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ ଡକ୍ଟର ଦାସ।

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯୋଉ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯୋଉ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କୋଉଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କଣ ଅଛି। କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି ମୋର ଜନ୍ମ ମାତା ଜନ୍ମିତ ମାତା ଇଏ ଯେତେ ମତେ ପ୍ରିୟ, ମତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ

0: ମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ, ଏଥିପାଇଁ ତ ବହୁତ ଖୁସି ଲାଗେ। ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ। ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ନାଚୁ, ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖରେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏହି ସେବା ଦେଉଥାନ୍ତୁ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ କରୁ।
1: ମାଉସୀ, ଆପଣଙ୍କର ପରିଚୟ ଟିକେ ଦେବେ।
2: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଢଙ୍ଗ ପଞ୍ଚାୟତ।
1: ଆପଣ କୋଉ ଦିନଠୁ ଆସିଲେଣି, କେମିତି ଆପଣଙ୍କ କାଳିଆର ଡୋରି ଲାଗିଲା?
2: ଆମର ଆଜି ଆସିବାର କଥା, କାଳିଆ ଏମିତି କାଲି ଡୋରି ଲଗେଇଲା ଯେ ଆସିଲୁ ଆଡ଼ପ ମଣ୍ଡଳ ଦର୍ଶନ କରିବା ପାଇଁ, ଆସିଲା ବେଳକୁ ପହଡ଼ ପଡ଼ି ଯାଇଛି। ଆଉ ଆଜି ବି ଚାହିଁ ରହିଛୁ କାଳିଆକୁ ଦର୍ଶନ କରିବୁ।
1: ଏଇଠି କେତେବେଳୁ ଆସି ଛିଡ଼ା ହେଇଛନ୍ତି? ଶରଦା ବାଲିରେ
2: ଆସିଲାଣୁ 5:30ରୁ ଆସିକିରି ବଡ଼ଦାଣ୍ଡରେ ଥିଲୁ, ଏବେ 6:00ରୁ ଛିଡ଼ା ହେଇଛୁ।
1: ରଥଯାତ୍ରା ଆଗରୁ ଦେଖିଛନ୍ତି ନା, ଆଜି ବାହୁଡ଼ା ଦେଖିବା ପାଇଁ ଆସିଲେ?
2: ଆଜ୍ଞା ଆଜ୍ଞା, ଦେଖିଛୁ
1: ରଥଯାତ୍ରାରେ,
2: ଦେଖିଛୁ ଆଜି ଫେର ବି ଆସିଛୁ ସେଇ ବାହୁଡ଼ାଟା ଦେଖିବାକୁ। ଆର ବର୍ଷ ସୁନା ବର୍ଷ ଦେଖିବାକୁ ଆସିଥିଲୁ, ବାହୁଡ଼ା ଦିନ ବାହୁଡ଼ା ଦେଖିପାରିଲୁନୁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲ ବର୍ଷାରେ ତିନ୍ତି ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲା ନାହିଁ, ବହୁତ ଖୁସି ଲାଗେ।
1: ଆଜି ଆପଣ ସ୍ୱ ଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ ଆପଣଙ୍କୁ କେମିତି କେତେ ଖୁସି ଲାଗିବ?
2: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
1: ଧନ୍ୟବାଦ।
3: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହେବ।
4: ମୋ ନାଁ ହଉଛି ତନ୍ୟା ଘୋଷାଲ, ମୋ କ୍ଲାସ ହଉଛି 5, ମୁଁ ପୁରୀରୁ ଆସିଛି।
3: କିଏ କହିଲେ ତମକୁ ଆସିବା ପାଇଁ?
4: ମୋ ପାପା।
3: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
4: ବହୁତ ଭଲ ଲାଗୁଛି।
3: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
4: ପୁନମ ଜେନା।
3: ଆଉ ତମ ନାଁ?
4: ସ୍ମୃତି ଆରାଧ୍ୟ।
3: ଆଜି କଣ ଏଠି ତମେ ପରଫର୍ମ କରିବ?
4: ଓଡ଼ିଶୀ।
3: ପ୍ରାକ୍ଟିସ କରିଛ ଭଲରେ?
4: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ।
3: ମୁଁ
4: କହିବି ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
5: ଜୟ ଜଗନ୍ନାଥ। ସତ୍ୟରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେହି ଅନୁଭୂତି, ଯେଉଁ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏହି ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯୋଉ ମିଛମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ, ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା, ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ। ଆଜି ମଧ୍ୟ ଆମେ ଦେଖିପାରୁଛୁ ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହଉ କି କୀର୍ତ୍ତନ ମାଧ୍ୟମରେ ହଉ, ଆଉ ତାଠୁ ବଡ଼ ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସ୍ୱରୀ ସେବ। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେ ସେବକ ମାନଙ୍କ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛା ସେବକ, ଯେଉଁମାନେ କିଏ ପାଣି ବାଣ୍ଟୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ।

0: କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକା ଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ, ଯୋଉ ଶୂନ୍ୟ ଭିତରେ ବଡ ଦାଣ୍ଡ ବଡ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତିତ ପାବନ ଆଉ ଶରଧାବାଲି, ଶରଧାବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯୋଉ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯୋଉ ସେବକ ଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯୋଉ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି, ରୋଷହମ ତ ସରିଲାଣି, ଖେଚୋଡି ଭୋଗ ହବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯୋଉ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି, ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ, ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକେଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ। ଯୋଉ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ସେ ଯୋଉ ଭାବନା, ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା। ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେଇ ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ଥ ହୋଇନ ବାଚୋରି, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି, ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ ତୀବ୍ର ହୋଇ ଉଠୁଛି। ସମସ୍ତ ଅପେକ୍ଷା କରିଛନ୍ତି, ସେ କ୍ଷୁଦାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି, ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏଇ ଯୋଉ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯୋଉ ଯାତ୍ରା ହଉଛି ଆଷାଢ଼ ମାସର ଆଦ୍ୟ ଆଷାଢ଼ର ଯୋଉ ପ୍ରାପୃଟ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯୋଉ ନବରସର ଯୋଉ ଠାକୁର, ନବ ଶୃଙ୍ଗାରର ଠାକୁର, ନବ ଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ଶାନ୍ତେ କୋଟି କୈବଲ ନାଥଙ୍କର ଯୋଉ ଯାତ୍ରା ହଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଇଏ ସେ ଅବନୀ ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି, ସାରା ବିଶ୍ୱ ବ୍ରହ୍ମାଣ୍ଡରେ ଏଇ ଖ୍ୟାତି ଆଜି ସୁଦୂର ପ୍ରସାରି। ସେଇଥିପାଇଁ କୋଣ ଅନୁକୋଣରୁ ଯୋଉମାନେ ଯୋଉ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର, ଯୋଉ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରି ନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲକୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ

0: ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ପ୍ରକୃତ ଶରଧା ବାଲିରେ ଯେଉଁ ଶ୍ରଦ୍ଧାର ସହିତ ଆଜି ଭକ୍ତମାନେ ସମସ୍ତେ ରଥ ଟାଣିବା ପାଇଁ ଅପେକ୍ଷା କରିକି ରହିଛନ୍ତି, କେତେବେଳେ ମହାପ୍ରଭୁଙ୍କର ସେହି ଦିବ୍ୟ ରଥରେ ଠାକୁରମାନେ ଆରୋହଣ କରିବେ ଏବଂ ରଥଯାତ୍ରା ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ ଯେ ଯେଉଁ କର୍ଡନ କରାଯାଇଛି, ରଥକୁ ଗୋଟେ ଇନର କର୍ଡନ କରାଯାଇଛି, ତା ଭିତରେ ତିନି ରଥ ଅତି ସୁନ୍ଦର ଭାବରେ ଅଛନ୍ତି, ସବୁ ପରିଷ୍କୃତ। ଆଜି କେଉଁଠି ଟିକେ ନାକରୁ ନାହିଁ, ଅଳିଆ ନାହିଁ, କୌଣସି ଅପରିଷ୍କୃତ ଜାଗା ନାହିଁ। ଯାହାକୁ କହନ୍ତି ଶରଧା ବାଲିର ବାଲିକି ଟିକେ ମୁଣ୍ଡରେ ମାରିବା ପାଇଁ ଯେଉଁ କବିମାନେ ସବୁ ଲେଖିଛନ୍ତି, ବାସ୍ତବିକ ଆଜି ସେଇ ରୂପ ଧାରଣ କରିଛି ଶରଧା ବାଲି। ଏବଂ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଆମେ ଦେଖିବାକୁ ପାଉଛୁ, ପବନ ଖିଲିଖିଲି ହେଇକି ପ୍ରବାହିତ ହେଉଛି, ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି, ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି ଅନୁଭବ କରୁନାହାନ୍ତି, ଅତି ସୁନ୍ଦର ଭାବରେ ଆଜି ପାଗ ହୋଇଛି। କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିର ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ସେ ଅବସ୍ଥା ନାହିଁ, ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା। କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା, କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି, କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟା ଅଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ୍, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
6: ଗୋଟେ କଥା ମୋର ମନେ ପଡୁଛି
5: ଆଜ୍ଞା,
6: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି। ଏ ଯୋଉ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
5: ଆଜ୍ଞା
6: ସେ ମ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ।

0: ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କଣ ହଉଛି ନା ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯୋଉ ବର୍ତ୍ତମାନ ମଧ୍ୟ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହଉଛି ନା
1: ଆଜ୍ଞା।
0: ଏଇ ଯୋଉ ମିଳନଟା କଣ, ରାଧା ଆଉ କୃଷ୍ଣଙ୍କର ମିଳନ ହଉଛି, ସେ ଜୀବ ପରମର ମିଳନ। ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ। ତେଣୁ ଏଇଟା ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହଉଛି ପ୍ରକୃତି, ଏଇ ଯୋଉ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ଦାଣ୍ଡରେ। ମହାପ୍ରଭୁଙ୍କୁ ଦର୍ଶନ କରିବେ,
1: ଆହୁରି ଆମୋଦିତ କରିବା ପାଇଁ,
0: ଆହୁରି ଆମୋଦିତ କରିବା ପାଇଁ
1: ପବନ,
0: ଦକ୍ଷିଣା ପବନ ବହୁଛି,
1: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼। ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟିଏ ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି। ଯାହା ତ କହୁଥିଲେ ବର୍ତ୍ତମାନ ଟିକିଏ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି
0: ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ। ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟିକା ପୁଡିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ, ଆଉ ପରିଷ୍କାର ହେଇଗଲା
1: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ। ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ, ଏବଂ ଯୋଉ ଚାରମାଳ ଦେଇକିରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟେ ମହୋତ୍ସବର କଥା ସେଠି ଲେଖା ହେଇଛି। ଏତେ କାଳା, ଏଇ କାଳ ଗୁଡିକ ହଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯୋଉ ଏ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ। କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯୋଉଦିନ ରଥଯାତ୍ରା, ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି, ଏବଂ ସେଦିନ ଯୋଉ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 2,50,000 ଲୋକ ରହିବା ପାଇଁ ଯୋଉ ଶ୍ରୀକ୍ଷେତ୍ରରେ ଜାଗା ଅଛି, ସେଇ ଶ୍ରୀକ୍ଷେତ୍ରରେ 15,20,000, 10,00,000 ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯୋଉ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା, ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି, ଯାହାଫଳରେ ମହାପ୍ରଭୁ ଟିକେ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହେଇଯାଇଛି, ସେଦିନ ଯୋଉଦିନ ବାହାରକୁ ଆସିଲେ ସେଦିନ ଟିକେ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକେ ବିଳମ୍ବିତ ହେଲା ଭଳି ଜଣାପଡୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହେଇନି, 7:00 to 12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି। ଏବଂ

0: ତାହାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି, କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତାହାର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯୋଉ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା, ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତ୍ୟୁପହୃତଂ ଅଶ୍ରାମି ପ୍ରୟତାତ୍ମନ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି, ଏବଂ ତାଙ୍କର ତାଙ୍କର ଜନ୍ମ ନାହିଁ। ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯୋଉ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ, ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନୀ, ଆଉ ଅର୍ଦ୍ଧେ ଆସନଂ ଯସ୍ୟା ସା ଅର୍ଦ୍ଧାସନୀ। ଅର୍ଦ୍ଧ ମାନେ ଠିକ, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନୀ ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏଇ ଅର୍ଦ୍ଧାସନୀ ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି। ସେ ପରିଚୟଟି ହେଉଛି, ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯୋଉ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନୀ, ଏବଂ ସିଏ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ, ତାର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯୋଉ ପୋଡ଼ପିଠା, ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହବ 7:30 ବେଳୁ, 11:30 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧାସନୀଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3-4 ଉପରେ ହେଇଯିବ। ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
0: ପିଲାମାନଙ୍କୁ ଟିକେ ଭୋକ ହବ,
1: ଭୋକ ହବ, ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ, ଯୋଉଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସେ ଥିଲେ, ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସେ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ପିଠାଟାକୁ ଦଉଛୁ। ଏବଂ ମାସ ମାସ ହେଉଛି ବିରି, ତେଣୁ ଏଇ ଯୋଉ ବିରି ପିଠା ଆଉ ଛେନା ପୋଡ଼ ପିଠା, ଏଇଟା ମଧ୍ୟ ଶବର ମାନଙ୍କର ଯୋଉ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ, ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ, ଅର୍ଦ୍ଧାସନୀ ଦେବୀଙ୍କୁ ପୋଡ଼ ପିଠା ଆମେ ଦଉଛୁ। ଏବେ ତ ଆଉ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟି ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପୋଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ଅଟା, ଛେନା, ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ, ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା, ଛେନା, ଏବଂ ତା ସହିତ

0: ଅଳେଇଚ ଅଳେଇଚ ଇତ୍ୟାଦି ଖିସିମିସି
1: ଯାହା ଯାହା ସବୁ ଦ୍ରବ୍ୟ
0: ଜନ୍ତା ହବ, ଜନ୍ତା କେମିତି ହବ, ଗୋଟିଏ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟିଏ ପଲମ ଘୋଡ଼ା ହବ, ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯୋଉ ଯୋଡ଼େଇ, ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟି କରି ତା ଚାରିପଟେ ତାକୁ ବଳା ହବ, ସାତ ଆଠ ଘଣ୍ଟା ସିଝିବ, ସାତ ଆଠ ଘଣ୍ଟା ସିଝିଲା ପରେ ସେଇ ଯୋଉ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହବ, ଚକଟିକିରି ସେ ତାକୁ କଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେୟାକୁ ଭୋଗ ଲଗେଇବେ, ୟା ନାଁ ହଉଛି ପୋଡ଼ପିଠା।
1: ବାଃ ବହୁତ ବଢିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ପିଠାର ପ୍ରସ୍ତୁତି ଏବଂ ଏ କଥା କେତେବେଳେ ସମ୍ଭବ ହବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଏ ଦେଖିବେ କେତେ ବଡ ଆଶ୍ଚର୍ଯ୍ୟର କଥା, ଏଠି ଏଇ ଯୋଉ ତିନି ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ, ଅର୍ଥାତ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଇଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି, ପାଞ୍ଚ ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଇଠୁ ଯିବେ, ହେଲାବେଳକୁ ଏତେବେଳ ହବ। ମାଉସୀ ମା କହିଲେ ନାଇଁ ନାଇଁ ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହବ, ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ, ସୁନ୍ଦର କଥା ଆପଣ କହିଲେ। ଯୋଉ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୂଚିତ ହୋଇଛି ସେନାପଟା ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଙ୍ଗ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ପ୍ରଦାନାଦି କୁତ ମନୁଷ୍ୟ। ତେଣୁ ଯୋଉ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯୋଉଟା ଜାଣିପାରୁନାହାନ୍ତି ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯୋଉ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯୋଉ ଅର୍ଦ୍ଧଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ କେନ୍ଦ୍ର ତିଆରି ହୋଇଛି। ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯୋଉ ଚେତନା, ଯୋଉ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ, ଯୋଉ

ଚେତନା ମଣିଷକୁ ଶୁଦ୍ଧପୁତ ପବିତ୍ର କରିଦିଏ। ଯୋଉ ଚେତନାରେ ମଣିଷ ଭଲ ହୁଏ ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ା ପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହୋଇଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ ମନସ୍କାମନା ପୂରଣ କରିବୁ ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ ଯୋଉ ଆଦିବାସୀ ଦେବତା ଯୋଉ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଆଲୋଚନା କରୁଥିଲେ ତାହା ହିଁ ସତ୍ୟ। କାରଣ ଏଇ ଯୋଉ ଦଇତା ଏବଂ ପତି ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ ମହାପ୍ରଭୁଙ୍କର ଯୋଉ ବିଗ୍ରହ ଏତେ ମନ ଛୁଆଁ ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା। ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ ନାଗଚକ୍ଷୁ ଅପଲକ ନେତ୍ର ତଳ ଭାଗ ହେଉଛି ଦଣ୍ଡି ଖମ୍ବ ଲିଙ୍ଗ ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ ସେଇଥିପାଇଁ ଏଇ ଯୋଉ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ ଯୋଗଭଳି ଭାବରେ ରହିଛନ୍ତି ତେଣୁ ଏ ଦେବତା ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

ପୁଣ୍ୟ ନୀଳାଚଳ। ବାସ୍ତବରେ ଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ, ଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି, ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି, ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି, ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନ କରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ସ୍ୱେଦ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟ

0: ରାଜ୍ୟର ବର୍ଣ୍ଣନା କରିଛନ୍ତି ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି ମହାପ୍ରଭୁ କେତେ ସୁନ୍ଦର ଜଗନ୍ନାଥ ମହାପ୍ରଭୁ ଅଭିନବ ଜଳଧର ସୁନ୍ଦର ଦ୍ରୁତ ମନ୍ଦର ଶ୍ରୀମୁଖ ଚନ୍ଦ୍ର ଚକୋର ଜୟ ଜୟ ଦେବ ହରେ। ମହାପ୍ରଭୁ ଏତେ ସୁନ୍ଦର ସେ ସୌନ୍ଦର୍ଯ୍ୟରେ ବସିଭୂତ ହେଇ ସମସ୍ତେ ଆଜି ଆଗମନ କରିଛନ୍ତି। ନହେଲେ ଏଠି ଅନ୍ୟ କିଛି କାରଣ ନାହିଁ। ମହାପ୍ରଭୁ ହେଉଛନ୍ତି ଦାତା। କଣ ଦିଅନ୍ତି? କୈବଲ୍ୟ। ଅନେକ ଦୁଃଖର ଭାବନାକୁ ମନ ଭିତରେ ଧାରଣ କରି ଭକ୍ତଟି ଅଣ୍ଟା ଭିଡ଼ି ଆସିଯାଏ। ମୁଁ ଯାଉଛି ଆଜି ଜଣେଇବି କାଳିଆକୁ। ମହାପ୍ରଭୁ ଜଗନ୍ନାଥଙ୍କୁ ଆଜି ପରି ବଡ଼ ଦାଣ୍ଡରେ ଠିଆ ହୋଇ ଯେ ସିଏ ମୋର ସବୁ କଥା ବୁଝିବେ। ସେଦିନ ବନ୍ଧୁ ମହାନ୍ତିଙ୍କ କଥା ବୁଝିଥିଲେ, ସେଦିନ ଦାସିଆ ବାଉରୀଙ୍କର କଥା ବୁଝିଥିଲେ, ଆଉ ସେଇ କଥାରେ ଦୃଢ଼ତା ରଖି ଭକ୍ତ ଦୁଃଖକୁ ହରଣ କରିନିଅନ୍ତି, ହରି ହରଣ କରିନିଅନ୍ତି। ସିଏ ଆଉ କଣ ଦୁଃଖ କଥା ମନେ ପକେଇବ? ଖଣ୍ଡନାଥ ସର୍ବ ଦୁଃଖାନମ ଅଖଣ୍ଡାନନ୍ଦ ଦାନତ ସ୍ୱଭାବାଦାରୁ ରୂପମ ହି ପରଂ ବ୍ରହ୍ମାଭିଧୀୟତେ। ଏ ପରଂ ବ୍ରହ୍ମଙ୍କ ପାଖରୁ ଆଉ ସେ ତାର କଣ ଆଉ ପାଇବାକୁ ଅଛି? ତେଣୁ ଏଇ ସର୍ବ ରହସ୍ୟମୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ଆଜିର ବାହୁଡ଼ା ଯାତ୍ରାରେ ଆମେ ଦେଖୁଛେ। ଆମ କେନ୍ଦ୍ର ଆଗରେ ଯେଉଁ ଭକ୍ତମାନଙ୍କ ଦ୍ୱାରା କିଛି ଦ୍ରବ୍ୟ ପଡ଼ିଯାଇଛି, କାଗଜ ହେଉ ପତ୍ର ହେଉ, ସେସବୁକୁ ଉଠେଇ ଦେଉଛନ୍ତି ସ୍ୱେଚ୍ଛାସେବୀମାନେ, ପରିମଳ ବିଭାଗ। ସେମାନେ ଯେଉଁ କଥା ଆସିଛନ୍ତି ଶ୍ରୀକ୍ଷେତ୍ରକୁ ସେମାନେ ତାଙ୍କ କାର୍ଯ୍ୟରେ ଲାଗିଛନ୍ତି। ତେଣୁ ଇଏ ବଡ଼ଦାଣ୍ଡର ପବିତ୍ରତାକୁ ସମସ୍ତେ ଅଙ୍ଗୀକାର କରିଛନ୍ତି, ହୃଦୟରେ ବୁଝିଛନ୍ତି, ମନରେ ହୃଦୟରେ ଧାରଣ କରିଛନ୍ତି ଏ ପବିତ୍ରତାକୁ। କାହିଁକି ନା ଏଇ ଜାଗାରେ ପହଞ୍ଚିବା ହେଉଛି ଭକ୍ତର ଗୋଟିଏ ବଡ଼ ଆସ୍ଥା ଏବଂ ବହୁତ ବଡ଼ ଉପଲବ୍ଧି। ଏହି ସ୍ଥାନରେ ପହଞ୍ଚି ଆପଣମାନେ ମଧ୍ୟ ପହଞ୍ଚିଛନ୍ତି, ଯାହା ମାନସିକ ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ, ଆପଣମାନେ ଜାଣନ୍ତି। ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏହି ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏହି ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏହି ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି। ଶ୍ରୋତାବନ୍ଧୁ ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇ ଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦ୍ୱିତୀୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକିରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକିରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା

ମିଳୁଛି ଏବଂ ତାଙ୍କର ଯୋଉ କୋଠ ସୁଆସିଆ ସେବକମାନେ ସେମାନେ ସବୁ ବୋହିକିରି ଆଣିକରି ବାକ୍ସ ଇତ୍ୟାଦି ହଣ୍ଡାହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯୋଉଟା ଆମର ଠିକ୍ ତଳେ ଅଛି ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯୋଉଠି ପ୍ରଥମ କେନ୍ଦ୍ର ହେଇଛି ସେଇଠିରେ ଯୋଉ କର୍ଡନ୍ ଥିଲା ସେଇ କର୍ଡନ୍କୁ ବର୍ତ୍ତମାନ ହଟେଇ ଦିଆହେଲା ଏଇଥିରୁ ଜଣାପଡୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡୁଛି ଯେ ପହଣ୍ଡିର ଆରମ୍ଭ ହେବ ଆଉ ବଡ଼ଦାଣ୍ଡକୁ ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହେଇଛି ଏବଂ ବର୍ଷା ତ ନାହିଁ ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି ସେଇଥିପାଇଁ ଯୋଉଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯୋଉଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି ପାଣି ସିଞ୍ଚନ କରୁଛନ୍ତି ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହେଇକି ରଖାହେଇଛି ମେଡିକାଲ ଛକ ପର୍ଯ୍ୟନ୍ତ କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେଇ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ ଆଉ ସମଗ୍ର ମେଡିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି ସମ୍ପୂର୍ଣ୍ଣ ଶରଧାବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧାବାଲି ବର୍ତ୍ତମାନ ଅଛି କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ ତାର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ ଏଇଟା ହେଉଛି ବୈଷ୍ଣବୀୟ ଭାବନା ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଆଉ ସଂସାରରେ ସମସ୍ତେ ହେଉଛନ୍ତି ନାରୀ ଏଇଟା ହେଉଛି ଗୋପୀ ଭାବନା ଏଇଟା ହେଉଛି ବୈଷ୍ଣବ ଭାବନା ତେଣୁ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି ରାଧା ମଧ୍ୟ ଜଣେ ଗୋପୀ ତେଣୁ ଗୋପୀ ଭାବ କହିଲେ ରାଧା ଭାବ ରାଧା ଭାବ କହିଲେ ଗୋପୀ ଭାବ ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ ହଁ ଆମେ ଘଣ୍ଟା ଶବ୍ଦ କାହିଁକି ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲୋଟ ପଡିବାର ଦୃଶ୍ୟ ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯୋଉ ପାଚେରୀ ସେ ପାଚେରୀ ସନ୍ଧିରେ ଯୋଉ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲୋଟ ହଲୁଛି ବର୍ତ୍ତମାନ ଆଲୋଟ ପଡୁଛି ଏବଂ ଆଲୋଟ ପଡିବା ଫଳରେ ସୂଚନା ମିଳୁଛି ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ତ୍ତମାନ ଆସିବ ବର୍ତ୍ତମାନ ପହଣ୍ଡି ହେଇକରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକରି ଆସିବେ କେତେ ସମୟ ଲାଗୁଛି ଆମେ କହିପାରିବୁନି କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକରି ବର୍ତ୍ତମାନ ଶରଧାବାଲିକୁ ଆସିଲେଣି ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ ତେଣୁ ବଡ଼ ସୁଦର୍ଶନ ଆସିବେ ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର ତେଣୁ ସୁଦର୍ଶନ ଆସିବେ ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ ଆଉ ଗୋଟିଏ କଥା ହେଲା ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ ଆପଣ ମୋକ୍ଷ ପାଇଯିବେ ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା କାହିଁକି ମୁକ୍ତି ଚାହିଁବୁନା ନା ମୁକ୍ତି ଯଦି ପାଇଯିବୁ ଆମେ ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ ଯାହାଫଳରେ ଏ ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ
ଆମର ମୁଖ୍ୟ ଆବଶ୍ୟକ।

0: କେଡ଼େ ବଡ଼ କଥା ଏଇଟା, ଏ ଯୋଉ କଥାଟି ଆମେ ଶୁଣିଲୁ ସେଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ, ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯୋଉଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି। ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହେଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବ ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକିରି, ଯାଇଥିଲେ ସିଂହ ଦ୍ୱାର ଦେଇକିରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେଇ ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂଚ ତତୋ ନିତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯୋଉ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନ ତ ମାଧ୍ୟମରେ ହିଁ କରନ୍ତି, ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଇଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି, ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କର ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି, ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ, ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ ଛଅ ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ, ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି, ତେଣୁ ସେଥିପାଇଁ ଚବିଶ ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧା ବଲ୍ଲଭ ମଠ ପାର୍ଶ୍ୱ ଦେଇ,
0: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯୋଉ ପହଣ୍ଡି ହଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି, ତେଣୁ ମହାପ୍ରଭୁ ମାନଙ୍କର ଯୋଉ ତିନି ଠାକୁରଙ୍କର ପହଣ୍ଡି, ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ ଦି ଠାକୁରଙ୍କର ହିଁ ପହଣ୍ଡି
1: ହଉଛି, ପାଉଣ୍ଡ ପରେ ପାଉଣ୍ଡ ପକେଇ ଆସୁଛନ୍ତି,
0: ପାଉଣ୍ଡ ପରେ ପାଉଣ୍ଡ ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକ ମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
1: ସ୍କନ୍ଧ ଦେଶରେ ଆସି,
0: ତଥାପି ଆମେ ଆକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁଛୁ। ହଁ,
1: ଯେହେତୁ ଦୁଇ ବଡ ଠାକୁରଙ୍କର ପହଣ୍ଡି ହଉଛି, ତେଣୁ ଇଏ ମଧ୍ୟ ତାହାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁ।

0: ହଉଛ କିନ୍ତୁ ବାସ୍ତବିକ ସେମାନେ ପାହୁଣ୍ଡ ପାହୁଣ୍ଡ ପରେ ପାହୁଣ୍ଡ ନ ପକେଇକିରି ଯୋଉ ତାଙ୍କର ପ୍ରିୟ ଭକ୍ତ ତାଙ୍କର ଯୋଉ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତା ମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏଇ ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି। ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ ତାପରେ ଦର୍ପଦଳନ ରଥ ଏବଂ ପରିଶେଷରେ ତାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରିବେ। ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ ଶୁଣନ୍ତୁ ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆ ମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯୋଉ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯୋଉ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହୁଛି।
1: ସେଇଟା ହଉଛି ଯେ ତିନି ରଥରେ ଷୋହଳ ଚଉଦ ବାର ବୟାଳିଶ ଘଣ୍ଟୁଆ ତିନି ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି। ଜଗନ୍ନାଥଙ୍କ ରଥରେ ଷୋହଳ, ତାଳଧ୍ୱଜ ରଥରେ ଚଉଦ, ଦେବଦଳନ ଦର୍ପଦଳନ ରଥରେ ବାର। ଏଇ ଯୋଉ ବୟାଳିଶ ଘଣ୍ଟୁଆ କିନ୍ତୁ ପହଣ୍ଡି ବେଳେ ବୟାଳିଶ ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ।
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହଉଛି ସେତିକି ବେଳଠୁ ଯୋଉ ବୟାଳିଶ ଜଣ ମିଳିତ ଭାବରେ ଯୋଉ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ ତିନି ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯୋଉ ଯାତ୍ରାଟି ହେଉଛି, ଏଇ ଯୋଉ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି। ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ସେ ମଧ୍ୟ ପ୍ରସ୍ତୁତ ହେଇଗଲେଣି ଏବଂ ଏଇ ଘଣ୍ଟୁଆ ମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକିରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁ ମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହଉଛି ମହାପ୍ରଭୁ ଯେତେବେଳେ ବଡ଼ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ ବର୍ତ୍ତମାନ ତାଙ୍କର ଯୋଉ ପରିକ୍ରମା କରୁଥିଲେ, ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସେ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ, ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି ଏବଂ ଯୋଉ ଘଣ୍ଟୁଆ ମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି ଏବଂ ଯୋଉ ତାମର ପଡ଼ୁଛି, ଯୋଉ ଆଲୋଟ ପଡ଼ୁଛି, ଯୋଉ ଛତ୍ରଟି ଟଙ୍ଗା ହେଇଛି ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି। ବର୍ତ୍ତମାନ ନାକଚଣା ଦୁଆରରେ ଦୁଆର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
4: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ।
5: ଅଛି କେବଳ ମଣିଷ ପଣିଆ।
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
4: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
5: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
4: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
5: ପବିତ୍ର ଘୋଷଯାତ୍ରାର

0: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
1: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
0: ରାଜ୍ୟ ପରିବହନ ପ୍ରାଧିକରଣ ଓଡିଶା ଦ୍ୱାରା ଜନହିତରେ ଜାରି।
2: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି ନାରୀଙ୍କ ଶକ୍ତି ବିକଶିତ ଭାରତରେ ସମୃଦ୍ଧ ଓଡିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 181, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
3: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ, ଖଙ୍କାର, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
6: ବର୍ତ୍ତମାନ ଆମେ ଦେଖୁଛୁ ନାକଚଣା ଦ୍ୱାର ସମ୍ମୁଖ ଭାଗରେ ଲୋକାରଣ୍ୟ, ଅର୍ଥାତ୍ ବର୍ତ୍ତମାନ ଘଣ୍ଟୁଆମାନେ ସେଇଠି ପହଞ୍ଚିଗଲେଣି, ନୃତ୍ୟକାରୀମାନେ ସେଇଠି ପହଞ୍ଚିଗଲେଣି ଏବଂ ଆମେ ଜାଣିପାରୁଛୁ ୟା ପରେ ହେଉଛନ୍ତି ପହଣ୍ଡି ହେବେ ସେଇ ବଳଭଦ୍ର ଭଗବାନ। ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳେଇ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭା ମଳଚାରୁ ଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀକାମପାଳଂ ଭଜେ। ଆଜି କାମପାଳ ବିଜୟ କରିବେ, ଆଉ ଅଳ୍ପ ସମୟ ପରେ ଆମେ ଦେଖିବା କାମପାଳ ବିଜୟ କରିବେ। ଏଇ ଯୋଉ ଘଣ୍ଟୁଆମାନେ ବର୍ତ୍ତମାନ ଘଣ୍ଟ ବଜାଉଥିଲେ ସେମାନେ ଶ୍ରୀ ସୁଦର୍ଶନ ଭଗବାନଙ୍କୁ ଦର୍ପଦଳନ ରଥରେ ଆଜି ଛାଡ଼ିକରି ଯାଇଛନ୍ତି ଏବଂ ଏଇ ଶ୍ରୀ ସୁଦର୍ଶନ ହେଉଛନ୍ତି ସମଗ୍ର ବିଘ୍ନର ଉଚ୍ଚାରଣ କରିବା ପାଇଁ ସେ ଆସିଛନ୍ତି। ଯେହେତୁ ପ୍ରଭୁମାନେ ବିଜେ କରିବେ, ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦକ୍ଷ କର ବା ଡାହାଣ କରରେ ଭଗବାନ ସୁଦର୍ଶନ ବିଜୟ କରିଥାନ୍ତି ଏବଂ ସିଏ ହେଉଛନ୍ତି ସୂର୍ଯ୍ୟ କୋଟି ସମପ୍ରଭ। ସେଥିପାଇଁ କୁହାଯାଏ ସୂର୍ଯ୍ୟ କି ଉଦିତ ଅମ୍ବରେ, ସତ୍ୟ କଣ ଅମ୍ବରର ଅର୍ଥାତ୍ ନଭୋଦୟ ନଭୋମଣ୍ଡଳରେ ସୂର୍ଯ୍ୟ ଉଦୟ ହେଲେ କି ଏଇଭଳି ଭାବରେ ବିଜେ କଲେ ସେଇ ଶ୍ରୀ ସୁଦର୍ଶନ ମହାରାଜ। ଘଣ୍ଟ ଘଣ୍ଟ ଘଣ୍ଟ ଘଣ୍ଟା ଧୀରେ ଧୀରେ ଶୁଭିଲାଣି ଏବଂ ଆମେ ମଧ୍ୟ ଯୋଉ ଫାଙ୍କରେ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ବିଜେ କରୁଥିଲେ ସୁଦର୍ଶନ ମହାରାଜ, ସେଇ ଫାଙ୍କ ଦେଇ ବର୍ତ୍ତମାନ ଆମେ ଦେଖୁଛେ ଧୀର ପଦକ୍ଷେପରେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ଶଙ୍କର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ। ସିଏ ହେଉଛନ୍ତି କାମପାଳ, ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳଂ ଭଜେ। କାମପାଳ କହିଲେ କଣ? କାମ କହିଲେ କନ୍ଦର।

ପାଳ କହିଲେ ରକ୍ଷା ପାଳକ, କନ୍ଦର୍ପ କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସେ ହେଉଛନ୍ତି କାମପାଳ ଅର୍ଥାତ୍ ଶିବ ସ୍ୱରୂପ। ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ, ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସେ ହେଉଛନ୍ତି କାମପାଳ। ସେଇ କାମପାଳ ସେ ବିଜେ କରିବେ। ସେ କିଏ? ସେ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣୈ ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁହୁ ଯଦୁନା ମପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା ଅୟଂ ହି ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହବ, ଶେଷରେ ତା ପୂର୍ବରୁ ସଂକର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ, ଏବଂ ଦେବକୀଙ୍କ ଗର୍ଭକୁ ଆସିକିରି ଯେତେବେଳେ ସେ ଦେଖିଲେ, ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ ଅର୍ଥାତ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ, ମୁଁ ପୁଣି କେମିତି ଯିବି? ସେଥିପାଇଁ ସେ କଣ କଲେ, ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକିରି ରୋହିଣୀଙ୍କ ଗର୍ଭରେ ରଖିଲେ, ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକିରି କୁହାଯାଏ। ତେଣୁ ଅୟଂ ହି ରୋହିଣୀ ପୁତ୍ର ରମୟନ ସୁହୃଦ ବୁଧେଇ ଗୁଣେଇ ହି, ଇଏ ଏତେ ଗୁଣବାନ, ତାଙ୍କର ଗୁଣ ଅବର୍ଣ୍ଣନୀୟ, ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ। ତାଙ୍କୁ ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି? ବଳାଧିକ୍ୟାତ, ତାଙ୍କ ଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର। ଯିଏ ସିଏ ଏତେ ବଳ, ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ, ଏଇ ସେ ପୁଣି କ୍ଷମା ଆଚରଣ। ତେଣୁ ଯାହା ପାଖରେ ଅଧିକ ବଳ ଥିବ ସେ କ୍ଷମାଶୀଳ ହବ, ସେ ଭଦ୍ର ହବ, ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି। ଏବଂ ସେ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି। ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନ ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ, ଆପଣ ଦେଖିବେ ଏ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ଯୋଉ ବସିଛନ୍ତି ରତ୍ନ ସିଂହାସନ ଉପରେ, ଯୋଉ ସପ୍ତଧା ବିଗ୍ରହ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କଣ ପାଞ୍ଚ ପ୍ରକାରର ସମ୍ବନ୍ଧ? ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି। ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ, ସେମାନେ କଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ। ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି ତା ଭିତରେ। ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ। ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି? ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ? ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ,

0: ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି ସେହି ବାଟ ଦେଇକରି ବଡ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ଶରଧାବାଲି ତଳ ଦେଇକରି, ଶରଧାବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେହିପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆହରଣ କରିବେ। ହଁ, ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ। ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ। ଦଶାବତାର ମଠ ଦେଇକରି ଆସିବେ,
0: ତାଙ୍କୁ ଏଇପଟଟା ସୁବିଧା,
1: ଏଇପଟ ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜୟ ହେବେ। ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ, ମୋର ଟିକେ ବିସ୍ମରଣ ହେଇଗଲା କଥା କହୁ କହୁ, ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି। ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ, ରୁଦ୍ରସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି ଏବଂ ତାଙ୍କର ଏ ଯୋଉ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି। ତେଣୁ ତନୁ ନାହିଁ କନ୍ଦର୍ପର, ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏ ଯୋଉ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚସ୍ୱର ସ୍ମର, ଏଇ ଯୋଉ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯୋଉ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯୋଉ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି, ମଧ୍ୟ
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭ ମାନଙ୍କୁ,
1: କାମ ଜର୍ଜରିତ ହଉଛେ ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ, ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡ଼ୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ ନାଗେନ୍ଦ୍ର,
1: ନାଗେନ୍ଦ୍ର
0: ନାଗେନ୍ଦ୍ର ଚୂଡ଼ୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନୂଆକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ ଠାକୁରଙ୍କ ପାଖରେ। ଏଇ ଟାହିଆ ଯୋଉ ରାଘବ ଦାସ ମଠ ଦଉଛନ୍ତି, ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
1: ଟାହିଆ ଦିଶି ଯାଉଛନ୍ତି,
0: ହଁ ଟାହିଆ ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯୋଉ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି। ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକେ ଆଗଉଛନ୍ତି, ଟାହିଆ ଟିକେ ଆଗକୁ ଆସୁଛି, ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର ଚଉଦଟା ଚକ, ତାଙ୍କ ରଥର ଚଉଦ ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ, ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତି ଭାବରେ ଚାହିଁଛନ୍ତି।

ସେଇ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ, ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ। ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା, ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ, ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି। ବଡ଼ଦାଣ୍ଡରେ ଥାଳି ମାରିଦେଲେ ଥାଳି ଚାଲିଯିବ, ଏବଂ ଏଭଳି ଭାବରେ ସୋରିଷଟିଏ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ, ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର ତାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି, ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ, ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି, ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହେଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତ ପରେ ସେ ସନ୍ତପ୍ତ ହେଇକରି ଯେତେବେଳେ ତପସ୍ୟା କରୁଥିଲେ, ଭଗବାନଙ୍କୁ ଡାକୁଥିଲେ, ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ। ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ, ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି, ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି। କି ଅପୂର୍ବ ଇଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସେ କାହା କଥା ଶୁଣିବେ ନାହିଁ, ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଏଇଠି ଅପେକ୍ଷା କରିଛି ଦଶାବତାର ମଠ, ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେ ଜୟ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୋ, ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳୀ ଶୁଣୁ ତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାରେ। ଆଜି ଘଣ୍ଟା ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଇଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛନ୍ତି ପ୍ରଭୁ? ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ, ଟିକିଏ ଉପରକୁ, ଟିକିଏ ଟିକିଏ ପାର୍ଶ୍ୱକୁ, ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି ଦୋହଲି ଦୋହଲି ଭକ୍ତମାନଙ୍କ ହୃଦୟକୁ ମଧ୍ୟ, ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ, ସେ ବାମକୁ ଢଳୁଛନ୍ତି ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ। ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସେ ମେଘଡମ୍ବରୁ ଗୁଡ଼ାକ ପକେଇକିରି

0: ମତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି। ଖରା ତ ନୁହଁ, ଇଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କ ଏଇ ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି। ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
1: ଡକ୍ଟର ଦାସ, ଏଇ ଯୋଉ ତାହିଆ କଥା ଆପଣ କହୁଥିଲେ, ଏ ତାହିଆର ଯୋଉ ରୂପ ଏବଂ ତାହିଆର ଯୋଉ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତାର ଯେମିତି ପୁଚ୍ଛ ମେଲିଯାଏ। ଏବଂ ଆପଣ ଦେଖନ୍ତୁ, ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାବୃତ କାଳ, ମହା ଠାକୁର ମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି। ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତାର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତାର ଯୋଉ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ ଏବଂ ଉନ୍ମୁକ୍ତ ହେବା ଫଳରେ ତାର ଶୋଭା ଶତଗୁଣିତ ହୋଇଯାଏ। ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ଟାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି। ଏବଂ ତାହିଆ ହେଉଛି ସମଗ୍ର ଭାରତ ବର୍ଷରେ ଏକ ଅନନ୍ୟ ଆଭୂଷଣ। ଏବଂ ତାହିଆ ଯୁକ୍ତ ହୋଇକରି ବା ତାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତ ବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ତାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତ ବର୍ଷରେ ନାହିଁ।
0: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ତାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ତାହିଆ ଏବଂ ସେଇ ତାହିଆ ଉପରେ କେରାଏ ଧୂପ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ତାହିଆ ମାନେ ଧୂପ କହୁଛି, କହୁଛି ଆରେ ମତେ ପାଇବ ତ ଧୂପ ଭଳି ହେଇଯାଅ, ତୃଣାଦପି ଶୁନି ଚେନ ତରୋରପି ସହିଷ୍ଣୁନା ଅମାନୀ ନା ମାନ ଦେନ କୀର୍ତ୍ତନୀୟ ଯଥା ହରି। ତୁମେ ଧୂପ ଭଳି ଅତ୍ୟନ୍ତ ନୀଚ ହବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
1: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
0: ନା ଅହଂକାର ତ୍ୟାଗ,
1: ଅହଂକାର ତ୍ୟାଗ କରିବ। ଏବଂ ଅନ୍ତର ଭିତରେ ଯୋଉ ବିଚାର ଅଛି, ଯୋଉ ନମ୍ରତା ଅଛି, ଯୋଉ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା, ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକି ବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ, ନା ନମ୍ରତା ପ୍ରକାଶ ହେଲେ। ଏବଂ ସେଇ ନମ୍ରତାର ଲକ୍ଷଣ ବା ସେଇ ନମ୍ରତାର ପ୍ରତିଭୂ ହେଉଛନ୍ତି ଧୂପ ଘାସ। ଏବଂ ସେଇ ଧୂପକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସେ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସେ ଦଳି ହେଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯୋଉ ତାହିଆ ଉପରେ ଯୋଉ ଧୂପ ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି। ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି, ଏଇଟା ହେଉଛି ତାହିଆର ବଡ଼ ସୂଚନା।
0: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରୀ ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଦେଶ ଭ୍ରାତା କାମପାଳ ହଳାୟୁତ ଶଙ୍କର୍ଷଣ। ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ଆଖି ଦେଇକି ଆଜି ତାହିଁ ଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତକ ଟିକିଏ ଚାହିଁ ଦେଲେ, ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ, ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ।

0: संहारकारिणी परम कल्याणमयी परांबा जगदंबा जगज्जननी मा सुभद्रा महाराणी से मध्ये आसुचंति एवं आउ अल्प समय परे प्रभु श्री बलभद्र भगवान तांकर पहंडि शेष हेब एवं से विजय करिबे चारमाळ उपरकु कुह
1: भद्रदायिनी भद्रा भद्र स्वरूपा तुम महामायी नमस्ते माँ जगज्जननी देवी सुभद्रा वर्तमान नाकचणा द्वार ठारे जो गुंडीचा मंडपर जो नाकचणा द्वार से नाकचणा द्वार ठारे रही जाइछंती काहेकि ना आगरे जाउछंती विश्वासर प्रतीक बड़ भाई बलभद्र वर्तमान तालध्वज रथर से चारमाल अभिमुखे यात्रा करुछंती घंट मानंकर उद्घोषण घंट घंट नादरे प्रकंपित हेउछि ए सरधा बाली श्रद्धा बंधु आमे देखि पारुछु खाली सरधा बाली रो दुई पट नुहे खाली दुई पटरे श्रद्धालु माने छिड़ाई नांती आज गुंडीचा मंदिर रु जेते दूर पर्यंत आमर आखि देखा जाउछि सेते दूर पर्यंत अनेक श्रद्धालु भक्त एठारे दंडामान हेछंती आ प्रभुंकर घंट नाद सुनि ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି କାହିଁକି ନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ ଯେଉଁ ପହଣ୍ଡି ଯାତ୍ରା ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି ବଳଭଦ୍ର ଜଗନ୍ନାଥ ନୀଳାଦ୍ରିର ପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ କୋଟି କୋଟି ଜନ୍ମ ପାପ ହୁଅ ବହନ ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେଇ ଏ ଚତୁର୍ଥା ମୂର୍ତ୍ତିଙ୍କର ଏ ଯେଉଁ ଯାତ୍ରାର ପହଣ୍ଡି ରୂପ ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ ଯେତେ ପୁଣ୍ୟ କଲେ ମଧ୍ୟ ଯେତେ ତାର ଶକ୍ତି ଥିଲେ ମଧ୍ୟ ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ କାରଣ ଇଏ ହେଉଛି ସେଇ କୈତଲ୍ୟର କ୍ଷେତ୍ର ମୁକ୍ତିର କ୍ଷେତ୍ର ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି କାରଣ ବଡ଼ ଭାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ ଦୈ ବିଶ୍ୱାବସୁ କଂସଧର ଯେଉଁମାନେ ଆଗରେ ପାଟ ଢଳକୁ ଢାରି ଧରିଛନ୍ତି ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ ଧୀରେ ଧୀରେ ପାଦକୁ ଭୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହି ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ତୁହି ବଳରାମ ନୀଳଗିରି ବାସୀ ତୁ ଅଟୁ ନୀଳାମ୍ବର କୃତାନ୍ତକ ବୋଲି ତତେ କହନ୍ତି ଅମର ହେ ପ୍ରଭୁ ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି ସେଇ ଶ୍ରବଣ କର୍ତ୍ତା ସେ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ ଘଣ୍ଟୁଆମାନେ ମଧ୍ୟ ନାନା ଢଙ୍ଗିରେ ଘଣ୍ଟ ବଜାଉଛନ୍ତି ଆଉ ପାଟ ଡର ଧରିଛନ୍ତି ସେବକମାନେ ଆଉ ଟାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ ଶ୍ୱେତ ଫୁଲ ଦୁର୍ବା ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ ସେ ଟାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗମନ ହେଇଛନ୍ତି ସେବକମାନେ ପାଟ ଧରି ବନ୍ଧା ଯାଇଛି ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡୋରକୁ ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି ଚାମର ଚାଲିଛି ବାଜା ବାଜୁଛି ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ

0: ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡିଯାଇଥିଲା ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହେଇଥିଲା ସେଇ ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେଇ ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି, ଯେଉଁ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା ପଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଏବଂ ଏକ ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ ଅପେକ୍ଷା କରିଛନ୍ତି, କିଛି ସମୟ ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି। ମାତାଙ୍କୁ କୋଳରେ କିପରି ଭାବରେ କୋଳାକୃତ କରିଛନ୍ତି ପୁତ୍ର ମାନେ, ଆଉ ଘଣ୍ଟୁଆ ମାନଙ୍କର ଘଣ୍ଟ, ସୁଭଦ୍ରା ମାଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କୋଉଠି ନାହିଁ, ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ, ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ, ସାଂସ୍କୃତିକ ସାମାଜିକ ଚାଲିଚଳନ ଯଦି ଥାଏ ତା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେଇ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରୋତାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ। କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି, ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ ସେହିପରି ଜଗଜ୍ଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦାରୁଣା ହେଇ ମା ତିନି କୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ, ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ। କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ ପକାଉଛନ୍ତି, କିଏ ଚାମର ପକାଉଛନ୍ତି, ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି। ମା ରଥ ଯେଉଁ ପଦ୍ମଧ୍ୱଜ ରଥ, ଲାଲ ଏବଂ କଳା ରଙ୍ଗର ଯେଉଁ ରଥ ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ, ତାରି ଉପରକୁ ମା ଚଢ଼ିଦେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ସେ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କର ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ, ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର। ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ହଁ, ଏ ମତେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
5: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର

0: ସେତେବେଳେ ମା ଆସିବେ, ମା ବର୍ତ୍ତମାନ ଯାଉଛନ୍ତି ସେଇ ଦର୍ପ ଦଳନ ରଥକୁ, ଏବଂ ତା ଆଗରୁ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ, ଯିଏକି ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଉଥିବା, ଯୋଉ ବର୍ତ୍ତମାନ ଯୋଉ ପ୍ରକାରର ଆପଣ ଦେଖୁଛନ୍ତି ପହଣ୍ଡିର ଦୃଶ୍ୟ, ବର୍ତ୍ତମାନ ଆମେ ଯୋଉଠୁ ଅଛୁ ବର୍ତ୍ତମାନ ଭକ୍ତ ଶାଳବେଗଙ୍କର ସମାଧି, ଏବଂ ଏପଟରେ ଅର୍ଦ୍ଧଶୋଷଣୀ ମା ମାଉସୀ ମା ମନ୍ଦିର, ଏଇ ମଝିରେ ଆମେ ଦେଖୁଛୁ ଧୀରେ ଧୀରେ ଗହଳି ବଢିବାରେ ଲାଗିଛି ଧୀରେ ଧୀରେ, ଏବଂ ତାଙ୍କର ମେହେନା ଯାଇସାରିଲାଣି। ଆପଣମାନେ ଶୁଣି ଖୁସି ହେବେ ଯେ କି ଓଡ଼ିଆ ଜାତିର ମୌଢ଼ମଣି ଗଜପତି ମହାରାଜ ଚତୁର୍ଥ ଦିବ୍ୟ ସିଂ ଦେବ, ଯିଏ ବର୍ତ୍ତମାନ ପୁରୀର ଗଜପତି ଅଛନ୍ତି, ତାଙ୍କର ମେହେନାକୁ ସେମାନେ ନେଇସାରିଲେଣି। ବର୍ତ୍ତମାନ ବଳଗଣ୍ଡି ପାଖରେ ତାଙ୍କର ବଡ଼ଶଙ୍କ ପାଖରେ ତାଙ୍କର ମେହେନାକୁ ରଖିବେ, ଏବଂ ଗଜପତି ମହାରାଜ କାର୍ରେ ଆସିବେ ସେଇ ସେଇ ପର୍ଯ୍ୟନ୍ତ, ଏବଂ ସେଇଠୁ ଦାମଜାନରେ ଯିବେ ଶରଦା ବାଲିକୁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ଗହଳି ଲାଗିଛି, ବର୍ତ୍ତମାନ ପାଗ ଯଦିଓ ତୀବ୍ର ନାହିଁ, କିନ୍ତୁ ଲୋକଙ୍କ ଭିତରେ ଯୋଉ ଆଗ୍ରହ ଯୋଉ ଉତ୍ସାହ ସେ ଉତ୍ସାହରୁ ଜଣାପଡୁଛି, ଯାଉଛନ୍ତି ଆସୁଛନ୍ତି, ଲୋକ ଧାଡ଼ି ବାନ୍ଧିକିରି ଯାଉଛନ୍ତି, ପୁଣି ଏପଟକୁ ଯାଉଛନ୍ତି, ସେପଟରୁ ଏପଟକୁ ଆସୁଛନ୍ତି। ଏ ଗହଳି ଚହଳି ଲାଗିଛି, ଏ ଗହଳି ଚହଳି ଲାଗିବା ପାଇଁ ମହାପ୍ରଭୁଙ୍କର କୃପା ରହିଛି, କାରଣ ବର୍ତ୍ତମାନ ଆପଣଙ୍କର ଅଗ୍ନିଶମ ଭାଇମାନେ ବର୍ତ୍ତମାନ ପ୍ରସ୍ତୁତ ହୋଇଗଲେଣି ଜଳସିଞ୍ଚନ କରିବା ପାଇଁ, କାରଣ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଏ ହେଉଛି ଗୋଟିଏ ସାମୂହିକ କାର୍ଯ୍ୟ, ଇଏ ମହୋତ୍ସବ, ଇଏ ରଥଯାତ୍ରାର ମହୋତ୍ସବ, ଗୁଣ୍ଡିଚା ଯାତ୍ରାର ମହୋତ୍ସବ, ପତିତ ପାବନ ଯାତ୍ରାର ମହୋତ୍ସବ ଏଭଳି ଭାବରେ ଚାଲିଛି, ତାକୁ ନ ଦେଖିଲେ କେହି ଜାଣିପାରିବ ନାହିଁ, ଉପଲବ୍ଧି କରିପାରିବ ନାହିଁ। ଯାହା ହଉ ଧୀରେ ଧୀରେ ବଡ଼ଦାଣ୍ଡ ଭାବ ସମୁଦ୍ର, ଜନସମୁଦ୍ର ବୋଲି ମୁଁ କହିବି ନାହିଁ, ଭାବ ସମୁଦ୍ରରେ ସମସ୍ତେ ଆଜି ଉପଟୁପ ହେଉଛନ୍ତି ସେଇ ଗୋଟିଏ ଜଗତନାଥ ଜଗନ୍ନାଥଙ୍କର କୃପା ପାଇବା ଆଶିଷ ପାଇବା, ଏଇ ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକିରି ଆସୁଛନ୍ତି। କାରଣ ଆଜି ଛାଡ଼ିଦେଲେ, ଏବଂ ଆଜି ଛାଡ଼ିଦେଲେ ଆଉ ନାହିଁ ପୁଣି ଆର ବର୍ଷକୁ, ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ, ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି। ବଡ଼ଦାଣ୍ଡ, ଯୋଉ ବଡ଼ଦାଣ୍ଡରେ ପାଦ ଥାପିଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୁଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁଛନ୍ତି, କାରଣ ସେ ପରା ଜଗତନାଥ ଶ୍ରୀ ଜଗନ୍ନାଥ, ସେ ପରମ ବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ପୀଠସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି, ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ, କାରଣ ବିଭିନ୍ନ ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମ ବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଜଗତ ଅଛି ଛନ୍ଦି ଭକ୍ତ ପାରେ ମୋତେ ବାନ୍ଧି।
2: ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯେ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି, ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ

0: ସିଂହାସନ ରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତାହା ନୁହେଁ, ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତି କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦ୍ୱିତୀୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହେଇଛି, ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି। ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ ସଂଘଟାରେ ଅପେକ୍ଷା କରିଛନ୍ତି, ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକି ନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ, ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି, ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ। ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି, ଆଉ ଦର୍ଶନ ପାଇ ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କିଏ ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ,
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ, ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି, ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି, ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହଉଛି ଶ୍ରୋତା ବନ୍ଧୁ, ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ। ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
2: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ପଙ୍ଗୁମ ଲଙ୍ଘେୟତେ ଗିରିମ କୃପା
2: ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ କେତେ ସୌଭାଗ୍ୟ ମିଳିଛି ବୋଲି ପ୍ରକାଶ କରୁଥିଲେ।
2: ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯୋଉ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇ ଆସୁଛନ୍ତି ଏଇ ପୀଠକୁ। ଇଏ ହଉଛି ଜ୍ଞାନ, ଇଏ ହଉଛି ବିଚାର, ଇଏ ହଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡିଯାଏ, ନା କଣ ଆପଣ କହୁଛନ୍ତି?
2: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରି ଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନଙ୍କ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡିଥିଲା, ସେ କହିଥିଲେ ମୋତେ ଚନ୍ଦନ ଲଗେଇ ଦିଅ, ତେଣୁ କୁବୁଜାକୁ ଉଦ୍ଧାର କଲେ।

0: କଥା ତ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ
1: କେତେ ଲୋକଙ୍କୁ ଉଦ୍ଧାର କରିଛନ୍ତି, କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି, ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣ ମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ, ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ।

ନମଃ ନମଃ। ତେଣୁ ମା ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ, ସେ ପରିକ୍ରମା କଲେ, ଏବଂ ମା ସୁଭଦ୍ରା ମଧ୍ୟ ଆସିଲେ, ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏହି ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ, ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା, ଏବଂ ସେହି ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ, ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ, ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯୋଉ ପାଚେରୀ ଏବଂ ନାକଚଣା ଦ୍ୱାର, ଏଇ ମଧ୍ୟବର୍ତ୍ତୀ ବାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ ଆରମ୍ଭ କଲାଣି। ଇଏ ହେଉଛି ପ୍ରକୃଷ୍ଟ ସମୟ, ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସେ ଯେତେବେଳେ ଆସନ୍ତି ବଡ଼ ଦାଣ୍ଡକୁ, ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ, ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପସାରିତ। ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହୋଇଛି ଶ୍ରୀକ୍ଷେତ୍ରରେ, ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ, ଏବଂ ଏଇ ଯୋଉ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ନାକଚଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ, ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛୋଟି ଆଣିବା ପାଇଁ। ଆପଣ ଜାଣନ୍ତି ଏଇ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ। ସ୍ୱୟଂ ପରମାତ୍ମା ପରମବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ, ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବରେ ନିର୍ମାଣ କରିଛୁ ଏବଂ ଦାରୁ ରୂପ ତାଙ୍କୁ ଦେଇଛୁ, ସେହି ଦାରୁ ରୂପଟି ତାଙ୍କର ନିଜ ଇଚ୍ଛାରେ ସେ ଗ୍ରହଣ କରିଛନ୍ତି। ନିଜ ଇଚ୍ଛାରେ କାହିଁକି ଗ୍ରହଣ କରିଛନ୍ତି ନା, ଦାରୁ ରୂପ ହେବା ଦ୍ୱାରା ସେ ଆମ ପାଇଁ ସୁଲଭ ହେଲେ, ଦାରୁ ରୂପ ହେବା ଦ୍ୱାରା ତାଙ୍କର ଯାତ୍ରା ହୋଇପାରିଲା, ଦାରୁ ରୂପ ହେବା ଦ୍ୱାରା ସେ ବଡ଼ଦାଣ୍ଡକୁ ଆସିପାରିଲେ, ଭକ୍ତମାନଙ୍କୁ ସେ ଦର୍ଶନ ଦେଇପାରିଲେ, ଏବଂ ଦାରୁ ରୂପ ହେବା ଦ୍ୱାରା ତାଙ୍କୁ ମାନୁଷୀ ଲୀଳା କରିବାକୁ ସହଜ ହେଲା। ତେଣୁ ଅନେକ ଗୁଡ଼ିଏ ବିଚାର, ଅନେକ ଗୁଡ଼ିଏ ତତ୍ତ୍ୱ ସମାହିତ କରିବା ପାଇଁ, ତାକୁ ସମନ୍ଵିତ କରିବା ପାଇଁ କେବଳ ଦାରୁ ବିଗ୍ରହ ହିଁ ଏକମାତ୍ର ବାଟ। ତେଣୁ ମହାପ୍ରଭୁ ନିଜ ଇଚ୍ଛାରେ ଏହି ଦାରବତନୁ ଧାରଣ କରି ବର୍ତ୍ତମାନ ଜଗତକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କର ଯେଉଁ ଲକ୍ଷଣ ସବୁ ବେଦ ବେଦାନ୍ତରେ କୁହାହେଇଛି, ସେ ସମସ୍ତ ଲକ୍ଷଣ ମହାପ୍ରଭୁଙ୍କ ବିଗ୍ରହରେ ଆମେ ଦେଖୁଛୁ। ମହାପ୍ରଭୁ ଆସନ୍ତୁ, ଯେତେବେଳେ ମନାଟି ବୁଲିଲାଣି ଏବଂ ଟାହିଆ ଦିଶିଲାଣି, ମହାପ୍ରଭୁ ଆଉ କିଛି ସମୟ ପରେ ଆସିବେ। ତେଣୁ ମହାପ୍ରଭୁ ଯେତେବେଳେ ରଥ ପରିକ୍ରମା କରିବେ, ପରିକ୍ରମା ତ କରିବେ ନାହିଁ, ତାଙ୍କ ରଥକୁ ଯେତେବେଳେ ତାଙ୍କର ଆମର ସାମ୍ନା ପଟରେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେହି ବାଟ ଦେଇକି ସେ ଯେତେବେଳେ ତାଙ୍କ ନନ୍ଦୀଘୋଷ ରଥକୁ ଯିବେ, ସେତେବେଳେ ମହାପ୍ରଭୁଙ୍କ ମହିମା ଏବଂ ତତ୍ତ୍ୱ ଆମେ ଅବଶ୍ୟ ଆପଣଙ୍କୁ କହିବୁ। ବର୍ତ୍ତମାନ ଆମର ଦେଖାଯାଉଛି ଯେ ସମଗ୍ର ବଡ଼ଦାଣ୍ଡ ମାନେ ଯେତିକି ବାଟ ଆମେ ଦେଖିପାରୁଛୁ, ଶରଧା ବାଲିରୁ ଆରମ୍ଭ କରି ଆମର ଦ୍ୱିତୀୟ କେନ୍ଦ୍ର ଥିବା ବଳଗଣ୍ଡି ପର୍ଯ୍ୟନ୍ତ ପ୍ରାୟ ଆମକୁ ଦେଖାଯାଉଛି, ଏବଂ ସେଇ ଯୋଉ ଦେଖାଯାଉଛି ଆମେ କେବଳ ମୁଣ୍ଡମାଳ ଦେଖୁଛୁ, ଆଉ କିଛି ଦେଖାଯାଉ। ଆମକୁ ସକାଳେ ସକାଳେ ଶରଧା ବାଲି ଦେଖାଯାଉଥିଲା, କିଛି କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଈକରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା ଆମକୁ ଆଉ କିଛି ଦୃଶ୍ୟମାନ ହେଉନାହିଁ। ତେଣୁ ଏଇଥିରୁ ଭାବନ୍ତୁ ଆପଣ ବର୍ତ୍ତମାନ ବଡ଼ଦାଣ୍ଡର ଅବସ୍ଥା କ'ଣ। ଏବଂ ଏହା ସବୁବେଳେ ହୁଏ, ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ, ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି, ଏବଂ ମେହେନା ମଧ୍ୟ ବଳଗଣ୍ଡି ପାଖରେ, ବଡ଼ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯୋଉ ସମୟ, ଏହି ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି। ତେଣୁ ସେଇଥିପାଇଁ ଏହି ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ, ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଶରଧା ବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ, ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତାର କିଛି ପଛରେ ତାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।

0: ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯୋଉ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ ବ୍ରଜମଣ୍ଡଳରେ ଯୋଉ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ ଏଇଟା ଘୋଷ। ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ। ଗୌଡ଼ପଲ୍ଲୀରେ ଗୋପାଙ୍ଗନା ମାନେ ଅପେକ୍ଷା କରି ରହିଛନ୍ତି ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯୋଉ ଗୁରୁଚା ମଣ୍ଡପ ଇଏ ହେଉଛି ରାସ ମଣ୍ଡପ ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ। ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯୋଉ ବୃନ୍ଦାବନରେ ବାସ କରୁଥିବା ଯୋଉ ଗୋପାଙ୍ଗନା ମାନେ ଅଛନ୍ତି। ଏଇ ଯୋଉ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯୋଉ ହେଇଛି ରାସ ଯୋଉ ହେଉଛି ଗୁଣ୍ଡିଚା ମଣ୍ଡପରେ ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟ ଯୁଗରେ ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାକୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟ ଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯୋଉ କୃଷ୍ଣ ଶ୍ରୀ ଜଗନ୍ନାଥ ହିଁ କୃଷ୍ଣ, ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
1: ଠିକ୍ ଅଛି, ବର୍ତ୍ତମାନ ଆମେ ଯୋଉ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହେଇଥିବ, ଯଦି ଅଧିକ ଦୂର ନ ହେଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ତେଣୁ କହିବାର କଥା ହେଲା ଏଇ ଯୋଉ ରଥଯାତ୍ରା ମହାପ୍ରଭୁ କରିକି ଆସୁଛନ୍ତି, ନରଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ପରମ ପରମାତ୍ମା, ପରମାତ୍ମାଙ୍କର ସ୍ୱରୂପ କ'ଣ, ଚତୋବା ଇମାନି ଭୂତାନି ଜାୟନ୍ତେ ଯେ ନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସ ତତ୍ ବ୍ରହ୍ମେତି, ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ ବ୍ରହ୍ମ, ଓ ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହେଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି, ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ ବ୍ରହ୍ମ ପରମାତ୍ମା।
1: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି
0: ବେଦାନ୍ତ,
1: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ
0: ଏକୋହଂ
1: ବହୁଶ୍ୟାମ, ତେଣୁ ଏ ତସ୍ମାତ୍ ଆକାଶ ସମ୍ମତ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଙ୍ଗ ଔଷଧୟ ଔଷଧିଭ୍ୟାଙ୍ଗ ଅନ୍ନ ଅନ୍ନାତ୍ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
0: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ, ଏବଂ ଭୂତ ଯେ ପରମ ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଙ୍ଗ ବ୍ରହ୍ମା

0: ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତି ଦିବ୍ୟସ୍ତବୀ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କଣ କରୁଛନ୍ତି ଏଠି? ହରିଶ୍ଚରତି ଭୂତଳେ, ଅର୍ଥାତ ନରଚେଷ୍ଟା ମୁପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡେ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାରମି ସଂଶୋଧନ ପରିବୃତ୍ତଂ ବ୍ରହ୍ମଦାରୁଂ ଭଜେୟମ୍, ଅର୍ଥାତ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟା ଉପାଦାୟ, ଗୋଟିଏ ମଣିଷ ସାଧାରଣ ମଣିଷ ଭଳି ହରିଶ୍ଚରତି ଭୂତଳେ ଦେଖନ୍ତୁ, ବର୍ତ୍ତମାନ ସେ ଆସୁଛନ୍ତି। କେମିତି ଆସୁଛନ୍ତି? ଆରେ ମହାପ୍ରଭୁ ପୁରା ମାନେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ ଅପାଣି ପାଦ ଜବାନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ।
1: ଆପଣ ଯୋଉଟା କହିଲେ ସେଇଟା ହଉଛି, ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲିପାରନ୍ତି। ଆସିନୁ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ।
0: ତେଣୁ
1: ତେଣୁ
0: ଏଇସବୁ ଏ ଯୋଉ ଭେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ, ସେ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ? ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି, ଯୋଉ ବେଦରେ ଯାହାଙ୍କର ତତ୍ଵ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ, ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏଇ ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ, ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କଣ ଏ ଯୋଉ କେତେ ଖଣ୍ଡ କାଠ, ଇଏ ସାତଶହ ବୟାଳିଶ ଖଣ୍ଡ କାଠରେ ନନ୍ଦିଘୋଷ, 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡ ନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତା ଆଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତା ଆଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସେ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏଇ ଯୋଉ ତିନିଟା ରଥ ନା, ଇଏ ତିନିଟା ରଥ ହଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ, ସେ ନିଜେ ନିଜକୁ ଧାରଣ କରୁଛନ୍ତି। କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ, ତାକୁ ଇଏ ଯୋଉ କାଠରେ ନିର୍ମିତ ହେଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ? ଟିକିଏ ଅଣେଇ ହେଇ ପଡ଼ିଲେ ଯେ ଆରଥରକ ଆପଣ ଦେଖୁଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ। ସେଇ ପ୍ରାର୍ଥନା, ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ, କାହିଁକି ଅଭିମାନ କରୁଛନ୍ତି ପ୍ରଭୁ? ହଁ, ଆପଣଙ୍କ ଟାହିଆ ନାହିଁ ବୋଲି କଣ ଯିବେ ନେଇ ବୋଲିକିରି ଭାବୁଛନ୍ତି କି? ଛୋଟ ପିଲାକୁ
1: ସେ ସ୍ୱୟଂ ଜଗତ, ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି?
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି। ଏଇ ଯୋଉ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ସ୍ୱାସନ ବିଗ୍ରହ, ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ, ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବାନି, କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ। ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ, ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନିଖଣ୍ଡ ରଥ ତାକୁ ଧାରଣ କରିଦେବ। ତେଣୁ ଆମେ ଏକାଧାରରେ ରଥ ଦେଖୁଛେ, ରଥ ହେଉଛନ୍ତି ରଥ, ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ୟା ଅର୍ଥ କଣ? ଦେଖନ୍ତୁ ପରମ ବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ତ୍ୱାତେ ବୃଙ୍ଗଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କଣ ଏହା ଅର୍ଥ? ଯେ ନିଜେ ବୃହତ ହେଇ ଅନ୍ୟକୁ ବୃହତ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ତ୍ୱାତେ ବୃଙ୍ଗଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ, ଯେ ନିଜେ ବୃହତ ହେଇକିରି ଅନ୍ୟକୁ ବୃହତ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି, ଏ ଦାଣ୍ଡର ନାଁ ହେଇଛି କଣ? ବଡ ଦାଣ୍ଡ, ବଡ ଠାକୁର, ସେ ନିଜେ ବଡ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡାକ ବୁଲୁଛନ୍ତି, ପଣ୍ଡା ହେଉଛନ୍ତି ବଡ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ जी तांको संस्पर्शरे आसीछि।

0: ସମସ୍ତେ ବଡ଼ ହେଇଯାଇଛନ୍ତି ସେହି ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି ଆଲଟ ପଡୁଛି ଚାମର ପଡୁଛି ଭକ୍ତମାନେ ଚାହିଁକରି ବସିଛନ୍ତି କଣ ଭକ୍ତ କଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦୁଆର ମୁହଁରେ ତା ନୁହଁ ଆମ ପାଖରେ ତା ନୁହଁ ଅଗଣିତ ଭକ୍ତ ଆଜ୍ଞା ସାରା ବିଶ୍ୱ ଦେଖୁଛି ଇଏ ହଉଛି ବିଶ୍ୱ ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା ଏହାକୁ ସାରା ବିଶ୍ୱ ଆମେ କହିବାନି 4.5 କୋଟି ଲୋକ ଆମେ କହିବା ଶହ ଶହ କୋଟି ଲୋକ 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି ଏ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ମୁନି ଋଷି ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି କଣ ଦେଖିଲୁ ଆଜି କିଛି ଭାଗ ହଉନି ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହେଇକିରି ବସିଥିବେ ସିଂହ ଦ୍ୱାରରେ କଣ ଦେଖିବେ କି କି ରୂପ ତାଙ୍କର ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦ
1: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି ଚାମର ସେବା ଚାଲିଛି ବିଭିନ୍ନ ମଠର ମଠାଧୀଶ ମାନଙ୍କର ଚାମର ସେବାରେ ପ୍ରଭୁ ସେ ସେବକ ମାନଙ୍କର କୋଳାକୃତ ହୋଇ ବାହୁକୁ ବାହୁଛନ୍ତି ନିଜର ପିଠିକୁ ପିଠିରେ ଛନ୍ତି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି ଇଏ ହଉଛି ଧାଡି ପହଣ୍ଡି ମତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯୋଉ ପହଣ୍ଡି ପ୍ରଭୁଙ୍କର ଚାଲିଛି ଇଏ କୋଉ ପହଣ୍ଡି ଇଏ ପ୍ରଭୁଙ୍କର ଧାଡି ପହଣ୍ଡି ଶ୍ରୋତାଗଣ ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ ସେତେବେଳେ ଯୋଉ ଭାବନା ଥାଏ ମିଶିବା ପାଇଁ ପ୍ରଭୁ ଦୌଡି ଦୌଡି ଆସନ୍ତି ତାହା ଥିଲା ଧାଡି ପହଣ୍ଡି କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ କାହିଁକି ନା ଜଣଙ୍କ ପରେ ଜଣେ ଯିବେ ସେଠି ରୁନ୍ଧା ହେବ ପୁଣି ତାପରେ ପ୍ରଭୁ ଆସିବେ ଏଇ ଯୋଉ ପ୍ରଭୁଙ୍କର ନୀତି ଲୀଳା ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳ କଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ ଆପଣଙ୍କ ନିକଟରେ ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦ ପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ମାନଙ୍କ ସହିତ ବିଭିନ୍ନ ମଠର ଯୋଉ ତୁଳସୀ ଫୁଲ ମାଳ ଲାଗି ହେବାର ଯୋଉ ପରମ୍ପରା ରହିଛି ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶ ମାନେ ଚାଙ୍ଗଡାରେ ନାନା ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି ଆସନ୍ତୁ ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର ଏସ୍ଆଇଆର୍ଡି କ୍ୟାମ୍ପସ୍ ୟୁନିଟ୍ 8 ଭୁବନେଶ୍ୱର
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
4: ମଶାବାହିତ ରୋଗ ଡେଙ୍ଗୁ ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ
5: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ
4: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ
5: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା ସଢେଇ ଅବ୍ୟବହୃତ ହାଣ୍ଡି ଟାୟାର ଆଦି ନଷ୍ଟ କରିଦିଅନ୍ତୁ
4: ଘର ପାଖରୁ ବଣବୁଦା ସଫା କରନ୍ତୁ
5: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ

0: ସହାୟତା କରନ୍ତୁ।
1: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
0: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
4: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
5: ଅଛି କେବଳ ମଣିଷ ପଣିଆ।
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
4: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
5: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
4: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
5: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
4: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
6: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
7: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯୋଉ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହେଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯୋଉ ଦୃଶ୍ୟ ଆମକୁ ଦର୍ଶେଇ ଦଉଛି ଯେ ବର୍ତ୍ତମାନ କାଳିଆ ସାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦିଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯୋଉ ପହଣ୍ଡି ବେଳର ଯୋଉ ସୁନ୍ଦର ଦୃଶ୍ୟ, ଘଣ୍ଟୁଆ ମାନଙ୍କର ଯୋଉ ଘଣ୍ଟନାଦ, ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ, ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି 2 ଘଣ୍ଟା ଧରି, ମାନେ କ୍ରମାଗତ ନିରନ୍ତର ଭାବରେ ଯୋଉ ଘଣ୍ଟ ବଜାଇ ଆମ ମାନଙ୍କ ମନ ଭିତରେ ଅଧିକରୁ ଅଧିକ ଯୋଉ ଆନନ୍ଦ, ଯୋଉ ଭାବ ବେଗକୁ ସୃଷ୍ଟି କରୁଛନ୍ତି ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ, ତୋଷିବି ତୁଷ୍ଟ ପ୍ରାଣ, କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ, କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଯିବ ଥଳ କୂଳ, ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ, ଏ ସମଗ୍ର ସଂସାରର ଆପଣ ହଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ, ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ର ଠାରୁ ଆରମ୍ଭ କରି ତାଙ୍କର ଆସବାବପତ୍ର ସବୁ କିଛି ଆସୁଛି। ଆଉ ଏପଟେ ଘଣ୍ଟୁଆଙ୍କର ଘଣ୍ଟ ନାଦରେ ଉଦ୍ଘୋଷଣ ହଉଛି ନାକଚଣାର ଦ୍ୱାର, କିନ୍ତୁ ପ୍ରଭୁଙ୍କର ତିଳେ ମାତ୍ର ତାଙ୍କର ସେ ଟାହିଆ ଆମକୁ ଦୃଶ୍ୟମାନ ହେଉନାହିଁ, କିନ୍ତୁ ଅପେକ୍ଷା କରିଛନ୍ତି ଅଗଣିତ ଶ୍ରଦ୍ଧାଳୁ, ଅଗଣିତ ଭକ୍ତ, କିଏ ଛାତରେ, କିଏ ପଥରେ, କିଏ ଆଗରେ, କିଏ ପଛରେ, କିଏ ଶରଧା ବାଲିର 2 ପଟରେ ରହିଛନ୍ତି। କାରଣ ପ୍ରଭୁଙ୍କୁ କିପରି ତାଙ୍କୁ ତୋଷି ଦେବେ, ତାଙ୍କର ମନକୁ ପ୍ରଭୁଙ୍କୁ ଆପଣେଇ ନେବେ, କିଏ ପ୍ରଭୁଙ୍କର ସାନ୍ନିଧ୍ୟ ଟିକେ ପାଇପାରିବ ପ୍ରତ୍ୟକ୍ଷରେ, କିଏ ପୁଣି ପରୋକ୍ଷରେ, ପ୍ରଭୁ ଆପଣଙ୍କୁ ଆମେ କଣ ଦେଇପାରିବୁ, ସୁଦାମା ସିନା ଖୁଦ କଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା, ଗଜେନ୍ଦ୍ର ପଦ୍ମ ପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା, ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମ ପରିତୃପ୍ତି ଲାଭ କରିଥିଲେ। ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ, ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ। ସେଇ ଯୋଉ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା।

0: ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯୋଉ ଟାହିଆର ଯୋଉ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ, ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି। ଆହା, ଆସିଗଲେ ପ୍ରଭୁ, ମୋ ଠାକୁର, ମୋ ଜଗତର ନାଥ, ଜଗନ୍ନାଥ କାଳିଆ ଠାକୁର। ରାଧା କହେ ମୋ କାଳିଆ ରାଧା ଗୋପପୁରେ, ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଜଳେ, ମୀରା କହେ ମୋ କାଳିଆ ଅଟେ ଗିରିଧର। ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର, ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି। ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି। ସେ ଟାହିଆ ଦୋଳାମାନ ହଉଛନ୍ତି, ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ, ଅଗତିର ଗତି ଆରତିର ସାଥୀ ପତି ତପାବନ। ପ୍ରଭୁ ଜଗନ୍ନାଥ କମନୀୟ ନମନୀୟତାର ପ୍ରତୀକ, ଆପଣ ହଉଛନ୍ତି ଅବ୍ୟକ୍ତ। ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି। ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି। ଗୁରୁ ଗମ୍ଭୀର ନାଦ, ଯୋଉ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି। ସେ ନାଦ ବ୍ରହ୍ମ, ଯୋଉ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯୋଉ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହଉଛନ୍ତି, କାହିଁକି ନା ଆଜିର ଯୋଉ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ, ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହେଇଥିଲା। ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ, ଏ ବାହୁଡା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ, କିନ୍ତୁ ତାହା କଲେ ନାହିଁ। ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ। ଯୋଉ ଯାତ୍ରା ଆମର ରହିଛି ଯୋଉ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା, ଅର୍ଥାତ୍ ଧୂଳି ଉଡେଇ ସମଗ୍ର ଶରଧାବାଲିର ଏଇ ଯୋଉ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର, ପ୍ରତିଟି ସେଇ ଶ୍ରଦ୍ଧାଳୁ ମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି, ସିଞ୍ଚନ କରାଯାଉଛି। ମଧ୍ୟ ବାରିର ଯୋଉ ପାଣି, ଯାହା ସେବକ ମାନେ ଆଜି ଭକ୍ତ ମାନେ ଶ୍ରଦ୍ଧାଳୁ ମାନେ କାଳେ କୌଣସି ଅସୁବିଧା ହେଇଯିବ, ତେଣୁକରି ସେମାନେ ମଧ୍ୟ ଅତି ସମର୍ପଣ ଭାବରେ ପ୍ରଭୁଙ୍କର ସେବାରେ ସେବା କରିବା ସହିତ ସେବକ ମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯୋଉ ବିଭିନ୍ନ ପ୍ରକାର ଯୋଉ ପୁରୀର ଶ୍ରୀକ୍ଷେତ୍ରର ଯୋଉ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇ ଯାତ୍ରାରେ ଦେଖାଯାଏ, ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଙ୍କର, ସେ ନାକଚଣାର ସେଇ ଗମ୍ଭୀରା ଭିତରେ ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ, ଯୋଉ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତ ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ, ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକା ଚକା ଆଖି ଦେଖାଗଲାଣି, ଆହା, ଧନ୍ୟ ହେଇଗଲି ପ୍ରଭୁ ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ପ୍ରଭୁ କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣାନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯୋଉ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା କିଛି ନ କହିକିରି ନୀରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯୋଉ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ।

ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ? ତାଙ୍କର ନାଁ କ'ଣ? ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା। ଯୋଉ ଆତ୍ମାଙ୍କର ବିନା ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ, ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ, ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତାର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତ ଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି, ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତ ଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏହିସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତ ଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତାର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ, ନିଃସ୍ୱାର୍ଥପର, ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରେ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି, ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ। କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ।

0: ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି। କିଛି ନା କିଛି କିଏ କ'ଣ ଟିକେ ସେବା ଦେଇଦେବ, କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି, କିଏ ପ୍ରସାଦ ଟିକେ ଧରିକି ଆସିଛି ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି। କାହିଁକି ଏଇଟା ହେଉଛି? ଏଇଟା ହେଉଛି ଏ ଯାତ୍ରାର ମହତ୍ତ୍ୱ, ଏ ମହାପ୍ରଭୁଙ୍କର ମହିମା। ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି, ସେବାର ଅର୍ଥ କ'ଣ? ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି, ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା। ଏଇ ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ଏବଂ ଏହା ପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜା ସେ ଟିକେ ଆସୁଛନ୍ତି, ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ ତିନି ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି, ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ ତିନି ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି ତିନି ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ ତିନି ରଥରେ ଠାକୁରମାନେ ଅଛନ୍ତି, ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି, ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି, ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି, କଦଳୀ ପତ୍ରରେ ସବୁ ଘୋଡ଼ିଆ ହୋଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗାମାନଙ୍କରୁ ସବୁ ଆସୁଛି। ଏବଂ
0: ଆମେ ଡକ୍ଟର ଦାସ ବାଲି ଗାଁରୁ
1: ଫୁଲ
0: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ,
1: ଆସେ ସେ ଆସିଥିଲେ ଆସିଲାଣି, ସେ ମଧ୍ୟ ଆସିଲାଣି, ସେମାନେ ପଟୁଆରରେ ଆଣିକିରି ଆସିବେ, ଏବଂ ବର୍ତ୍ତମାନ ଆଣିକିରି ଦେଲେଣି, ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି, ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ, କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହେଇଗଲେଣି, ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା, ମୁଦୁଲି ଆଉ ଗରାବଡ଼ୁ, ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି, ଏବଂ ମୁଦୁଲି ସେବକ ସେ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି, ଏ ସବୁ ଆସିକରି ପହଞ୍ଚିଗଲେଣି, ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି, ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି। ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା, ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେହି ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ, ଏବଂ ବର୍ତ୍ତମାନ ଏହି ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ, କିନ୍ତୁ ଆମର ଆରକ୍ଷୀ ବାହିନୀ ସେ

ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ ଯେଉଁ ଦିବ୍ୟ ସିନ୍ଧୁକ ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ ସେ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ। ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର ତାଙ୍କର ଅଳଙ୍କାର ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା ସେସବୁ ଆସିଥିଲା। ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ। ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ ବଡ଼ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି। ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା କାରଣ ଏଇ ବେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା କାରଣ ସବୁ ନୀତି ସରିଗଲେଣି ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱସ୍ୱ ରଥରେ ଆରୋହଣ କରିସାରିଲେଣି ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ ତାରମାଳ ପାଖରେ ତିନି ଚଉ ବାର ବାରଟି ଘୋଡ଼ା ସେ ପ୍ରସ୍ତୁତ ହେଇକରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି ସେ ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ ଏଇଭଳି ଚାରି ଜଣ ସିଏ ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହେଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହେଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ 12ଟା

0: ରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହେଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ 4ଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ 4ଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ 3ଟା ପାଖାପାଖି ହେଇଗଲା, ଆଉ 5 ମିନିଟ୍ ଅଛି 3ଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ 3 ରଥକୁ ଯିବେ। 3 ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ 3 ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡେ ମହାନ ଶବ୍ଦ,
0: ଆଜ୍ଞା,
1: ତେଣୁ ଗଜପତି ମହାରାଜା କେଡେ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ। ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସେ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ। ଏଇ ଯୋଉ କଥା ହେଲା, ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯୋଉ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
1: ରୀତିମାନଙ୍କ ମଧ୍ୟରେ ରାଜା,
0: ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ଯୋଉଟା ଯୋଉ ନୀତି ତା ମଧ୍ୟ
1: ରାଜନୀତି, କିନ୍ତୁ ଏଇ
0: ଯୋଉ ହେଲେ ଶ୍ରେଷ୍ଠତା,
1: ଯୁଆଡୁ ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି? କେତେ କୁଟ କପଟ, ଈର୍ଷା ଦ୍ୱେଷ, ନାନା ପ୍ରକାର ଭ୍ରଷ୍ଟାଚାର, ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ, ବା ପ୍ରାର୍ଥନା ହେବ ମଧ୍ୟ, ଯେ ଆମର ଏଇ ଯୋଉ ରାଜନୀତି, ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ, ପ୍ରଜାମାନେ, ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
1: ଯୋଉ ବିଚାରଟା ଥିଲା ଆଗରୁ ଯୋଉ ବିଚାରଟା ଥିଲା, ଏ ରାଜ୍ୟର ଗଜପତି ମାନେ, ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ଜୟ ଜଗ

0: ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକୁ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳ

0: ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
1: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025 ଲାଗୁ କରାଯାଇଛି।
3: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
1: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
3: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
1: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
3: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବ୍ସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କର୍ଟରେ ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମ ରାଜ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
5: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ। ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣ ମାନେ ସବୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ। ଆପଣଙ୍କ ମାଧ୍ୟମରେ ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠାଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ, ଛେରା ପରା ପରି ସେବା। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ ଯେମିତି ଗଙ୍ଗାଧର ମେହେରେ କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ ଜଳ ଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ, ଇତି ଅବସରରେ ଆମ

0: କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ ଆଜି ତାଙ୍କର ମହାଭାଗ୍ୟ ଏ ବଡ଼ଦାଣ୍ଡରେ ସେ ଯାଉଛନ୍ତି। ଆମର ଏ କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି, ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ଶିଶୁ କୈଶୋର ଏବଂ ଯୌବନ ବାର୍ଦ୍ଧକ୍ୟ ଶେଷରେ ବିଦାୟ। ଏଇଠି ଆରମ୍ଭ ହୁଏ ଜୀବନର ଆନନ୍ଦ, ଏଇଠି ପୁଣି ବିଲୟ ହୋଇଯାଏ, ଆଉ ସବୁର ସାକ୍ଷୀ ରୁହନ୍ତି ଆମ ମହାପ୍ରଭୁ। ତେଣୁ ଆମ ମହାପ୍ରଭୁ ଜନ୍ମାଦେଶ୍ୟ ଯତଃ ଏ ସୂତ୍ରରେ ଆମକୁ ଯେଉଁ ସୁନ୍ଦର କଥା ବୁଝେଇ ଦେଇଛନ୍ତି ବ୍ୟାସଦେବ, ଯେ ଏଇ ଯାହାଙ୍କ ପାଖରୁ ଜନ୍ମ ହୁଏ, ଯାହାଙ୍କ ପାଖରେ ସ୍ଥିତି ବା ଆମେ ରହିଥାଉ, ଲୀଳାଖେଳା କରିଥାଉ, ଆଉ ଯାହାଙ୍କ ପାଖରେ ଲୟ ହୋଇଯାଏ, ଯାହାଙ୍କ ପାଖରେ ଆମେ ପୁଣି ମିଶିଯାଉ। ତାକୁ ଅପର କଥାରେ ପୁଣି ବୁଝେଇଲେ ଯେ ଉର୍ଣ୍ଣନାଭି ତନ୍ତୁବତ, ଅର୍ଥାତ୍ ବୁଢ଼ିଆଣୀ ଯେପରି ତାର ଜାଲକୁ ନିଜ ଶରୀରରୁ ଗଠନ କରେ, ବିଭିନ୍ନ ପ୍ରକାର ସୂତ୍ର ପରି ଗଠନ କରେ, ଶେଷରେ ନିଜ ଭିତରେ ପୁଣି ସମାହିତ କରେ, ମହାପ୍ରଭୁ ସେହିପରି ଏ ଜଗତକୁ ଲୀଳାଖେଳା କରୁଛନ୍ତି। ଜଗତ କହିଲେ ଆମେ ସମସ୍ତେ, ନାଥ କହିଲେ ମହାପ୍ରଭୁ ପରମ ବ୍ରହ୍ମ ଜଗନ୍ନାଥ। ତେଣୁ ଜଗତ ଯୁକ୍ତ ନାଥ ସମାନେ ଜଗନ୍ନାଥ, ଇଏ ବ୍ରହ୍ମାଣ୍ଡ ଯାକ ସମସ୍ତେ ଆମେ ହେଉଛୁ ରମଣୀ ବା ତାଙ୍କର ପତ୍ନୀ, ସିଏ ଜଣେ ହେଉଛନ୍ତି ଏକମାତ୍ର ପରମ ବ୍ରହ୍ମ ସଚ୍ଚିଦାନନ୍ଦ ଘନ ବିଗ୍ରହ ମହାପ୍ରଭୁ ଜଗନ୍ନାଥ। ତେଣୁ ତାଙ୍କର ଲୀଳା ଖେଳାକୁ ଆପଣମାନେ ଦେଖିବେ, କେଦାରଙ୍ଗ ଦ୍ୱାରିକାନାଥ, ରାମନାଥ, ବଦ୍ରୀନାଥ, କିନ୍ତୁ ଇଏ ହେଲେ ଜଗତନାଥ। ଏ ଜଗତର ନାଥ ଶବ୍ଦକୁ ସାକାର କରିଛନ୍ତି ଆଜି ଏ ପବିତ୍ର ଘୋଷ ଯାତ୍ରାର ଯେଉଁ ବର୍ଣ୍ଣାଢ୍ୟ ପରିବେଶ, ଏ ପରିବେଶକୁ କେହି କେତେବେଳେ ଅସ୍ୱୀକାର କରିପାରିବ ନାହିଁ ଯେ ସିଏ ଜଗତର ନୁହନ୍ତି ବୋଲି। ଏଠି ଅଛନ୍ତି ଆମେରିକାର ବିଦେଶୀ ଭକ୍ତମାନେ, ଏଠି ଅଛନ୍ତି ଜାପାନର ବିଦେଶୀ ଭକ୍ତମାନେ, ତେଣୁ କେତେ ଦୂର ଦୂରାନ୍ତରୁ ସମସ୍ତେ ଭାଇ ଆସିଛନ୍ତି।
1: ବଳଗଣ୍ଡି ଛକ ସାମ୍ନାରେ ଆମେ ଯେଉଁ ଦେଖୁଛେ, ବର୍ତ୍ତମାନ ଗଜପତି ମହାରାଜ ତ ଗଲେଣି, ଲୋକଙ୍କ ଭିତରେ କି ଉତ୍ସାହ ଉଦ୍ଦୀପନା ଆମେ ଦେଖୁଛେ, ଅନୁଭବ କରୁଛେ। ଲୋକମାନେ ଗୁଣ୍ଡିଚା ମନ୍ଦିରରୁ ଯାଉଛନ୍ତି ଶ୍ରୀମନ୍ଦିର ଆଡ଼କୁ, କଣ ସେମାନଙ୍କର ଉଦ୍ଦେଶ୍ୟ, କାହିଁକି ଯାଉଛନ୍ତି?
0: ଭକ୍ତିମୟ ପରିବେଶ ବଢି ଯାଉଛି, ଯେଉଁ ନାମ ସଂକୀର୍ତ୍ତନ ସବୁ ଆମେ ଶୁଣିବାକୁ ପାଉନଥିଲେ ଏକ ଘଣ୍ଟା ପୂର୍ବରୁ, ବର୍ତ୍ତମାନ ବିଭିନ୍ନ ସଂଗଠନ ତରଫରୁ ସେମାନେ ସଂକୀର୍ତ୍ତନ, ନାମ କୀର୍ତ୍ତନ ବେଳକୁ ବେଳ ତାଙ୍କର ଉତ୍ସାହ ବଢ଼ିଯାଉଛି। ବିଶେଷ କରି ଭକ୍ତ ସାଲବେଗଙ୍କର ସମାଧିର ଆଗରେ ଏକ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସେମାନେ ଉଭୟ ଭକ୍ତ ଏବଂ ଭଗବାନ, କାହିଁକିନା ସାଲବେଗ ତାଙ୍କର ଯେଉଁ ଯଶ କୀର୍ତ୍ତି ତାକୁ ରଖିଦେଇ ଯାଇଛନ୍ତି, ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ତୁମ୍ଭ ଆନଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ, ଏ କଥାକୁ ଭକ୍ତ ସାଲବେଗ ମହାପ୍ରଭୁଙ୍କ ପାଖରେ ଅଜାଡି ଦେଇଛନ୍ତି। ସେହି ସଙ୍ଗୀତକୁ ପୁନର୍ବାର ଆଜିର ଶ୍ରଦ୍ଧାଳୁ ସଂକୀର୍ତ୍ତନ ମଣ୍ଡଳୀ ଶୁଣାଉଛନ୍ତି ତାଙ୍କରି ପାଖରେ ତାଙ୍କରି ଗୀତକୁ। ଇଏ ହେଉଛି ଯଶ, ଇଏ ହେଉଛି କୀର୍ତ୍ତି, ସେହି କୀର୍ତ୍ତିମୟ ପୁରୁଷ, ସେ ହେୟମ୍ ସଦା ପରିଭବଗ୍ନମ ଅଭୀଷ୍ଟ ଦୋହମ୍ ତୀର୍ଥାସ୍ପଦମ୍ ଶିବ ବିରିଞ୍ଚି ନୂତମ୍ ଶରଣ୍ୟମ୍ ଭୃତ୍ୟାର୍ତ୍ତିହମ୍ ପ୍ରଣତ ପାଳ ଭବାଧିପୋତମ୍ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ୍। ସେହି ମହାପୁରୁଷ, ସେହି ବିରାଟ ପୁରୁଷ, ଭକ୍ତଜନ ବାନ୍ଧବ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଲୀଳାରେ ଭକ୍ତିମୟ ହୋଇଯାଇଛି ବଡ଼ଦାଣ୍ଡ, ଆଉ ସମସ୍ତେ ନିଜକୁ ଚଳଚଞ୍ଚଳ କରିଛନ୍ତି ମହାପ୍ରଭୁଙ୍କର ସେବାରେ। କାହିଁକିନା ଗଜପତିଙ୍କର ବର୍ତ୍ତମାନ ରଥ ନିକଟବର୍ତ୍ତୀ ହେବାର ଯେଉଁ ପରିବେଶ ରହିଗଲାଣି, ସବୁ ପ୍ରସ୍ତୁତି ଭିତରେ ଆଉ ଅଳ୍ପ କ୍ଷଣ ଭିତରେ ଗଜପତି ମହାରାଜ ରଥ ନିକଟରେ ଉପସ୍ଥିତ ହୋଇ ସେବା ପ୍ରଦାନ କରିବେ। ଇତି ଅବସରରେ ଆମ କେନ୍ଦ୍ରର ସମ୍ମୁଖ ଭାଗରେ
1: ବର୍ତ୍ତମାନ ଯେଉଁ ପରିବେଶ ଅଛି, ପାଗ ଅନୁକୂଳ, ସୁନ୍ଦର ପବନ ବହୁଛି, ଲୋକମାନେ ଯିବା ଆସିବା କରୁଛନ୍ତି, ଲୋକଙ୍କ ଭିତରେ ଯେଉଁ ଉତ୍ସାହ, ଯେଉଁ ଉଦ୍ଦୀପନା, କଣ ପାଇଁ ଉତ୍ସାହ ଉଦ୍ଦୀପନା?
0: ଆପଣ ଗୋଟିଏ କଥା ଦେଖନ୍ତୁ, ଶ୍ରୀଗୁଣ୍ଡିଚା ଦିନ ଯେତେ ପ୍ରତିକୂଳ ପରିସ୍ଥିତି ଥିଲା, କୋଉ ଲୋକ କମ୍ ଥିଲେ? ତେଣୁ ଭକ୍ତ କେବେ ଚାହେଁ ନା ଅନୁକୂଳ ପାଗ, ଭକ୍ତ ଚାହେଁ ନା ଜଗନ୍ନାଥଙ୍କ ପାଖରେ, ସେ କେବଳ କେବଳ ଚାହେଁ ମୋ କାଳିଆ ଯୋଉଠି ମୁଁ ସେଇଠି, ସେଠି ଯେତେ ବିପତ୍ତି ଆସୁ, ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ସେ କେବଳ ଚାହେଁ ମୋ କାଳିଆ ଯେଉଁଠି ଅଛି ମୁଁ ଦିବାରାତ୍ର ସେହି ଜାଗାରେ ରହିବି, ଯାହା ଆଜି ଆମେ ଦେଖିବାକୁ ପାଉଛେ।
1: କନେଇ ପାଇଁ ଗାଈଗୋଠ, କନେଇ ଯୋଉଠି ସେଇଠି ଭକ୍ତମାନେ ରୁଣ୍ଡ ହେଇକି ରହନ୍ତି,
0: ଯେମିତି ଦୋଳ ହେଲେ ବିମାନ ବାହାରେ ଦୋଳ ଠାକୁରଙ୍କୁ ନେଇକି ଯିବା ପାଇଁ ସେଇ